ଆକାଶବାଣୀ କଟକ। ଆଜି ଶନିବାର 1948 ଶତାବ୍ଦୀ ଆଷାଢ ମାସ 20 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 11 ତାରିଖ। ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ଭକ୍ତ ଆଖିରେ ସଂସାରର ସବୁଠୁ ବଡ଼ ତାର କାଳିଆ ସାନ୍ତ, ତା ପାଇଁ ବଡ଼ ତାରି ଘର ବଡ଼ ଦେଉଳ, ସଂସାରର ସବୁଠୁ ବଡ଼ ଅଗଣା ବଡ଼ ଦାଣ୍ଡ, ବଡ଼ ଦାଣ୍ଡର ଧୂଳି ତା ପାଇଁ ସବୁଠୁ ପବିତ୍ର, ତାଙ୍କର ନିର୍ମାଲ୍ୟ ଟିକିଏ ଭକ୍ତ ପାଇଁ ସବୁଠୁ ପ୍ରିୟ ପ୍ରସାଦ, ଆଉ ଟଙ୍କୁ ତୋରାଣୀ ତା ପାଇଁ ସବୁଠୁ ଦୁର୍ଲଭ ପାଦୁକ। ଏସବୁକୁ ନେଇ କାଳିଆ ସାନ୍ତ ତାର ସବୁଠୁ ପ୍ରିୟ ବଡ଼ ଠାକୁର, ଆଉ ସେଇଥିପାଇଁ ତ କୁହାଯାଏ ଶ୍ରୀକ୍ଷେତ୍ର ସଂସାରୀମାନଙ୍କ ପାଇଁ ଯେପରି ଭୋଗ କ୍ଷେତ୍ର, ମୋକ୍ଷ ଅଭିଳାଷୀମାନଙ୍କ ପାଇଁ ସେପରି ମୋକ୍ଷ କ୍ଷେତ୍ର ମଧ୍ୟ।

ସିଏ ତ କୈବଲ୍ୟଦାତା, ମୁକ୍ତି ବିଧାତା, ସେଥିପାଇଁ ଭକ୍ତକଣ୍ଠରୁ ଅନର୍ଗଳ ବାହାରୁଥାଏ କେତେ ଜଣାଣ, କେତେ ସ୍ତୁତି, ପୁଣି କେତେ ମାଗୁଣୀ, କାହିଁକିନା ସବୁରି ମାଗୁଣୀ ତାଙ୍କରି ପାଖରେ ହିଁ ମଞ୍ଜୁର ହୋଇଥାଏ। ଭକ୍ତର ଭଗବାନ ସିଏ, କଥା କୁହା ଠାକୁର। ଭକ୍ତ ସାଲବେଗ ପାଇଁ ଅଟକି ଯାଇଥିଲା ତାଙ୍କ ନନ୍ଦିଘୋଷ ରଥ, ଭକ୍ତ ଦାସିଆ ହାତରୁ ନଡ଼ିଆ ନେଇ ଯାଇଥିଲେ ସିଏ, ଅତିବଡ଼ି ଜଗନ୍ନାଥ ଦାସଙ୍କ ପାଇଁ ସମୁଦ୍ରର ସାତଟି ଲହଡ଼ି ଘୁଞ୍ଚି ଯାଇଥିଲା ପଛକୁ ଆଉ ପଛକୁ। ଭକ୍ତର ଭାବ ଯେପରି ବଢ଼ି ପଡ଼ିଯାଏ, ଭଗବାନ ସେପରି ତା ନିକଟତର ହୋଇଯାନ୍ତି। ସେଥିପାଇଁ ଭକ୍ତଟି ତାଙ୍କରି ଚରଣରେ ଶରଣ ଯାଇ ଭାବ ବିଫଳିତ କଣ୍ଠରେ ଗାଇ ଉଠେ।

ସମଗ୍ର ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ବହନ କରି କଳିଯୁଗରେ ଅବତାରୀ ରୂପେ ବିଜେ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା, ତାଙ୍କରି ପାଖରୁ ଭକ୍ତିର ସୃଷ୍ଟି, ପୁଣି ତାଙ୍କରି ପାଖରେ ସବୁ ଚେତନାର ବିଲୟ। ସେ ସମସ୍ତଙ୍କର, ସମସ୍ତେ ତାର। ତପି ବି ଡାକେ ତାଙ୍କୁ, ପାପି ବି ଡାକେ, ତାଙ୍କରି ଚରଣରେ ନିଜକୁ ସମର୍ପଣ କରି ମୁକ୍ତି ମାଗେ। କିନ୍ତୁ ଏସବୁ ପରେ ବି ଯଦି ତା କରୁଣାରୁ କାଣି ଛାଇ ଋଣ ହେଇଯାଏ, ସେତେବେଳେ ସେ ତାଙ୍କର ମହିମାଗାନ କରିବା ସହ ତାଙ୍କର କପଟ ଗୁଣକୁ ବି ବଖାଣି ବସେ।

ସତରେ ତାଙ୍କର ଲୀଳା ବିଚିତ୍ର, ଲୀଳା ଯେପରି ବିଚିତ୍ର ସେପରି ଅପୂର୍ବ ତାଙ୍କର ରୂପ ମାଧୁରୀ, ଆଉ ସେହି ରୂପରେ ବି ମୋହିତ ସାରା ସଂସାର। ସେଥିପାଇଁ ତ ଅନେକ କିଛି ମାଗିବାକୁ ଆସିଥିବା ଭକ୍ତଟି ତାଙ୍କୁ ଦେଖିଲା ମାତ୍ରେ ସବୁକିଛି ଭୁଲିଯାଏ। ତାଙ୍କର ଅପଲକ ନେତ୍ର ଦୁଇଟିକୁ ଚାହିଁଦେଲା ମାତ୍ରେ ତାର ଆଖି ଅପଲକ ହୋଇଯାଏ, ଝରଝର ହୋଇ ଲୁହ ବହିଯାଏ ଅନୁରାଗରେ ଅଥବା କୃତଜ୍ଞତାରେ। ଏକ ପରମ ପ୍ରେମର ନିଷ୍କାମ ଉପଲବ୍ଧିରେ ଭାବ ବିହୁଳିତ ହୋଇ ସେ ଗାଇ ଉଠେ।

ନାହିଁ, ତଥାପି ସିଏ ଗୋପୀଜନ ମନୋହରେ, କରରେ ଅଙ୍ଗୁଳି ନାହିଁ, ସିଏ ପୁଣି ଚକ୍ରଧାରେ, ଅପୂର୍ବ ତାଙ୍କର ରୂପ। ରୂପରେ ସିନା କଳା କହ୍ନେଇଟିଏ, ହେଲେ ସେ କଳା କହ୍ନେଇକୁ ଯେତେ ଥର ଦେଖିଲେ ଆଖି ଭରେ ନାହିଁ କି ମନ ପୁରେ ନାହିଁ। ତେଣୁ ଭକ୍ତଟି ତାରି ସେହି ମନଲୋଭା ରୂପକୁ ଦେଖି ଗାଇ ଉଠେ।

ଆଜିର ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ସ୍ୱାଗତିକା ମହାପାତ୍ର, ସୁକାନ୍ତ କୁଣ୍ଡୁ, ରାଜଶ୍ରୀ ରଥ, ଶ୍ରୀକାନ୍ତ ଦାସ ଏବଂ ଲୀନା ମିଶ୍ର। ଗୀତ ରଚନା କରିଥିଲେ ଅଲେଖ ଚନ୍ଦ୍ର ବିଶ୍ୱାଳ, ଶଶିଭୂଷଣ ବେହେରା, ବୈକୁଣ୍ଠ।

0: ଆଲେଖ୍ୟ ଏବଂ ଉପସ୍ଥାପନା ନିବେଦିତା ମିଶ୍ର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶ୍ରୀଜଗନ୍ନାଥ ଆପଣାପଣର ଦିଅ ସେ ବିଗ୍ରହ ରୂପରେ ପୂଜିତ ଓ ଉପାସିତ ହେଉଥିଲେ ହେଁ ଭକ୍ତ ମନେ କରେ ସେ ଯେମିତି ତାର ଅତି ପ୍ରିୟ ଅନ୍ତରଙ୍ଗ ବନ୍ଧୁ ସଖା ସହୋଦର ପିତାମାତା ପରମ ପ୍ରେମିକା ହୃଦୟର ମଣିଷ ସେ ତାଙ୍କୁ ଅଭିମାନ କରିପାରେ ଗାଳି ଦେଇପାରେ ଦୁଃଖ ଗୁହାରି କରିପାରେ ଆଖି ଲୁହରେ ଭିଜେଇ ଦେଇପାରେ ମନର ସବୁ ଗୋପନ କଥା ତାଙ୍କ ପାଖରେ ବାଢ଼ି ଦେଇପାରେ ମନେ ହୁଏ ସତେ ଯେମିତି ସେ ଏଇଠି ଅଛନ୍ତି ଧରା ଦେଉଛନ୍ତି ପୁଣି ଲୁଚି ଯାଉଛନ୍ତି ଛୁଇଁ ହେଉଛି ଅଥଚ ଧରିଲା ବେଳକୁ ସେ ଖସିଗଲେଣି ଚାଲିଗଲେଣି ହାତ ପାହାନ୍ତାରୁ ସେ ଏପରି ଏକ ଦେବତା ଯିଏ ମଣିଷ ପରି ଆଚରଣ କରନ୍ତି କିନ୍ତୁ ଦେବତ୍ୱର ସବୁ ଐଶ୍ୱର୍ଯ୍ୟର ଅଧିକାରୀ ସେ ଦେବତା ପୁଣି ମଣିଷ ପୃଥିବୀରେ ବହୁ ଦେବାଦେବୀ ପୂଜିତ ହୁଅନ୍ତି ବହୁ ଆଧ୍ୟାତ୍ମିକ ଓ ଧାର୍ମିକ ଉପାସନାର ପ୍ରତିଭୂ ରହିଛନ୍ତି କିନ୍ତୁ ଜଗନ୍ନାଥ ଚେତନା ଓ ସଂସ୍କୃତିରେ ଯେପରି ପ୍ରାଣମୟ ମାନବତ୍ୱର ପରିକଳ୍ପନା ରହିଛି ତାହା ଅନ୍ୟତ୍ର ବିରଳ ତାଙ୍କର ଦୈନନ୍ଦିନ ନୀତିରୀତିରେ ରାଜକୀୟ ଚଳଣି ପୁଣି ସେ ଜନଗଣର ଦେବତା ପତିତର ଉଦ୍ଧାରକର୍ତ୍ତା ଦିନ ଦୁଃଖୀର ବନ୍ଧୁ ଆର୍ତ୍ତତ୍ରାଣ ଭୋର ପାଞ୍ଚଟାରୁ ରାତିରେ ବଡ଼ସିଂହାର ଧୂପ ପରେ ସେଜଲାଗି ଓ ପହୁଡ଼ ଯାଏ ଦୈନିକ ନୀତିକୁ ଲକ୍ଷ୍ୟ କଲେ ସେ ଯେ ଜଣେ ସାଧାରଣ ଗୃହୀ ସଂସାରୀ ମଣିଷ ଏକଥା ସ୍ୱୀକାର କରିବାକୁ ହୋଇଥାଏ ଖାଲି ସେତିକି ନୁହେଁ ସେ ଭାରି ବିଳାସୀ ମନେ ହୁଅନ୍ତି ଆଉ ଭୋଜନ ପ୍ରିୟ ବଡ଼ ପେଟୁ ଦିଅମାନଙ୍କୁ ଅର୍ପିତ ଭୋଗରାଗକୁ ଛପନ ଭୋଗ କୁହାଯାଏ ଯେଉଁ ଦିଅ ଷାଠିଏ ପଉଟି ଭୋଗ ଲାଗି ହୁଅନ୍ତି ସେଇ ପୁଣି ସାଧାରଣ ଓଡ଼ିଆ ପରି ପଖାଳ ଖାଆନ୍ତି କାଞ୍ଜି ପିଅନ୍ତି ଗଇଁଠା ବି ଖାଆନ୍ତି ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ମା ସୁଭଦ୍ରା ସୁଦର୍ଶନ ଚାରି ବିଗ୍ରହଙ୍କ ପାଖରେ ପ୍ରତ୍ୟହ ଗୋପାଳ ବଲ୍ଲଭ ଭୋଗ ସକାଳ ଧୂପ ଭୋଗମଣ୍ଡପ ଭୋଗ ମଧ୍ୟାହ୍ନ ଧୂପ ସନ୍ଧ୍ୟା ଧୂପ ବଡ଼ସିଂହାର ଧୂପ ଏପରି ଭିନ୍ନ ଭିନ୍ନ ସମୟରେ ଭୋଗ ଲାଗି ହୋଇଥାଏ ଛପନ ଭୋଗ କୁହାଯାଉଥିଲେ ହେଁ ଭୋଗ ସାମଗ୍ରୀଗୁଡ଼ିକର ସଂଖ୍ୟା ଯଥେଷ୍ଟ ବେଶୀ 1910 ମସିହା ବେଳକୁ 435 ପ୍ରକାର ଦ୍ରବ୍ୟ ଭୋଗ କରାଯାଉଥିଲା ଏବେ କିନ୍ତୁ ସେସବୁ କମି କମି 150 ପ୍ରକାରକୁ ଆସିଲାଣି ମୋଟା ସରୁ ପତଳା ବଡ଼ସାନ ଏପରି ଆକାର ପ୍ରକାର ଭେଦକୁ ଯଦି ବାଦ ଦିଆଯାଏ ତେବେ ଭୋଗ ସଂଖ୍ୟା 56 ହିଁ ରହିଛି ଏହି 56 ପ୍ରକାର ଭୋଗ ହେଉଛି ଅଟକାଳି ଅମାଲୁ ବା ମାଲପୁଆ ଆରିସା ଏଣ୍ଡୁରି କଦମ୍ବ କାକରା କାନ୍ତି କେଳି କୋରା ଖଇରଚୂଳ ଖଜା କ୍ଷୀରି ଖିରିସା ଖୁରୁମା ଖେଚୁଡ଼ି ଗଇଁଠା ଗଜା ଗୋଟାଳି ଚକଟା ଚକୁଳି ଚିତଉ ଛୁଞ୍ଚିପତ୍ର ଜଗନ୍ନାଥ ବଲ୍ଲଭ ଜେନାମଣି ଝିଲ୍ଲି ତାକୁଆ ଡାଳିମ୍ବ ତାଡ଼ିଆ ତ୍ରିପୁରୀ ଧଉଳା ନାଦି ପଖାଳ ପଣାଶୁଆ ପଣା ପାଚେଡ଼ି ପାପୁଡ଼ି ପାଳୁଅ ପିଠା ଏହିସବୁ ପିଠା ବଡ଼ସାନ ପୋଡ଼ା କାନ୍ତି ସାତପୁରୀ ସୁଆର ମହାବୀର ଇତ୍ୟାଦି ବହୁ ପ୍ରକାରର ପୁଣି ପୁରୀ ପୁଳି ଫେଣି ବଡ଼ା ବା ବରା ବଳି ବାମନ ଭଜା ମଣ୍ଡା ମଣ୍ଡା ଭିତରେ ଖୁଆ ମଣ୍ଡା ସରମଣ୍ଡା ଖଣ୍ଡ ଉଦୁରୁଚି ଅତରଛ ଫେଣି ମଣ୍ଡା ଏପରି ମଧ୍ୟ ବହୁ ପ୍ରକାର ମଣ୍ଡା ଭୋଗ ହୁଏ ମନୋହରା ମହାଦେଇ ମାଣ୍ଡୁଆ ମୋହନ ଭୋଗ ରସାବଳୀ ଲଡ଼ୁ

ରାଧା ବଲ୍ଲଭ, ଲହୁଣିଆ ଲକ୍ଷ୍ମୀ ବିଳାସ, ସରସ୍ୱତୀଆ ହଂସ ବଲ୍ଲଭ, ଏହି ଛପନ ଭୋଗ ପ୍ରକାର ଭେଦରେ ଦେଢ଼ଶହରୁ ଉର୍ଦ୍ଧ। ଆଜି ଜଣେ ଭକ୍ତ ଚାହିଁଲେ ଆନନ୍ଦ ବଜାରରେ ବିକ୍ରି ହେଉଥିବା ଭୋଗ ଦୋକାନଗୁଡ଼ିକରୁ ଅନେକ ଭୋଗ ପାଇପାରିବ। ଛପନ ଭୋଗ ଲାଗି ହେଉଥିବାରୁ ଶ୍ରୀଜଗନ୍ନାଥଙ୍କୁ ଛପନ ଭୋଗୀ ବୋଲି ମଧ୍ୟ କୁହାଯାଏ। ତାଙ୍କୁ ଅନେକ ଭକ୍ତ କୋଠ ଭୋଗଖିଆ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ଏସବୁ ପ୍ରକାର ଭୋଗ ଓ ରୀତିନୀତିକୁ ବିଚାର କଲେ ଏକଦା ଓଡ଼ିଆ ଜାତି ଯେ କିପରି ଐଶ୍ୱର୍ଯ୍ୟଶାଳୀ ଥିଲା ତାର ପରିଚୟ ମିଳିଥାଏ। ଯେଉଁ ଜାତି ନିଜ ଦିଅଙ୍କ ପାଖରେ ଶତାଧିକ ପ୍ରକାରର ଭୋଗ ନୈବେଦ୍ୟ ବାଢ଼ିପାରେ ସେ କ'ଣ କେବେ ଦରିଦ୍ର ହୋଇପାରେ? ଏହି ଛପନ ଭୋଗରେ ଅଧିକାଂଶ ଓଡ଼ିଆ ଘରର ଖାଦ୍ୟପେୟ ପିଠାପଣା ପ୍ରଚଳିତ। ଶ୍ରୀଜଗନ୍ନାଥ ଯେ ଓଡ଼ିଶାର ରାଷ୍ଟ୍ର ଦେବତା, ଗଣଦେବତା, ଏହା ଛପନ ଭୋଗ ବିଧିରୁ ଜଣାଯାଇଥାଏ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ସୁଲୋଚନା ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ।

ଭଗବାନ କପିଳ ପୁଣି କହୁଛନ୍ତି ଯେ ଈଶ୍ୱରଙ୍କ ଠାରେ କର୍ମଫଳ ସ୍ଥାପନ କରେ ସ୍ୱଧର୍ମ ପାଳନ କରିବା ଉଚିତ। ବିଷୟ ଚିନ୍ତା ଦୂରୀଭୂତ ହେଲେ ମନୁଷ୍ୟ ଆତ୍ମାରେ ଆତ୍ମାକୁ ଦେଖେ, ସବୁକୁ ସେ ବ୍ରହ୍ମମୟ ଦେଖେ। ଯାହାର ଚିତ୍ତ ମାୟା ଯୋଗ ବିଭ୍ରମ ହୁଏ ନାହିଁ, ସେହି ପ୍ରାଣୀ ହିଁ ସଂସାରରୁ ତରିଯାଏ। ଅହିଂସା, ସତ୍ୟ, ବ୍ରହ୍ମଚର୍ଯ୍ୟ, ତପ, ଶୌଚ ଅଧ୍ୟୟନ ଦ୍ୱାରା ଜଣେ ଚିରନ୍ତନ ଆନନ୍ଦ ଲାଭ କରିପାରେ। କପିଳ ଦେବ ମାଙ୍କୁ କହିଛନ୍ତି ଯେ ନିଶ୍ଚଳ ଯୋଗମାର୍ଗ ବିନା ଅନ୍ୟ ମାର୍ଗ ନାହିଁ। ଯାହାର ଯଶ କୀର୍ତ୍ତନ ଯୋଗ୍ୟ ସେହି ତୀର୍ଥ ସମାନ ପାପହର। ଯୋଗ ସିଦ୍ଧି ନ ହେବା ପର୍ଯ୍ୟନ୍ତ ବିଷୟ ଭ୍ରମରେ ମଣିଷ ଭ୍ରମଣ କରୁଥାଏ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟ ରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକ୍ୟୁଏସନ୍ କରିଡର ଲାଗି ନିଷ୍ପତ୍ତି ହୋଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କର ଚକା ବିଜେନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦଙ୍କୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ 8,50,00,000 ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2025 ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ 5,690 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତି ପରୀକ୍ଷାର୍ଥୀମାନେ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ସବିଶେଷ ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଲାଗି ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଆବେଦନ କରାଯାଇଛି। 2026-27 ଶିକ୍ଷାବର୍ଷରେ ସରକାରୀ ଅନୁମୋଦନ ପ୍ରାପ୍ତ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ 2027 ବର୍ଷ ପାଇଁ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ଚୟନରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମ୍ମଦ ଅହମ୍ମଦ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଶ୍ରୀ ଅହମ୍ମଦ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ତଥା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଅଗ୍ରଗତି, ଥଇଥାନ ଓ ପୁନର୍ବାସ, ଜୀବିକା ନିର୍ବାହ ପନ୍ଥା ସୃଷ୍ଟି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକୁ 2027 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ସହରରେ ଦିନ ସମୟରେ ଭାରିଯାନ ଚଳାଚଳ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ବାର୍ଷିକ ବିବରଣୀ ସମେତ ବିଭିନ୍ନ ଆର୍ଥିକ ବର୍ଷର ବ୍ୟୟ ଅଟକ

0: ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବାର୍ଷିକ କ୍ରୀଡ଼ା ପଞ୍ଜିକା ମଧ୍ୟ ଉପସ୍ଥାପିତ ହୋଇଥିଲା। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ଉପରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ମସିହାରୁ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ଆଜି ଏବଂ ଭବିଷ୍ୟତ ପାଇଁ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ର ଗୁରୁଣ୍ଡିଆଠାରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6ଟା ସୁଦ୍ଧା 612.52 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 48,951 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,49,256 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ହୀରାକୁଦରୁ ନିଷ୍କାସିତ ହୋଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଗତ ରାତିରେ କଟକ ମୁଣ୍ଡଳୀରେ ପହଞ୍ଚିଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଜନସଂଖ୍ୟା ଦିବସ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ରବି ନାରାୟଣ ରଥ।
2: ଆଜି ଜୁଲାଇ 11 ତାରିଖ ସମଗ୍ର ବିଶ୍ୱରେ ଆଜିର ଦିନକୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ପୃଥିବୀର ଜନସଂଖ୍ୟା 1810 ମସିହାରେ ଥିଲା 100 କୋଟି। ଧରାପୃଷ୍ଠରେ ମାନବ ଆବିର୍ଭୂତ ହେବା ପରଠାରୁ ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଏହି ଜନସଂଖ୍ୟା ହୋଇଥିଲା। ମାତ୍ର ତାପରେ 120 ବର୍ଷ ମଧ୍ୟରେ ଅର୍ଥାତ 1930 ମସିହା ବେଳକୁ ଏହା 2 ଗୁଣ ଅର୍ଥାତ 200 କୋଟିରେ ପହଞ୍ଚିଲା। 1975 ମସିହା ବେଳକୁ ମାତ୍ର 45 ବର୍ଷ ପରେ ଏହା ପୁଣି ଥରେ 2 ଗୁଣରୁ ଅଧିକ ବୃଦ୍ଧି ହୋଇ 460 କୋଟି ହେଲା। 2008 ମସିହାରେ ପୃଥିବୀର ଜନସଂଖ୍ୟା 668 କୋଟି ହେଲା। ଜନସଂଖ୍ୟା ଏହି ହାରରେ ବୃଦ୍ଧି ପାଇଲେ ଏହା 800 କୋଟିରେ ପହଞ୍ଚିବ। ଆମ ଦେଶ ଭାରତବର୍ଷ ଯେତେବେଳେ ସ୍ୱାଧୀନ ହେଲା 1947 ମସିହାରେ ଏହାର ଜନସଂଖ୍ୟା ଥିଲା ମାତ୍ର 35 କୋଟି। ତେବେ ମାତ୍ର 53 ବର୍ଷର ବ୍ୟବଧାନରେ 2000 ମସିହା ମେ ମାସରେ ଆମ ଦେଶର ଜନସଂଖ୍ୟା 100 କୋଟି ଛୁଇଁଲା। ଆମ ଦେଶରେ ଏଭଳି ବେଗରେ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ତାହା ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଦୁଃଖର କଥା, ସାମାଜିକ ବିକାଶ ମାପକ ବା ସୋସିଆଲ ଡେଭଲପମେଣ୍ଟ ଇଣ୍ଡେକ୍ସ ଅନୁସାରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମେ ବହୁ ପଛରେ ପଡ଼ିଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥାକୁ ନେଇ ସାମାଜିକ ବିକାଶ ମାପକ କରାଯାଇଥାଏ। ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଭାରତର ଏହି ଦୟନୀୟ ଅବସ୍ଥା କ'ଣ ପାଇଁ ହୋଇଛି? ଏହାର ସରଳ ଉତ୍ତର ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପରିବେଶ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟଧିକ ଜନସଂଖ୍ୟାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, ଫଳରେ ସରକାରଙ୍କ ଯୋଜନା, ସମସ୍ତ ଯୋଜନା ପଣ୍ଡ ହୋଇଯାଏ। ଗୋଟିଏ ସାଧାରଣ ଉଦାହରଣରୁ ଏ ବିଷୟରେ ଆପଣଙ୍କର ଧାରଣା ସ୍ୱଷ୍ଟ ହୋଇଯିବ। ଯେଉଁଠାରେ ମେଳା ମହୋତ୍ସବ ହେଲେ ସେଠାରେ ଅନେକ ଲୋକ ଜମା ହୁଅନ୍ତି। ସୀମିତ ସ୍ଥାନରେ ଅଧିକ ଲୋକ ଏକାଠି ହେଲାବେଳେ କେଉଁଠି ଦୁର୍ଘଟଣା ଘଟେ ତ କେଉଁଠି ଖାଦ୍ୟାଭାବ ହୁଏ, କେଉଁଠି ଦର ବୃଦ୍ଧି ହୁଏ। ଅନେକ ଲୋକ ମେଳାରୁ ଫେରିଯିବା ପରେ ରୋଗାକ୍ରାନ୍ତ ହୁଅନ୍ତି। ତାଛଡ଼ା ମେଳା ସରିବା ପରେ ସେ ସ୍ଥାନକୁ ଯଦି ଆପଣ ଦେଖନ୍ତି ତେବେ ବୁଝିପାରିବେ ସେଠାରେ କିପରି ଅସ୍ୱାସ୍ଥ୍ୟକର ଏବଂ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି। ଜନବହୁଳତା ଯୋଗୁଁ ଏବେ ଆମ ଦେଶରେ ସେହିଭଳି ପରିବେଶ ସୃଷ୍ଟି ହେଲାଣି। ବିଜ୍ଞାନର ଅଗ୍ରଗତି ଏବଂ ସରକାରୀ ଏବଂ ବେସରକାରୀ ପ୍ରଚେଷ୍ଟା ଫଳରେ ଦେଶରେ ମୃତ୍ୟୁହାର ତ କମିଛି, ତା ସହିତ ପ୍ରଜନନ ହାର କମିଲେ ବି ତାହା ଏଯାବତ ଆଶାନୁରୂପ ସ୍ତରକୁ ଆସିପାରିନାହିଁ। ଏବେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ବାଣିଜ୍ୟ, ଜୀବନଶୈଳୀ ଆଦି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ଅପେକ୍ଷା ଉନ୍ନତି ହୋଇଥିଲେ ହେଁ ଜନସଂଖ୍ୟା ଉପରେ ତା'ର ପ୍ରତ୍ୟେକ ପ୍ରଭାବ ଯେତିକି ପଡ଼ିଛି ତାହା ଯଥେଷ୍ଟ ନୁହେଁ ବୋଲି ମନେ ହେଉଛି। ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଅଭାବ, ଖାଦ୍ୟାଭାବ, ଜଙ୍ଗଲ ସମ୍ପଦର କ୍ଷୟ, ପ୍ରାକୃତିକ ସାଧନର ଅଭାବ, ବିଦ୍ୟୁତ୍ ଶକ୍ତି ଓ ଇନ୍ଧନର ଅଭାବ, ଜଳ, ବାୟୁ ଏବଂ ଭୂମିର ପ୍ରଦୂଷଣ, ଜୈବିକ ଅସନ୍ତୁଳନ ଆଦି ଅନେକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ପରିବେଶର ଅବକ୍ଷୟ ଏତେ ତୀବ୍ର ହେଲାଣି ଯେ ଏହାଫଳରେ ଭବିଷ୍ୟତରେ ମଣିଷ ଜୀବନ ପାଇଁ ବିପଦ ସୃଷ୍ଟି ହେବ ଏବଂ ସୃଷ୍ଟିନାଶ ହେବା କିଛି ବିଚିତ୍ର ବି ନୁହେଁ। ପୃଥିବୀ ପୃଷ୍ଠରେ ଏଭଳି ବିପଦଜନକ ପରିସ୍ଥିତି କେବଳ ଜନବିସ୍ଫୋରଣ ଯୋଗୁଁ ହେଉଛି ଏକଥା ନିଃସନ୍ଦେହରେ କୁହାଯାଇପାରେ। ତେଣୁ ପ୍ରତ୍ୟେକ ଦାୟିତ୍ୱବାନ ନାଗରିକ ଜନସଂଖ୍ୟାର

0: ବିସ୍ଫୋରଣ ରୋକିବା ପାଇଁ ସାଧ୍ୟମତେ ଚେଷ୍ଟା କରିବା ଆବଶ୍ୟକ ହେଉଛି। ଅଧିକାଂଶ ବିକଶିତ ଦେଶମାନଙ୍କରେ ସଫଳତାର ସହିତ ଜନସଂଖ୍ୟାକୁ ନିୟନ୍ତ୍ରିତ କରାଯାଇପାରିଛି। ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇଛି। ଆମ ଦେଶରେ ମହିଳାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଗଲେ ସ୍ୱାଭାବିକ ଭାବେ ବିବାହ ବୟସରେ ବିଳମ୍ବ ହେବ। ସେମାନେ ଅଧିକରୁ ଅଧିକ କର୍ମ ଅଭିମୁଖୀ ହେବେ ଏବଂ ଆତ୍ମନିର୍ଭରଶୀଳ ହେବେ। ଲିଙ୍ଗ ବୈଷମ୍ୟ ରହିବ ନାହିଁ, କନ୍ୟା ସନ୍ତାନ ପ୍ରତି ଅହେତୁକ ବିମୁଖତା ରହିବ ନାହିଁ, ଲୈଙ୍ଗିକ ଅନୁପାତରେ ବା ସେକ୍ସ ରେସିଓର ସନ୍ତୁଳନ ରହିବ। ନାରୀ ଶିକ୍ଷିତ ଏବଂ ବିକଶିତ ହେଲେ ପରିବାର ଗଠନରେ ତାର ସକ୍ରିୟ ତଥା ଗଠନମୂଳକ ଭୂମିକା ରହିବ, ଫଳରେ ଆପେ ଆପେ ଜନସଂଖ୍ୟାରେ ସ୍ଥିରତା ଆସିଯିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କଲା ସ୍ପେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଅକ୍ଲ୍ୟାଣ୍ଡରେ ଆଜି ଦ୍ୱିପକ୍ଷୀୟ ଆଲୋଚନା କରୁଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଗତ 2 ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରୁଥିବା ଜଣାପଡ଼ିଛି। ବିଶେଷକରି ବ୍ୟବସାୟ ଓ ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ କରିଥିବା ଅଗ୍ରଗତି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିଛି। ଶ୍ରୀ ମୋଦି ଆଜି ସେଠାରେ ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବେ। ସେଠାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବା ପରେ ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଅକ୍ଲ୍ୟାଣ୍ଡରେ ପହଞ୍ଚିଥିଲେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିବାବେଳେ ପ୍ରବାସୀ ଭାରତୀୟମାନେ ବହୁସଂଖ୍ୟାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଥିଲା। ଗତ 40 ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ଆଲୋକିତ ସ୍କାଏ ଟାୱାରର ଦୃଶ୍ୟ ସେୟାର କରି କହିଛନ୍ତି, ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଏବଂ ବୃଦ୍ଧି ପାଉଥିବା ଭାଗିଦାରିତାକୁ ପ୍ରଦର୍ଶନ କରୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ। ଗତକାଲି ବନ୍ଦର ସୁରକ୍ଷା ବ୍ୟୁରୋ ସ୍ଥାପନାର ବିକାଶ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ବନ୍ଦର ସୁରକ୍ଷା କ୍ଷେତ୍ରରେ କେବଳ ଲାଇସେନ୍ସପ୍ରାପ୍ତ ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯିବା ଉଚିତ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ବନ୍ଦର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ଦର ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶର ପ୍ରମୁଖ ବନ୍ଦର ସମେତ ବିଶାଖାପଟ୍ଟନମ୍ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରରେ ପରୀକ୍ଷାମୂଳକ ଭାବେ କଣ୍ଟେନର ସ୍କାନିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଗୃହ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିହାର ବାଙ୍କିପୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ନିରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ମାସ 30 ତାରିଖରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର

0: ସେମିଫାଇନାଲ୍ରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ 2-0 ଗୋଲ୍ରେ ମରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚସାରିଛି। ଆଜି ଭାରତୀୟ ସମୟ ରାତି 2:30 ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ଖେଳାଯିବ। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ଖେଳ ଆରମ୍ଭ ହେବ। ୱିମ୍ବିଲଡନ୍ ଟେନିସ୍ର ମହିଳା ଏକକ ଫାଇନାଲ୍ରେ ଚେକ୍ ଗଣରାଜ୍ୟର କାରୋଲିନା ମୁକୋବା ଏବଂ ଲିଣ୍ଡା ନୋସ୍କୋବାଙ୍କ ମଧ୍ୟରେ ଆଜି ଲଣ୍ଡନରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଆସନ୍ତାକାଲି ଖେଳାଯିବ। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଶ୍ରୋତା ବନ୍ଧୁ, ଗୋଟିଏ କଥା ସକାଳୁ ସକାଳୁ ମନକୁ ଆଣିବା ଆଉ ମନେ ମନେ ବିଶ୍ଳେଷଣ କରିବା। କହିବାର କଥା ହଉଛି, ଯଦି ଆପଣ 40-50 ବର୍ଷରୁ ଉର୍ଦ୍ଧ୍ୱ ବୟସର, ତାହେଲେ ଟିକେ ମନେ ପକାନ୍ତୁ ନା ଆପଣଙ୍କ ପିଲାଦିନ କଥା। ବର୍ତ୍ତମାନ ଯାହା ସବୁ ଦେଖୁଛନ୍ତି ସେସବୁ କଣ ସେତେବେଳେ ଥିଲା? ଏତେ ସବୁ ଦୋକାନ ବଜାର, ଗାଡି ମଟର, ଘର ଦ୍ୱାର, କୋଠା ବାଡ଼ି ଥିଲା କି? ରାସ୍ତାଘାଟ, ଗାଁ ଗାଁରେ ବିଜୁଳି ବତୀ, ଡାକଘର, ଡାକ୍ତରଖାନା, ପଶୁ ଚିକିତ୍ସାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଆହୁରି ପୁଣି କଳକାରଖାନା, ସହରର ଗଳିକନ୍ଦିରେ ଜଳଖିଆ ଦୋକାନ, ତେଜରାତି ଦୋକାନ, ବଡ ବଡ ମଲ୍ ସେତେବେଳେ ଦେଖୁଥିଲେ ଆପଣ? ନିଶ୍ଚୟ କହିବେ ନା। ଏବେ କିନ୍ତୁ ଏସବୁ ଚାରିଆଡେ ବହୁତ ବଢିଯାଇଛି। ହଁ, ଏହାର ମୁଖ୍ୟ ଦୁଇଟି ଦିଗକୁ ଯଦି ଆମେ ଖୋଜିବା, ତାହେଲେ ଗୋଟିଏ ହେବ ବିଜ୍ଞାନର ଅଗ୍ରଗତି, ଆଉ ଗୋଟିଏ ଆବଶ୍ୟକତାର ବୃଦ୍ଧି। ତେବେ ଏହି ଆବଶ୍ୟକତା ବଢିବାର କାରଣ ଏବେକାର ଜନସଂଖ୍ୟା ବୃଦ୍ଧି ବୋଲି କହିଲେ ଭୁଲ ହେବ ନାହିଁ। ଭଲ କଥା, ଜନସଂଖ୍ୟା ବଢିବା କାରଣରୁ ଆବଶ୍ୟକତା ବଢିଲା, ତା ସହିତ ଅନେକ ଜିନିଷପତ୍ର ସୁବିଧାରେ ଉପଲବ୍ଧ ହେଲା, ବ୍ୟବସାୟ ବାଣିଜ୍ୟ କାରବାର ବୃଦ୍ଧି ହେଲା, ଆର୍ଥିକ ଅଗ୍ରଗତି ଘଟି ଚାଲିଲା ମଧ୍ୟ। ତେବେ ଅସୁବିଧା ଗୁଡିକର କଥା ଟିକେ ଭାବିବା। ଆମ ଚାରିପାଖ ପରିବେଶର ଅବସ୍ଥା, ରୋଗ ସଂକ୍ରମଣର ମାତ୍ରା, ବୃତ୍ତିଗତ ବଣ୍ଟନର ଅବ୍ୟବସ୍ଥା, ପ୍ରଶାସନିକ ଅବ୍ୟବସ୍ଥା, ଦ୍ରୁତ ଜନସଂଖ୍ୟା ବୃଦ୍ଧିର ଏହି ପ୍ରକାର ଫଳାଫଳ ଖାଲି ଆମ ଦେଶ ନୁହେଁ, ସମଗ୍ର ପୃଥିବୀ ପାଇଁ ଚିନ୍ତାର କାରଣ ପାଲଟିଛି। ବିକାଶ ଅଭିବୃଦ୍ଧି ଅପେକ୍ଷା ସାମାଜିକ ଅବକ୍ଷୟ ଓ ଅବ୍ୟବସ୍ଥା, ପାରିବେଶିକ ଅବସ୍ଥା ସୁଧାରିବା ଆଜି ଗୋଟିଏ ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି। ଏଥିପାଇଁ ସଚେତନତା ସୃଷ୍ଟି କରିବା ଲାଗି ଆଜି ମାନେ ଜୁଲାଇ 11 ତାରିଖରେ ସାରା ପୃଥିବୀରେ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। କାର୍ଯ୍ୟକ୍ରମରେ ଜନସଂଖ୍ୟା ବୃଦ୍ଧିର ଦୁଇଟି ଦିଗ ସମ୍ପର୍କରେ ଆଲୋକପାତ କରନ୍ତି।
1: ମୁଁ ମନୋରଞ୍ଜନ ପଣ୍ଡା, ମୁଁ ଆସିଷ୍ଟାଣ୍ଟ ପ୍ରଫେସର ଅଛି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଭୁବନେଶ୍ୱରରେ। ଦେଖନ୍ତୁ, ଏଇ ଯୋଉ ଆମର ଜନସଂଖ୍ୟା ଦିବସ ରହିଛି, ଜନସଂଖ୍ୟା ଦିବସରେ ଆମର ଦୁଇଟା ଦିଗ ବିଷୟରେ, ଗୋଟେ ହେଉଛି ନକାରାତ୍ମକ ଦିଗ ଆଉ ଗୋଟେ ସକାରାତ୍ମକ ଦିଗ। ପ୍ରଥମେ ଆମେ କଥା ହେବା କି ନକାରାତ୍ମକ ଦିଗରେ ପ୍ରଭାବ କଣ ପଡୁଛି। ଦେଖନ୍ତୁ, ମାନବ ସମ୍ବଳ ହେଉଛି ସବୁଠୁ ଗୋଟେ ଦେଶର ବା ରାଜ୍ୟରେ ଗୋଟେ ବଡ ସମ୍ବଳ। ତ ସେମାନଙ୍କର ବିକାଶ ନହେଲା ଯେପର୍ଯ୍ୟନ୍ତ ହେଇନାହିଁ, ସେପର୍ଯ୍ୟନ୍ତ କୌଣସି ରାଜ୍ୟ ବା ଦେଶ ମଧ୍ୟ ବିକାଶ କରିପାରିବନି। ଯେତେ ଆପଣ ପ୍ରଗତିଶୀଳ ପାଞ୍ଚଟା ଡେଭଲପ୍ କଣ୍ଟ୍ରି ଯୋଉଟା ଆମେ କହୁଛନ୍ତି ବିକଶିତ ରାଷ୍ଟ୍ର, ସେମାନଙ୍କର ଯଦି ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ବା ମାନବ ସମ୍ବଳଙ୍କର ସୂଚ୍ୟାଙ୍କ ଦେଖିବେ, ତ ସେମାନେ ବହୁତ ଉପରେ ଅଛନ୍ତି। ଅର୍ଥାତ୍ ଗୋଟେ ରାଜ୍ୟ ଦେଶ ମାନବ ସମ୍ବଳ ଉପରେ ନିର୍ଭର କରେ। ଯଦି ଆମର

0: ଲୋକ ସଂଖ୍ୟା ରହିବେ, ଯେମିତି ଗୋଟେ ପରିବାରରେ ଯଦି ଅଧିକ ଲୋକ ସଂଖ୍ୟା ରହିବେ, ଅଧିକ ପିଲା ରହିବେ, ଆମେ ସବୁ ପିଲାଙ୍କ ପ୍ରତି ଯତ୍ନ ସମାନ ଭାବରେ କରିପାରିବା ନାହିଁ, ଯତ୍ନ ନେଇପାରିବା ନାହିଁ। ଠିକ ସେଇଭଳିଆ ଯେତେବେଳେ ଆମର ଭାରତରେ ବହୁଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର, ଏଠି ଅନେକ ପ୍ରକାରର ଡାଇଭରସିଟି ଅଛି, ଯୋଉଠି ରହିଛି ବିଭିନ୍ନ ଜାତି ବର୍ଣ୍ଣ ନିର୍ବିଶେଷରେ ଅନେକ ଲୋକ ଅଛନ୍ତି, ତ ସମସ୍ତଙ୍କୁ ଗୋଟିଏ ପଲିସି ସମସ୍ତଙ୍କ ପାଇଁ ଫିଟ୍ ହେବ ନାହିଁ। ସେଥିପାଇଁ ଆମକୁ ବହୁ ସମୟରେ ଦେଖିବାକୁ ପଡୁଛି, ଲାଷ୍ଟ ଆମେ ସ୍ୱାଧୀନତାର ପାଖାପାଖି 80 ବର୍ଷ ହେବାକୁ ଯାଉଛି, ଏଇ 80 ବର୍ଷ ଭିତରେ ଆମେ ମାନବ ସମ୍ଭବର ସେତିକି ବିକାଶ କରିପାରି ନାହାନ୍ତି। ଯଦିଓ ଆମେ ବର୍ତ୍ତମାନ ଆମର ପ୍ରଧାନମନ୍ତ୍ରୀ କହିଛନ୍ତି 2047 ସୁଦ୍ଧା ଆମେ ଭାରତକୁ ଗୋଟେ ବିକଶିତ ରାଷ୍ଟ୍ର ଗଠନ କରିବା, ଏବଂ ସେଥିରେ ଲୋକମାନଙ୍କର ଭୂମିକା ବଡ଼ ଗୁରୁ ଦାୟିତ୍ୱ ରହିବ। ଯଦି ଆମେ ଲୋକମାନଙ୍କର ବିକାଶ ନ କରିପାରିବା, ତାହେଲେ ଆମ ମଧ୍ୟ ବିକଶିତ ରାଷ୍ଟ୍ରର ରହିଛି ମିଶନ ବା ଗୋଲ୍ ରହିଛି, ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ତେଣୁ ଆମେ ସେମାନଙ୍କର ବିକାଶ ପାଇଁ ଆମ ଜନସଂଖ୍ୟାକୁ ଯୋଉ ରହିଛି ମାନେ ଜନସଂଖ୍ୟାକୁ କମେଇବା ବା ତାର ଗୋଟେ ଆନୁପାତିକ ଭାବରେ ତାର ଅଗ୍ରଗତି ହେବା ଦରକାର, ତ ସେଇଟାକୁ ଆମେ ନଜର ଦେବାକୁ ପଡିବ, ଏବଂ ସେଥିପାଇଁ ଭାରତରେ ମଧ୍ୟ ଅନେକ ଯୋଜନା କାର୍ଯ୍ୟକ୍ରମ ହେଉଛି। ଆଉ ଗୋଟେ ହେଉଛି ସକାରାତ୍ମକ ଦିଗ ରହିଛି, ଯେମିତି ଆମେ କହିଲେ ସମ୍ବଳ, ଏହା ଗୋଟେ ସମ୍ବଳ, ଗୋଟେ ପରିବାର ଯଦି ଅଧିକ ଲୋକ ସଂଖ୍ୟା ରହିଛି ଏଇଟା ଲୋକବଳ, ଲୋକବଳ ଥିଲେ ମଧ୍ୟ ଗୋଟେ ସରକାର ହଉ କିମ୍ବା ଦେଶର ହଉ ଗୋଟେ ଶକ୍ତି, ତ ଏଇ ଯୋଉ ଜନଶକ୍ତି ରହିଛି, ଏଇ ଜନଶକ୍ତିକୁ ଆମେ ବିଭିନ୍ନ ସ୍ତରରେ ବ୍ୟବହାର କରିପାରୁଛୁ, ଯେମିତି ରାଜନୀତିରେ ବ୍ୟବହାର ହଉଛି, ଭୋଟ ସମୟରେ ବ୍ୟବହାର ହଉଛି, ଏବଂ ବିଭିନ୍ନ କ୍ଷେତ୍ର ସମୟରେ ବ୍ୟବହାର କରୁଛି, ଯେପରି ଆପଣ ଆପତ୍କାଳୀନ ହେଲା, ଯୁଦ୍ଧ ସମୟରେ ହେଲା, ଲୋକମାନଙ୍କର ଗୋଟେ ରୁହେ ସକାରାତ୍ମକ ଦିଗରେ ଆମେ ତାକୁ ମଧ୍ୟ ଯଦି ଆମେ ଠିକ ଭାବରେ ବ୍ୟବହାର କରିପାରିବା, ବିନିଯୋଗ କରିପାରିବା, ତାର ଦେଶର ବିକାଶରେ ସେମାନେ ମଧ୍ୟ ଭାଗିଦାରୀ ଅଧିକ ବଢିବ, ଏବଂ ସେମାନେ ବିକାଶକୁ ବା ଆମ ରାଜ୍ୟର ବା ଦେଶର ବିକାଶର ଧାରାକୁ ଆଗକୁ ନେବାରେ ସେମାନଙ୍କର ଗୋଟେ ବଡ ସହଯୋଗ ରହିବ। କାରଣ ଆମେ ଗୋଟେ ଦେଶରେ ଗୋଟିଏ ଲୋକ ବା ଏକୁଟିଆ ଲୋକଟେ ସବୁକିଛି କରିପାରିବ ନାହିଁ, ବିଭିନ୍ନ ବର୍ଗର, ବିଭିନ୍ନ ଜାତିର ବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କର ଆବଶ୍ୟକତା ରହିଛି। ଯେମିତି ଗୋଟିଏ ଅଫିସରେ ମାଳିର ଆବଶ୍ୟକତା ରହିଛି, ଗୋଟେ ପିଅଣର ଆବଶ୍ୟକତା ରହିଛି, ଏବଂ ଗୋଟେ ଝାଡୁଦାର ବା ସଫା କରୁଥିବା ସଫେଇ କର୍ମଚାରୀର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ଭାରତରେ ସେଇ ଯୋଉ ଡାଇଭରସିଟି ରହିଛି, ତାହାରି ଭିତରେ ପ୍ରତ୍ୟେକ ଲୋକଙ୍କୁ କେମିତି ନିଯୁକ୍ତି ଦିଆଯାଇପାରିବ ବିଭିନ୍ନ କ୍ଷେତ୍ରରେ, ଏବଂ ସେମାନେ ମଧ୍ୟ ଦେଶର ବିକାଶର ଭାଗିଦାରୀ ନେଇପାରିବେ, ଏବଂ ଯୋଉମାନେ ପିଛିଳା ବର୍ଗ, ଯୋଉମାନଙ୍କ ପାଖରେ ବିକାଶ ଦେବା ପହଞ୍ଚି ପାରୁନାହାନ୍ତି, ଯୋଉମାନେ ଭଲନେବୁଲ ଗ୍ରୁପ, ଯେମିତି ଏମ୍ କହିଲେ ଆଦିବାସୀକୁ କହିପାରିବା, ଦଳିତ ମାନଙ୍କୁ କହିପାରିବା, ତ ସେମାନେ ବହୁ ସମୟରେ ଏ ଯୋଉ ବିକାଶର ସିଡ଼ିରେ ଶେଷରେ ରହିଯାଉଛନ୍ତି, ତ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଏ ଯୋଉ ଜନସଂଖ୍ୟା ଦିବସରେ ସମସ୍ତେ ଯୋଉମାନେ ପଲିସି ମେକର ଅଛନ୍ତି, ଯୋଉମାନେ ଯୋଜନା କରୁଛନ୍ତି, ଶିକ୍ଷାବିତ ଅଛନ୍ତି, ରାଜନୀତିଜ୍ଞ ମାନେ ଅଛନ୍ତି, ସେମାନେ ଚିନ୍ତା କରିବା ଦରକାର ଯେ ଆମର ଏଇ ଦେଶର ଏ ଲୋକମାନଙ୍କର ଭାଗିଦାରୀ କେମିତି ଆମ ବିକାଶ କ୍ଷେତ୍ରରେ ଆସିବ, ଆଗକୁ ଅଧିକ ବଢିବ, ସମସ୍ତେ ଯେମିତି ଏକୁ ନକାରାତ୍ମକ ଢଙ୍ଗରେ ନ ନେଇ ଦେଶର ବିକାଶରେ ନିଜେ ହାତ ଦେବେ ଏବଂ ବିକାଶକୁ ଆଗକୁ ନେବାରେ ସାହାଯ୍ୟ କରିବେ।
1: ଚଳିତ ବର୍ଷର ବିଶ୍ୱ ଜନସଂଖ୍ୟା ଦିବସର ବିଷୟବସ୍ତୁ ରହିଛି ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଯୁବକମାନଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ହଁ ଶ୍ରୋତା ବନ୍ଧୁ, ଯୁବକମାନେ ଜନସଂଖ୍ୟା ବୃଦ୍ଧିକୁ ନେଇ ବେଶ୍ ପ୍ରଭାବିତ ହେଉଛନ୍ତି। ନିଜେ ପ୍ରତିଷ୍ଠିତ ହେବା ଓ ଭବିଷ୍ୟତର ସୁରକ୍ଷା ପାଇଁ ଆଶାୟୀ ରହିଥିବା ଆଜିର ଯୁବ ସମାଜକୁ ଠିକ୍ ରାସ୍ତା ଦେଖାଇ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ସହଯୋଗ କରିବାରେ ସମାଜର ପ୍ରତିଟି ଦାୟିତ୍ୱବାନ ନାଗରିକ ପ୍ରତିବଦ୍ଧ ହେବା ଉଚିତ।

ଆସନ୍ତାକାଲି ଜୁଲାଇ ମାସ 12 ତାରିଖ ଓଡ଼ିଶା ପାଠାଗାର ଆନ୍ଦୋଳନର ଜନକ ଦାଶରଥି ପଟ୍ଟନାୟକ ବା ଦାସିଆ ଅଜାଙ୍କର ଜନ୍ମଦିନ। 1907 ନୟାଗଡ଼ ଜିଲ୍ଲାର ଉଦୟପୁରରେ ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ ଦାଶରଥି। ଅସୁବିଧା ଯୋଗୁଁ ପାଠ ପଢ଼ିପାରିନଥିଲେ ବି ସେ ତାଙ୍କ ଶିକ୍ଷକଙ୍କ ଦ୍ୱାରା ପ୍ରେରଣା ପାଇ ପାଠାଗାରଟିଏ କରିବା ପାଇଁ ମନ ବଳେଇଲେ। ଖରାବେଳେ ବିଶ୍ରାମ ସମୟରେ ପଢ଼ିବା ଥିଲା ତାଙ୍କର ନିଶା। ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ଓଡ଼ିଶା ଯାତ୍ରା। ଗାଁ ଗଣ୍ଡା ସହର ବଜାର ଦ୍ୱାର ଦ୍ୱାର ବୁଲି ବୁଲି ପାଲଟିଥିଲେ ସେ ଜ୍ଞାନର ଭିକ୍ଷୁକ। ମାଗି ମାଗି ବହି ପତ୍ର ପତ୍ରିକା ପୋଥି ସଂଗ୍ରହ କରୁଥିଲେ ଦାଶରଥି। ପ୍ରତିଦିନ 100ରୁ ଅଧିକ ପୋଷ୍ଟକାର୍ଡ଼ ଲେଖିବା ଥିଲା ତାଙ୍କର ଆଉ ଏକ ନିଶା। ଲେଖକଙ୍କ ପାଇଁ ତାଙ୍କ ପୋଷ୍ଟକାର୍ଡ଼ ଥିଲା ପ୍ରେରଣା। ଗ୍ରାମୀଣ ପରିବେଶ ମଧ୍ୟରେ ଥାଇ ସେ ଦେଖିଥିଲେ ଓଡ଼ିଆ ସାଂସ୍କୃତିକ ଚେତନା ଜାଗରଣର ସ୍ୱପ୍ନ। ସେଇଥିପାଇଁ ସେ ପ୍ରତିଷ୍ଠା କରିଥିଲେ ପାଠାଗାର, ତାହା ଏକ ସଂଗ୍ରହାଳୟ ମଧ୍ୟ। ନିପଟ ମଫସଲ ଗାଁରେ ପ୍ରତିଷ୍ଠା କରିଥିଲେ ଜାତୀୟ ସ୍ତରର ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର, ଯେଉଁଟି ସମଗ୍ର ବିଶ୍ୱରେ ବିରଳ ଓ ବିସ୍ମୟ। ତାଙ୍କ ପାଠାଗାର ସଂଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାର 2 ଲକ୍ଷରୁ ଅଧିକ ପୁସ୍ତକ ଏବେ ବି ଗଚ୍ଛିତ ହୋଇ ରହିଛି। ଦାସିଆ ଅଜାଙ୍କୁ ଏହି ମହାନ କାର୍ଯ୍ୟରେ ଯୋଗଦାନ କରିଥିଲେ ତାଙ୍କର ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀ। ସେ କହୁଥିଲେ, ମଣିଷ ଆପଣା ଧନ ପର, ଯେତେ ପାରୁଛ ମଣିଷ ଧର। ଆଜି ଦାଶରଥି ପଟ୍ଟନାୟକ ଦାସିଆ ଅଜା ଓଡ଼ିଶାର କଳା ସଂସ୍କୃତି ଜଗତକୁ ତାଙ୍କର ମହାନ ଅବଦାନ ପାଇଁ ସମସ୍ତ

ତାଙ୍କ ପାଖରେ ଚିରସ୍କରଣୀୟ ହୋଇ ରହିଛନ୍ତି ଓ ରହିବେ ମଧ୍ୟ। ଏଥର ଆପଣଙ୍କ ପାଇଁ ସୂଚନା, ଲୋକନାଥ ପାଠାଗାର ମଦନପୁର ଶାସନ ଜଗନ୍ନାଥପୁର ଗୋପାଳପୁର ବାଲେଶ୍ୱରରୁ ଜଣାଇଛନ୍ତି ଯେ ଆସନ୍ତାକାଲି ଜୁଲାଇ 12 ତାରିଖ ରବିବାର ଅନୁଷ୍ଠାନ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ପଞ୍ଚମ ଷଷ୍ଠ ସପ୍ତମ ଶ୍ରେଣୀ ପିଲାମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇପାରିବେ ଏବଂ ଅଷ୍ଟମ ନବମ ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ସ୍ଥିର କରାଯାଇଛି। ଚିତ୍ରାଙ୍କନର ବିଷୟବସ୍ତୁ ରହିଛି ଗାଁର ଦୃଶ୍ୟ ଏବଂ ପ୍ରବନ୍ଧର ବିଷୟବସ୍ତୁ ରହିଛି ମୋ ଗାଁ କେତେ ସୁନ୍ଦର, ନିଜ ଗାଁ କଥା 200 ଶବ୍ଦରେ ପିଲାମାନେ ଲେଖିବେ। ପ୍ରବନ୍ଧ ଓ ଚିତ୍ରାଙ୍କନ ପାଇଁ ପ୍ରଥମରୁ ପିଲାମାନଙ୍କୁ କାଗଜ ଯୋଗାଇ ଦିଆଯିବ। ସକାଳ 8:30ରେ ପ୍ରତିଯୋଗୀମାନଙ୍କ ନାମ ପଞ୍ଜୀକରଣ କରାଯିବ ଏବଂ ସକାଳ 9ଟାରେ ପ୍ରତିଯୋଗିତା ଆରମ୍ଭ ହେବ। ସମୟସୀମା 1 ଘଣ୍ଟା ରଖାଯାଇଛି। ସକାଳ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ଆସ ମୋବାଇଲ ଛାଡ଼ି ବହି ପଢ଼ିବା ଅଭିଯାନ। ତାପରେ ଦିନ

ପିଲାମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇପାରିବେ ଏବଂ ଅଷ୍ଟମ ନବମ ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ସ୍ଥିର କରାଯାଇଛି। ଚିତ୍ରାଙ୍କନର ବିଷୟବସ୍ତୁ ରହିଛି ଗାଁର ଦୃଶ୍ୟ ଏବଂ ପ୍ରବନ୍ଧର ବିଷୟବସ୍ତୁ ରହିଛି ମୋ ଗାଁ କେତେ ସୁନ୍ଦର। ନିଜ ଗାଁ କଥା 200 ଶବ୍ଦରେ ପିଲାମାନେ ଲେଖିବେ। ପ୍ରବନ୍ଧ ଓ ଚିତ୍ରାଙ୍କନ ପାଇଁ ପ୍ରଥମରୁ ପିଲାମାନଙ୍କୁ କାଗଜ ଯୋଗାଇ ଦିଆଯିବ। ସକାଳ 8:30ରେ ପ୍ରତିଯୋଗୀମାନଙ୍କ ନାମ ପଞ୍ଜୀକରଣ କରାଯିବ ଏବଂ ସକାଳ 9ଟାରେ ପ୍ରତିଯୋଗିତା ଆରମ୍ଭ ହେବ। ସମୟସୀମା 1 ଘଣ୍ଟା ରଖାଯାଇଛି। ସକାଳ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ଆସ ମୋବାଇଲ ଛାଡ଼ି ବହି ପଢ଼ିବା ଅଭିଯାନ। ତାପରେ ଦିନ 11ଟାରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ଓ ଉଦ୍ଯାପନୀ ସଭା ଅନୁଷ୍ଠିତ ହେବ। ତାହେଲେ ଆଜିର କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଇ ରହୁଛୁ। ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ, ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ଶବ୍ଦର ସଂକ୍ଷିପ୍ତୀକରଣ। ଆଲୋଚନା କରିଛନ୍ତି ଡକ୍ଟର ସନ୍ତୋଷ କୁମାର ମହାନ୍ତି।
1: ଏକ ଶବ୍ଦ, ଶବ୍ଦପୁଞ୍ଜ ବା ବାକ୍ୟକୁ ବାରମ୍ବାର ବ୍ୟବହାର ନ କରି ଆବଶ୍ୟକସ୍ଥଳେ ସହଜ, ଅଳ୍ପ ସମୟ ଓ ସ୍ଥାନ ସଞ୍ଚୟ ପାଇଁ ସଂକ୍ଷିପ୍ତ ରୂପର ବ୍ୟବହାର କରାଯାଏ। ଯଥା କ୍ରିୟା ଶବ୍ଦକୁ ସଂକ୍ଷିପ୍ତ କଲେ ହୁଏ କ୍ରି, ବିଶେଷ ଶବ୍ଦ ହୁଏ ବି। ଏପରି ସଂକ୍ଷିପ୍ତ ରୂପଗୁଡ଼ିକୁ ପାଟିରେ କହିବାର ଆବଶ୍ୟକ ପ୍ରାୟ ନଥାଏ। ସେହିପରି ଶବ୍ଦପୁଞ୍ଜ କ୍ଷେତ୍ରରେ ବିଶେଷ ଦ୍ରଷ୍ଟବ୍ୟ ହୁଏ ବିଦ୍ର, ଉଚ୍ଚ ପ୍ରାଥମିକ ହୁଏ ଉପ୍ରା। ଅର୍ଥାତ୍ ଏକ ଶବ୍ଦପୁଞ୍ଜର ପ୍ରତ୍ୟେକ ଶବ୍ଦର ମୂଳବର୍ଣ୍ଣର ସାମଗ୍ରିକ ଅଂଶକୁ ନେଇ ସଂକ୍ଷିପ୍ତ କରାଯାଏ। ତେବେ କିଛି ସଂକ୍ଷିପ୍ତ ରୂପ ଅଛି ଯାହା ପ୍ରାୟ ଉଭୟ କଥିତ ଓ ଲିଖିତ ସ୍ତରରେ ବ୍ୟବହୃତ ହୁଏ। ପିଲାଦିନେ ଇନ୍ଦ୍ରଧନୁର ରଙ୍ଗଗୁଡ଼ିକୁ ମନେ ରଖିବା ପାଇଁ ସଂକ୍ଷିପ୍ତରେ ବାଘନିଶ ହଲାନା ସୂତ୍ରଟି ବହୁ କାମ ଦିଏ। ଏହି ବାଘନିଶ ହଲାନାରେ ଲୁଚିକି ଥିବା ସାତରୀ ରଙ୍ଗ ହେଉଛି ବାରେ ବାଇଗଣୀ, ଗରେ ଘନନୀଳ, ନୀଳ ସବୁଜ, ହରେ ହଳଦୀ, ଲାଲ ଲାଲ, ନାରେ ନାରଙ୍ଗୀ। ସେହିପରି କାର୍ତ୍ତିକ ପୂର୍ଣ୍ଣମୀରେ ରଙ୍ଗାଭସା ବେଳେ ଆ କା ମା ବୈ ପାନଗୁଆ ଖାଇ ବୋଲି ଯାହା ବୋଲାଯାଏ, ସେହି ଆ କା ମା ବୈକୁ ଯଥାକ୍ରମେ କାର୍ତ୍ତିକ, ମାର୍ଗଶୀର ଓ ବୈଶାଖକୁ ଇଙ୍ଗିତ କରେ ବୋଲି ପଣ୍ଡିତମାନେ ଅର୍ଥ କରିଛନ୍ତି। ତେବେ ବ୍ୟବହାରରେ ଆମେ ଶବ୍ଦ ବା ବାକ୍ୟାଂଶ ଅପେକ୍ଷା ଶବ୍ଦପୁଞ୍ଜକୁ ଅଧିକ ସଂକ୍ଷିପ୍ତ କରୁ। ଗଙ୍ଗାଧର ମେହେର, ଫକୀରମୋହନ ବକ୍ସି, ଜଗବନ୍ଧୁ ବିଦ୍ୟାଧର ଆଦି ମହାବିଦ୍ୟାଳୟର ନାମକୁ ଆମେ ଯଥାକ୍ରମେ ଜିଏମ୍, ଏଫ୍ଏମ୍, ବିଜେଇ ଭାବରେ ବ୍ୟବହାର କରୁ। ଶୈଳବାଳା ମହାବିଦ୍ୟାଳୟ ନାମରେ ଶୈଳବାଳା ମୁଖ୍ୟତଃ ଗୋଟିକିଆ ଶବ୍ଦ, ତେଣୁ ସଂକ୍ଷିପ୍ତ ରୂପ ପାଇଁ ଶବ୍ଦର ମୂଳବର୍ଣ୍ଣର ସାମଗ୍ରିକ ରୂପ ଶୟକୁ ବିଚାରକୁ ନେଲେ ତାହା ଶ୍ରୁତି ମଧ୍ୟ ହେଉନାହିଁ। ତଥାପି ଶୈଳବାଳା ଶବ୍ଦକୁ ଟାଣି ଓଟାରିବା ଅଜ୍ଞତାବଶତଃ ଭାଙ୍ଗି ଶୈଳବାଳା ଏସ୍ବି ଭାବରେ ବ୍ୟବହାର କରାଯାଉଛି। ସେହିପରି କିଛି ରାଜନୈତିକ ଦଳଗୁଡ଼ିକର ନାମ ଯଥା ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ, ବହୁଜନ ସମାଜ ପାର୍ଟିକୁ ଆମେ ବିଜେପି, ବିଜେଡି, ବିଏସ୍ପି ଭାବରେ ବ୍ୟବହାର କରୁଛୁ। ପ୍ରକୃତରେ ଦେଖିବାକୁ ଗଲେ ଇଂଲିଶ ବନାନ ଆଧାରରେ ପ୍ରତ୍ୟେକ ଶବ୍ଦର ମୂଳବର୍ଣ୍ଣକୁ ନେଇ ଆମେ ଏପରି ବ୍ୟବହାର କରୁଛୁ। ତେଣୁ ରାଜନୈତିକ ଦଳଗୁଡ଼ିକର ଆଞ୍ଚଳିକ ଭାଷାର ବନାନ ବା ଓଡ଼ିଆ ଭାଷାରେ ସଂକ୍ଷିପ୍ତ କଲେ ଏଗୁଡ଼ିକ ହେବ ଭାଜପା, ବିଜଦ ଓ ବସପା। କିଛି ବର୍ଷ ତଳେ ଭୁବନେଶ୍ୱରରୁ ପ୍ରକାଶିତ ଏକ ଓଡ଼ିଆ ଦୈନିକରେ ଓଡ଼ିଆ ବନାନ ଆଧାରରେ ସଂକ୍ଷିପ୍ତ ରୂପ ଲେଖାଯାଉଥିବାର ନଜିର ରହିଛି। ଆମେ ହିନ୍ଦୀ ବା ଦେବନାଗରୀ ଲିପି ବ୍ୟବହୃତ ହେଉଥିବା ଚଳିତ ସମୟର ଲିଖିତ ପାଠ ବା ଗଣମାଧ୍ୟମଗୁଡ଼ିକ ଉପରେ ଟିକେ ଦୃଷ୍ଟି ଦେଲେ ଜାଣିପାରିବା ସେହି ଭାଷାଭାଷୀ କିପରି ଦେବନାଗରୀ ଲିପିର ବନାନ ଆଧାରରେ ହିଁ ଆବଶ୍ୟକସ୍ଥଳେ ଅଧିକାଂଶ ସଂକ୍ଷିପ୍ତ ରୂପ ବ୍ୟବହାର କରୁଛନ୍ତି। ମରାଠୀ ଭାଷାର ଉଦାହରଣ ଏବେ ଦେଉଛି। ପୁଣେରେ ଥିବା ମହାନଗରପାଳିକାକୁ ମନପା ଓ ଅପା ବଲବନ୍ତ ଚୌକକୁ ସେମାନେ ଅବ ଚୌକ ବୋଲି ଉଭୟ କଥିତ ଓ ଲିଖିତରେ ବ୍ୟବହାର କରନ୍ତି। ସେହିପରି ମହାରାଷ୍ଟ୍ର ସାହିତ୍ୟ ପରିଷଦ ସଭାଘରେ ଟଙ୍ଗା ହୋଇଥିବା ଲେଖକମାନଙ୍କ ଫଟୋରେ ସଂକ୍ଷିପ୍ତ କରି ଲେଖାଯାଇ ଯଥା ଗୋନି ଦାଣ୍ଡେକର, ଗଜ ଆଗାସେ। କର୍ଣ୍ଣାଟକର ଖ୍ୟାତନାମା ଲେଖକ ତଥା ମୈସୁର ବିଶ୍ୱବିଦ୍ୟାଳୟ ପୂର୍ବତନ ଉପକୂଳପତି ଦେବେଗୌଡ଼ା ଜୌରେଗୌଡ଼ାଙ୍କୁ କର୍ଣ୍ଣାଟକବାସୀ ଦେଜ ଗୌ ବୋଲି ଜାଣନ୍ତି। ତାଙ୍କର ନାମକୁ ସେ ଉଭୟ କନ୍ନଡ଼ ଓ ଇଂଲିଶରେ ଦେଜ ଗୌ ବା ଡିଜେ ଗୌ, ଡିଇ ଜେ ଏ ଜି ଓ ଡବ୍ଲୁ ଭାବରେ ଲେଖନ୍ତି। ଗୋଟିଏ ବିଦ୍ୟାଳୟ ନାମକୁ କିପରି ସଂକ୍ଷିପ୍ତ ଭାବରେ ବ୍ୟବହାର କରାଯାଏ ତାହାର ଉଦାହରଣ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଜାୟମାଲବ ନୋଡାଲ ଉପରା ବିଦ୍ୟାଳୟ। ଏହି ଜାୟମାଲବ ନାମଟି ପାଞ୍ଚଟି ଗାଁ ନାଁର ମୂଳବର୍ଣ୍ଣ ମିଶି ଗୋଟିଏ ନାମ ହୋଇଛି, ଯଥା ଜାରେ ଜାଗୁଳାଇପଡ଼ା, ଏରେ ଏକତଳା, ମାରେ ମାଟିଆ, ଲରେ ଲଙ୍ଗଳଭଞ୍ଜା ଓ ବରେ ବଡ଼ଡିହ। ଏସବୁ ଉଦାହରଣ ଦେବାର ଅର୍ଥ ହେଉଛି ଶବ୍ଦପୁଞ୍ଜର ପ୍ରଥମ ବର୍ଣ୍ଣକୁ ଆଧାର କରି କିପରି ସଂକ୍ଷେପଣ ହେଉଛି ତାହା ଜାଣିବା କଥା। ଏମିତିକା ସଂକ୍ଷେପଣକୁ ଆବ୍ରିଭିଏସନ୍ କୁହାଯାଏ। ତେବେ ଆମେ ଇଂଲିଶ ବନାନ ବଦଳରେ ଓଡ଼ିଆ ବନାନ ଆଧାରରେ କିପରି ସଂକ୍ଷିପ୍ତ କରିପାରିବା ସେ ସମ୍ପର୍କରେ ଚିନ୍ତା କରିବାର ଏବେ ସମୟ ଆସିଛି। ତେବେ ସଂକ୍ଷିପ୍ତ ରୂପ ଆଳରେ କାହାର ନାମକୁ ବିଦ୍ରୁପ ନ କରି ସଂକ୍ଷିପ୍ତ ନ କରିବା ହେଉଛି ସବୁଠୁ ବଡ଼ ସତର୍କତା। ଯଥା ଅଭିଳାଷ ଦାସଙ୍କୁ ଅଦା, ଗଜା।

0: ସତ୍ୟାନନ୍ଦ ଦାସଙ୍କୁ ଗଦା। ଏମିତି କଲେ ଆମର ଭାଷାବୋଧ ବା ରୁଚିବୋଧକୁ ଇଙ୍ଗିତ କରିବାର ସମ୍ଭାବନା ରହିଛି। ଇଂଲିଶ ଭାଷାରେ ନାମ ସଂକ୍ଷେପଣ କଲେ ବଡ଼ ବା କ୍ୟାପିଟାଲ ଅକ୍ଷରରେ ଲେଖାଯାଏ, ତେଣୁ ଇଂଲିଶ ସଂକ୍ଷେପଣରେ ବିନ୍ଦୁ ରହୁ କି ନ ରହୁ ବଡ଼ ସାନ ଅକ୍ଷର ଯୋଗୁଁ ତାହା ଜଣାପଡ଼ିଥାଏ। ଯଥା ଛୋଟ ଅକ୍ଷରରେ ୟୁଏସ୍ ଅସ୍ର ଅର୍ଥ ଆମେ ଓ କ୍ୟାପିଟାଲ ଅକ୍ଷରରେ ୟୁଏସ୍ ଅର୍ଥ ୟୁନାଇଟେଡ୍ ଷ୍ଟେଟ୍ସ। କିନ୍ତୁ ଓଡ଼ିଆ ସଂକ୍ଷେପଣରେ ବିନ୍ଦୁ ନ ଦେଲେ ତାହା ଶବ୍ଦ ପରି ମନେ ହୁଏ, ତେଣୁ ଓଡ଼ିଆ ସଂକ୍ଷେପଣରେ ବିନ୍ଦୁ ଦେବାର ଆବଶ୍ୟକ ଅଛି। ଇଂଲିଶ ଭାଷାରେ ଶବ୍ଦର ପ୍ରଥମ ବର୍ଣ୍ଣ ବା ପ୍ରଥମ ଶେଷ ବର୍ଣ୍ଣ ଏପରିକି ପ୍ରଥମ ପ୍ରାୟ ମଝାମଝି ଶେଷ ବର୍ଣ୍ଣର ସାହାଯ୍ୟରେ ସଂକ୍ଷେପଣ କରାଯାଏ, ତାହାକୁ ଇଂଲିଶରେ କୁହାଯାଏ କ୍ଲିପିଂ। ଯଥା ପ୍ରଫେସର ହୁଏ ପ୍ରଫ, ଡକ୍ଟର ହୁଏ ଡକ୍ଟର ଡିଆର୍। ଓଡ଼ିଆରେ ମଧ୍ୟ ଏମିତି ହୁଏ, ବିଭିନ୍ନ ଅଭିଧାନ ବା ବହିଗୁଡ଼ିକରୁ ଏହାର ସୂଚନା ମିଳେ। ଯଥା ତୁଳ ଅର୍ଥ ତୁଳନା କର, ବୀଣ ଅର୍ଥ ବିଶେଷଣ। କିଛି କିଛି ସଂକ୍ଷିପ୍ତ ରୂପକୁ ଶବ୍ଦ ଭଳି ବି ଉଚ୍ଚାରଣ କରାଯାଏ, ତାହାକୁ ଇଂଲିଶରେ କୁହାଯାଏ ଏକ୍ରୋନିମ୍ସ। ଯଥା ପୋସ୍କୋ, ୟୁନେସ୍କୋ ଇତ୍ୟାଦି। ଏହି ଆଲୋଚନାରେ ଆମେ ଜାଣିଲେ ଯେ ଇଂଲିଶ ଭଳି ଓଡ଼ିଆରେ ମଧ୍ୟ ତିନି ପ୍ରକାର ସଂକ୍ଷିପ୍ତ ରୂପ ବ୍ୟବହୃତ ହେଉଛି, ଯଥା ଆବ୍ରିଭିଏସନ୍, କ୍ଲିପିଂ ଓ ଏକ୍ରୋନିମ୍ସ। କିନ୍ତୁ ଓଡ଼ିଆରେ ଏହି ତିନୋଟି ଶବ୍ଦକୁ ଆମେ କେବଳ ସଂକ୍ଷେପଣ, ସଂକ୍ଷିପ୍ତ ରୂପ ବା ସଂକ୍ଷିପ୍ତିକରଣ ବୋଲି ବ୍ୟବହାର କରୁଛୁ। ତେଣୁ ଏହି ପରିପ୍ରେକ୍ଷୀରେ ତିନିଟି ଇଂଲିଶ ଶବ୍ଦର ଓଡ଼ିଆ ପରିଭାଷା ବ୍ୟବହାର କରାଯିବା ସମ୍ପର୍କରେ ଚିନ୍ତା କରାଯାଇପାରେ।
1: ଶେଷ ହେଲା ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ଶବ୍ଦର ସଂକ୍ଷିପ୍ତିକରଣ। ଆଲୋଚନା କରିଥିଲେ ଡକ୍ଟର ସନ୍ତୋଷ କୁମାର ମହାନ୍ତି, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲୀଗୀତ। କଣ୍ଠଶିଳ୍ପୀ ମହାପ୍ରସାଦ କର। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର। ଶିଳ୍ପୀ ପ୍ରଥମେ ଗାଇଛନ୍ତି ତଳି ଭାଙ୍ଗି ଗଲି ଏକା, ତଳି ଭାଙ୍ଗି ତଳି କଚାଡ଼ି ପକା, ଯୋଡ଼ା ଭାଙ୍ଗି ଫୁଲ ଦେଖା।

0: ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲୀଗୀତ। ଶିଳ୍ପୀ ଥିଲେ ମହାପ୍ରସାଦଙ୍କର। ଶିଳ୍ପୀ ପଲ୍ଲୀଗୀତ ଗାଇଥିଲେ ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲକର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ।

0: quarterfinals, defeating Belgium 2-1. Norway to face England in third quarterfinal tonight. And in Wimbledon tennis, Czechia Karolina Muchová to face compatriot Linda Noskova in women's singles final today. For details of these stories and more, log on to our website www.newsonair.gov.in. And with that, we end the morning news. Have a nice day.
1: ଆକାଶବାଣୀ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିଥିରେ ବିଷୟ ରହିଛି ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଆଲୋଚକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ରଥଯାତ୍ରା ସର୍ବତନ୍ତ୍ର ସ୍ୱତନ୍ତ୍ର ଯାତ୍ରା ଭାବରେ ବିଶ୍ୱବିଖ୍ୟାତ। କାରଣ ଯେଉଁ ସବୁ ଗଣପର୍ବ ସମଗ୍ର ଭକ୍ତ ସମାଜର ହୃଦୟରେ ନିର୍ମଳ ଆନନ୍ଦ, ସାମ୍ୟ, ଐକ୍ୟ ତଥା ସଂହତିର ଭାବ ସଞ୍ଚାର କରିଥାଏ, ତନ୍ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ହେଉଛି ସର୍ବୋତ୍ତମ। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ରଥଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଉତ୍ସବ। ସ୍ୱୟଂ ପ୍ରଭୁ ଜଗନ୍ନାଥ ଏହି ଘୋଷଯାତ୍ରା କାଳରେ ମନ୍ଦିରରୁ ବାହାରି ଆସି ଜନତାର ମହାସମୁଦ୍ର ମଧ୍ୟରେ ନିଜକୁ ଏକୀଭୂତ କରନ୍ତି। ଜଗତର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଯୁଗେ ଯୁଗେ ଭକ୍ତର ମନରେ ଆନନ୍ଦ ସଞ୍ଚାର କରିଆସିଛି।

0: ଏହି ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀଜୀଉମାନଙ୍କର ନୀତି ଓ ରୀତି ପାଳନ ଅବସରରେ ମନ୍ଦିରର ବିଭିନ୍ନ ନିଯୋଗର ସେବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସେବକମାନଙ୍କ ମଧ୍ୟରୁ ପାଳିଆ ପଢ଼ିଆରୀ, ଗରାବଡ଼ୁ ସେବକ, ପତ୍ରବଡ଼ୁ, ସୁଆରବଡ଼ୁ, ମୁଦୁଲି, ପୂଜାପଣ୍ଡା, ପତିମହାପାତ୍ର, ଦୈତାପତି, ମେକାପ, ବିମାନବଡ଼ୁ, ପାଳିଆ ଖୁଣ୍ଟିଆ, କାହାଳିଆ, ବଣିଆ, ଲେଙ୍କା, ପାଇକ, କୋଠସୁହାସିଆ, ରାଜଗୁରୁ, ଚିତ୍ରକାର, ତଳିଛ ମହାପାତ୍ର, ପୁଷ୍ପାଳକ, ରଥମହାରଣା, ଡାହୁକ, ରଥ ଭୋଇ, ପ୍ରଧାନୀ, ମହାସୁଆର, ଦର୍ପଣୀ ଆଦି 38 ପ୍ରକାରର ସେବକ ଏହି ଯାତ୍ରାରେ ସେବା ଯୋଗାଇଥାନ୍ତି। ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ସମ୍ପର୍କରେ ଆଲୋଚନା ଆଜିର ମୁଖ୍ୟ ପ୍ରସଙ୍ଗ ଆଲୋଚନା କରୁଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଚିକାର।
1: ଆମେ ସାଧାରଣତଃ ରଥଯାତ୍ରାକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଶ୍ରୀଗୁଣ୍ଡିଚା ଦିନ ସକାଳେ ମଙ୍ଗଳ ଆଳତିଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଏହି ନୀତି ଆରମ୍ଭ ହୁଏ ଏବଂ ସେ ମହାପ୍ରଭୁମାନେ ରଥାରୂଢ଼ ହୋଇସାରିଲା ପରେ ରଥ ଟଣା ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ପ୍ରକାର ନୀତି ପାଳନ ହୁଏ ଏବଂ ରଥ ଟଣା ସରିଗଲା ପରେ ରାତ୍ର ପହଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରଥ ଉପରେ ନୀତି ହୁଏ। ମଙ୍ଗଳ ଆଳତିଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଏହା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୁଏ। ମଙ୍ଗଳ ଆଳତି ହୁଏ, ତାପରେ ଅବକାଶ ହୁଏ, ଅବକାଶ ପରେ ବେଶ ହୁଏ, ତାପରେ ଖେଚଡ଼ି ଭୋଗ ଆଜି ସକାଳ ଧୂପ ହୁଏ, ମଇଲମ ହୋଇସାରିଲା ପରେ ପହଣ୍ଡି ବିଜେ ଠାକୁରଙ୍କ ଆରମ୍ଭ ହୁଏ। ଏହିଗୁଡ଼ିକ ମନ୍ଦିର ଭିତରେ ହୁଏ। ମନ୍ଦିର ପରେ ପରେ ଠାକୁରମାନେ ରଥାରୂଢ଼ ହୋଇସାରିଲା ପରେ ସେଠାରେ ଚକା ଅପସର ହୁଏ ଏବଂ ଚିତା ଲାଗି, ମାଳଚୂଡ଼ ଲାଗି, ଛେରା ପହଁରା ଏବଂ ଚାରପିଟା ଓ ଘୋଡ଼ା ଲାଗିସାରିଲା ପରେ ରଥ ଟଣା ଆରମ୍ଭ ହୁଏ। ରଥ ଟଣା ସରିଲା ପରେ ପରେ ସେଠାରେ ମହାସ୍ନାନ ହୁଏ, ମଧ୍ୟାହ୍ନ ଧୂପ ହୁଏ, ମଧ୍ୟାହ୍ନ ଧୂପ ପରେ

ଶ୍ରୀଗୁଣ୍ଡିଚା ଦିନ ମଙ୍ଗଳାର୍ପଣ ହେଉଛି ଗୋଟିଏ ବିଶେଷ ସେବା। ଏହି ସେବାଟି ସକାଳ ଧୂପ ଅର୍ଥାତ୍ ଖେଚେଡ଼ି ଭୋଗ ସରିଗଲା ପରେ ହୋଇଥାଏ। ମଙ୍ଗଳାର୍ପଣ ନୀତିରେ ମୁଦୁଲି, ଶୁଦ୍ଧ ସୁଆର, ପୂଜା ପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ଥ ଆଦି ସେବକମାନେ ସମ୍ପୃକ୍ତ ହୋଇଥାନ୍ତି। ମୁଦୁଲିଠାରୁ ପ୍ରାୟ

0: ସେବାଟି ସକାଳ ଧୂପ ଅର୍ଥାତ୍ ଖେଚେଡ଼ି ଭୋଗ ସରିଗଲା ପରେ ହୋଇଥାଏ। ମଙ୍ଗଳାର୍ପଣ ନୀତିରେ ମୁଦୁଲି, ଶୁଦ୍ଧ ସୁଆର, ପୂଜା ପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ଥ ଆଦି ସେବକମାନେ ସମ୍ପୃକ୍ତ ହୋଇଥାନ୍ତି। ମୁଦୁଲିଠାରୁ ପ୍ରାୟ 17 ପ୍ରକାରର ପାତ୍ର ସଜ ନେଇ ସାରିଲା ପରେ ଶୁଦ୍ଧ ସୁଆର ମଙ୍ଗଳାର୍ପଣର ଆବଶ୍ୟକ ପୂଜା ସାମଗ୍ରୀ ସଜାଡ଼ି ତିନି ବାଡ଼ରେ ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ଥଙ୍କୁ ପ୍ରଦାନ କରିଥାନ୍ତି। ଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା, ସୁଭଦ୍ରାଙ୍କ ବାଡ଼ରେ ମୁଦିରସ୍ଥ ଆଉ ବଳଭଦ୍ରଙ୍କ ବାଡ଼ରେ ପତି ମହାପାତ୍ର ମଙ୍ଗଳାର୍ପଣ କରନ୍ତି। ମଙ୍ଗଳାର୍ପଣ ସରିଲା ପରେ ବିଜେ କାହାଳି ବାଜେ, ତାପରେ ସୁଦର୍ଶନଙ୍କର ରୁନ୍ଧା ପିଟା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଯାଏ।
1: ରଥ ଉପରେ ଶ୍ରୀଜୀଉମାନଙ୍କର ରଥାରଣ ହୋଇସାରିଲା ପରେ ଏଠାରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତି। ଏହି ସ୍ୱତନ୍ତ୍ର ନୀତି ଗୁଡ଼ିକ ହେଉଛି ଚିତାଲାଗି। ଏହି ଚିତାଲାଗି ଯେତେବେଳେ ମହାପ୍ରଭୁ ମନ୍ଦିର ଭିତରେ ବାହାରି ଅଛନ୍ତି, ବର୍ଷ ସାରା ମହାପ୍ରଭୁଙ୍କର ଗୋଟିଏ ହୀରାର ଚିତା ପ୍ରଭୁଙ୍କ ଦ୍ୱାରା ଲାଗିଥାଏ, କିନ୍ତୁ ରଥ ଉପରେ ଆସିଲା ପରେ ସେ ଚିତା କଢ଼ାଯାଇ ସୋଲରେ ଚିତା ଲଗାଯାଏ। ଏହି ଚିତା ଲଗାଇବା ପାଇଁ ଲେଙ୍କା, ପାଇକ, ଘଣ୍ଟା, ଛତାର କାହାଳିଆ ବଣିଆଙ୍କ ପାଖକୁ ଯାଇ ସେ ଚିତା ଆଣନ୍ତି। ଚିତା ଆଣି ତାକୁ ଦୈତାପତି ସେବକମାନେ ସେ ଚିତା ଲାଗି କରନ୍ତି ମହାପ୍ରଭୁଙ୍କ ଦେହରେ। ଏହାପରେ ପରେ ଆରମ୍ଭ ହୁଏ ଆଉ ଗୋଟିଏ ସ୍ୱତନ୍ତ୍ର ସେବା, ସେ ହେଉଛି ମାଳଚଳ ସେବା। ଏକ ଦୟନମାଳି ସେବକ ଦୈତାପତିକୁ ଆଣି ଦେଇଥାନ୍ତି ଏବଂ ମାଳଚଳ ଲାଗି ହୁଏ। ମାଳଚଳ ଲାଗି ସରିଲା ପରେ ଗଜପତି ମହାରାଜାଙ୍କ ଖବର ଯାଏ ଛେରା ପହଁରା କରିବା ପାଇଁ। ଏହା ଏକ ସ୍ୱତନ୍ତ୍ର ନୀତି, ଅତି ବିଶିଷ୍ଟ ନୀତି ଏହା। ଏହି ଛେରା ପହଁରା ନୀତି କରିବା ପାଇଁ ମହାରାଜ ଶ୍ରୀନଗରରୁ ତାମଜାନରେ ବସି ଏକ ପଟୁଆରରେ ସେମାନେ ରଥ ପାଖକୁ ଆସନ୍ତି। ପ୍ରଥମେ ସେମାନେ ବଡ଼ଭଦ୍ରଙ୍କ ରଥକୁ ଯାଆନ୍ତି, ସେଠାରେ ଗରାବୁଡ଼ ସେବକ ଥାନ୍ତି। ଗରାବୁଡ଼ ସେବକଙ୍କ ପାଖରୁ ହାତୀଅଣି ନେଇ ଗଜପତି ମହାରାଜ ସେଠାରେ ଦଣ୍ଡ ପ୍ରଣାମ ଏବଂ ନିଉଛାଡ଼ି ହୁଅନ୍ତି। ଏହାପରେ ପରେ ସେଠାରେ ଭଣ୍ଡାର ମେକଅପ୍ କର୍ପୂର ସଜି ରଖିଥାନ୍ତି ଆଳତୀ କରିବା ପାଇଁ, ସେ ଗଜପତି ମହାରାଜଙ୍କ ହାତକୁ ଦିଅନ୍ତି। ଗଜପତି ମହାରାଜ କର୍ପୂର ଆଳତୀ କରିସାରିଲା ପରେ ଉପସ୍ଥିତ ଥିବା ରାଜଗୁରୁ ସୁବର୍ଣ୍ଣ ଖଡ଼ିକା ସଂସ୍କାର କରି ଗଜପତି ମହାରାଜଙ୍କୁ ଦେଇଥାନ୍ତି। ସେଠାରେ ଭଣ୍ଡାର ମେକଅପ୍ ଆମର ରୂପା ପିଙ୍ଗଣରେ ଦୟଣମାଳି ଦେଇଥିବା ଶୁକ୍ଳ ଫୁଲ ଆଗରେ ରଥ ଉପରେ ପକାଇବାକୁ ଯାଆନ୍ତି ଏବଂ ଗଜପତି ମହାରାଜ ତାକୁ ଗୋଟେ ଘେରା ଛେରା ପହଁରା କରିସାରିଲା ପରେ ପୁନର୍ବାର ରାଜଗୁରୁ ମହାଶୟ ସେହି ଘଟୁଆରୀ ଚନ୍ଦନ ପାଣି ପ୍ରସ୍ତୁତ କରିକି ରାଜଗୁରୁଙ୍କୁ ଦେଇଥାନ୍ତି। ରାଜଗୁରୁ ସଂସ୍କାର କରି ପୁନଃ ସେହି ଭଣ୍ଡାର ମେକଅପ୍କୁ ଦେଇଥାନ୍ତି। ଭଣ୍ଡାର ମେକଅପ୍ ସେହି ଚନ୍ଦନ ପାଣି ସିଞ୍ଚନ କରି ରଥ ଚାରିପାଖ ପୁନଃ ଏକ ଘର ବୁଲି ଆସିଲା ପରେ ଚନ୍ଦନ ଗୁଣ୍ଡ ଭଣ୍ଡାର ମେକଅପ୍ ନେଇ ରଜାଙ୍କୁ ଦିଅନ୍ତି। ରଜା ଚନ୍ଦନ ଗୁଣ୍ଡ ରଥ ଚାରିପଟେ ସିଞ୍ଚନ କରି ଯାଆନ୍ତି। ଏହିଭଳି ଭାବରେ ତିନି ରଥରେ ମହାପ୍ରଭୁଙ୍କ ଛେରା ପହଁରା କାର୍ଯ୍ୟ ଗଜପତି ମହାରାଜ କରିଥାନ୍ତି।

ଅର୍ଥାତ୍ ଟଣା ଯେତେବେଳେ ଆରମ୍ଭ ହୋଇଯିବ ସେତେବେଳେ ବିଭିନ୍ନ ମଠ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବିଭିନ୍ନ ସ୍ଥାନରେ ପନ୍ଥୀଭୋଗ କରାଯାଏ। ଏହି ପନ୍ଥୀଭୋଗ ପୂଜାପଣ୍ଡା ସେବକମାନେ ଯାଇକରି କରିଥାନ୍ତି। ଯେତେବେଳେ ରଥ ଅଟକି ଯାଏ, ଯେତେବେଳେ ରଥଟା ବନ୍ଦ ହୋଇଯାଏ, ତାପରେ ପରେ ମହାପ୍ରଭୁଙ୍କୁ ମହାସ୍ନାନ ଆରମ୍ଭ ହୁଏ। ସେ ମହାସ୍ନାନରେ ପର୍ବଯାତ୍ରା ଯୋଗାଣିଆ ଏବଂ ପୂଜାପଣ୍ଡାମାନେ ସଂଶ୍ଳିତ ଥାନ୍ତି। ତାପରେ ପରେ ରଥରେ ମଧ୍ୟାହ୍ନ ଧୂପ ହୁଏ। ମଧ୍ୟାହ୍ନ ଧୂପ ପରେ ପରେ ସନ୍ଧ୍ୟା ଆଳତି ପରେ ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଏବଂ ବଡ଼ସିଂହାର ବେଶ ଆରମ୍ଭ ହୋଇଥାଏ। ଶେଷରେ ପହଁରାବାଲାମାନେ ରଥ ଉପରେ କନ୍ୟା ଦେଇ ପହଡ଼ କରିଥାନ୍ତି।

ଶ୍ରୀମନ୍ଦିରର ଆକୃତି ଗଠନ ଶୈଳୀ ଓ ସ୍ଥାନ ବିଶେଷର ନାମକରଣ ଶାସ୍ତ୍ର ଓ ପୁରାଣର ଆଧାରରେ ପରିକଳ୍ପିତ। ଦ୍ୱାର ପାଚେରୀ ମଣ୍ଡପ ତଥା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟ ନିଜ ନିଜ ନୀତି ଓ ପ୍ରସିଦ୍ଧିକୁ ନେଇ ବିଖ୍ୟାତ। ଶ୍ରୀମନ୍ଦିରର ଚାରିଦିଗରେ ଥିବା ଚାରିଟି ମୁଖ୍ୟ ଦ୍ୱାର ଛଡ଼ା ସାତପାହାଚ ଦ୍ୱାର କଳାହାଟ ଦ୍ୱାର ବେହରଣ ଦ୍ୱାର ପ୍ରଭୃତି ଦ୍ୱାରମାନ ରହିଛି। ଏହି ଦ୍ୱାରଗୁଡ଼ିକ ମଧ୍ୟରେ ଜୟ ବିଜୟ ଦ୍ୱାର ମନ୍ଦିରର କାର୍ଯ୍ୟ ଓ ନୀତି ସହ ବିଶେଷ ଭାବରେ ସମ୍ପୃକ୍ତ। ଏହାର ନାମକରଣ ପୁରାଣ ଭିତ୍ତିକ ଏବଂ ଜୟ ବିଜୟର ଇତିହାସ ଅତ୍ୟନ୍ତ ଶିକ୍ଷାପ୍ରଦ। ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନର ପ୍ରବେଶ ପଥକୁ ଜୟ ବିଜୟ ଦ୍ୱାର କୁହାଯାଏ। ଏହି ଦ୍ୱାରର ଦକ୍ଷିଣରେ ଜୟ ଓ ଉତ୍ତରରେ ବିଜୟ ଦଣ୍ଡାମାନେ ହୋଇ ସଦାସର୍ବଦା ପ୍ରହରା ଦେଉଥାନ୍ତି। ମନ୍ଦିର ସିଂହଦ୍ୱାର ଉଭୟ ପଟର ଉପରେ ନବଗ୍ରହ ମୂର୍ତ୍ତିଙ୍କ ତଳେ ତଥା କୁର୍ମ ପ୍ରାଚୀରର ପୂର୍ବ ଦିଗ ଦ୍ୱାରର ପାଦଦେଶରେ ଏବଂ ଜୟ ବିଜୟ ଦ୍ୱାରର ଦୁଇପଟ କାନ୍ଥରେ ଜୟ ବିଜୟଙ୍କ ମୂର୍ତ୍ତି ଓ ଚିତ୍ର ରହିଛି। ଉଭୟ ଚତୁର୍ବାହୁ, ଉପର ଦୁଇ ବାହୁରେ ଚକ୍ର ଓ ଶଙ୍ଖ, ତଳ ଦୁଇ ବାହୁରେ ଅକ୍ଷମାଳ ଓ ଗଦା ଧାରଣ କରିଛନ୍ତି। ଏହି ଦ୍ୱାର ଅତ୍ୟନ୍ତ ପ୍ରଶସ୍ତ ଓ ଦୀର୍ଘକାୟ। ପ୍ରାୟ 3 ଫୁଟ ଚଉଡ଼ାର 8ଟି ଶ୍ରେଣୀରେ ବିଭିନ୍ନ କାରୁକାର୍ଯ୍ୟ ଦ୍ୱାରା ଦ୍ୱାରଟି ସୁଶୋଭିତ। ଗମନ ଓ ନିର୍ଗମନ ପାଇଁ ଏଥିରେ 3ଟି ଲେଖାଏଁ ପାହାଚ ରହିଛି। ଜୟ ଓ ବିଜୟ ଏହି ଦୁଇ ଭାଇଙ୍କ ନାମରେ ଏହା ନାମିତ। ଏ ଦୁହେଁ ଦୁଇ ଭାଇ ତଥା ବିଷ୍ଣୁ ଭକ୍ତ ଅଟନ୍ତି। ପୁରାଣ ମତରେ ବିଷ୍ଣୁଙ୍କର 16 ଜଣ ପାର୍ଷଦ ଥିଲେ। ଏମାନେ ହେଉଛନ୍ତି ବିଶ୍ୱକେଶଣ, ସୁଷେଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ, କୁମୁଦାକ୍ଷ, ଶୀଳ ଓ ସୁଶୀଳ। ମନ୍ଦିରର ପର୍ବନୀତିଗୁଡ଼ିକରେ ଏହି ଦ୍ୱାରର ବିଶିଷ୍ଟ ଭୂମିକା ରହିଛି। ବିଜେ ପ୍ରତିମାମାନେ ପର୍ବନୀତିରେ ଏଠାକୁ ଆସି ବନ୍ଦାପନା ହୋଇଥାନ୍ତି। ପ୍ରତି ଏକାଦଶୀରେ ମଦନମୋହନଙ୍କ ବନ୍ଦାପନା, ହଳଦୀ ପାଣି, ବେଣ୍ଟ ବା ଶିକାର ତଥା ଜଗନ୍ନାଥଙ୍କ ନୀଳାଦ୍ରି ବିଜେରେ ଭିତରଛୁ ମହାପାତ୍ର ଏଠାରେ ବନ୍ଦାପନା ଓ ଆରତୀ କରିଥାନ୍ତି। ଲକ୍ଷ୍ମୀନାରାୟଣଙ୍କ ପ୍ରସିଦ୍ଧ କଳି ବା ବଚନିକା ଏଠାରେ ଅନୁଷ୍ଠିତ ହୁଏ। ଦ୍ୱାର ଭିତରପଟେ ଲକ୍ଷ୍ମୀଙ୍କ ପ୍ରତିନିଧି ଦେବଦାସୀଙ୍କ ସହ ଦ୍ୱାର ବାହାରପଟେ ଜଗନ୍ନାଥଙ୍କ ପ୍ରତିନିଧି ଦୈତାଙ୍କ ମଧ୍ୟରେ ବହୁ ବଚନିକା ହୁଏ। ଚତୁର୍ମାସରେ ଶମ୍ଭୁ ଏକାଦଶୀରେ ଲୋକନାଥ ଓ ମଦନମୋହନଙ୍କର ବନ୍ଦାପନା ଏଇଠାରେ ହୁଏ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ରୁକ୍ମିଣୀ ବିବାହ ଉତ୍ସବରେ ଏଠାରେ ବିପ୍ର ବ୍ରାହ୍ମଣ ମଦନମୋହନଙ୍କୁ ଚିଟାଉ ପ୍ରଦାନ କରନ୍ତି। ଅଣସର ବେଳେ ବଲ୍ଲଭ ନୀତି ଏଠାରେ ହୁଏ। ଜଣେ ପଣ୍ଡା ଏହି ଦ୍ୱାର ପାଖରେ ଠିଆ ହୋଇ ବଲ୍ଲଭ ସମର୍ପଣ କରନ୍ତି। ନକ୍ଷତ୍ର ବନ୍ଦାପନା ବେଳେ ମଦନମୋହନ ଆସି ବନ୍ଦାପନା ହୁଅନ୍ତି ଓ ଦ୍ୱାର ବନ୍ଦ ରହିଥାଏ। ଅନ୍ୟାନ୍ୟ ପର୍ବନୀତିଗୁଡ଼ିକରେ ମଧ୍ୟ ଏହି ଦ୍ୱାର ପାଖରେ ବିଜେ ପ୍ରତିମାମାନଙ୍କର ଚର୍ଚ୍ଚା ଓ ନୀତି ଏଠାରେ ହୁଏ। ଏହିପରି ବହୁ ନୀତିରେ ଏହି ଦ୍ୱାରର ବିଶେଷ ପ୍ରୟୋଜନୀୟତାକୁ ଗୁରୁତ୍ୱ ଦିଆଯାଏ।

ରଥଯାତ୍ରା ମହୋତ୍ସବ କାଳରେ ବହୁ ପ୍ରକାରର ନୀତି ପାଳିତ ହୁଏ। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ହେରାପଞ୍ଚମୀ, ବାହୁଡ଼ା ଯାତ୍ରା, ଶୁକ୍ଳ ଏକାଦଶୀ, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜୟ ଆଦି ସ୍ୱତନ୍ତ୍ର ନୀତି ପାଳନ ଅବସରରେ ନିର୍ଦ୍ଦିଷ୍ଟ ନିଯୋଗମାନଙ୍କର ସେବାୟତଙ୍କର ସେବାର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ ସେବାୟତଙ୍କ ନିଷ୍ଠାପର ଐକ୍ୟବଦ୍ଧ ସେବା ହିଁ ସମୁଦାୟ ଦ୍ୱାଦଶ ଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରିବାରେ ସହାୟକ ହୋଇଥାଏ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଗୁଚ୍ଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର ଏକାଅଶୀତମ ଭାଗ। ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ସନ୍ତନ କୁମାର ରଥ।

ଶ୍ରୀରାମ ମେଘକୁ ସମ୍ବୋଧନ କରି କହିଲେ, ସୀତାରୂପୀ ପୁଷ୍କରିଣୀର ପ୍ରେମ ଜଳ କେବେ ସରେ ନାହିଁ, ସବୁବେଳେ ତାହା ବଢ଼ୁଥାଏ। ସେ ପ୍ରେମ ଜଳ ଆସ୍ୱାଦନ ବିନା ଅନ୍ୟ ସବୁ ମୋ ପାଇଁ ସ୍ୱାଦହୀନ ହୋଇପଡ଼ିଛି। ମୁଁ ହରବର ହେଉଛି, ତାହା ବିନା କିପରି ବର୍ତ୍ତିବି ବା ଉଦ୍ଧାର ପାଇବି। ରତିଙ୍କର ବର କାମଦେବର ଫୁଲସର ମୋତେ ବରଳ ବା ବିରୁଡ଼ି ଭଳି ଦଂଶନ କରୁଛି। ସ୍ୱୟମ୍ବର ହେବା ଦିନରୁ ମୁଁ ଏକ ଲଳନା ବା ଏକ ପତ୍ନୀ ବ୍ରତ ପାଳିଛି। ମୁଁ ତା କବରୀ ଅର୍ଥାତ୍ ତା ମଥାର କେଶ ସଜାଡ଼ି ଦାସ ରୂପେ ତା ମନୋହର ଭାବକୁ ବର୍ତ୍ତନ ବା ପାଉଣା ରୂପରେ ପାଉଥିଲି। ସେ ବାଳାର ମୂର୍ତ୍ତି ମୋ ନେତ୍ର ରୋଗରେ ଅଞ୍ଜନ ସ୍ୱରୂପ, ସେ ମୋ ଜୀବର ଜୀବନ ଭଳି। ସୀତାର କୁନ୍ତଳ ବା କେଶ ମୟୂରପୁଚ୍ଛକୁ ତୁଚ୍ଛ କରିଦେଉଥିଲା। ତାକୁ ଲାଭ କରିବା ପାଇଁ କିଏ ବର ଦିଅନ୍ତା କି? ପ୍ରଭୁ ଏଠାରେ ନିଜର ପ୍ରଭୁତ୍ୱ କଥା ବିସ୍ମୃତ ହୋଇ ସାଧାରଣ ବିରହୀ ଭଳି ବରପ୍ରାର୍ଥୀ ହୋଇଛନ୍ତି। ଅସାଧାରଣ ରାମଙ୍କୁ ସାଧାରଣ ସ୍ତରକୁ ଆଣି ସେହି ଅବସ୍ଥାର ଅସାଧାରଣ ଆଦର୍ଶକୁ ପ୍ରକାଶ କରିଛନ୍ତି ଭଞ୍ଜକବି। ବର ମାଗୁଛନ୍ତି ରାମ, କହୁଛନ୍ତି ଅବୟବ ବା ଦେହରେ ମନ ରହିବା ଭଳି ଦେହ ଭିତରେ ମନ ରହୁ, ତାହେଲେ ମନ ସଙ୍ଗେ ମୋ ଦେହ ଏକ ଲବ ବା ମୁହୂର୍ତ୍ତରେ ବରବର୍ଣ୍ଣିନୀ ବା ସେହି ଶ୍ରେଷ୍ଠା ସୁବର୍ଣ୍ଣା ସୀତାଙ୍କ ପାଖରେ ପହଞ୍ଚିଯାଆନ୍ତା। ବିରହ ବରହୀ ବା ଅଗ୍ନିକୁ ମୋ ହୃଦୟ ବନରେ ଜଳେଇ ରଖିଛି କାମଦେବ, ଆହା ବୋଲି ବାଣୀ କହି ଭାବରୂପୀ ଜଳ ବରଷା କରି ମୋ କାନ୍ତା କ୍ଷଣକେ ସେ ନିଆଁକୁ ଲିଭାଇ ଦିଅନ୍ତା। ପୁଣି ପ୍ରକୃତିର ସହାୟତା ଲୋଡ଼ିଲେ ପ୍ରଭୁ ଶ୍ରୀରାମ। ବର୍ତ୍ତିକ ବା ବଣିପକ୍ଷୀକୁ ଚାହିଁ କହିଲେ, ତୁମେ ଯେତେ ସବୁ ପକ୍ଷୀ ଅଛ ସମସ୍ତେ ମିଳି ମୋତେ ପକ୍ଷ ଦେଲେ ମୁଁ ଦିବରେ ବା ଆକାଶରେ ଉଡ଼ିଯାଆନ୍ତି। ଏ ପୃଥିବୀରେ ଯେତେ ବର୍ଷ ବା ଭୂଖଣ୍ଡ ଅଛି, କେଉଁଠି ମୋ ସୀତାକୁ ଲୁଚାଇଛି ମୁଁ ଦେଖି ମୋ ବନ୍ଧୁ ଠାବରେ ବା ବନ୍ଧୁ ପାଖରେ ମିଳିଯାଆନ୍ତି। ପ୍ରଭୁ ଶିବଙ୍କୁ ମନେ ପକାଇ କହୁଛନ୍ତି ଯେ ମା ପାର୍ବତୀଙ୍କ ଦେହ ନିଜ ଦେହଠାରୁ କ୍ଷଣେ ମଧ୍ୟ ଭିନ୍ନ ନ ରହୁ ଭାବି ଶିବ ଉଲଗ୍ନ ହୋଇ ଦିଗମ୍ବର ହେଲେ। ସାମାନ୍ୟ ମାନବ ଯଦି ପ୍ରିୟାଠାରୁ ଭିନ୍ନ ହୋଇ ମୁହୂର୍ତ୍ତକୁ ବର୍ଷେ ବୋଲି ମନେ କଲା, ଏଥିରେ ଆଶ୍ଚର୍ଯ୍ୟ କ'ଣ? କବି ଉପେନ୍ଦ୍ର ସବୁ ସମୟରେ ଦେବତାଙ୍କଠାରେ ମାନବୀୟ ପ୍ରେମର ବିଭିନ୍ନ ବିଭାବ ଆବିଷ୍କାର କରିଛନ୍ତି। ଅତି ମାନବ ରାମଙ୍କୁ ମାନବୀୟ ଦୋଷ ଗୁଣରେ ଭୂଷିତ କରି ରାମଙ୍କୁ ଆଦର୍ଶ ମାନବ ରୂପରେ ପରିଚିତ କରାଇଛନ୍ତି। ସମ୍ବରାସୁର ଯୋଗୁଁ ରତି ଓ କନ୍ଦର୍ପର ବିଚ୍ଛେଦ ହେଲା ଭଳି ମୋ ଦଶା ହୋଇଛି। କାମଦେବ ଅତନୁ ଅର୍ଥାତ୍ ଶିବଙ୍କ କୋପରେ ଜଳି ତା ଦେହ ନଥିଲା। ମୋ ଦେହକୁ ଏପର୍ଯ୍ୟନ୍ତ ବେଦବର ବା ବ୍ରହ୍ମା ରଖିଛି କାହିଁକି? ଦେହ ନଥାଇ ମୁଁ ପୁଣି ତା ଦେହରେ ମିଶିଯାଆନ୍ତି। ପୂର୍ବଜନ୍ମରେ କିଛି ବ୍ରତ କରିଥିଲି ବୋଲି ତା ସଙ୍ଗେ ଭାବ କଲି। ଚକ୍ରସିଂହାବଲୋକନ ପଦ୍ଧତିରେ ବର ଶବ୍ଦ ଆଦ୍ୟ ପ୍ରାନ୍ତରେ ରହି ତିରିଶ ଛାନ୍ଦ ଏଇଠି ଶେଷ ହୋଇଛି।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 81ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା ଏବଂ ଦିବାକର ମହାନ୍ତି। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: QR କୋଡ ସ୍କାନ କରନ୍ତୁ, 5000 ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
2: UPI PIN entering କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
3: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ପ୍ରତି ଗୀତ ଗୀତିକା କରିଛି ଆପଣଙ୍କ ପ୍ରୀତି। ସେ ପ୍ରୀତି ଆଉ ଗୀତିର ମଧୁ ମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

ବନ୍ଧୁ, ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ। ସେ ଏକାକୀ ଜୀବନଯାପନ କରିପାରେ ନାହିଁ। ପରସ୍ପରର ସହଯୋଗ, ସମ୍ପର୍କ ଓ ସାମାଜିକ ବ୍ୟବସ୍ଥା ମାଧ୍ୟମରେ ମଣିଷ ନିଜର ଜୀବନକୁ ଆଗକୁ ବଢ଼ାଇଥାଏ। ମଣିଷ ଯେଉଁ ସ୍ଥାନରେ ରହି ଘର ନିର୍ମାଣ କରେ ତାହାକୁ ଜନବସତି କୁହାଯାଏ। ଏହି ଜନବସତିର ବିକାଶ ଓ ବିସ୍ତାର ମୁଖ୍ୟତଃ ଜନସଂଖ୍ୟା ଉପରେ ନିର୍ଭର କରେ। କିନ୍ତୁ ଆଜିର ମଣିଷ ଆଗରୁ ଏପରି ନଥିଲା। ଆଦିମ କାଳରେ ମଣିଷ ଜଙ୍ଗଲ, ଗୁମ୍ଫା ଓ ପ୍ରାକୃତିକ ଆଶ୍ରୟସ୍ଥଳରେ ବସବାସ କରୁଥିଲା। ସେତେବେଳେ ତାହାର ଜୀବନ ଶିକାର ଓ ଖାଦ୍ୟ ସଂଗ୍ରହ ଉପରେ ନିର୍ଭରଶୀଳ ଥିଲା। ଏହାପରେ ଧୀରେ ଧୀରେ ସେ କୃଷିକାର୍ଯ୍ୟ ଶିଖିଲା, ଘର ତିଆରି କଲା ଓ ସ୍ଥାୟୀ ଭାବରେ ବସବାସ କରିବା ଆରମ୍ଭ କଲା।

ବନ୍ଧୁ, ଶିକ୍ଷା ହେଉଛି ମଣିଷ ଜୀବନର ଏକ ମୁଖ୍ୟ ଆଧାର। ଶିକ୍ଷା ମଣିଷକୁ ଜ୍ଞାନୀ, ସଚେତନ ଓ ଦାୟିତ୍ୱବାନ କରିଥାଏ। କିନ୍ତୁ ଯେଉଁ ସମାଜରେ ଶିକ୍ଷାର ଅଭାବ ରହେ, ସେଠାରେ ଅନେକ ସାମାଜିକ ସମସ୍ୟା ଦେଖାଦିଏ। ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣମାନଙ୍କ ମଧ୍ୟରେ ଅଶିକ୍ଷା ଏକ ପ୍ରମୁଖ କାରଣ ଅଟେ। ଯେତେବେଳେ ଜଣେ ବ୍ୟକ୍ତି ଶିକ୍ଷାରୁ ବଞ୍ଚିତ ହୁଅନ୍ତି କିମ୍ବା ଆବଶ୍ୟକ ଜ୍ଞାନ ଓ ସଚେତନତା ଲାଭ କରିପାରନ୍ତି ନାହିଁ, ତାହାକୁ ଅଶିକ୍ଷା କୁହାଯାଏ। ଶିକ୍ଷାରୁ ବଞ୍ଚିତ ଥିବା ବ୍ୟକ୍ତିଟି ଅନେକ ସମୟରେ ପରିବାର ନିୟୋଜନ, ସ୍ୱାସ୍ଥ୍ୟ ଓ ଜନସଂଖ୍ୟା ନିୟନ୍ତ୍ରଣର ମହତ୍ୱ ବୁଝିପାରନ୍ତି ନାହିଁ, ଯେଉଁଥିପାଇଁ ଏମିତି କିଛି ସମସ୍ୟା ସୃଷ୍ଟି ହୁଏ ତାଙ୍କ ଜୀବନରେ।

0: ଶୋଇନୁକି ବାବା?
1: ଅବେ
0: ବାପାଙ୍କ କଥା ମନେ ପକଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

ହଁ ବନ୍ଧୁ, ଶିକ୍ଷାରୁ ବଞ୍ଚିତ ଥିବା ଲୋକମାନଙ୍କର ଅବସ୍ଥା ଏହିପରି। ଫେରିବାର ବାଟ ସେମାନେ ପାଇପାରୁନାହାନ୍ତି। ଲୋକମାନଙ୍କ ମଧ୍ୟରେ ଛୋଟ ପରିବାରର ଆବଶ୍ୟକତା ବିଷୟରେ ସଚେତନତା କମ୍ ରହୁଛି। ପରିବାର ନିୟୋଜନର ଉପାୟ, ତାହାର ଲାଭ, ସନ୍ତାନ ସଂଖ୍ୟାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ବିଷୟରେ ଜ୍ଞାନ ନ ଥିବାରୁ ଅନେକ ପରିବାରରେ ସଦସ୍ୟ ସଂଖ୍ୟା ବଢ଼ିଯାଏ। ବିଶେଷକରି ଗ୍ରାମାଞ୍ଚଳରେ ଅଶିକ୍ଷା ଯୋଗୁଁ ଲୋକମାନେ ପୁରୁଣା ଧାରଣା ଓ ଅନ୍ଧବିଶ୍ୱାସକୁ ଅନୁସରଣ କରନ୍ତି। ଅଧିକ ସନ୍ତାନକୁ ପରିବାରର ଶକ୍ତି ଭାବିବା ଭଳି ଚିନ୍ତାଧାରା ଜନସଂଖ୍ୟା ବୃଦ୍ଧିକୁ ବଢ଼ାଇଥାଏ। ବିଶେଷକରି ନାରୀ ଶିକ୍ଷାର ଅଭାବ ଜନସଂଖ୍ୟା ବୃଦ୍ଧିର ଆଉ ଏକ ବଡ଼ କାରଣ। ଶିକ୍ଷିତ ନାରୀମାନେ ନିଜ ସ୍ୱାସ୍ଥ୍ୟ, ପରିବାରର ଭବିଷ୍ୟତ ଓ ସନ୍ତାନ ସଂଖ୍ୟା ବିଷୟରେ ସଚେତନ ହୁଅନ୍ତି, କିନ୍ତୁ ଯେଉଁମାନେ ଏଥିରୁ ବଞ୍ଚିତ ଏ ବିଷୟରେ ଯଥେଷ୍ଟ ନିଷ୍ପତ୍ତି ନେଇପାରନ୍ତି ନାହିଁ।

ଜନସଂଖ୍ୟା ବୃଦ୍ଧି ଆଜି ସମଗ୍ର ବିଶ୍ୱରେ ଏକ ଗୁରୁତର ସମସ୍ୟା। ଏହାର ଅନେକ କାରଣ ମଧ୍ୟରୁ ଅଳ୍ପ ବୟସରେ ବିବାହ ଏହା ମଧ୍ୟ ଏକ ପ୍ରମୁଖ କାରଣ ଅଟେ। ଶିକ୍ଷାର ଅଭାବ, ସାମାଜିକ ପରମ୍ପରା ଓ ସଚେତନତାର ଅଭାବ ଯୋଗୁଁ ଅନେକ ସ୍ଥାନରେ ଆଜି ମଧ୍ୟ କମ୍ ବୟସରେ ବିବାହ ହେଉଛି। ଏହା ଜନସଂଖ୍ୟା ବୃଦ୍ଧି ସହିତ ସମାଜ ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଉଛି। ଯେତେବେଳେ ଜଣେ ଝିଅ କିମ୍ବା ପୁଅ ଶାରୀରିକ, ମାନସିକ ଓ ଆର୍ଥିକ ଭାବରେ ପୂର୍ଣ୍ଣ ପରିପକ୍ୱ ହେବା ପୂର୍ବରୁ ବିବାହ କରିଥାଏ, ତାହାକୁ ଅଳ୍ପ ବୟସରେ ବିବାହ ବୋଲି କୁହାଯାଏ। ଏପରି ବିବାହ ଯୋଗୁଁ ଦମ୍ପତି ଶୀଘ୍ର ପରିବାର ଗଠନ କରନ୍ତି ଏବଂ ଅଧିକ ସମୟ ଧରି ସନ୍ତାନ ଜନ୍ମର ସମ୍ଭାବନା ବି ରହିଥାଏ। ଏହା ସହିତ ଯେଉଁ ସମାଜରେ ଅଳ୍ପ ବୟସରେ ବିବାହର ପ୍ରଥା ଅଧିକ ରହେ, ସେଠାରେ ଜନ୍ମହାର ମଧ୍ୟ ଅଧିକ ଦେଖାଯାଏ।

ବନ୍ଧୁ, ଜନସଂଖ୍ୟା ବଢ଼ିବାର ଆହୁରି ମଧ୍ୟ ଅନେକ କାରଣ ରହିଛି। ସେଥିମଧ୍ୟରୁ ଜନ୍ମହାର ଅଧିକ ହେବା ଓ ମୃତ୍ୟୁହାର ହ୍ରାସ ହେବା, ଏହା ମଧ୍ୟ କାରଣ ଅଟେ। ଏହି ଦୁଇ କାରଣ ଯୋଗୁଁ ପୃଥିବୀରେ ମଣିଷ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଏକ ନିର୍ଦ୍ଦିଷ୍ଟ ସମୟରେ ଜନ୍ମ ନେଉଥିବା ଶିଶୁମାନଙ୍କ ସଂଖ୍ୟାକୁ ଜନ୍ମହାର କୁହାଯାଏ। ଯେତେବେଳେ କୌଣସି ଦେଶ କିମ୍ବା ସମାଜରେ ଜନ୍ମହାର ଅଧିକ ରହେ, ସେତେବେଳେ ଜନସଂଖ୍ୟା ଦ୍ରୁତ ଭାବରେ ବଢ଼ିଥାଏ। ଏବେ ବି ଅନେକ ସ୍ଥାନରେ ପରିବାରରେ ଅଧିକ ସନ୍ତାନ ରଖିବାର ପୁରୁଣା ଧାରଣା ରହିଛି, ପୁଣି ପୁଅ ସନ୍ତାନ ପ୍ରତି ଅଧିକ ଆଶା ବି ରହୁଛି, ଯେଉଁଥିପାଇଁ ସାମାଜିକ ପରମ୍ପରା ଓ ସଚେତନତାର ଅଭାବ ଯୋଗୁଁ ଜନ୍ମହାର ଅଧିକ ବଢ଼ୁଛି। ଏହା ସହିତ ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ମୃତ୍ୟୁହାର ବହୁତ କମିଛି। ଟିକାକରଣ, ଉନ୍ନତ ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ, ପରିଷ୍କାର ପରିବେଶ, ଉନ୍ନତ ଜୀବନଶୈଳୀ ଯୋଗୁଁ ଲୋକମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି। ପୂର୍ବରୁ ଯେଉଁ ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିଲା, ବର୍ତ୍ତମାନ ସେଗୁଡ଼ିକର ଚିକିତ୍ସା ସମ୍ଭବ ହୋଇଛି, ଫଳରେ ମୃତ୍ୟୁ ସଂଖ୍ୟା କମି ଜନସଂଖ୍ୟା ବଢ଼ିବାରେ ଲାଗିଛି।

ସତରେ ବନ୍ଧୁ, ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ ସମୟରେ ଏକ ଗୁରୁତର ସାମାଜିକ ସମସ୍ୟା ଅଟେ। ଏହାର ଆଉ କିଛି କାରଣ ମଧ୍ୟରେ ରହିଛି ଦାରିଦ୍ରତା ଓ ପରିବାର ନିୟୋଜନ ବିଷୟରେ ଅଜ୍ଞାନତା। ଦାରିଦ୍ରତା ଯୋଗୁଁ ଅନେକ ଗରିବ ପରିବାର ଅଧିକ ସନ୍ତାନ ଜନ୍ମ ଦେବାକୁ ଆର୍ଥିକ ସହାୟତା ବୋଲି ଭାବୁଛନ୍ତି। ସେମାନେ ଭାବନ୍ତି ଯେ ଅଧିକ ପିଲା ଥିଲେ ଭବିଷ୍ୟତରେ ପରିବାରର ଆୟ ବଢ଼ିବ, କିନ୍ତୁ ଅଧିକ ସନ୍ତାନ ହେବା ଫଳରେ ପରିବାରରେ ଖର୍ଚ୍ଚ ବଢ଼ିଥାଏ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଧାରଣର ମାନ ଉପରେ ଏହାର ଅନେକ ଖରାପ ପ୍ରଭାବ ପଡ଼ିଥାଏ। ଅନ୍ୟପଟେ ଦେଖିଲେ ପରିବାର ନିୟୋଜନ ବିଷୟରେ ଅଜ୍ଞାନତା ମଧ୍ୟ ଜନସଂଖ୍ୟା ବୃଦ୍ଧିର ଆଉ ଏକ କାରଣ। ଅନେକ ଲୋକ ପରିବାର ନିୟୋଜନର ଉପାୟ, ଏହାର ଲାଭ ଓ ଆବଶ୍ୟକତା ବିଷୟରେ ଜାଣିନଥାନ୍ତି। ଶିକ୍ଷାର ଅଭାବ, ଭୁଲ ଧାରଣା ଓ ସଚେତନତାର ଅଭାବ ଯୋଗୁଁ ସେମାନେ ଛୋଟ ପରିବାରର ମହତ୍ତ୍ୱକୁ ବୁଝିପାରନ୍ତି ନାହିଁ।

ବନ୍ଧୁ, ମନ ଭିତରେ ପ୍ରଶ୍ନ ଆସେ, ଆଜିର ଏ ସମୟରେ ବା ଏଭଳି ଜନସଂଖ୍ୟା ବୃଦ୍ଧିରେ ସମାଜରେ ବିକାଶ କିଭଳି ସମ୍ଭବ? ବନ୍ଧୁ, ବିକାଶ ପାଇଁ ଜନସଂଖ୍ୟା ଏକ ସମ୍ପଦ ହୋଇପାରେ ଯଦି ଏହାକୁ ଠିକ୍ ଭାବରେ ଉପଯୋଗ କରାଯାଏ। ଶିକ୍ଷିତ, କୁଶଳ ଓ ସୁସ୍ଥ ଲୋକମାନେ ଦେଶର ଅର୍ଥନୀତିକୁ ମଜବୁତ କରିଥାନ୍ତି। ଯୁବଶକ୍ତି ଗୋଟିଏ ଦେଶର ସବୁଠାରୁ ବଡ଼ ଶକ୍ତି, କିନ୍ତୁ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ବିକାଶର ଗତିକୁ ମନ୍ଥର କରିଦେଉଛି। ଏହାର ସମାଧାନର ବାଟ ମଧ୍ୟ ରହିଛି ବନ୍ଧୁ। ପ୍ରଥମେ ଶିକ୍ଷାର ପ୍ରସାର କରିବା ଆବଶ୍ୟକ। ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ବିଶେଷକରି ନାରୀ ଶିକ୍ଷା ଓ ସଶକ୍ତିକରଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି, ଯାହାକି ସରକାର ଏବେ କରୁଛନ୍ତି। ପୁଣି ପରିବାର ନିୟୋଜନ ବିଷୟରେ ସଚେତନତା ବଢ଼ାଇବା ଦରକାର। ରୋଜଗାର ସୃଷ୍ଟି ଓ ମାନବ ସମ୍ପଦର ବିକାଶ ହେବା ଦରକାର। ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ଉଚିତ। ଏହା ସହିତ ଛୋଟ ପରିବାର, ସୁଖୀ ପରିବାର ନୀତି ଅନୁସରଣ କଲେ ଜନସଂଖ୍ୟା ନିୟନ୍ତ୍ରଣ ସମ୍ଭବ ହେବ। ଆଜି ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସଂଖ୍ୟା ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା, ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କରିବା ଏବଂ ଏକ ସୁସ୍ଥ, ସମୃଦ୍ଧ ଓ ସନ୍ତୁଳିତ ସମାଜ ଗଠନ କରିବା। ବିଶ୍ୱ ଜନସଂଖ୍ୟା ଦିବସ ଆମକୁ ଏହି ଦାୟିତ୍ୱ ପ୍ରତି ସଚେତନ କରାଏ।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ କାହାଣୀ ଗୋଟିଏ ଗାଁର, ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଶାନ୍ତିପ୍ରିୟ ମହାପାତ୍ର। ନାଟକ କାହାଣୀ ଗୋଟିଏ ଗାଁର।

0: चल चल चल चल चल मुग एक हो रहा तू हड़ करू करू तो सांगु कौन मुंडिया मारद लगे फम फम हो ये बदमाश टाक देख चल गा अरे अरे रुआ धान गुड़ा माड़ी पकेला रे ओहो दिये ताते पांचण रही पहाड़े बुझल भूपति भाई मो द्वारा ये चाष कम हबनी बर मोर से सेना बाहन चाकरी भल था
1: अजय बाबू तमे बरा जवान पहाड़ पथर बरफ उपरे हामुड़ी पेटे लहु लुहाण लड़े कर हल दिभेरा बुलेला बेल को थकी पड़ ये देख लु छुंठ जमी चषी सारे तमें से ही तीन गुंठ से पड़ जाए
0: ଲଙ୍ଗଳ କଣ୍ଟିଟାକୁ ଧରି କିଆରୀ କଣଟାକୁ କି କାଇଦାରେ ଚଷିଦେଲ ମ ମୁଁ ଏ ଗୋଜି ଲଙ୍ଗଳଟାକୁ ଧରିକି ବି ଦଫା ନିକଲି ଗଲାଣି
1: ତମେ ଅଜୟ ବାବୁ ଏଡେ ବଡ ମେସିନ ଗନ୍ କାନ୍ଧରେ ପକେଇ କେମିତି ସୀମାନ୍ତରେ ପହରା ଦଉଥିଲ ଶତ୍ରୁ ପକ୍ଷର ଆଖି ମାଟି ଉପରେ ପଡିଲା ମାନେ ତମ କମାଣ ଗର୍ଜୁଥିଲା ଢୋ ଢୋ ଢୋ
0: କଣ ତମେ ଏମିତି କହୁଛ ଭୂପତି ଭାଇ
1: ଆଏ ଅଜୟ ବାବୁ ହେ ମୋ ଦେଶର ନର ନାରୀ ଗଡ଼ ଆଖିରୁ ଟୋପେ ବାରି ଯେ ଟଳି ପଡିଛି ସୀମାନ୍ତେ ଏ ଦେଶର ଟେକ ଲାଗି ଜୟ ହିନ୍ଦ ଜୟ ହିନ୍ଦ ଜୟ ହିନ୍ଦ
0: ତମ ଗୀତ ଶୁଣିଲେ ମୋର ପୁଣି ସୈନ୍ୟ ବାହିନୀକୁ ଫେରିଯିବାକୁ ଇଚ୍ଛା ହଉଛି କିନ୍ତୁ ତମେ ଯେ ଭୁଲି ଯାଉଛ କୃଷକଙ୍କ ସ୍ଥାନ ସବୁରି ଉପରେ ଲାଲ ବାହାଦୁର ଶାସ୍ତ୍ରୀ ପରେ କହିଛନ୍ତି ଜୟ ଯବାନ ଜୟ କିଷାନ
1: ଏ କୃଷକ କେବେ ସୈନିକ ସହିତ ସମାନ ହେଇପାରିବନି ଅଜୟ ବାବୁ ନା କେବେ ନୁହେଁ କେବଳ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ଏମିତି ସ୍ଲୋଗାନ ଦିଆଯାଇଛି ନା ଆଉ ହଁ ମୁଁ ମାନୁଛି ଏଥିରେ କୃଷକକୁ ଢେର ମର୍ଯ୍ୟାଦା ମିଳିଛି
0: କୃଷକଙ୍କର ଜୟଗାନ ପରେ ଆମର ପାଠ୍ୟ ପୁସ୍ତକରେ କରାଯାଇଛି ତମେ ପିଲାବେଳେ ବହିରେ ପଢିଛ ପରା ଚାଷ ଅଛି ଯାହାର କି ଆନନ୍ଦ ତାହାର ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର
1: ବା ବା କେମିତି ମଜା ଭାଲୁ ନାଚ କରେ ବାଜେଇ ବାଜା ସେଇ ଗୀତ ପରି ଇଏ ସେଇଭଳି ପିଲାଙ୍କୁ ଖୁସି କରିବା ପାଇଁ ଗୋଟେ ମଜାଦାର ଗୀତ ଏଇଟା ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର
0: ତମେ କେତେ ବଡ଼ ତମେ ନିଜେ ଜାଣିପାରିବନି ଭୂପତି ଭାଇ ମାଟିରୁ ଖାଦ୍ୟ ଉତ୍ପାଦନର କୌଶଳ ପ୍ରଥମେ ଏଇ କୃଷକ ବାହାର କରିଥିଲା ନା ମଣିଷକୁ ବଞ୍ଚିବା ପାଇଁ ଖାଦ୍ୟ ଜଳ ବାୟୁ ତିନୋଟି ମୁଖ୍ୟ ଉପାଦାନ ଭିତରୁ ଖାଦ୍ୟର ସ୍ରଷ୍ଟା କୃଷକ ନା ଆଜିର ପୃଥିବୀର ପ୍ରାୟ ପ୍ରତ୍ୟେକ ମଣିଷର ପୂର୍ବପୁରୁଷ ହିଁ କୃଷିଜୀବୀ କୃଷକ ଜଣେ ମହାନ ଅନ୍ନଦାତା
1: ଥାଉ ଥାଉ ଅଜୟ ବାବୁ ଏ ବିଷୟରେ ମଳିମୁଣ୍ଡିଆ ଚାଷୀକୁ କିଏ ପଚାରେ ଏ ଦେଖ ଦେଖ ମୋର ଆଠ ହାତୀ ଧୋତି ଆଉ ମୁଣ୍ଡରେ ଭିଡ଼ିଥିବା ତିନି ହାତୀ ଗାମୁଛାର ଟାଇହାକୁ ଖାଲି ପାଦରେ ଜମି ହଳ କରି କରି ମୋ ପାଦର ଚମଡ଼ା ଜୋତା ଠାରୁ ବି ଟାଣ ହେଇଗଲାଣି ମୋ ରୂପ ଭେଗକୁ ତମେ ଟିକେ ଭଲ କରି ଚାହିଁକି ଦେଖୁନ ଦେଖ
0: ତମେ ମୋଠାରୁ ବୟସରେ ଯଥେଷ୍ଟ ବଡ଼ ହେଲେ ବି ଜଣେ ସୈନିକ ପରି ତମେ ସଳଖି ଛିଡ଼ା ହେଇଛ ମଥାକୁ ଉନ୍ନତ କରି ଖାଲି ଆଖିରେ ଦେଖିପାରୁଛ କୋଷେ ଦୂରରେ ଥିବା ଗତ ବନ୍ୟାରେ ବାଲିଚର ହେଇଥିବା ତମର ମାଣିକିଆ ଚକକୁ ଏଧୁଧୁ ଖରାରେ ବି ତମ ଶୁଖିଲା ଉଠରେ ହସ ଶୀତ ବର୍ଷା ଗ୍ରୀଷ୍ମ ଯୋଉ ଋତୁରେ ଦେଖିଲେ ବି ତମର ସେ ଗୋଟିଏ ରୂପ ଗୋଟିଏ ରଙ୍ଗ ତମେ ଜଣେ ମହାନ ଶ୍ରମଯୋଗୀ ତେଣୁ କବି ତାଙ୍କ ଦରଦି କଣ୍ଠରେ ଗାଇଥିଲେ ରୁଧିର ଜଳ କରି ନିଗାଡ଼ି ଦେହୁ ଜଗତ ହିତେ ଶ୍ରମ କରଇ ସେହୁ
1: ଅଶେଷ ଧନ୍ୟବାଦ ତୁମକୁ ଅଜୟ ବାବୁ ତମେ ଜଣେ ସୈନିକ ହେଇ କୃଷକ ପ୍ରତି ତମର ଏତେ ସମ୍ମାନ ବୋଧ ରହିଛି ମତେ ବଡ ଆଶ୍ଚର୍ଯ୍ୟ ଲାଗୁଛି
0: ତା ନ ହୋଇଥିଲେ ମୁଁ ସୈନ୍ୟ ବାହିନୀରୁ ଅବ୍ୟାହତି ନେଲା ପରେ ପେନ୍ସନ ଗଣ୍ଡାକ ପାଇ ତ ଖୁସିରେ ଚଳିପାରିଥାନ୍ତି ଅନ୍ୟ କୌଣସି ବ୍ୟବସାୟ ବି କରିପାରିଥାନ୍ତି ତେବେ ସୈନିକରୁ କୃଷକ ହେବାକୁ ଇଚ୍ଛା କଲି କାହିଁକି
1: କୃଷକର ଜୀବନ ବଡ଼ ଯାତନାମୟ ଅଜୟ ବାବୁ କାଦୁଅ ପଙ୍କ ଧୂଳି ମାଟି ଡୋଡ ବର୍ଷା ଝାଞ୍ଜି ପବନ କାଲୁଆ ଶୀତ ପୋକ ଜୋକ ମଶା ଡାଁସ ଏସବୁକୁ ତମେ ସମ୍ଭାଳି ପାରିବ ତ ମାଟି ମାଆକୁ ସ୍ୱର୍ଣ୍ଣ ପ୍ରସୁ କରାଇବା ଏତେ ସହଜ ନୁହେଁ ଅଜୟ ବାବୁ କ୍ଷେତକୁ କେତେ ସେବା କେତେ ଯତ୍ନ ଦରକାର
0: ଦେଶ ମାତୃକ ପାଇଁ ଯବାନ କିଷାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ଦୁଇ ଜଣଙ୍କର ପୋଷାକ ଅଲଗା କର୍ମଭୂମି ଭିନ୍ନ ଜୀବନଶୈଳୀ ବି ପୃଥକ ତଥାପି କୃଷିର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି ମୋ ଜାଣିବାରେ ଭୂପତି ଭାଇ ତମେ ବାଧ୍ୟବାଧକତାରୁ କୃଷିକୁ ଜୀବିକା ଭାବରେ ଗ୍ରହଣ କରିନାହ ତମେ ବିଏ ପାସ୍ କରିଥିଲ ଇଂରାଜୀରେ ତମର ଭଲ ଜ୍ଞାନ ଥିଲା ହସ୍ତାକ୍ଷର ବି ବହୁତ ସୁନ୍ଦର ସରକାରୀ ଚାକିରିଟିଏ ପାଇବାକୁ ତମ ପାଇଁ କୌଣସି ଅସୁବିଧା ନଥିଲା
1: ହଁ ମୁଁ ଚାଷ କରିବାଟା ବାପା ବି ଚାହୁଁନଥିଲେ ମୁଁ ପାଠ ପଢିଲା ବେଳେ ବାପାଙ୍କ ସହ କ୍ଷେତରେ କାମ କରୁଥିଲି ଶାଗୁଆ ଧାନ କ୍ଷେତ ତା ଉପରେ କିଚିରି ମିଚିରି ଗୀତ ଗାଇ ଏ କିଆରୀରୁ ଉଡ଼ି ସେ କିଆରୀରେ ବସୁଥିବା ଛୋଟ ଛୋଟ ଚଢ଼େଇମାନଙ୍କୁ ଦେଖି କବିତା ବି ଲେଖୁଥିଲି କୃଷି ପ୍ରତି ମୁଁ ଏତେ ଅଭ୍ୟସ୍ତ ହୋଇପଡ଼ିଥିଲି ଯେ ସ୍କୁଲରେ ମୋ ରଚନା ଖାତାରେ ଜଣେ କୃଷକ ହେବା ମୋ ଜୀବନର ଲକ୍ଷ୍ୟ ବୋଲି ଲେଖେ ପକାଇଥିଲି
0: ଭୂପତି ଭାଇ
1: ଶିକ୍ଷକ ହସିଥିଲେ ସେ ମୋ ପିଠି ଥାପଡ଼ି କହିଥିଲେ ଏତେ ଭଲ ପଢୁଛ ତମେ କୃଷକ ହବ
0: ମୁଁ ଜାଣେ ଭୂପତି

0: ପାଇଁ ତମେ ଚାକିରିକୁ ତୁଚ୍ଛ କରି ତମର ପୈତୃକ ଜୀବିକା କୃଷିକୁ ଆପଣେଇ ନେଇଥିଲ, ଯାହାକି ସେତେବେଳେ ଏ ଅଞ୍ଚଳର ସମସ୍ତଙ୍କ ପାଇଁ ଗୋଟିଏ ଆଲୋଚନାର ବିଷୟବସ୍ତୁ ପାଲଟି ଯାଇଥିଲା।
1: ଆଲୋଚନା ନୁହେଁ, ଆଲୋଚନା ନୁହେଁ, ସମାଲୋଚନାର ମୁଁ ସରବ୍ୟ ହୋଇଥିଲି। ଶିକ୍ଷିତ ବ୍ୟକ୍ତି ଆଜି ବି ଲଙ୍ଗଳ କଣ୍ଟି ଧରିବା ଅନ୍ୟମାନଙ୍କ ଆଖିକୁ ଅଡ଼ୁଆ ଲାଗେ। ବେକାର ହେବାରେ ବରଂ ସମ୍ମାନ ଅଛି, ଚାଷୀ ହେବା ଅସମ୍ମାନଜନକ।
0: ଭୂପତି ଭାଇ,
1: ହେଲେ ମୁଁ ଏସବୁକୁ ଭୟକୁ ବିଶ୍ୱାସ କରେ ନା। ମୁଁ ଭାବିଥିଲି ମୋର ପଦକ୍ଷେପ ଗାଁର ଅନ୍ୟ ଶିକ୍ଷିତ ଅର୍ଦ୍ଧଶିକ୍ଷିତଙ୍କ ପାଇଁ ହେବ ଉଦାହରଣ, କୃଷି ହେବ ବେକାରୀ ସମସ୍ୟାର ସମାଧାନ, ଏକ ଦେଶୀୟ ପ୍ରଦୂଷଣ ମୁକ୍ତ ସବୁଜ ଶିଳ୍ପ।
0: ବାଃ, ଅତି ଚମତ୍କାର ଚିନ୍ତାଧାରା ତମର ଭୂପତି ଭାଇ,
1: କିନ୍ତୁ ମୋ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। କୃଷି ଆଜି ଅଣଦେଖା, କୃଷକ ଅବହେଳିତ, ଯେଉଁ ତିମିରେକୁ ସେଇ ତିମିରେ।
0: ତମେ ନିରାଶ ହୁଅନି ଭୂପତି ଭାଇ,
1: ଗୋଟେ ଜଳାଶୟ ଶୁଖିବା ପୂର୍ବରୁ ବୁଦ୍ଧିମାନ ଜଳଚର ଜୀବମାନେ ଯେମିତି ଭିନ୍ନ ଜଳାଶୟ ଅନ୍ୱେଷଣରେ ଅନ୍ୟତ୍ର ଚାଲିଯାଆନ୍ତି, ଆଜି କୃଷି ଆଉ କୃଷକର ଏ ଅବସ୍ଥା ଦେଖି ମୁଁ ଭାବୁଛି ସେମାନେ ବୋଧେ ସମସ୍ତେ ବୁଦ୍ଧିମାନ, ମୁଁ ଏକା ନିର୍ବୋଧ। ଏତେ ପାଠ ପଢ଼ି ମୁଁ ମାଟି କାମୁଡ଼ି ଏଇଠି ରହିଗଲି।
0: ନା ଭୂପତି ଭାଇ ନା, ତମ ମନ ଭିତରକୁ ଏମିତି ଧାରଣା ଆଣିବା ଠିକ୍ ନୁହେଁ। ଏ ବିବର୍ତ୍ତନଶୀଳ ଦୁନିଆ ଭିତରେ କେବଳ କୃଷି ହିଁ ଆବାହମାନ କାଳରୁ ତିଷ୍ଠି ରହିଛି, ଏ କୃଷିକାରୀ ମଣିଷ ବି।
1: ଆଉ କେତେଦିନ ଅଜୟ ବାବୁ, ଆଉ କେତେଦିନ? କୃଷି ଧୀରେ ଧୀରେ ଗଣ ବ୍ୟବସାୟରୁ କେତେ ଜଣଙ୍କ ବ୍ୟବସାୟରେ ସୀମିତ ହେବାକୁ ବେଶୀ ସମୟ ବାକି ନାହିଁ। ଆଜିର ସୁସ୍ଥ ସବଳ ଯୁବକମାନେ ସୈନିକ ହେବା ପାଇଁ ବରଂ ପସନ୍ଦ କରୁଛନ୍ତି, କୃଷକ ହେବା ପାଇଁ ସେମାନଙ୍କର ବହୁତ କୁଣ୍ଠା ରହିଛି।
0: ସେଇଥିରୁ ଆପଣ ବୁଝିବେ କୃଷି କାର୍ଯ୍ୟ କେତେ କଠିନ। ସବୁଠାରୁ କଷ୍ଟ ସହିଷ୍ଣୁ, ପାରଙ୍ଗମ, ଶ୍ରେଷ୍ଠ ଶାରୀରିକ ପରିଶ୍ରମୀ ମଣିଷମାନେ ହିଁ କୃଷକ ହେବାର ସାହସ ଜୁଟେଇ ପାରିବେ।
1: ଅଜୟ ବାବୁ,
0: ରାତି ପାହିଲେ କାଉ କା କଲା ପରି, ପାହାଡ଼ରୁ ଝରଣା ବହିଲା ପରି ମାଟିକୁ ଶସ୍ୟ ଶ୍ୟାମଳା କରିବା ପାଇଁ ପ୍ରକୃତିର ପରମ ବନ୍ଧୁ କୃଷକ।
1: ଦେଶ ପାଇଁ ପ୍ରାଣ ବଳି ଦେବାଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ ଅଜୟ ବାବୁ। ଏ କିଷାନର ଯବାନ ବନ୍ଧୁକୁ 100 ସଲାମ।
0: ତମକୁ ପାରି ହବନି ଭୂପତି ଭାଇ, କୃଷକ ସ୍ୱଭାବରେ ନମ୍ର ବିନୟୀ, ତମେ ଅବା ସେଥିରୁ ବାଦ ପଡ଼ିବ କେମିତି। ଆଚ୍ଛା, ଆମର ଇଏ ଜଳଖିଆ ଖାଇବା ଛୁଟି ହବ କେତେବେଳେ?
1: ହଉ ହେଲା ହେଲା ହେଲା, ତମେ ତମ ଟିଫିନ ବକ୍ସ ପାଣି ବୋତଲ ଧରି ଆସିଛ, ସେ ଏକୁଟିଆ ଥୁଣ୍ଟା ଆମ୍ବ ଗଛ ତଳେ ବସି ଆରାମରେ ବ୍ରେକଫାଷ୍ଟ କର।
0: ଆଉ ତମେ ତମେ ପରା ବଡ଼ି ସକାଳୁ ମୋର ଯଥେଷ୍ଟ ଆଗରୁ ହଳ ନେଇକି ଆସିଛ, ଖାଇବାକୁ ସମୟ ହେଇନି କଣ? ଏତେ ଗୁଡ଼ାଏ ବ୍ରେଡ୍, ବଟର, ଜାମ୍, ସିଝା ଅଣ୍ଡା, ପାଚିଲା କଦଳୀ, ମୁଁ ଆକୁ କଣ ଏକା ଖାଇବି?
1: ଆଉ
0: ସେ ଖାଲ ପାଣିରେ ଗୋଡ଼ ହାତ ଧୋଇ ଆସନା ଭୂପତି ଭାଇ, ସାଙ୍ଗ ହେଇ ଖାଇବା।
1: ଆରେ ତମେ ମିଲିଟାରୀ ଲୋକ, ମତେ କଣ ସେସବୁ ପୋଷେଇବ? ମୋର ଏବେ ଦରକାର ବେଲାଏ ପଖାଳ, ବଡି, କଞ୍ଚା ଲଙ୍କା, ପିଆଜ।
0: କିଏ କିଏ ନେଇକି ଆସିବ ସେ ଝିଅ?
1: ଏଇ ଏଇ ଝିଅ ପରା ଆସୁଛି ତା ସାଇକେଲରେ, ଏଇ ଦେଖୁନ।
0: ଆଚ୍ଛା, ରେଣୁ ୟା ଭିତରେ ଏତେ ବଡ ହେଇଗଲାଣି?
1: ସମୟ କଣ କାହାକୁ ଅପେକ୍ଷା କରୁଛ ଅଜୟ ବାବୁ? ଏ ବର୍ଷ ସିଏ ବିଏ ପରୀକ୍ଷା ଦବ ପରା, ନରେନ୍ଦ୍ରପୁର କଲେଜରେ ପଢୁଛି। 5 କିଲୋମିଟର ରାସ୍ତା, ପ୍ରତିଦିନ ସାଇକେଲରେ ଯା ଆସ କରୁଛି।
0: ଭଲ ଭଲ, ତା କଲେଜ ୟୁନିଫର୍ମ ବୋଧେ ପିନ୍ଧିଛି।
1: ଏଇ ବାଟେ ମତେ ଖାଇବାକୁ ଦେଇ ତା କଲେଜକୁ ସେ ଯିବ।
0: ଆଚ୍ଛା,
1: ଆରେ ମା, ସାଇକେଲ ସେଇଠି ଷ୍ଟାଣ୍ଡ ମାରିଦେଇ ଧୀରେ ଧୀରେ ହିଡ଼ ପରା
2: ଆସୁଛି ବାପା।
1: କାଲି ଅସହାୟ ବର୍ଷା ହେଇଯାଇଛି ତ, କିଆରୀକୁ ଗୋଡ ଖସିଗଲେ ତୋ ଜୋତା କାଦୁଅ ହେଇଯିବ।
0: ତମେ ତାକୁ ଶିଖେଇବ କଣ? ଦେଖ କେତେ ସରୁ ହିଡ଼ ଉପରେ ସିଧା ଚାଲି ଆଇଲା, ପିଠିରେ ପୁଣି ଓଜନିଆ କଲେଜ ବ୍ୟାଗଟା।
2: ନମସ୍କାର ମିଲିଟାରୀ ଅଙ୍କଲ।
0: ଦୀର୍ଘାୟୁ ହବ, ଆମେ ହେଲୁ ପୂର୍ବତନ ସେନା କର୍ମଚାରୀ, କାହାକୁ ହାତ ଯୋଡି ନମସ୍କାର ହେବା ଅଭ୍ୟାସ ବି ମୋର ବଦଳି ଯାଇଛି ଝିଅ।
2: ମୁଁ ବି କଲେଜରେ NCC ପ୍ୟାରେଡରେ ଭାଗ ନେଇଛି ଅଙ୍କଲ, ମତେ ବି ସାଲୁଟ ମାରି ଆସେ, ଦେଖୁନାହାନ୍ତି?
0: ତୁମେ ପାଠ ପଢି ସାରି ଡିଫେନ୍ସରେ ଜଏନ କର।
2: ଆଉ ମୋ ବାପାଙ୍କ ହାତରୁ ଲଙ୍ଗଳ ଛଡେଇ ଜମି ଚାଷିବ କିଏ କହିଲ?
0: ତୁ ଝିଅ ପିଲାଟା, ତୁ ଝିଅ ପିଲାଟା ହେଇକି ଲଙ୍ଗଳ ଧରି ଜମି ଚାଷ କରିବୁ?
2: କାହିଁକି କରିବିନି, ଝିଅ ପିଲା ଯଦି ବନ୍ଧୁକ ଧରି ସୀମାନ୍ତରେ ଯୁଦ୍ଧ କରିପାରିବେ, ଲଢୁଆ ବିମାନ ଧରି ଆକାଶରେ ଉଡି ପାରିବେ, ତେବେ ସେମାନେ ଲଙ୍ଗଳ ଧରି ଚାଷ କରିପାରିବେନି କାହିଁକି? ଝିଅ ପିଲା ଚାଷ କରିବା କଣ ବାହାଦୁରୀ ନୁହେଁ କି ଅଙ୍କଲ?
0: ଖାଲି ବାହାଦୁରୀ ନୁହେଁ, ସବୁଠାରୁ ବଡ ଭଲ କାମ, କୃଷିର ଦିଶା ବଦଳିଯିବ। ଆଜିର ପାଠପଢା ପୁଅ ପିଲାମାନେ ଯିଏ ଚାଷ କରିବାକୁ ଛୋଟ ବୋଲି ଭାବୁଛନ୍ତି, ସେଇମାନଙ୍କ ମୁହଁ ଲାଜରେ କଳା ପଡିଯିବ। ହେଲେ ତୋ ବାପାଙ୍କୁ ଟିକେ ପଚାରେ
1: କାହିଁକି ସେ ବାହାଣିଟା କଥା ଶୁଣୁଛନ୍ତି ଅଜୟ ବାବୁ? ବାଳି ଶାଗ ପଟାଳରୁ ଶାଗ ତୋଳିବାକୁ ମା ପଠେଇଲେ ଯିବ ନାହିଁ, ଆଉ ଯେବେ ମୋ ପାଖକୁ ଖାଇବାକୁ ନେଇକି ଆସିବ, ଲଙ୍ଗଳ କଣ୍ଟିରେ ହାତ ପକେଇ ଦେଇ ପାଟିରେ ଟାକରା ଫୁଟେଇ ବଳଦକୁ ଚାଲିବା ଲାଗି କହିବ। ବଳଦ କାହିଁକି ଶୁଣିବେ ଏଇ ଝିଅଟାର କଥା କୁହା?
2: ମିଲିଟାରୀ ଅଙ୍କଲ, ଆପଣ ଦେଖୁଥିବେ ସ୍ତ୍ରୀ ଲୋକମାନେ ବିଲ ବାଛୁଛନ୍ତି କି ନାହିଁ, ଧାନ ରୋଉଛନ୍ତି କି ନାହିଁ, ଧାନ କାଟୁଛନ୍ତି କି ନାହିଁ କହିଲେ?
0: ହଁ ହଁ, ଠିକ କହିଛୁ।
1: ମା ଘରେ ବିରି ମୁଗ କୋଳଥ ଗଣ୍ଡେ ପାଛୁଡ଼ିଲା ବେଳେ ଧୂଳି ଧୂଳି ବୋଲି ପାଟି କରି ନାକରେ ରୁମାଲ ଗୁଞ୍ଜି ପଳେଇବ, କହିଲା କଣ ନା ମୁଁ ଚାଷ କରିବି। दे दे दे कौन खाइबा कौन सी पड़ा बड़ी कर
2: निया
1: आ ये अजय बाबू तमे भी बसी पड़

0: ଦେଖିବ ମୁଁ କଣ କରିବି, ପୁଅକୁ ତ କିଛି କହିପାରିବନି, ସବୁଥିରେ ମୋର ଅଗ ଟୋକିବା।
1: ଭୂପତି ଭାଇ, ଆଚ୍ଛା ସାଗର ଏବେ କଣ କରୁଛି?
2: ଶିକ୍ଷାକର୍ମୀ ହେଇଛି, ଯାହା ଦରମା ମିଳୁଛି ମା ଅଙ୍ଗେ ଜାଣନ୍ତି, ସେଥିରେ ପୁଣି ତାର ମୋଟରସାଇକେଲ ଦରକାର।
0: ଦରକାର କଣ, ତା ପାଇଁ ତ ମୋଟରସାଇକେଲ କିଣା ହେଲା, କିନ୍ତୁ ଝିଅ କହି କହି ତା ପାଇଁ ଖଣ୍ଡେ କିଣା ହେଇ ପାରିଲାନି।
2: ମୋ ନିଜକୁ ଯଦି କିଏ ବନ୍ଧା ରଖି ଟଙ୍କା 50,000 ଦିଅନ୍ତା, ମୁଁ ଖୁସିରେ ତୋ ପାଇଁ ଖଣ୍ଡେ ମୋଟରସାଇକେଲ କିଣି ଦିଅନ୍ତି।
1: ହଉ ହଉ ହଉ, ଭୂପତି ଭାଇ ତମେ ଟିକେ ଆଗ ଶାନ୍ତିରେ ଖାଅ ତ, ଭାତ କଂସଟାକୁ ଠେଲି ଦଉଛ କାହିଁକି? ପିଲାମାନେ ତ ସେମିତି କହିବେ।
0: ମୋର କଲେଜ ଟାଇମ ହେଇଗଲାଣି, ମୁଁ ଯାଉଛି ଅଙ୍କଲ।
1: ହଁ ମା ଯା।
2: ମୁଁ କଣ ପୁଅ ପାଇଁ ମୋଟରସାଇକେଲ ସରାଗରେ କିଣିଦେଲି? ନୂଆ ବଳଦ ହଲେ କିଣିବା ପାଇଁ ମୁଁ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଋଣ ଆଣିଥିଲି, ସେଥିରୁ ସାଗର 60,000 ଟଙ୍କା ଝାମ୍ପି ନେଲା।
1: ତେବେ ପୁଣି ଏ ନୂଆ ବଳଦ ହଳିକ କିଲୋ କେମିତି?
2: ଏ ରେଣୁର ବାହାଘର ପାଇଁ ତା ମା ସାଇତି ରଖିଥିବା ତା ବାପ ଘରର ମୋଟା ହାରଟାକୁ।
1: ସେ ହାରଟାକୁ କଣ ତମେ ବିକିଦେଲ ଭୂପତି ଭାଇ?
2: ଚାଷୀ ଜମି ବିକେ ନା, ସୁନା ବିକେ ନା, ବନ୍ଧା ପକାଏ, ଶେଷରେ ମୁକୁଳେଇ ପାରେ ନା। ମୁଁ କିନ୍ତୁ ଆମ ଗାଁର ଧନୀ ପରିଡ଼ା ଠାରୁ ସେ ହାରକୁ ନିଶ୍ଚୟ ମୁକୁଳେଇ ଆଣିବି। ପାଳ ଫସଲଟା ଉତରିଲା ପରେ ଆସନ୍ତା ଲଗ୍ନରେ ରେଣୁର ବାହାଘର ପାଇଁ ମୁଁ ବର ଦେଖିସାରିଛି।
1: ହଁ, କୃଷକର ଜୀବନ ପୁଣି ଏତେ ସଂଘର୍ଷମୟ, ତା ମୁଣ୍ଡରେ ପୁଣି ଏତେ ବୋଝ।
2: ଗୋଟିଏ ବଳଦ ଅଜଣା ରୋଗରେ ମରିଗଲା, ଆଉ ଗୋଟିଏ ବଳଦ ହଡ଼ା ହେଇଯାଇଥିଲା, ମୁଁ କଣ କରିଥାନ୍ତି?
1: ଚାଷରେ ବି ଏତେ ଅର୍ଥ ବିନିଯୋଗ କରିବାକୁ ପଡ଼େ ଭୂପତି ଭାଇ।
2: ଅର୍ଥ ବିନିଯୋଗ କରିବାକୁ ପଡ଼େ, ପୁଣି କ୍ଷତି ସହିବାକୁ ବି ପଡ଼େ। ସମୟ ବଦଳି ଯାଇଛି ଅଜୟ ବାବୁ, ପ୍ରକୃତିଦତ୍ତ ମାଟି, ଗଣ୍ଡେ ଗୋବର ଖତ, ଦେଶୀୟ ମଞ୍ଜି, ବିହନ, ଆକାଶରୁ ଝରୁଥିବା ପାଣିକୁ ନେଇ ଆଜି ଚାଷ ହଉନି। ଚାଷ ଆଜି ବ୍ୟୟବହୁଳ, ରାସାୟନିକ ସାର, କୀଟନାଶକ ଔଷଧ, ଅଧିକ ଅମଳକ୍ଷମ ବିହନ, ପାଣି, ବିଜୁଳି, ମୂଲ୍ୟ ଅଭାବ, ମଜୁରୀ ବୃଦ୍ଧି, ପ୍ରତିକୂଳ ଜଳବାୟୁ
1: ଭୂପତି ଭାଇ,
2: ତା ସହିତ ପରିବାରର ଅସହଯୋଗ। ପୁଅ ଚାହେଁନା ଚାଷ, ବୋହୂ ଚାହେଁନା ଚାଷ, କାହାରି ଦେହରେ ଧୂଳି ମଳି ଲାଗିବନି, ଘର ଭିତରେ ଧାନ ବସ୍ତା ମାଣ୍ଡିଆ ଟୋକେଇ ରହିବନି। ସତେ ଯେମିତି ଚାଷ ହେଉଛି ସେମାନଙ୍କର ସୁଖ ସୌଖୀନ ଜୀବନର ଏକ ବଡ଼ ବାଧକ, ଚାଷ ସମସ୍ତଙ୍କ ପାଇଁ ଅନାବଶ୍ୟକ।
1: କିନ୍ତୁ ଆମେ ଭୁଲି ଯାଉଛେ ଚାଷ ସମସ୍ତଙ୍କ ଜୀବନର ଆଧାର।
2: ଚାଷ ଏକ ପାରିବାରିକ ବୃତ୍ତି, ସମୂହ ସହଯୋଗ ବିନା ଚାଷୀର ମନୋବଳ ଭାଙ୍ଗିଯିବା ସ୍ୱାଭାବିକ।
1: ତମେ ବ୍ୟସ୍ତ ହୁଅ ନା ଭୂପତି ଭାଇ, ମୁଁ ପିଲାମାନଙ୍କୁ ବୁଝେଇଦେବି। ବାକି ଏ ଭାତ ଦିଗଣ୍ଟା ଖାଇଦେଲ, ଖାଇଦିଅ।
2: ନାଇଁ, ପେଟ ପୁରିଗଲାଣି, ଯେତେ ମନା କଲେ ବି ଝିଅଟା ବେଶୀ ଭାତ ନେଇ ଆସୁଛି।
1: ଝିଅ କାହିଁକି ଆଣିବ, ମ ଭାଉଜ ତମ ପାଇଁ ବେଶୀ ବେଶୀ ପଠେଇ ଦଉଥିବେ ନା। ଆଉ
3: ଦେଖିଲେ ଭୂପତି ମଉସା, ଆପଣଙ୍କ ଆଖି ଆଗରେ କେମିତି ଆପଣଙ୍କ ଗାଁର ପ୍ରତ୍ୟେକ ଚାଷୀ ବସ୍ତା ବସ୍ତା କୋବି, ଲଙ୍କା, ବାଇଗଣ ମୋ ଟ୍ରକରେ ଲଦିଦେଲେ, ଡିପୋରେ ମାଲ ଅନଲୋଡ କରି ପୁଣି ଟ୍ରକ ଫେରି ଆସିବ। ମୋର ସବୁ କ୍ୱିଣ୍ଟାଲ ରେଟ୍, ମୁଁ ଛୋଟ ବେପାରୀ ନୁହେଁ। ନାଗେନ୍ଦ୍ର ସିଂହଙ୍କୁ ଆପଣଙ୍କ ଚାଷୀ ଭାଇମାନେ ଚାତକ ପରି ଚାହିଁ ରହିଥାନ୍ତି। ମୁଁ ନ ଆସିଲେ ଏ ଅଞ୍ଚଳର ଗାଡ଼ି ଗାଡ଼ି ପରିବା ସେହି ପାଳିରେ ଶୁଖି ପଚି ମାଟି ହେଇଯିବ। ଆପଣ ଏମିତି ଦର କଷିକି ବସିଲେ ହବ ମଉସା?
2: ମୁଁ କିଛି କହୁନି ତମକୁ, ତମେ ମୋର ହିସାବ ଦେଖ। ମୋ ନିଜ ପରିଶ୍ରମକୁ ଛାଡ଼ି ଏ ପରିବା ଚାଷରେ ମୁଁ 22,000 ଟଙ୍କା ଖର୍ଚ୍ଚ କରିଛି। ମୁଁ ଆଶା କରିଥିଲି ଏଥିରୁ ମୁଁ 100,000 ଟଙ୍କା ଆୟ କରିବି। ତମେ ମୋର ଏଇ ଗୋଟିଏ ମାଣର ପରିବା ପାଳଟାକୁ ହୁଣ୍ଡା ମୂଲ୍ୟରେ ମାତ୍ର 15,000 ଟଙ୍କା ନେବାକୁ ବସିଛ।
3: ଆପଣ ଜଣେ ପୁରୁଣା ଚାଷୀ ମଉସା, ଶିକ୍ଷିତ ଲୋକ କୁହନ୍ତି ଲାଭ କ୍ଷତିର ହିସାବ ରଖି କଣ ଚାଷ କରାଯାଏ। ଧରିତ୍ରୀ ମା କେତେବେଳେ ଅଜାଡ଼ି ଦବ ତ ଛେକ ପରେ ଛେକ ଫଳୁଥିବ, ଆପଣ ତୋଳି ପାରିବେନି, ବିକି ପାରିବେନି, ମନ ବୋଧ କରିଦବ, ଆଉ କେତେବେଳେ ପଡ଼ିଆ ପକେଇଦେବ ତ ମୁଣ୍ଡରେ ହାତ ଦେଇ ବସି।
2: ତା ବୋଲି ଆଖି ଆଗରେ ଜଳ ଜଳ ହେଇ ଦିଶୁଥିବା ପ୍ରକୃତ ବଜାର ମୂଲ୍ୟକୁ ଭୁଲି ଯାଇ ତମକୁ ଏହାକୁ ମାହାଳିଆ ଦେଇଦେବି?
3: ରାମ ରାମ ରାମ ରାମ, ମତେ ଅଚିହ୍ନା ବେପାରୀ ଭଳି କଥାବାର୍ତ୍ତା କରୁଛନ୍ତି ମଉସା। ମୁଁ ଫି ବର୍ଷ ପରା ଆପଣଙ୍କ ପାଖରୁ ବିରି, ମୁଗ, ବାଦାମ, ଧନିଆ ନେଉଛି। ମୁଁ ଟଙ୍କା ଆଡଭାନ୍ସ କରି ଚାଲିଯାଏ, ମାଲ ଆପଣଙ୍କ ଘରେ ପଡ଼ିଥାଏ, ଆପଣଙ୍କୁ ଯେତେବେଳେ ବାଉ ପୋଷାଏ ମୁଁ ମାଲ କଣ୍ଟା କରି ଉଠେଇ ନିଏ।
2: ମୁଁ କିନ୍ତୁ ପ୍ରତିଥର ଠକାମିରେ ପଡ଼ିଛି।
3: ଅଧିକ ଭାଉ ବଢିବା ଆଶାରେ ଆପଣ ମାଲ ପକେଇ ରଖିବେ, ଆଉ ଖସିଲେ ଆପଣ ଛାନିଆ ହେଇ ମତେ ଡକେଇ ମାଲ ବପେଇ ଦେବେ। ଏଥିରେ ବେପାରୀ ବାପୁଡା ନାଗେନ୍ଦ୍ର ସିଂହର ଦୋଷ କଣ? ବଜାର ଦର ଉଠିବା ପଡ଼ିବାରେ ମୋର ହାତ କାହିଁ?
2: ଏସବୁ ବୁଝିବାକୁ ମତେ ଅଛପା ନାହିଁ, ବୁଝିଲ
3: ମଉସା? ଇଏ ତ କାରଖାନାରୁ ଆମଦାନୀ ହେଉଥିବା ପ୍ଲାଷ୍ଟିକ, ରବର, ଲୁହା ଜିନିଷ ନୁହେଁ, ଇଏ ହେଲା ଚାଷ ଆମଦାନୀ ଜିନିଷ। କେତେ ଦିନ ତାକୁ ଆପଣ ସାଇତି ରଖିବେ? ଆଜି ଗଛରୁ ବାଇଗଣ ନ ଚିଣ୍ଡେଲେ ଖାଲିକି ବୁଡ଼ା।
2: ସେଇ କୋବି, ପୋଟଳ, ଟମାଟୋ ଚାଷୀ ପାଖରୁ ଚାଲିଗଲା ପରେ ତା ଦର ବଢି ବଢି ଚାଲିବ, କିନ୍ତୁ ଚାଷୀ କେମିତି ତାର ହକ ପାଇବ ସେ ଚିନ୍ତା ତ କାହାର ନାହିଁ
3: ମଉସା। ଏଥିରେ ନାଗେନ୍ଦ୍ର ସିଂ କଣ କରିପାରିବ? ଗୋଟିଏ ଋତୁରେ ଆମର ଚାଷୀ ଭାଇମାନେ ଯଦି ସେଇ ଏକା ପ୍ରକାର ଫସଲ ପରିବା ଚାଷ କରିବେ,

0: ସେସବୁକୁ କିଣି ଖାଇବା ପାଇଁ ଆପଣଙ୍କ ପାଖରେ ଏତେ ଗରାଖ କୋଉଠୁ ମିଳିବେ? ଚାଷୀ ଆଉ ମୋ ପରି ବେପାରୀଙ୍କ ଭିତରେ ସମ୍ବନ୍ଧଟା ଅଛି ବୋଲି ବାହାରକୁ ସବୁ ଚାଲାଣି ହେଇଯାଉଛି, ନହେଲେ ଆପଣମାନେ ଫସଲ ଫଳେଇ ସେ ଫସଲକୁ କରନ୍ତେ କଣ?
1: ସେଇ ଫସଲରେ ନିଆଁ ଲଗେଇ ଚାଷୀ ଆତ୍ମହତ୍ୟା କରନ୍ତା?
0: ନାଇଁ
1: ଆଉ କଣ କରନ୍ତା?
0: ନାଇଁ ଭୂପତି ମୂଷା, ନାଇଁ ଆପଣ ଏମିତି କଥା ମୁହଁରେ ଧରନ୍ତୁନି। ଟଙ୍କା କେତେ ହଜାର ପରିବା ଚାଷରେ ଲସ୍ ହେଇଯାଇଛି ବୋଲି ଆପଣ ଏକାଥରକେ ଆତ୍ମହତ୍ୟା ପର୍ଯ୍ୟନ୍ତ ଚାଲି ଯାଉଛନ୍ତି? ରାମ ରାମ ରାମ ରାମ ରାମ ରାମ।
1: ଆଉ କେତେ ଦିନ କ୍ଷତି ସହିବ ଏ ଚାଷୀ? ଦିନ ରାତି ମୁଣ୍ଡ ଛାଳ ତୁଣ୍ଡରେ ମାରି ଚାଷୀ ଧାନ ଗହମ କପା ମକା ଆଖୁଠାରୁ ଆରମ୍ଭ କରି ଯେତେ ପ୍ରକାର ଶସ୍ୟ ଉତ୍ପନ୍ନ କରୁଛି ସବୁ କଣ ତା ନିଜ ସ୍ୱାର୍ଥ ପାଇଁ? କେବେ ବି ତା ଦ୍ରବ୍ୟକୁ କେହି ଉଚିତ ମୂଲ୍ୟ ଦେଇନାହାନ୍ତି, ତେବେ ସେ ମେହନତ କରି ଲାଭ କଣ? ତା ସୃଷ୍ଟିକୁ ସେ ବରଂ ଧ୍ୱଂସ କରିଦେବା ଭଲ।
0: ଆପଣ ଇଏ କଣ କରୁଛନ୍ତି ମୂଷା, ନିଜ ହାତରେ କଅଁଳ ଛନ ଛନ ପରିବା କିଆରୀକୁ ଛିନ୍ଛତ୍ର କରିଦେବା ପାଇଁ ଅଣ୍ଟା ଭିଡୁଛନ୍ତି?
1: ଆଉ କଣ କରନ୍ତି ମୁଁ?
0: ଆପଣଙ୍କର କୋବି ଏବେ କଢ ହେଇଛି, ଆହୁରି ବଡ ହବ। ଏ ଲଙ୍କା ବାଇଗଣ ଏବେ ଫୁଲ ଧରି ବସିଛି, ସେ ଆହୁରି ବଢିବ, ପରିପୁଷ୍ଟ ହବ। ତର୍ତ୍ତର ହୁଅନ୍ତୁନି, ଆଉ ଆଠ ଦିନ ଅପେକ୍ଷା କରିଯାଆନ୍ତୁ, ମୁଁ ଆସିବି ଆଉ ଉଚିତ ମୂଲ୍ୟ ଦେଇ ନେଇଯିବି। ଆପଣ ନିଶ୍ଚିତରେ ଘରକୁ ଯାଇ ବିଶ୍ରାମ ନିଅନ୍ତୁ।
1: ପୁଣି ସେଦିନ ଆସିଲେ ତମେ ଏମିତି ମୂଲଚାଲ କରିବ? ଥରେ ମୂଲଚାଲ ନ କରି ଚାଷୀ ଯେତିକି ମୂଲ୍ୟ ଚାହୁଁଛି ତାକୁ ସେତିକି ଦେଇଦିଅ ନାଗେନ୍ଦ୍ର ସିଂ, ସେତିକି ଦେଇଦିଅ।
0: ଆପଣ ଏତିକି ମନେ ରଖନ୍ତୁ ମଉସା, ନାଗେନ୍ଦ୍ର ସିଂ ଚାଷୀଙ୍କର ଜୀବନ ନେବା ମଣିଷ ନୁହଁ। ସେଦିନ ମୁଁ ମୋର ହିସାବ ଆଉ ଥରେ ପକେଇବି।
1: ତାହେଲେ ଆଜି କାହିଁକି ନୁହେଁ?
0: ନା, ମୋର ପଛ ଟ୍ରକ୍ଟା ଆସିଗଲାଣି, ମୁଁ ଆସୁଛି।
1: ନାଗେନ୍ଦ୍ର ସିଂ।

0: ଗଣ ସଚେତନତା ସୃଷ୍ଟି ପାଇଁ ଏହା ଠିକ୍ ରାସ୍ତା ନୁହେଁ ଭୂପତି ଭାଇ। ବରଂ ଏଥିରେ ଚାଷୀର ଆତ୍ମମର୍ଯ୍ୟାଦା ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଛି। ଯୁଗେ ଯୁଗେ ଚାଷୀ ଅନ୍ନଦାତା ବୋଲି ଯେଉଁ ତ୍ୟାଗର ପତାକା ଉଡ଼େଇ ଆସିଥିଲା ତାର ଗାରିମାକୁ ସେ ନିଜ ହାତରେ ଆଜି କଳଙ୍କିତ କରୁଛି।
1: ଅଜୟ ବାବୁ,
0: ଆତ୍ମହତ୍ୟା କରୁଥିବା ଚାଷୀକୁ ସମବେଦନା ମିଳିବା ପରିବର୍ତ୍ତେ ତାକୁ ସମାଲୋଚନାର ପାତ୍ର ହେବାକୁ ପଡୁଛି, ଏହା କମ୍ ବେଦନାଦାୟକ ନୁହେଁ।
1: ଅଜୟ ବାବୁ,
0: ତାର ଆତ୍ମହତ୍ୟାର କାରଣ ଆଜି ବିବାଦୀୟ।
1: କାହିଁକି, କଣ ପାଇଁ?
0: ଜନମାନସରେ ଚାଷୀ ପ୍ରତି ଯେଉଁ ଅସାଧାରଣ ସମ୍ମାନବୋଧ ରହିଛି ଏହା ହିଁ ତାର ପ୍ରତିଫଳନ। ଚାଷୀ ଚାଷ ପାଇଁ କେବେ ଆତ୍ମହତ୍ୟା କରିପାରେ ନା, ଏହା ହିଁ ଅନୁଭବୀଙ୍କର ଅଭିମତ।
1: ଅଜୟ ବାବୁ,
0: ଚାଷୀ ଆତ୍ମହତ୍ୟାର କାରଣ ଏବେ ବି ରହସ୍ୟମୟ, ତର୍କ ତଦନ୍ତ ସାପେକ୍ଷ।
1: ତମେ କଣ କହିବାକୁ ଚାହୁଁ? ଚାଷୀ ତାର ସୀମିତ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ଆତ୍ମହତ୍ୟା କରୁଛି? ଏଇ ଯେମିତି ମୁଁ ଭାବି ଦେଇଛି, ମୋର ଉଜୁଳି ଯାଇଥିବା ପାଳର କ୍ଷତିପୂରଣ ମୋ ପରିବାରକୁ ମିଳିଯିବ, ବ୍ୟାଙ୍କ ଋଣ ଛଡ଼ା ହୋଇଯିବ, ସରକାରୀ ଅନୁକମ୍ପା ଅନୁଦାନ ମୋ ପରିବାର ଉପରେ ଅଜାଡ଼ି ହୋଇପଡ଼ିବ।
0: କ୍ଷମା କରିବ ଭୂପତି ଭାଇ, ତୁମ ପରି ଜଣେ ଉଚ୍ଚ ମନା କୃଷିକୁ ଜୀବନରେ ବ୍ରତ ରୂପେ ଗ୍ରହଣ କରିଥିବା ଶିକ୍ଷିତ କୃଷକଙ୍କୁ ଏମିତି ଆକ୍ଷେପ କରିବାର ଦୁଃସାହସ ମୁଁ କରିପାରିବିନି। ତମର ଆତ୍ମହତ୍ୟା ତମର ଭାବମୂର୍ତ୍ତିରେ ପ୍ରଶ୍ନବାଚୀ ନଠାଣୁ, ଏହି ମୋର ନିବେଦନ।
1: ବାସ୍ତବତା ଆଗରେ ଶୁଷ୍କ ଆଦର୍ଶଗତ ମୂଲ୍ୟବୋଧର କିଛି ମାନେ ନାହିଁ ଅଜୟ ବାବୁ। ବାରମ୍ବାର ଶସ୍ୟହାନି, ଅଭାବ ବିକ୍ରି, ଋଣଭାର, ଶୋଷଣ, ଅନାଟନ ମୋର ମାନସିକ ସ୍ଥିତିକୁ ଦୋହଲେଇ ଦେଇଛି। ମୁଁ ଆଜି ବିଷାଦଗ୍ରସ୍ତ, ଭାରାକ୍ରାନ୍ତ, ମୁଁ ପାରୁନି।
0: ସ୍ରଷ୍ଟା କେବେ ତା ସୃଷ୍ଟିର ସାମୟିକ ବିଫଳତାରେ ହତୋତ୍ସାହିତ ହୁଏ ନା। ତମର ଯାହା କ୍ଷତି ହୋଇଛି ମୁଁ ଭରଣା କରିଦେଇପାରିବି, ମୁଁ ଧନୀ ପରିଡ଼ା ପାଖରୁ ରେଣୁର ହାର ମୁକୁଳେଇ ଆଣିପାରିବି, ତମକୁ ଋଣମୁକ୍ତ କରିବାର ସାମର୍ଥ୍ୟ ବି ମୋର ଅଛି। କିନ୍ତୁ ମୁଁ ତୁମକୁ ସାହାଯ୍ୟ କରି ତମ ସ୍ୱାଭିମାନକୁ ଆଘାତ ଦେବାକୁ ଚାହେଁ ନା, ତମର ଇଚ୍ଛା ଉପରେ ସବୁ ନିର୍ଭର କରେ।
1: ନା ନା ଅଜୟ ବାବୁ, ବରଂ ତମେ ମୋର ଜଣେ ଯବାନ ବନ୍ଧୁ ଭାବରେ ମୋ ପାଇଁ ଏତିକି କରିପାର।
0: ମୋଠାରୁ ତମେ କ'ଣ ଚାହଁ କୁହ, କୁହ ଭୂପତି ଭାଇ।
1: ମୋତେ ଏହି କ୍ଷେତରେ ଅକାଳରେ ଝଡ଼ି ପଡ଼ୁଥିବା ମୋର ଏହି ଫଳନ୍ତି ଗଛଗୁଡ଼ିକୁ ଆଲିଙ୍ଗନ କରି ମରିବାକୁ ଦିଆଯାଉ। ଦୁନିଆ ଜାଣୁ ଆଜି ଚାଷ ଚାଷୀ ସମ୍ପୂର୍ଣ୍ଣ ଉପେକ୍ଷିତ।
0: ଭୂପତି ଭାଇ,
1: ମୋର ମୃତ୍ୟୁ ପରେ ଜଣେ ପୂର୍ବତନ ସୈନିକ ଭାବେ ମୋତେ ସସମ୍ମାନେ ଅଭିବାଦନ ଜଣାଇ ହାୟ କିଷାନ ଉଚ୍ଚାରଣ ସହ ବିଦାୟ ଦିଅ। ମୁଁ ତମଠାରୁ ଏତିକି ମାତ୍ର ଚାହେଁ।
0: ନା, ଆତ୍ମହତ୍ୟା କରିଥିବା ଜଣେ କୃଷକକୁ ମୁଁ ଶହୀଦର ସମ୍ମାନ ଦେଇପାରିବିନି।
1: ଜଣେ କୃଷକ କ'ଣ ଜଣେ ସୈନିକଠାରୁ ସମ୍ମାନ ପାଇବାକୁ ହକଦାର ନୁହେଁ?
0: ଯୁଦ୍ଧ କ୍ଷେତ୍ରରେ ପ୍ରାଣବଳି ଦେଉଥିବା ସୈନିକକୁ ହିଁ ଶହୀଦର ସମ୍ମାନ ମିଳେ, ଯୁଦ୍ଧର ଘନଘଟାକୁ ଭୟ କରି ଆତ୍ମହତ୍ୟା କରୁଥିବା ସୈନିକକୁ ନୁହେଁ।
1: ଅଜୟ ବାବୁ,
0: ତମେ ତମ ବିଷ ବୋତଲକୁ ଫିଙ୍ଗି ଦିଅ। ସଗର୍ବେ ତମ କ୍ଷେତକୁ ଲାଗିଥିବା ସେହି ଉଚ୍ଚାକୁଦ ଉପରେ ଛିଡ଼ା ହୋଇ ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିବା ଅନ୍ୟ ଚାଷୀମାନଙ୍କୁ ଆହ୍ୱାନ ଦିଅ। ପରାଜୟର ଗ୍ଲାନିରେ ଯେମିତି ସୈନିକ କେବେ ତାର ହାତରୁ ବନ୍ଧୁକ ଛାଡ଼େ ନାହିଁ, ପୁଣି ବିଜେତା ହେବାର ଆଶା ନେଇ ଲଢ଼ି ଚାଲେ, କୃଷକ ବି ସେମିତି ତାର ଜୀବନ ଯୁଦ୍ଧରେ ହାର ନ ମାନୁ। ଆଜିର ଉଜୁଡ଼ା କ୍ଷେତ ଦେଖି ଲୁହ ଝରାଅ ନାହିଁ, କାଲିର ଶାଗୁଆ କ୍ଷେତ ପବନରେ ଦୋହଲୁଥିବା ପାଚିଲା ଧାନ କେଣ୍ଡାକୁ ମନେ ପକାଅ। ଇଏ ତ ସୃଷ୍ଟିର ବୈଚିତ୍ର୍ୟ, ନିରାଶ ହୁଅ ନାହିଁ, କାଲି ପାଇଁ ଆଶାର ଆଲୋକ ଆମକୁ ଅପେକ୍ଷା କରିଛି। ଏ କୋଟି କୋଟି ଜନତା ଆମ ମୁହଁରେ ଚେନ୍ନାଇ ହସକୁ ଚାହିଁ ରହିଛନ୍ତି।
1: ଅଜୟ ବାବୁ,
0: ତେବେ ଏ ଅବସରପ୍ରାପ୍ତ ସୈନିକ ତମ ଗଳାରେ ମଥାନତ କରି ଫୁଲମାଳ ଲମ୍ବାଇ ଦେବ, ତମ ପାଦ ସ୍ପର୍ଶ କରି ତମକୁ ଶତ ପ୍ରଣିପାତ କରିବ।
1: ଅଜୟ ବାବୁ, ମୋ ଆଖିରୁ ଗଡ଼ି ଆସୁଥିବା ଲୁହକୁ ମୁଁ ସମ୍ଭାଳି ରଖିପାରୁନି।
0: ହେଇ ଦେଖ, ତମ ପୁଅ ସାଗର କେମିତି କାଦୁଅ ପାଣି ଭିତରେ ପୋତି ହୋଇ ପଡ଼ିଥିବା ବାଇଗଣ ଗଛକୁ ଯତ୍ନ ସହକାରେ ଉଠାଉଛି, ରେଣୁ ସେ କେମିତି ଲଙ୍କା ଗଛରେ ନଝଡ଼ି ରହିଯାଇଥିବା ଫୁଲଗୁଡ଼ିକୁ ତାର କଅଁଳ ଆଙ୍ଗୁଳିରେ ଆଉଁସି ପକାଉଛି। ଦୂରକୁ ଚାହିଁ ଦେଖ, ଚାଷୀ ଭାଇମାନେ କେମିତି କୋଦାଳରେ ହିଡ଼କୁ ହାଣି କ୍ଷେତରୁ ପାଣି ଶୁଖାଉଛନ୍ତି, ଏଇଟା ତ ସେମାନଙ୍କର ଜୀବନର ଧାରା। ମରୁଭୂମିରେ ଉଦ୍ୟାନ ରଚିବାରେ ସେମାନଙ୍କ ହାତରେ ତ ଥାଏ ଯାଦୁକରୀ ଶକ୍ତି, ପଡ଼ି ଉଠି ସୃଷ୍ଟି କରିବାରେ ଥାଏ ସେମାନଙ୍କର ମାନସିକ ତୃପ୍ତି, ସ୍ୱର୍ଗୀୟ ଆନନ୍ଦ।
1: ଅଜୟ ବାବୁ, ସତରେ ତମେ ମୋତେ ଆଜି ବଞ୍ଚେଇ ଦେଲ। ଯେଉଁ ନିଷ୍ଠୁର ନିଷ୍ପତ୍ତି ମୁଁ ନେଇଥିଲି ସେଥିରେ କି ସନ୍ଦେଶ ମୁଁ ଦେଇଥାନ୍ତି ଏ ଦୁନିଆକୁ। ମୋର ଯେଉଁ ଚାଷୀ ଭାଇମାନେ ଆତ୍ମହତ୍ୟାର ପଥ ବାଛି ନେଲେ, ଆଜିର ଏ ନୂଆ ସକାଳର ଦୃଶ୍ୟ ଦେଖି ସେମାନଙ୍କର ଆତ୍ମା ନିଶ୍ଚୟ ବିଳାପ କରୁଥିବ।
0: ତଥାପି ସେମାନଙ୍କ ଆତ୍ମାର ସଦ୍ଗତି ପାଇଁ ଚାଲ ସବୁ ଚାଷୀ ଭାଇମାନେ ମିଶି 2 ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବା, ଆଉ ସମସ୍ତରେ ଉଚ୍ଚାରଣ କରିବା କିଷାନ ଅମର ରହେ,
1: ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ହେ ପ୍ରଭୁ, ଯେଉଁ ଚାଷୀ ଦୁନିଆ ମୁହଁରେ ଆହାର ଦେଉଛି ସେମାନଙ୍କର ଦୁଃଖ ମୋଚନ କର, ସେମାନଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ ରହିବାକୁ ସଦ୍ବୁଦ୍ଧି ଦିଅ ପ୍ରଭୁ।
0: ତେବେ ତମ ମୁହଁରେ ହାଏ କିଷାନ ବୋଲି ଉଚ୍ଚାରଣ ନ କରି ଉଚ୍ଚାରଣ କର ଜୟ କିଷାନ,
1: ଜୟ କିଷାନ,
0: ଜୟ କିଷାନ,
1: ଜୟ କିଷାନ।

ସେସହଲା ନାଟକ କାହାଣୀ ଗୋଟିଏ ଗାଁର ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଭୂପତି ଦିନେଶ ଚନ୍ଦ୍ର ରାଉତ, ଅଜୟ ଅଜୟ କିଶୋର ମହାନ୍ତି, ନାଗେନ୍ଦ୍ର ପାର୍ଥବୀର ଭୂୟାଁ, ରେଣୁ କ୍ରିଷ୍ଣ ମହାନ୍ତି, ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଶାନ୍ତିପ୍ରିୟ ମହାପାତ୍ର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କର ସୀତାର ବାଦନ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ରାଗ ମିୟାକି ତୋଡ଼ି।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ପଣ୍ଡିତ ନିଖିଲ ବାନାର୍ଜୀଙ୍କର ସୀତାର ବାଦନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ ଶୁଣନ୍ତୁ, ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଏଡି କ୍ରାଇମ୍ବ୍ରାଞ୍ଚ ଓଡ଼ିଶା କଟକ ଜଣାଇଛନ୍ତି ଯେ ନାମ ସ୍ମୃତି ସାମଲ, ପିତା ରାଜା ସାମଲ, ଗଣ୍ଡକୀପୁର ଗୋପିଆକୁଦ ଥାନା କୁଜଙ୍ଗ ଜିଲ୍ଲା ଜଗତସିଂହପୁର, ତାଙ୍କର ବୟସ 17 ବର୍ଷ। ସେ ଗତମାସ 26 ତାରିଖରେ ସେ ରହୁଥିବା ଚୌଦ୍ୱାରର ଦେଉଳଛୁଆ ଘରୁ ତାଙ୍କୁ କିଏ ଅପହରଣ କରି ନେଇଯାଇଛନ୍ତି। ଆକାଶ ବେହେରା, ପିତା ଦୋଳ ବେହେରା, ମାଛୁଆ ବଜାର ଥାନା ମଙ୍ଗଳାବାଗ ଜିଲ୍ଲା କଟକ, ତାଙ୍କର ବୟସ 24 ବର୍ଷ। ସେ ଚଳିତ ମାସ 5 ତାରିଖରେ ଅପରାହ୍ନ 5:30 ମିନିଟ୍ରେ କାଠଯୋଡ଼ି ନଦୀରେ ଗାଧୋଇବା ସମୟରୁ ନିଖୋଜ ଅଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ଏମାନଙ୍କ ମଧ୍ୟରୁ କାହାରି କିଛି ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନା କିମ୍ବା ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଏଡି କ୍ରାଇମ୍ବ୍ରାଞ୍ଚ ଓଡ଼ିଶା କଟକ ଏହି ଠିକଣାରେ ଜଣାଇବାକୁ ଅନୁରୋଧ। ଶୁଣିଲେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଏବେ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅଭୁଲା ଗୀତ 11:10 ମିନିଟ୍ରେ

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: नकली ऑफर्स प्रति सावधान।
5: आरबीआई कहे
6: सचेतन हुंतु, सतर्क रुहंतु।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଅଭଲା ଗୀତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଇନ୍ଦିରା ନନ୍ଦ, ସେ ଗାଇଛନ୍ତି ନନ୍ଦକିଶୋର ସିଂଙ୍କ ରଚନା।

0: ବଙ୍ଗଳା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ଇନ୍ଦିରାନନ୍ଦ ଏବଂ ସ୍ୱରୂପ ଚକ୍ରବର୍ତ୍ତୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ସର୍ବେଶ୍ୱର ପ୍ରଧାନ ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ ଗୀତ।

0: ଭାଇ ଶୁଣୁ
1: କଣ
0: କଥା ହେଲା
1: କଣ ହଉଛି
0: ଏଇ ଯୋଉ ବୃନ୍ଦାବନ କୁଞ୍ଜ ବିହାରୀ ଚିନ୍ମ ଚିନ୍ତାମଣି ପରମ କାରୁଣ୍ୟ ଭଗବାନ କୃଷ୍ଣ ଆଜି ଆମ ଏ ବିଶ୍ୱର ଓଡିଶାର ଆମ ଆକାଶବାଣୀର ଆମ ଏଇ ଆକାଶବାଣୀ କର୍ମକର୍ତ୍ତା ମାନଙ୍କର ମଙ୍ଗଳ ବିଧାନ କରିବା ସଙ୍ଗେ ସଙ୍ଗେ ତାଙ୍କ ଚଲାପଥରେ କୁସୁମ ବୃଷ୍ଟି କରନ୍ତୁ ବୋଲ ଆନନ୍ଦ ଏକ ବାହାର।

0: ଭାଇ, ଏଇଠୁ ମୁଁ କାହାଣୀଟିଏ କହିବି।
1: ଆଚ୍ଛା,
0: ପୁରାଣ ପୃଷ୍ଠା ଉପରେ ଟିକେ ଯିବା। ପୁରାଣ କହିବା ପୂର୍ବରୁ ଜଣେ କହିବ, ପାଞ୍ଚ ଜଣ ଶୁଣିବେ, ଜଣେ ବକ୍ତା, ପାଞ୍ଚ ଜଣ ହେଲେ ଶ୍ରୋତା। ଏଠି ଦେବଦେବ ଯୋଗାରୂଢ ପୁରୁଷ ଶିବ କହିବେ, ପାର୍ବତୀ ଶୁଣିବେ, କେମିତି ପୁରାଣ ହଉଛି ଟିକେ ଲକ୍ଷ୍ୟ ଦେ।

0: କଥା ହେଲା କଣ
1: କଣ ହଉଛି
0: ଏ ଅଯୋଧ୍ୟା ନଗରରେ ଡିଣ୍ଡିମ ବଜାଇଥିଲେ ରାଜା ଦଶରଥ ରାତି ପାଇଥିଲେ ହେଇଥାନ୍ତେ ରାଜା ମନ୍ଥରା କପଟ କହି ବେନି ବର ମାଗି ରାମଚନ୍ଦ୍ରକୁ ବନବାସକୁ
1: ପଠାଇଦେଲେ
0: ରାମଚନ୍ଦ୍ର ଭାଇ ଭାରିଯା ଘେନି ବନବାସକୁ ଚାଲିଗଲେ ଚିତ୍ରକୁଟ ଗିରିଶିଖରରେ ସୁନ୍ଦର ପରୁଣ କୁଟୀର ଟିଏ ରଚି ସେଇଠି ସୁଖରେ ଦିବସ କାଟିଲେ ବା କାଳତ୍ରିପାତ କଲେ ସେ ଚିତ୍ରକୁଟ ପର୍ବତଟା କେମିତି

0: ଏଇଠି ରାମଚନ୍ଦ୍ରଙ୍କ ପାଖରେ
1: ଆଚ୍ଛା
0: ଦେବର୍ଷି ନାରଦ ଯେତେବେଳେ ପ୍ରବେଶ ହେଇଗଲେ ରାମଚନ୍ଦ୍ର ନମସ୍କାର କରି କହିଲେ ହେ ନାରଦ ଋଷି ଏ ସ୍ୱର୍ଗର ସମାଚାର ବା କୁଶଳ ବାର୍ତ୍ତା କଣ ମୋର ପିତା ଦଶରଥ ଭଲରେ ଅଛନ୍ତି କି ନାହିଁ
1: ଭଲରେ ଅଛନ୍ତି କହିଦିଅ
0: ଏ କଥାଟା ଯେତେବେଳେ ପଚାରିଲେ ଏଠି ନାରଦ ମହର୍ଷି କହୁଛନ୍ତି।

ହେ ଭାଇ, ନାରଦଙ୍କ ଠୁ ଏ କଥା ଶୁଣି ରାମଚନ୍ଦ୍ର ମୁଣ୍ଡରେ ଗୋଟାଏ ବଜ୍ର ଚଡକ ପଡିଲା, ସେ ପୃଥିବୀକୁ ଚାହିଁ କରି

0: ଭାଇ ସେ ସମୟକୁ ଆସି ପହଞ୍ଚିଗଲେ ଦିବାକର ହେଲେ ଯେ କି ସୂର୍ଯ୍ୟ ସୂର୍ଯ୍ୟ ଗୋଟିଏ ପଦ କହିଲେ କଣ କହିଲେ
1: କଣ କହିଲେ
0: ସଗର ସାଗର ଆକୃତି ଗଙ୍ଗାକୃତି ଭଗୀରଥ ହରିଶ୍ଚନ୍ଦ୍ର ସର୍ବଦାନ ସତାଶ୍ୱମେଧ ଦିଲୀପ ପାଖରେ ଅଛନ୍ତି ଧରଣୀ ଏବଂ ସୂର୍ଯ୍ୟ ଦେବ ଏ ଧିକାର ବଚନ ଶୁଣିଲେ ନାରଦ ନାରଦ ଶୁଣିକରି ଏଠି ରାମଚନ୍ଦ୍ରଙ୍କୁ କହୁଛନ୍ତି।

0: ଖାଇ ଏତିକି କହି ନାରଦ ମହର୍ଷି ସ୍ୱର୍ଗପୁରକୁ ଯାତ୍ରା କଲେ। ସନ୍ଧ୍ୟା ସମୟ ଆସି ପହଞ୍ଚି ଯାଇଛି।
1: କେମିତି ପହଞ୍ଚିଲା?

0: ଏ ପରି କଥୋପ କଥନ ହେଇ ଏ ରାମଚନ୍ଦ୍ର ଚିନ୍ତାମଗ୍ନ ହୋଇ ବସିଛନ୍ତି, ମା ଜାନକୀ ବୁଝଉଛନ୍ତି, ଲକ୍ଷ୍ମଣର ନେତ୍ରରୁ ଶ୍ରାବଣୀର ଧାରା ବହି ଯାଉଛି, କରିବା କଣ? ଏ କଥାକୁ ବିଚାର କରି ରାମଚନ୍ଦ୍ର କହିଲେ, ଏ ବାବୁ ଲକ୍ଷ୍ମଣ ଟିକେ ମୋ କଥା ଶୁଣୁ,
1: ଶୁଣୁ ବାପା ଶୁଣୁ।

0: ଭାଇ
1: ହଁ ବୁଝିଗଲୁ ନା
0: ଏ ରାମଚନ୍ଦ୍ରଙ୍କର ଆଜ୍ଞା ମାନେ ଲକ୍ଷ୍ମଣ ଯେତେବେଳେ ଗଣ୍ଡାବଧ କରିବା ପାଇଁ
1: ଆଚ୍ଛା
0: ବହୁତ ବଣ ଜଙ୍ଗଲ ବୁଲି ବୁଲି କୋଉଠି ହେଲେ ଗଣ୍ଡା ଯିବ ପାଇଲେନି କଥା ହେଲା କଣ
1: ହଉଛି
0: ଆଉ ଟିକେ ଦୂର ଦୂର।

0: ନନ୍ଦୀ ଭୃଙ୍ଗି ଏ ଗଣ୍ଡାର ରଡି ଶୁଣି ସେ ତ ଗଣ୍ଡାକୁ ଜଗିଥିଲେ, ସେ ପଳେଇ ଆସି ଲକ୍ଷ୍ମଣଙ୍କ ସହିତ ଯୁଦ୍ଧ କଲେ। ଯୁଦ୍ଧ କରିବା ସମୟରେ ହେଇଛି କଣ? ଆଜ୍ଞା, ଲକ୍ଷ୍ମଣଙ୍କୁ ମାରି ଦେଇଛନ୍ତି, ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଛନ୍ତି। ସେ ଲକ୍ଷ୍ମଣ ସେଇଠି ମରିଗଲେ। ଏଠି ସୀତା କରିଛନ୍ତି କଣ?
1: କଲେ
0: ଫୁଲ ତୋଳିବାକୁ ଯାଇଛନ୍ତି
1: ଉଦ୍ୟାନକୁ।

0: ଭାଇ ବୁଝିଗଲୁ? ଏଇଠି ସୀତା ଯାଇଛନ୍ତି ପୁଷ୍ପ ଉଦ୍ୟାନକୁ ପୁଷ୍ପ ତୋଳିବା ପାଇଁ।
1: ଆଚ୍ଛା
0: ଯାଉ ଯାଉ, ଫୁଲରେ ତାଙ୍କର ବହୁତ ଶ୍ରଦ୍ଧା। କଥା ହେଲା କଣ
1: ହଉଛି,
0: କିଛି ଦୂର ଯିବା ପରେ ଫୁଲ ତୋଳି ତୋଳି ଦୁର୍ବାସାଙ୍କର ଉପବନରେ ଯାଇ ପ୍ରବେଶ ହେଇଗଲେ। ଏ ନାକ ବୋଲନ୍ତେ କି ସ୍ୱର୍ଗ, ଏ ସ୍ୱର୍ଗର ଅପସରା ମାନେ ତା ରମଣୀ ମାନେ ସେ ଦୁର୍ବାସାଙ୍କର ଉପବନକୁ ଆସି ଫୁଲ ତୋଳି ଏ ଗଛ ପତ୍ର ଗୁଡିକ ଭଙ୍ଗାରୁଜା କରିଦିଅନ୍ତି ବା ଭାଙ୍ଗି ଦିଅନ୍ତି। ସେଇ ସକାଶେ ଦୁର୍ବାସା ମୁନି ଅଭିଶାପ ଦେଲେ, ମୋ ବିନା ଅନୁମତିରେ ଏ ଜଙ୍ଗଲରେ ଯିଏ ପ୍ରବେଶ କରିବ ସିଏ ହରିଣୀ ହେଇଯିବ। ସୀତା ଏଠି ହରିଣୀ ହେଇଗଲେ, ଲକ୍ଷ୍ମଣଙ୍କର ଗଣ୍ଡିମୁଣ୍ଡ ଅଲଗା ହେଇଗଲା। ତାପରେ ହେଲା କଣ
1: ଭାଇ?
0: ସୀତା

0: ଚାହି ଛନ୍ତି ଚାବଧାରି
1: ଭାଇ ଏ କାନନ ପଥୁରୀ ଭ୍ରମି ଭ୍ରମି ହରିଣୀ ରୂପକୁ ଧରିଛନ୍ତି ନନ୍ଦୀ।

ଲୋକଗୀତରେ ପ୍ରଚାରକୁଲୁ ଦାସକାଠିଆ ଗୀତ ପରିବେଷଣ କରିଥିଲେ ସର୍ବେଶ୍ୱର ପ୍ରଧାନ ଏବଂ ସାଥୀ ଆକାଶବାଣୀ କଟକ। ଆମର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନକୁ। ପ୍ରଥମେ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଲିଜା ଟୁକୁ ବାଙ୍କିରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଅଭିମାନ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଘନଶ୍ୟାମ ପଣ୍ଡା। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଦେଓଗଳି ଶଙ୍ଖତ୍ରାସ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ ଚଳଚ୍ଚିତ୍ର କୁଲିର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ସୁବୀର କୁମାର ଏବଂ ଅଲକା ୟାଗ୍ନିକ। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ। ଶ୍ରୋତାବନ୍ଧୁ ଆପଣ ଅନୁରୋଧ କରିଛନ୍ତି ସିର୍ଫ ତୁମ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏହି ସେମିଷ୍ଟିକୁ ଦେଇଛନ୍ତି ଦିଲୀପ କୁମାର ନାୟକ ପାରାଦୀପରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମୈନେ ପ୍ୟାର କିୟା କଥାଚିତ୍ରର ଗୀତଟିକୁ, ଯାହାକୁ ଗାଇଛନ୍ତି ଶ୍ରଦ୍ଧା ସିହ୍ନା। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମାନସ ରଞ୍ଜନ ଦାସ କାଇମାଟିଆ ଖୋର୍ଦ୍ଧାରୁ। ଆପଣ ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ର କାବେରୀର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଚନ୍ଦ୍ରାଣୀ ମୁଖାର୍ଜୀ।

ଏଇଠି ଶେଷ କରୁଛୁ ଆଜିର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ୱର ନିର୍ଝର। ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମର ସ୍ୱର ନିର୍ଝର କାର୍ଯ୍ୟକ୍ରମର ଷଷ୍ଠ ଭାଗ। ଏଥିରେ ଆସନ୍ତୁ ଶୁଣିବା ଅତୀଶ କୁମାର ମଜୁମଦାରଙ୍କ ସହିତ ସାକ୍ଷାତକାର। ସାକ୍ଷାତ କରିଛନ୍ତି ଉପସ୍ଥାପନା ବସନ୍ତ ମହାନ୍ତି।

ଯିବାକୁ ଥିଲା ମୋର ବାସନା। କେତେ କଥା କହିବାକୁ

気持ちいい。友達の女の子とか言うんですか？

0: ଆଦିବାସୀ ଗୀତରେ ପ୍ରଜରକୁଲୁ ସାନ୍ତାଳୀ ଗୀତ ପରିବେଷଣ କରିଥିଲେ କାନୁ ହାଁସ୍ତା ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 মিটার ତଥା 972 কিলোহার্টজ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ। ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ନାରୀ ମହଲ, କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ନିର୍ମାଲ୍ୟ ଓଝା।

0: ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆମେ ସମସ୍ତେ ଜାଣୁ ଯେ ମଣିଷ ନିଜ ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ମେଳରେ ରହିବାକୁ ପସନ୍ଦ କରେ। ତେବେ ସମାଜ ହେଉ ଅବା ପରିବାର ମଣିଷକୁ ସାମାଜିକ, ଆର୍ଥିକ, ଭାବନାତ୍ମକ ସୁରକ୍ଷା ଦେଇଥାନ୍ତି। ସେଇଥିପାଇଁ ବୋଧହୁଏ ଏମାନଙ୍କ ବିନା ତାର ଅସ୍ତିତ୍ୱକୁ କଳ୍ପନା କରିବା କଷ୍ଟ। କିନ୍ତୁ ଏସବୁ ଭିତରେ ସେ ବନ୍ଧୁ ପରିଜନଙ୍କ ସହିତ ନିଜର ସମ୍ପର୍କକୁ ନେଇ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଏ। ତେବେ କିଛି ସମସ୍ୟା ପାଇଁ ସେ ନିଜେ ହିଁ ଦାୟୀ। କହିବାର କଥା ହେଲା, ମଣିଷ ସାମ୍ନା କରୁଥିବା ଅନେକ ସମସ୍ୟା ମଣିଷକୃତ, ଆଉ ଏହି ସମସ୍ୟା ତାର ବିକାଶ ପଥରେ ଅନ୍ତରାୟ ହୋଇ ଠିଆ ହୋଇଥାଏ। ଜନସଂଖ୍ୟା ବୃଦ୍ଧି ସେମିତି ଏକ ସମସ୍ୟା ଯାହା ପାଇଁ ମଣିଷ ନିଜେ ପ୍ରତ୍ୟକ୍ଷ ଭାବରେ ଦାୟୀ। ସଚେତନତାର ଅଭାବ, ଅଶିକ୍ଷା, ରୂଢ଼ିବାଦୀ ଚିନ୍ତାଧାରା, ଭାବନାତ୍ମକ ସମ୍ପର୍କ ହିଁ ଏହି ସମସ୍ୟାର ମୂଳ କାରଣ। ତେଣୁ ଏହି ଜନସଂଖ୍ୟା ବୃଦ୍ଧି ସମସ୍ୟା କେବଳ ବ୍ୟକ୍ତିର ନୁହେଁ, ଦେଶର ବିକାଶରେ ମଧ୍ୟ ପ୍ରତିବନ୍ଧକ ହୋଇ ଠିଆ ହୋଇଛି। ତେବେ ବେଳେବେଳେ ମନରେ ପ୍ରଶ୍ନ ଉଠେ, ଏହି ଜନସଂଖ୍ୟା ବୃଦ୍ଧି ଭଳି ସମସ୍ୟାକୁ କ'ଣ ଆମେ ରୋକିପାରିବାନି? ୟାର ଉତ୍ତରରେ ଆମେ ନିଶ୍ଚୟ କହିବା ହଁ। ତେବେ ଏଥିପାଇଁ କ'ଣ ସବୁ ପଦକ୍ଷେପର ଆବଶ୍ୟକତା ରହିଛି, ଏହାକୁ ନେଇ ଅନେକ ତର୍କ ବିତର୍କ, ଆଲୋଚନା ପର୍ଯ୍ୟାଲୋଚନା କରାଯାଉଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ହେଉଛି ଏହି ଦିବସର ଆଭିମୁଖ୍ୟ। ତେବେ ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ଜନସଂଖ୍ୟା ବୃଦ୍ଧି ରୋକିବାରେ ମହିଳାଙ୍କ ଦାୟିତ୍ୱ। ଆଉ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସାଙ୍ଗରେ ଅଛନ୍ତି ଡାକ୍ତର ଲୀଳାବତୀ ଗୁରୁ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଦିନକୁ ଦିନ ତ ଜନସଂଖ୍ୟା ବଢ଼ିବାରେ ଲାଗିଛି, ଆଉ ଏହି ଜନସଂଖ୍ୟା ବଢ଼ିବା ପଛରେ କ'ଣ କାରଣ ରହିଛି ତାହା ସମସ୍ତେ ଉଣା ଅଧିକ ଜାଣନ୍ତି। ତେବେ ଜଣେ ଡାକ୍ତର ହିସାବରେ ଆପଣ କୁହନ୍ତୁ ଯେ ଏହା ପଛରେ ଆଉ କ'ଣ ସବୁ କାରଣ

0: ରହିଛି।
1: ଆପଣ ଦେଖିବେ କି ବର୍ତ୍ତମାନ ପୃଥିବୀର ଜନସଂଖ୍ୟା ଆଉ ତା ଭିତରେ ପ୍ରଥମେ ରହିଲା ଭାରତବର୍ଷ ଏବଂ ଦ୍ୱିତୀୟରେ ରହିଲା ଚାଇନା। ଭାରତବର୍ଷର ଲୋକସଂଖ୍ୟା ବର୍ତ୍ତମାନ 1.4 ବିଲିୟନ। ତ ଆପଣ ଜାଣିପାରୁଛନ୍ତି ଯେ କେତେ ଦ୍ରୁତ ଗତିରେ ଆମର ଭାରତବର୍ଷର ଜନସଂଖ୍ୟା ବୃଦ୍ଧି ହେଉଛି। ଆଉ ଏଇ ଯୋଉ ଜନସଂଖ୍ୟା ବୃଦ୍ଧିର କାରଣ ମୁଁ ଡାକ୍ତର ହିସାବରେ କହିବାକୁ ଚାହେଁ ଯେ ଲୋକମାନଙ୍କର ବହୁତ ସଚେତନତାର ଅଭାବ ରହୁଛି। ଆମେ କ'ଣ କରିବା ବା କ'ଣ ପଦକ୍ଷେପ ନେବା ଯେ ଆମେ ଏଇ ଜନସଂଖ୍ୟା ରୋକିପାରିବା, ଆମର ସନ୍ତାନ ପ୍ରସବକୁ ରୋକିପାରିବା। ତା ଛଡ଼ା ଆମମାନଙ୍କର ସୋସାଇଟିରେ ଆପଣ ଯେମିତି ଜାଣିଛନ୍ତି ଯେ ଆମର ଗୋଟେ ବହୁତ ରହିଯାଇଛି ଯେ ଆମ ସମସ୍ତଙ୍କୁ ଗୋଟେ ଗୋଟେ ପୁଅ ଦରକାର। ସେଥିପାଇଁ କ'ଣ ହେଉଛି ନା, ମନେ କରନ୍ତୁ କାହାର ପ୍ରଥମେ ଝିଅ ହେଲା, ସେ ଅପେକ୍ଷା କରିଛି ପୁଅ ହେବା ପର୍ଯ୍ୟନ୍ତ। ପୁଅ ହେଲା ପରେ ସେ ସେତିକି ପର୍ଯ୍ୟନ୍ତ ହୁଏତ ସେଥିରେ 3ଟା ଛୁଆ ହେଇଯାଉଛନ୍ତି ବା 4ଟା ଛୁଆ ହେଇଯାଉଛନ୍ତି, ତେଣୁ ପୁଅକୁ ଅପେକ୍ଷା କରି ସେମାନେ ତାଙ୍କର ପରିବାରକୁ ବଢ଼ଉଛନ୍ତି। ଦ୍ୱିତୀୟ କଥା ହେଲା ଯେ କେତେ ଜଣଙ୍କର ମୁଁ ଡାକ୍ତର ହିସାବରେ ଦେଖିଛି, ପଚାରିବେ ଆସିଲେ କହିବେ କେତେଟି ଛୁଆ ଅଛନ୍ତି, ନା ଗୋଟେ ପୁଅ ଗୋଟେ ଝିଅ। ପୁଣି ଆହୁରି କ'ଣ ପାଇଁ ପ୍ରେଗନେନ୍ସି କଲେ, ନା ମ୍ୟାଡାମ ଗୋଟେ ପୁଅ କ'ଣ ପୁଅ, ଗୋଟେ ଆଖି କ'ଣ ଆଖି, ମାନେ ତାଙ୍କୁ 2ଟା ପୁଅ ଦରକାର। ତ ସେଇ ସବୁ ଗୋଟେ ରହୁଛି। ଆଉ ଗୋଟେ ହେଲା ଆମର ବହୁତ ଧାର୍ମିକ ଭାବନାରେ ଅଛୁ ଆମେ, କିଏ ଏମ୍ଟିପି କରିବେନି, କିଏ ଷ୍ଟେରିଲାଇଜେସନ ଅପରେସନ ବା ବନ୍ଦ୍ୟାକରଣ ଅପରେସନଟା ସେଗୁଡ଼ାକ କରିବେ ନାହିଁ। ତେଣୁ ଏଇସବୁ ଜିନିଷକୁ ନେଇକରି ଧୀରେ ଧୀରେ ଆମର ଭାରତବର୍ଷର ଜନସଂଖ୍ୟା ବୃଦ୍ଧି ହେଲା। ଆହୁରି ଗୋଟେ ବଡ଼ ଜିନିଷ, ଧୀରେ ଧୀରେ ଚିକିତ୍ସା ବିଜ୍ଞାନର ଯୋଉ ଅଗ୍ରଗତି ହେଇଯାଇଛି, ଆମେ ଡେଥ୍ ରେଟ୍ ବା ମୃତ୍ୟୁ ହାରକୁ କମେଇ ଦେଉଛୁ, କିନ୍ତୁ ଜନ୍ମ ହାରକୁ ସେଇ ତୁଳନାରେ ଆମେ କମେଇ ପାରୁନୁ। ଲୋକମାନଙ୍କ ପାଖରେ ହେଲ୍ଥ କେୟାର ସିଷ୍ଟମ ଭଲରେ ପହଞ୍ଚି ପାରୁଛି, ତେଣୁ ମୃତ୍ୟୁ ହାରଟାକୁ ଆମେ ଅନେକ ପରିମାଣରେ କମେଇ ଦେଇଛୁ, କିନ୍ତୁ ସେ ଅନୁସାରେ ଜନ୍ମ ହାରଟାକୁ ଆମେ କମେଇ ପାରିନୁ। ତେଣୁ ସେଟା ମଧ୍ୟ ଆଉ ଗୋଟେ ବଡ଼ କାରଣ। ଆଉ ତାପରେ କ'ଣ ହେଇଯାଉଛି, ଜାଣିପାରୁନାହାନ୍ତି, ଅବାଞ୍ଛିତ ଗର୍ଭ ହେଇଯାଉଛି, ଆଉ କିଛି ମେଥଡ ସେମାନେ ଅବଲମ୍ବନ କରୁନାହାନ୍ତି, କିଛି ଉପାୟ ଅବଲମ୍ବନ କରୁନାହାନ୍ତି। ଧରନ୍ତୁ ସେମାନଙ୍କର ଗୋଟିଏ ଛୁଆ ହେଇଗଲା, ତାପରେ ସେମାନେ କ'ଣ ମେଥଡ କରିବେ କ'ଣ ନାହିଁ, ସେଗୁଡ଼ାକର ସବୁରେ ତାଙ୍କର ସଚେତନତା ନାହିଁ। ତେଣୁ ନ ଚାହୁଁଥିଲେ ବି ଆଉ ଗୋଟେ ଗର୍ଭ ହେଇଯାଉଛି, ଯାହାକୁ ନେଇକରି ସେମାନେ ଆଉ ସେଟାକୁ ନଷ୍ଟ କରିବାକୁ ଚାହୁଁନାହାନ୍ତି, ପୁଣି ସେଟାରେ କଣ୍ଟିନ୍ୟୁ କରିଦେଉଛନ୍ତି। ଏମିତି ହେଇକି ମଧ୍ୟ କେତେ ସମୟରେ
0: ପରିବାରଟା
1: ବଢ଼ିଯାଉଛି।
0: ଆପଣ ତ କାରଣ ବିଷୟରେ ଅନେକ ଗୁଡ଼ିଏ କଥା କହିଲେ, ତେବେ ଏଇ ଯୋଉ ଜନସଂଖ୍ୟା ବଢୁଛି ତା ପାଇଁ କି କ'ଣ ସବୁ ସମସ୍ୟା ହେଉଛି?
1: ଜନସଂଖ୍ୟା ବୃଦ୍ଧି ପାଇଁ କ'ଣ ଯେ ସମସ୍ୟା ନ ହେଉଛି ଆପଣ କହିପାରିବେନି। ଦେଖନ୍ତୁ ଗୋଟେ ହେଲା ଆମର ଲ୍ୟାଣ୍ଡର ମାନେ ଜମିର ଅଭାବ ରହୁଛି। ଆପଣଙ୍କ 15 ବର୍ଷ ତଳେ ଯୋଉଟା ଚାଷ ଜମି ଥିଲା, ଏବେ ସେଠାରେ ବଡ଼ ବଡ଼ ଆପାର୍ଟମେଣ୍ଟ ଠିଆ ହୋଇଛି, ତେଣୁ ଧୀରେ ଧୀରେ ଚାଷ ଜମିକୁ ଆମେ ରହିବା ପାଇଁ ଉପଯୋଗ କରିଦେଲୁ। ଦ୍ୱିତୀୟରେ ଆପଣ ଦେଖନ୍ତୁ, ଏବେ ଆଜି ପେପରରେ ପଢ଼ିବେ ହାତୀପଲ ଇଆଡ଼େ ମାଡ଼ି ଆସିଲେ ସେଆଡ଼େ ମାଡ଼ି ଆସିଲେ, ଏ କଥା କାହିଁକି ହାତୀପଲ ମାଡ଼ି ଆସିଲେ, କାରଣ ଆମେ ଡିଫରେଷ୍ଟ୍ରେସନ କରିଦେଲୁ, ମାନେ ଜଙ୍ଗଲ ବି ଆମେ କାଟିକି ସଫା କରିଦେଲୁ, ଲୋକ କାଠ ପାଇଁ କାଟିଲେ, ରହିବା ପାଇଁ କାଟିଲେ, ଆଉ ଧୀରେ ଧୀରେ ପାଣିର ସମସ୍ୟା ମଧ୍ୟ ଗୁରୁତର ହେଲାଣି, କାରଣ ଏତେ ବେଶୀ ଜନସଂଖ୍ୟା ବଢ଼ିଲେ ଭୂତଳ ଜଳ ଯୋଉଟା ସେଇଟା ବି କମି କମି ଆସିଲାଣି। ଆଉ ଦ୍ୱିତୀୟରେ ଏନ୍ଭାରମେଣ୍ଟାଲ ପଲ୍ୟୁସନ ଯୋଉ ପ୍ରଦୂଷଣ ହେଉଛି, ବାୟୁ ପ୍ରଦୂଷଣ ହେଉଛି ଜନସଂଖ୍ୟା ଯୋଗୁଁ ସେଟା ବଢ଼ୁଛି। ଆମେ ସବୁ ଜିନିଷକୁ ୟୁଟିଲାଇଜ୍ କରିଦେଉଛୁ ପୃଥିବୀର, ଧୀରେ ଧୀରେ ଏମିତି ହେବ ଯେ ପୃଥିବୀରେ କିଛି ନଥିବ, କେବଳ ମଣିଷମାନେ ହିଁ ଥିବେ। ତା ଛଡ଼ା ଦେଖନ୍ତୁ ଆମର ଆଗରୁ ଯୋଉ ଏମ୍ପ୍ଲୟମେଣ୍ଟର ପ୍ରୋବ୍ଲେମ ଥିଲା, ଧୀରେ ଧୀରେ ସେଟା ବଢ଼ିବାକୁ ଲାଗିଛି। ଅନ୍ଏମ୍ପ୍ଲୟମେଣ୍ଟ ବା ବେକାରୀ ସମସ୍ୟା ମଧ୍ୟ ଧୀରେ ଧୀରେ ବଢ଼ୁଛି। ଏହାଦ୍ୱାରା କ'ଣ ହେବ ନା, ଧୀରେ ଧୀରେ ଲୋକମାନଙ୍କ ଭିତରେ ହିଂସା ଆଚରଣ ହେବ, ଲୋକ ଲୁଟ୍ କରିବା ପାଇଁ ଚାହିଁବେ, ଅନ୍ୟକୁ ହଇରାଣ କରିବା ଅଧିକ ବଢି ବଢି ଯିବ। ୟଙ୍ଗ ଜେନେରେସନ ବର୍ତ୍ତମାନ ପାଠ ପଢ଼ିଲେ କିନ୍ତୁ ଦେଖିଲେ ଯେ ଚାକିରି ନାହିଁ, ତାହେଲେ କ'ଣ ହେବ, ବହୁତ ଡିପ୍ରେସନ ହେବ, ସୁଇସାଇଡାଲ ଆଟେମ୍ପ୍ଟ ହେବ, ଅନେକ ଗୁଡ଼ିଏ ନକାରାତ୍ମକ ପ୍ରଭାବ ସାମାଜିକ ସ୍ତରରେ ମଧ୍ୟ ପଡୁଛି।
0: ସମସ୍ୟା ତ ଅନେକ ରହିଛି, ତେବେ ଏଇ ଯୋଉ ସମସ୍ୟା ଗୁଡ଼ିକ କଥା କହିଲେ ତାକୁ ରୋକାଯିବା କ'ଣ ସମ୍ଭବ ନୁହେଁ?
1: ନିଶ୍ଚିତ ଭାବରେ ଅଛି,
0: ଯଦି ସମ୍ଭବ ବୋଲି ଆପଣ କହୁଛନ୍ତି ତାହେଲେ କ'ଣ କ'ଣ ପଦକ୍ଷେପ ନେବା ଦରକାର?
1: ଗୋଟେ ତ ହେଲା, ମୁଁ ଯେମିତି ଆପଣଙ୍କୁ କହିଲି ଯେ ଆମର ଯୋଉ ବିଚାରଧାରା ଗୁଡ଼ାକ ପୁରୁଣା କାଳରୁ ରହିଆସିଥିଲା ତାକୁ ଟିକେ ଆମକୁ ବାହାର କରିଦେବାକୁ ପଡ଼ିବ, ଯେ ନାହିଁ ଆମର ଆର୍ଥିକ ସ୍ଥିତି ଅନୁସାରେ ଆମେ ଆମର ପରିବାରକୁ ନିୟୋଜନ କରିବା, ଆମକୁ ପୁଅ ଦରକାର ନାହିଁ ବା ଆମର କୌଣସି ଧର୍ମର ପ୍ରଭାବରେ ଆମେ ଆମର ପରିବାରକୁ ବଢ଼େଇବାନି। ତାପରେ ଦ୍ୱିତୀୟରେ ହେଲା, ଡାକ୍ତର ହିସାବରେ ମୁଁ କହିବି କି ପରିବାର ନିୟୋଜନ ପଦ୍ଧତି ଗୁଡ଼ାକ ସମସ୍ତେ ଗ୍ରହଣ କରିବା ଉଚିତ।
0: ଆପଣ ଏଇ ଯୋଉ ପରିବାର ନିୟୋଜନ ପଦ୍ଧତି ଗୁଡ଼ିକ କଥା କହିଲେ ସେଗୁଡ଼ିକ ବିଷୟରେ ଟିକେ ବୁଝେଇକି କହିବେ କି?
1: ସେଗୁଡ଼ାକରେ ହେଲା ଯେ କେତେ ପ୍ରକାର ପଦ୍ଧତି ରହିଛି, ଗୋଟେ ହେଲା ପର୍ମାନେଣ୍ଟ ମେଥଡ କହନ୍ତି ଯାହାକୁ, ସେଗୁଡ଼ାକ ହେଲା ଧରନ୍ତୁ ପୁଅ ପିଲାମାନଙ୍କର ହେବ ଭାସେକ୍ଟୋମି ଆଉ ଝିଅ ପିଲାଙ୍କର ହେବ ଟ୍ୟୁବେକ୍ଟୋମି, ସେଗୁଡ଼ାକ ହେଲା ପର୍ମାନେଣ୍ଟ ମେଥଡ।
0: ଆମର ଯୋଉ ପରିବାର ନିୟୋଜନ ଅସ୍ତ୍ରୋପଚାର
1: ଯୋଉଟା କହୁଛନ୍ତି, ତ ସେଥିରେ ଆପଣଙ୍କର ଫ୍ୟାମିଲି କମ୍ପ୍ଲିଟ ହେଇଗଲା, ଆପଣଙ୍କର ପିଲା ଛୁଆ ହେଇଗଲେ, ତାପରେ ଆପଣ ଏଇ ଅପରେସନ ଗୁଡ଼ିକ କରିପାରିବେ। ଆଉ ଗୁଡ଼ାକ ହେଲା ଯୋଉଟା ଟେମ୍ପୋରାରୀ ମେଥଡ, ଟେମ୍ପୋରାରୀ ମେଥଡରେ ହେଲା କଣ୍ଡମ ୟୁଜ୍ କରିପାରିବେ, ପୁରୁଷ ପିଲାଙ୍କ ପାଇଁ ସେଟା କଣ୍ଡମ ୟୁଜ୍ କରିବେ, ତାର ସକ୍ସେସ ରେଟ୍ଟା ହେଲା ଧରନ୍ତୁ 88% ଭଳିଆ। ତାପରେ ହେଲା ଆପଣଙ୍କର ବଟିକା ଖାଇବେ,
0: ଆଜ୍ଞା
1: ମାସିକ ଋତୁସ୍ରାବର

0: ପଞ୍ଚମ ଦିନରୁ ବଟିକା ଷ୍ଟାର୍ଟ କରିବେ। ସେଥିରେ ପ୍ରତ୍ୟେକ ବଟିକାରେ 21ଟା ବଟିକା ପ୍ରତିଦିନ ରାତିରେ ଗୋଟେ ଗୋଟେ କରି ଖାଇବାକୁ ପଡିବ। ଏଟା ହେଲା ଓରାଲ କଣ୍ଟ୍ରାସେପ୍ଟିଭ ପିଲ୍। ତାପରେ ବର୍ତ୍ତମାନ ଇଞ୍ଜେକ୍ସନ ଆସୁଛି, ଯେଉଁଟାକି ହେଲା ଡିପୋପ୍ରୋଭେରା କହନ୍ତି। ସେଇଟା ପ୍ରତି 3 ମାସରେ ଗୋଟେ ଗୋଟେ ଇଞ୍ଜେକ୍ସନ ନେଇପାରିବେ। ତାର ମଧ୍ୟ ସକ୍ସେସ ରେଟ୍ ବହୁତ ଭଲ। ଆଉ ଗୋଟେ ଅନ୍ୟଟା ବର୍ତ୍ତମାନ ନୂଆ ଆସିଛି ହସ୍ପିଟାଲ ମାନଙ୍କରେ, ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଆଭେଲେବୁଲ ହେଉଛି, ସେଣ୍ଟକ୍ରୋମାନ ବୋଲି ଗୋଟେ ଔଷଧ, ଯେଉଁଟା ଆପଣ ସପ୍ତାହରେ ଗୋଟେ ଗୋଟେ ଖାଇବେ। ତାପରେ ଆଉ ମେଥଡ ହେଲା କପରଟି, ଯେମିତି ଗର୍ଭାଶୟ ମଧ୍ୟରେ ଆମେ କପରଟି ରଖିଦେଉ, 3ରୁ 5 ବର୍ଷ ରହିପାରିବ, ସେଟା ଗୋଟେ ମେଥଡ।
1: ଆପଣ ଯୋଉ ପରିବାର ନିୟୋଜନ କରିବା ପାଇଁ ଯୋଉ ସବୁ ପଦ୍ଧତି କଥା କହିଲେ, ସେଥିମଧ୍ୟରୁ ଯେତେବେଳେ ଜଣେ ଓରାଲ ପିଲ୍ ଯାହାକୁ କହୁଛନ୍ତି ବଟିକା ଖାଉଛି, ସେତେବେଳେ ତାର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ବୋଲି ବି ଅନେକ ସମୟରେ ଅଭିଯୋଗ ଆସେ, ତେଣୁ ତାକୁ ଖାଇବା କେତେ ଦୂର ଠିକ୍ ବୋଲି ଆପଣଙ୍କୁ ଭାବୁଛନ୍ତି?
0: ତାର ପାର୍ଶ୍ୱ ପ୍ରତିକ୍ରିୟା ସମସ୍ତେ କହନ୍ତି, କିନ୍ତୁ ଯେଉଁମାନେ ବହୁତ ମୋଟା ବା ଯାହାର କୋଲେଷ୍ଟ୍ରଲ, ଡାଇବେଟିସ୍, ସେମାନଙ୍କର ଟିକେ ଖାଇଲେ ଅସୁବିଧା ହୁଏ। ବାକି ଅନ୍ୟମାନଙ୍କ ପାଇଁ ଏଟା ବହୁତ ସେଫ୍, ଏଥିରେ କିଛି ଅସୁବିଧା ହେବନି। ଜଣେ ଯଦି ଠିକ୍ ଭାବରେ ତାକୁ ପ୍ରତିଦିନ ରାତିରେ ଗୋଟେ ଗୋଟେ ବଟିକା ଠିକ୍ ଟାଇମ୍ରେ ଖାଇବେ, ତାହେଲେ କୌଣସି ପ୍ରକାର ଏଟା କିଛି ଅସୁବିଧା କରିବ ନାହିଁ। ଆଉ ସେଟା ଭୁଲିବା କଥା ନୁହେଁ, ଯଦି ଭୁଲିଗଲେ ଆପଣ ନ ଖାଇଲେ, ଯଦି ଆଜି ରାତିରେ ଭୁଲି ଯାଇଛନ୍ତି ତାହେଲେ କାଲି ସକାଳୁ ଖାଇବେ, ପୁଣି କାଲି ରାତିର ଡୋଜ୍ଟା ଖାଇବେ। କିନ୍ତୁ ଯଦି 2 ଦିନ ଭୁଲି ଯାଇଛନ୍ତି ତାହେଲେ ଭାରି ଅସୁବିଧା ହୁଏ। ତାପରେ ଖାଇଲେ ବି ମଝିରେ ପ୍ରେଗନେନ୍ସି ରହିଯିବାର ସମ୍ଭାବନା ଅଛି, ବା ମଝି ମଝିରେ ବ୍ଲିଡିଂ ମଧ୍ୟ ହେଇଯାଏ। ଆଉ ପ୍ରତି 2 ବର୍ଷ ବା 3 ବର୍ଷରେ ଥରେ କୌଣସି ବି ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖରେ ଯାଇକିରି ଟିକେ ଚେକଅପ୍ କରିଦେବା କଥା। ସେ ଆପଣଙ୍କର ସୁଗର, ବ୍ଲଡ୍ କୋଲେଷ୍ଟ୍ରଲ ଦେଖିବେ, ପାପ୍ ସ୍ମିୟର କରିବେ। ଏହିସବୁ ଯଦି ଆପଣ କରିବେ ତାହେଲେ ୟାର କିଛି ଅସୁବିଧା ବା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବ ନାହିଁ।
1: ଏ ତ ଗଲା ବଟିକାର କଥା, ସେମିତି ଇଞ୍ଜେକ୍ସନ ଯୋଉ ଆପଣ କହିଲେ,
0: ଇଞ୍ଜେକ୍ସନ ଡିପୋପ୍ରୋଭେରା ବର୍ତ୍ତମାନ ସବୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ମଧ୍ୟ ଆଭେଲେବୁଲ। ଧରନ୍ତୁ ଆପଣଙ୍କର ଡେଲିଭରି ପରେ ପରେ ଆପଣ ଏଇ ଇଞ୍ଜେକ୍ସନ ନେଇଯିବେ, ପ୍ରତି 3 ମାସରେ ଗୋଟେ ଗୋଟେ ଇଞ୍ଜେକ୍ସନ ନେବେ। ଏବେ ଆଉ ଗୋଟେ ନୂଆ ମେଥଡ୍ରେ ବି ବାହାରିଛି, ଯେମିତି ଆପଣ ଇନ୍ସୁଲିନ୍ ନେଇଯାନ୍ତି ନା, ସେମିତି ଆପଣ ଘରେ ମଧ୍ୟ ନେଇଯାଇପାରିବେ, ହସ୍ପିଟାଲ ନ ଯାଇକିରି ପ୍ରତି 3 ମାସରେ ନେଇଯିବେ। ତାର କ'ଣ ହୁଏ, ଗୋଟେ ସାଇଡ୍ ଇଫେକ୍ଟ ହେଲା, ପ୍ରଥମ ଥର ଯୋଉ ଇଞ୍ଜେକ୍ସନଟା ନେବେ ଟିକେ ଟିକେ ଟିକେ ଟିକେ ମଝି ମଝିରେ ବ୍ଲିଡିଂ ହୁଏ, ସେଟା ଭଲ ହେଇଯିବ, ସେଥିରେ କିଛି ଡରିବାର ନାହିଁ। ତାପରେ ସେକେଣ୍ଡ ଡୋଜ୍ ଏମିତି ନେଲାବେଳେ ଜଣଙ୍କର ପିରିୟଡ୍ଟା ବନ୍ଦ ହେଇଯିବ, ମେନ୍ସଟା ବନ୍ଦ ହେଇଯାଏ। କିନ୍ତୁ ଏଇଟା ୟୁଜୁଆଲି 6 ମାସରୁ 18 ମାସ ଭିତରେ ଯେବେ ଆପଣ ଏଇ ଇଞ୍ଜେକ୍ସନ ବନ୍ଦ କରିଦେବେ ତାପରେ ଆପେ ଆପେ ରିଜ୍ୟୁମ୍ କରିଯାଏ। ଆଉ ଜଣେ ଜଣେ ମେନ୍ସ ବନ୍ଦ ହେଇଗଲେ ଭାବନ୍ତି ଆମକୁ ମେନ୍ସଟା ବନ୍ଦ ହେଇଗଲେ ଆମର ଅସୁବିଧା ହେବ କି, ଏଥିରେ କିଛି ହେବନି, ଏଇଟା ଏଇ ଯୋଉ ଇଞ୍ଜେକ୍ସନ ପାଇଁ ହେଇଛି ଆଉ ଏଇଟା ବହୁତ ସୁବିଧା।
1: ତେବେ ଅନେକ ଭାବନ୍ତି ଯେ ଇଞ୍ଜେକ୍ସନଟି ବହୁତ ବ୍ୟୟବହୁଳ ବୋଲି ସମସ୍ତେ ନେଇପାରିବେ ନାହିଁ,
0: ଏଇଟା କେତେ ଦୂର ସସ୍ତା? ନା ନା ନା, ଏଇଟା ବହୁତ ଶସ୍ତା, ଆଉ ହସ୍ପିଟାଲ ମାନଙ୍କରେ ଫ୍ରିରେ ମିଳୁଛି,
1: ଆମର ସରକାରୀ
0: ହସ୍ପିଟାଲରେ, ସରକାରୀ ହସ୍ପିଟାଲରେ ଫ୍ରିରେ ମିଳୁଛି, ତେଣୁ ଜମା ବ୍ୟୟବହୁଳ ନାହିଁ, ଏଇଟା ଆରାମରେ ନେଇପାରିବେ।
1: ଆପଣ ଆଉ ଗୋଟିଏ ପଦ୍ଧତି କଥା କହିଲେ, ସେଇଟା ହେଉଛି କପଟି। କପଟିକୁ ନେଇକି ଅନେକଙ୍କ ମନରେ ବହୁତ ସନ୍ଦେହ ଥାଏ ଯେ ଏହାଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ରହିଛି, ଜଣେ ଡାକ୍ତର ହିସାବରେ ଆପଣ କ'ଣ କହିବେ?
0: କପରଟି ସବୁବେଳେ ଜଣେ ଡାକ୍ତର ବା ଯିଏ ଟ୍ରେଣ୍ଡ ସିଷ୍ଟର ଅଛନ୍ତି ବା ନର୍ସ ଅଛନ୍ତି ତାଙ୍କ ପାଖରେ ନେବା କଥା କପରଟି, କାରଣ ଏଇଟା ଜରାୟୁ ଭିତରେ ଦିଆହଉଛି। ଆଉ ମଝି ମଝିରେ ଚେକଅପ୍ କରିବେ, ଆଜି ନେଲା ପରେ ମାସେ ପରେ ଚେକଅପ୍ କରିବେ, ପୁଣି ଏଭ୍ରି 6 ମନ୍ଥସରେ ଆସିକି ଚେକଅପ୍ କରୁଥିବେ। ଏହାଦ୍ୱାରା କ୍ୟାନ୍ସର ହେବାର କୌଣସି ଏଭିଡେନ୍ସ ନାହିଁ କି କ୍ୟାନ୍ସର ହେଇଯିବ ବୋଲି। ତାପରେ ହେଉଛି ଦ୍ୱିତୀୟ କଥା ହୁଏ ଯେ ଟିକେ ଟିକେ ମଝିରେ ବ୍ଲିଡିଂ ହୁଏ ଜଣେ ଜଣଙ୍କର, କିନ୍ତୁ ବ୍ଲିଡିଂ ହେବା ତା ପାଇଁ ବି ଚିନ୍ତା କରିବା ନାହିଁ, ଔଷଧ ଖାଇଲେ ସେ ଠିକ୍ ହେଇଯିବ। ଆଉ ଏଇଟା ବି ମଧ୍ୟ ଗୋଟିଏ ସବୁଠାରୁ ଭଲ ପଦ୍ଧତି, କାରଣ ଏଇଟା ଆପଣ ନେଲେ 5 ଇୟର୍ସ ନେଇଯିବେ, କିଛି ସେଥିରେ ଆପଣଙ୍କର ଅସୁବିଧା ହେବ ନାହିଁ। ଆଉ ଏଇଟା ବାରମ୍ବାର ପ୍ରତିଦିନର ଔଷଧ ଖାଇବାର ନାହିଁ ବା ଇଞ୍ଜେକ୍ସନ ନେବାର ନାହିଁ। ଆଉ ଯେଉଁମାନେ ମୋଟା ଅଛନ୍ତି ବା ଯେଉଁମାନଙ୍କର କୋଲେଷ୍ଟ୍ରଲ ଅଛି, ବ୍ଲଡ୍ ପ୍ରେସର ଅଛି, ସେମାନେ କପରଟି ନେଇପାରିବେ ଆରାମରେ, ତାଙ୍କର କିଛି ପ୍ରୋବ୍ଲେମ୍ ହେବ ନାହିଁ।
1: ଆଜ୍ଞା, ବର୍ତ୍ତମାନ ସବୁ ଯୋଉ ଗର୍ଭ ନିରୋଧକ ପଦ୍ଧତି ସବୁ ରହିଛି ତାକୁ ଲୋକ ସହଜରେ ଗ୍ରହଣ କରୁନାହାନ୍ତି।
0: ହଁ, ଆପଣ ଯୋଉ କଥାଟା କହିଲେ ଆମେ ମଧ୍ୟ ସେଇଟା ଦେଖୁଛୁ, ଯେମିତି ଆପଣ କହିଲେ ଓରାଲ କଣ୍ଟ୍ରାସେପ୍ଟିଭ ପିଲ୍ ଅଛି, ଖାଇଲେ ସେଟା ମୋତେ ମ୍ୟାଡାମ୍ ସୁଟ୍ କରୁନାହିଁ, ମୁଣ୍ଡ ବୁଲାଉଛି, ବାନ୍ତି ହେଉଛି, ସେଗୁଡ଼ାକ ହବ, କିନ୍ତୁ ସେଗୁଡ଼ାକ 8-10 ଦିନ ଖାଇସାରିଲା ପରେ ସେସବୁ ଠିକ୍ ହେଇଯିବ। ସେ ଲୋକମାନେ ସେଟା ଭାବିବେ ଯେ ସେଟା ଆମକୁ ସୁଟ୍ କରୁନାହିଁ ଆଉ ସବୁ ବନ୍ଦ କରିଦେବେ। ଆଉ କପରଟି ବି ନେବେ ନାହିଁ, ଧରନ୍ତୁ ସେ ଡିପୋପ୍ରୋଭେରା ନେବେ ଇଞ୍ଜେକ୍ସନ, ତାପରେ ଯଦି ବ୍ଲିଡିଂ ହେଲା ତାପରେ ତାର ତରକୁ ସେଟା ବି ନେବେ ନାହିଁ, ଏମିତି କରନ୍ତି। ଗର୍ଭପାତ ବା ଏମ୍ଟିବିଟା ସେଇଟା ହେଲା ତାଙ୍କ ପାଇଁ ଗୋଟେ କଣ୍ଟ୍ରାସେପ୍ଟିଭ ମେଜର ହେଇଯାଉଛି, ସେମାନେ ସେଇଟା ଭାବୁଛନ୍ତି प्रेगनेंसी हो जाउछन्ती अर्ली पार्ट रे आपण जदि 8 10 दिन बा 15 दिन गडी जाइछि ताले मेडिकल टर्मिनेशन ऑफ प्रेगनेंसी रो किट मिलुछि गोटे तो सेटा कोनसी डाक्टर को पचारिबे नै दुकान रु जाई कि किणी क्याणी कि सेगुडा को खाइ देबे अवांछित गर्भ को रोकिया पई तापर सेतिरे तांकर अनेक गुडे प्रॉब्लम हे जेंति सेप्टिसिमिया हला ब्लीडिंग हला बहुत हैरान होंती सेतिले से माने सचेतन हेबा कथा जे नै आमे ए सब कॉन्ट्रासेप्टिव मेथड यूज करिबा एमटीपी गोटे मेथड नुहे बा गर्भ नष्ट गोटे मेथड नुहे हमरो।

0: ପରିବାର ନିୟନ୍ତ୍ରଣ ପାଇଁ ଏଇଟା ଗୋଟେ ମେଥଡ ନୁହେଁ, ତେଣୁ ସେମାନେ ସମସ୍ତେ ଯାଇକିରି ଟିକେ ଡାକ୍ତରଙ୍କୁ ପରାମର୍ଶ କରିବେ। ଯାହାର ମ୍ୟାରେଜ ହେଲା ସେ ଧରନ୍ତୁ 2 ବର୍ଷ ଚାହୁଁନି ପିଲାପିଲି କରିବା ପାଇଁ, ତାହେଲେ ସେ ଯାଇକି ଗୋଟେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ପଚାରିବେ ଯେ ମୁଁ କ'ଣ ମେଥଡ ନେଲେ ମୁଁ 2 ବର୍ଷ ପର୍ଯ୍ୟନ୍ତ ପିଲା କରିବି ନାହିଁ। ଆଉ ଯାହାର ଡେଲିଭରି ହେଲା ସେ ମଧ୍ୟ ଯାଇକିରି ଗୋଟେ ଡାକ୍ତରଙ୍କୁ ପଚାରିବା କଥା ଯେ ଆମେ କ'ଣ କରିବା, ଆମେ କୋଉ ମେଥଡ ନେଲେ ଆମର ଏବେ 5 ବର୍ଷ ପାଇଁ ପିଲା ଆଉ କରିବା ନାହିଁ।
1: ତେବେ ପ୍ରାକୃତିକ ଉପାୟରେ ଗର୍ଭ ରୋକିବା ପାଇଁ କୌଣସି ପଦ୍ଧତି ଅଛି କି?
0: ହଁ, ପ୍ରାକୃତିକ ଉପାୟରେ ମଧ୍ୟ ଅଛି, କିନ୍ତୁ ସେଇଟା ମାନେ ବହୁତ ସଚେତନ ହେବାକୁ ପଡିବ।
1: ଆଜ୍ଞା,
0: ଯେମିତି ଆମର ସେଫ୍ ପିରିୟଡ ଗୋଟେ ଅଛି, ଡେଞ୍ଜର ପିରିୟଡ ଗୋଟେ ଅଛି। ଡେଞ୍ଜର ପିରିୟଡଟା ହେଲା 8-18 ଦିନ, ସେଇ ଭିତରେ ଯଦି ଆପଣ ଶାରୀରିକ ସମ୍ବନ୍ଧ ରଖିବେ ତାହେଲେ ପ୍ରେଗନେନ୍ସି ରହିଯିବାର ସମ୍ଭାବନା ଅଧିକ ଥାଏ। କିନ୍ତୁ ସେଇଟା କାହା ପାଇଁ ଉପଯୋଗ, ଯେଉଁମାନଙ୍କର 28-30 ଦିନ ସାଇକେଲ ହୁଏ ପିରିୟଡ, ଯେଉଁମାନଙ୍କର ଧରନ୍ତୁ ଆହୁରି ଟିକେ କମ୍ ହେଇଯାଉଛି,
1: ଅନିୟମିତ ଋତୁସ୍ରାବ ଯେଉଁମାନଙ୍କର ହେଉଛି
0: ତାଙ୍କ ପାଇଁ ଏଇଟା ଠିକ୍ ନୁହେଁ।
1: ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ କି କ'ଣ କ'ଣ ପଦକ୍ଷେପ ନେବା ଦରକାର ସେସବୁ ବିଷୟରେ ତ ଆପଣ ବହୁତ ସୁନ୍ଦର ଭାବରେ ବୁଝେଇକି କହିଲେ, ତେବେ ଜଣେ ମହିଳାର ଏ ଦିଗରେ କ'ଣ ବିଶେଷ ଭୂମିକା ରହିଛି?
0: ମୁଁ ତ ଭାବେ 2 ଜଣଙ୍କର ରହିଛି, ଜଣେ ମହିଳା ଆଉ ଜଣେ ପୁରୁଷ। ଭାରତବର୍ଷରେ ଦେଖାଯାଇଛି ଯେ ମୁଁ ଡାକ୍ତର ହିସାବରେ ଯେତିକି ଦେଖିଛି, ପୁରୁଷମାନେ ୟୁଜୁଆଲି କେବେ ବି ଚାହାନ୍ତିନି, ସେମାନେ ବହୁତ କମ୍ କଣ୍ଡମ ୟୁଜ୍ କରନ୍ତି ବା ଭାସେକ୍ଟମି ହୁଅନ୍ତି। ଏଥିରେ 2 ଜଣଙ୍କର ଅବଦାନ ରହିଛି, କେମିତି ଭାବରେ ସେମାନେ ତାଙ୍କର ପରିବାର ନିୟୋଜନ କରିବେ 2 ଜଣ ଭାବିବା କଥା। ଯଦି ସ୍ତ୍ରୀର କିଛି ଅସୁବିଧା ଅଛି ତାହେଲେ ପୁରୁଷ ଲୋକଟି ମେଥଡ ଏକ୍ସେପ୍ଟ କରିବେ ବା ଗ୍ରହଣ କରିବେ ବା ୟୁଜ୍ କରିବେ। ୟୁଜୁଆଲି ସମସ୍ତେ ଭାବନ୍ତି ଯେ ସ୍ତ୍ରୀ ଲୋକଟି ହେଲା ରେସ୍ପନ୍ସିବଲ କାରଣ ସେ ପ୍ରେଗନେଣ୍ଟ ହେଇଯାଉଛି, ତ ତା ରହିଲା କେବଳ ଦାୟିତ୍ୱ। ଏଥିରେ ସେ ସ୍ତ୍ରୀ ଲୋକ ସଚେତନ ହେବା କଥା, କୌଣସି ମେଥଡ ଅବଲମ୍ବନ ନ କରିକି ରିଲେସନ ରଖିବା କଥା ନୁହେଁ। ତା ଛଡା ସେ କେମିତି ତାଙ୍କର ସ୍ପେସିଂ କରିବେ ତାଙ୍କର 2ଟା ଛୁଆ ଭିତରେ, ତା ପାଇଁ ନିଜେ ଯାଇ ନିଜେ ତମ ଘର ଲୋକ ନ ନିଅନ୍ତୁ, ତମେ ନିଜେ ଯାଇ ପାଖରେ ଡାକ୍ତରଖାନାରେ ପଚାରି ତମେ ତମର ପଦ୍ଧତି ଗ୍ରହଣ କରିବ। ଏମିତି ହେଇପାରେ କି ସେ ବାରମ୍ବାର ତାର ଗର୍ଭ ହେଉଥିବ, ସେ ଡେଲିଭରି କରିବ ଏବଂ ନିଜର ଦେହ ଖରାପ କରିବ ଆଉ ତାର ପରିବାରଟା ବଢିଯିବ, ଆଉ ଦ୍ୱିତୀୟରେ ହେଲା ନହେଲେ ଅବାଞ୍ଚିତ ଗର୍ଭ ହୋଇକି ଗର୍ଭପାତ କରୁଥିବେ। ତେଣୁ ଯେପର୍ଯ୍ୟନ୍ତ ଆମର ସୋସାଇଟି ଚେଞ୍ଜ ନ ହୋଇଛି ସେ ପର୍ଯ୍ୟନ୍ତ ମୁଁ ଭାବେ କି ଲୋକମାନେ ନିଜେ ବାହାରିକି ଯିବା କଥା, ପାଖ ଡାକ୍ତରଖାନାକୁ ଯାଇକି ପଚାରିବା କଥା ଯେ ଆମର କ'ଣ ଦରକାର, ଆମେ କ'ଣ ପଦ୍ଧତି ଅବଲମ୍ବନ କରି ଆମେ ଆମର ପରିବାରକୁ ନିୟୋଜନ କରିପାରିବୁ। ଆଉ ଗୋଟେ ମଧ୍ୟ ଏମର୍ଜେନ୍ସି କଣ୍ଟ୍ରାସେପ୍ଟିଭ୍ ପିଲ୍ ଅଛି, ଧରନ୍ତୁ ଆପଣ କିଛି ଖାଉନାହାନ୍ତି ଏବଂ ଏଇ ଯୋଉ ଡେଞ୍ଜର ପିରିୟଡ ଭିତରେ ଆପଣଙ୍କର କିଛି ରିଲେସନ ରହିଗଲା, ତାହେଲେ ତାର 72 ଘଣ୍ଟା ଭିତରେ ଗୋଟେ ଏମର୍ଜେନ୍ସି କଣ୍ଟ୍ରାସେପ୍ଟିଭ୍ ପିଲ୍ ମିଳେ, ସେଟା ଖାଇଲେ ମଧ୍ୟ ଆମେ ଅବାଞ୍ଛିତ ଗର୍ଭଧାରଣରୁ ରକ୍ଷା ପାଇପାରିବେ।
1: ଆପଣ ସବୁବେଳେ ଗୁରୁତ୍ୱ ଦେଉଛନ୍ତି ସଚେତନତା ଉପରେ, ଲୋକମାନଙ୍କୁ କେମିତି ସଚେତନ କରାଯିବ ବୋଲି ଆପଣ ଭାବୁଛନ୍ତି?
0: ମୁଁ ତ ଭାବେ ଶୁଣନ୍ତୁ, ଆମର ତ ନିହାତି କର୍ତ୍ତବ୍ୟ ଅଛି ଗୋଟେ ଡାକ୍ତର ହିସାବରେ, ଯେଉଁ ମହିଳାମାନେ ଆମକୁ ଦେଖାଇବାକୁ ଆସୁଛନ୍ତି ଆମେ ତାଙ୍କୁ ଏ ବିଷୟରେ ନିହାତି ସଚେତନ କରିବା କଥା ଯେ ଦେଖ ତୁମର ଆର୍ଥିକ ସ୍ଥିତି ଅନୁସାରେ ତମେ ତମର ପରିବାର ନିୟୋଜନ କର, ଗୋଟିଏ ଝିଅ ହେଲେ ମଧ୍ୟ ବି ତମେ ଫ୍ୟାମିଲିକୁ ରେଷ୍ଟ୍ରିକ୍ଟ କର, ଏସବୁ ଆମେ ତାଙ୍କୁ ବୁଝାଇ ପାରିବା ଏବଂ ଏ ଯେଉଁ ମୁଁ ଆପଣଙ୍କୁ ବିଭିନ୍ନ ପଦ୍ଧତି କହିଲି ତା ବିଷୟରେ ମଧ୍ୟ ଆମେ ତାଙ୍କୁ ଆୱେର୍ କରିପାରିବା। କିନ୍ତୁ ସବୁଠାରୁ ବଡ଼ କାମ ହେଲା ଆମର ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ଅଛନ୍ତି, ଯେଉଁମାନେ ତାଙ୍କ ସାଙ୍ଗରେ ମିଶୁଛନ୍ତି, ତାଙ୍କ ଘରକୁ ଘର ଯାଉଛନ୍ତି, ଡୋର ଟୁ ଡୋର ସର୍ଭିସ କରୁଛନ୍ତି, ସେମାନେ ତାଙ୍କୁ ସଚେତନ କରିବା କଥା ଯେ ଦେଖ ତମର ଏବେ ଡେଲିଭରି ସରିଲା, ଡାକ୍ତରଙ୍କୁ ଦେଖା କର ଆଉ କେମିତି ତମର ସ୍ପେସିଂ କରିବ ତମେ ସେ ପଦ୍ଧତି ଗ୍ରହଣ କର। ଆଉ ତା ଛଡା ପ୍ରତ୍ୟେକ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ, ପେପର, ରେଡିଓ ସମସ୍ତେ ଲୋକମାନଙ୍କୁ ସଚେତନ କରିବା କଥା ଯେ ଏଇଠି ସରକାରଙ୍କର ହସ୍ପିଟାଲରେ ବହୁତ ଜିନିଷ ଉପଲବ୍ଧି ଅଛି, ମାଗଣାରେ ସବୁ ମିଳୁଛି, ତେଣୁ ସମସ୍ତେ ଯାଇକି ସେଟା ନେବା ପାଇଁ ତାଙ୍କୁ ଆୱେର କରିବା କଥା। ତାପରେ ମୁଁ ପ୍ରଥମରୁ କହି ରଖିଥିଲି ଯେ ଆମର ଜନସଂଖ୍ୟା ବୃଦ୍ଧିର ଅନେକ ଗୁଡ଼ିଏ କାରଣରୁ ଗୋଟେ କାରଣ ଯେଉଁ ଝିଅ ଆଉ ପୁଅ, ସେଟା ଧୀରେ ଧୀରେ ଭାବିବା କଥା ଯେ ଝିଅ ଆଉ ପୁଅ ଭିତରେ କିଛି ଡିଫରେନ୍ସ ନ ଦେଖିକିରି ଯଦି ମୋର 2ଟା ଝିଅ ହେଲେ ବା 1ଟା ଝିଅ ହେଲେ ମୁଁ ତାକୁ ସୀମିତ କରିବି, ମୋର ପୁଅ ପାଇଁ ମୁଁ 3ଟା 4ଟା 5ଟା ଛୁଆ ଜନ୍ମ କରିବି ନାହିଁ। ସେସବୁ ଯୁଗ ଗଲାଣି, ପୁରୁଣା କାଳ ଗଲାଣି, ଏବେ ଆମେ ଆଗକୁ ବଢ଼ିବା, କାରଣ ନେକ୍ସଟ ଜେନେରେସନ ଭବିଷ୍ୟତ ବହୁତ ଅନ୍ଧକାର ହେଇଯିବ ଏ ଜନସଂଖ୍ୟା ବୃଦ୍ଧି ହେଲେ, ସେମାନଙ୍କ ପାଇଁ ବହୁତ କଷ୍ଟ ହେବ। ତେଣୁ ଆମେ ସେ ପୁଅ ଝିଅକୁ ଦେଖିବା ନା ସେମାନେ କେମିତି ଭଲରେ ରହିବେ ସେ କଥା ଚିନ୍ତା କରିବା, ତେଣୁ ଆମେ ଆମର ଭବିଷ୍ୟତ ବଂଶଧର କେମିତି ଭଲରେ ରହିବ ସେ କଥା ଚିନ୍ତା କରିକି ଆମେ ତାଙ୍କୁ ଏଇଟା ବୁଝାଇବାକୁ ଚେଷ୍ଟା କରିବା।
1: ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି,
0: ଆଜ୍ଞା,
1: ତେବେ ଏଇ ଦିବସ ପାଳନର କ'ଣ ଆଭିମୁଖ୍ୟ ରହିଛି?
0: ହଁ, ମୁଁ ଯେମିତି କହିଲି ନା ପୁରା ପୃଥିବୀର ଜନସଂଖ୍ୟା ବିଗତ 40 ବର୍ଷରେ ଜନସଂଖ୍ୟାଟା ଶତକଡ଼ା 100% ବଢ଼ିଯାଇଛି, କିନ୍ତୁ ନେକ୍ସଟ 40 ଇୟର୍ସରେ ସେମାନେ ତାକୁ 50% କରିବା ପାଇଁ ଚାହୁଁଛନ୍ତି। ଆଉ ଅଭିବୃଦ୍ଧି ହାରଟା 1.09 ଥିଲା, ତାକୁ ଏବେ ସେମାନେ 1.02 ରଖିଛନ୍ତି, ଆଉ ନେକ୍ସଟ ତାକୁ 0.02 କୁ ଆଣିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଏଇ ୱାର୍ଲଡ ପପୁଲେସନ ଡେ କୁ ଅବଜର୍ଭ କରାହଉଛି, ଲୋକମାନଙ୍କ ଭିତରେ ଗୋଟେ ସଚେତନତା ଆଣିବେ।
1: ଶେଷରେ ଜଣେ

0: ପରାମର୍ଶ ଦେବାକୁ ଚାହିଁବେ?
1: ବିଶ୍ୱ ଜନସଂଖ୍ୟା ଦିବସରେ ମୁଁ ସମସ୍ତଙ୍କୁ କହିବି ଯେ ଏଇ ଆମ ସମାଜରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏ ବିଷୟରେ ସଚେତନ ହେବା କଥା ଯେ ନାହିଁ, ଆମର ଦାୟିତ୍ୱ ହେଲା ଆମେ ଆମର ଭାରତବର୍ଷକୁ କେମିତି ଭଲରେ ରଖିବା। ଆମର ଦେଶ ପ୍ରତି କର୍ତ୍ତବ୍ୟ ଅଛି, ଆମର ସମାଜ ପ୍ରତି କର୍ତ୍ତବ୍ୟ ଅଛି। ତେଣୁ ଆମେ କେବଳ ଆମର ବଂଶଟାକୁ ବିସ୍ତାର ନ କରିକିରି ଆମର ଯେଉଁ ଆଗକୁ ଯେଉଁ ଜେନେରେସନ୍ ଆସୁଛି ତାକୁ କେମିତି ଭଲରେ ରଖିବେ ସେ କଥା ଚିନ୍ତା କରନ୍ତୁ। ଆଉ ଏ ଜନସଂଖ୍ୟା ରୋକିବା ଦିଗରେ ସମସ୍ତେ କିଛି ନା କିଛି ଛୋଟ ହେଉ ବଡ଼ ହେଉ ପଦକ୍ଷେପ ଗ୍ରହଣ କରନ୍ତୁ।
0: ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ, ଜନସଂଖ୍ୟା ବୃଦ୍ଧି ରୋକିବାରେ ମହିଳାଙ୍କର କ'ଣ କ'ଣ ଦାୟିତ୍ୱ ରହିଛି ଏବଂ ଏହି ସମସ୍ୟାକୁ ଆମେ କେମିତି ରୋକିପାରିବା, ଏ ଦିଗରେ ଆମେ କିଭଳି ପଦକ୍ଷେପ ନେଇପାରିବା, ସେ ସମ୍ପର୍କରେ ତ ଆପଣ ଖୁବ୍ ସୁନ୍ଦର ଭାବରେ ବୁଝାଇ କହିଲେ। ଆଶା କରୁଛୁ ଯେଉଁମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ଏଥିରୁ କିଛି ପ୍ରେରଣା ପାଇବେ ବୋଲି। ସେଥିପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଶୁଣିଲେ ଆଲୋଚନା, ଜନସଂଖ୍ୟା ବୃଦ୍ଧି ରୋକିବାରେ ମହିଳାଙ୍କ ଦାୟିତ୍ୱ। ଆଲୋଚନା କଲେ ଡାକ୍ତର ଲୀଳାବତୀ ଗୁରୁ। ହଁ ଭଉଣୀ, ପ୍ରତ୍ୟେକ ସମସ୍ୟାର କିଛି ନା କିଛି ସମାଧାନର ବାଟ ତ ନିଶ୍ଚୟ ରହିଛି, କେବଳ ସେହି ସମାଧାନର ପନ୍ଥାକୁ ଆନ୍ତରିକତାର ସହ ଆପଣେଇବା ଆବଶ୍ୟକ। ଏହି ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ସରକାରଙ୍କ ତରଫରୁ ତ ଅନେକ ଯୋଜନା ପଦକ୍ଷେପ ନିଆଯାଉଛି, କିନ୍ତୁ ସେଥିରେ ପ୍ରତ୍ୟେକ ବ୍ୟକ୍ତି, ସେ ମହିଳା ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କର ସମାନ ଭାଗିଦାରିତା ରହିବା ଦରକାର, ତାହେଲେ ଆମେ ଏହି ସମସ୍ୟାର ସଫଳ ମୁକାବିଲା କରିପାରିବା। ତେଣୁ ଆସନ୍ତୁ ନା ସମସ୍ତେ ସଂକଳ୍ପବଦ୍ଧ ହେବା, ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ଆଜିର ଦିନରେ ଶପଥ ନେବା।

ଜୀବନ ଧାରଣ ପାଇଁ ଖାଦ୍ୟର ଯେତିକି ଆବଶ୍ୟକତା ରହିଛି, ପାଣିର ମଧ୍ୟ ଠିକ୍ ସେତିକି ଆବଶ୍ୟକତା ରହିଛି। କୁହାଯାଏ ଜଳ ହିଁ ଜୀବନ। ଆମ ଶରୀରର 70% ହେଉଛି ଜଳ। ତେଣୁ ଶରୀରର ସେହି ଜଳୀୟ ଅଂଶର ପରିମାଣକୁ ବଜାୟ ରଖିବାକୁ ହେଲେ ଆମକୁ ପ୍ରଚୁର ପରିମାଣରେ ପାଣି ପିଇବା ଦରକାର। କାହିଁକିନା ସବୁବେଳେ ସଠିକ୍ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଜଳ ଓ ଲବଣର ପରିମାଣ ସନ୍ତୁଳିତ ରହେ। ଅନେକ ସମୟରେ ଆମେ ଭାବୁ ଯେ ଶୋଷ ଲାଗିଲେ ହିଁ ପାଣି ପିଇବା ଦରକାର, କିନ୍ତୁ ଏହା ଭୁଲ ଧାରଣା। ଶୋଷ ନ ଲାଗିଲେ ବି ଆବଶ୍ୟକ ପରିମାଣର ପାଣି ପିଇବା ଉଚିତ, କାରଣ ଶରୀରର ବିଷାକ୍ତ ପଦାର୍ଥ ଝାଳ ଏବଂ ମୂତ୍ର ମାଧ୍ୟମରେ ଆମ ଶରୀରରୁ ବାହାରିଯାଏ। ତାଛଡ଼ା ଶରୀରର ଉତ୍ତାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ତେଣୁ ଦିନରେ ଅତି କମ୍ରେ 8-10 ଗ୍ଲାସ୍ ପାଣି ପିଇବା ଦରକାର। ତେବେ ଥରକେ ଅଧିକ ପାଣି ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଅନ୍ତୁ। ରାତିରେ ବେଶୀ ପାଣି ନ ପିଇବା ଭଲ। ସକାଳୁ ଉଠିବା ପରେ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତୁ। ଖାଇବା ମଝିରେ ବା ଖାଇସାରିବା ସାଙ୍ଗେ ସାଙ୍ଗେ ପାଣି ନ ପିଇ ଖାଇବାର ଅଧଘଣ୍ଟା ଆଗରୁ ଏବଂ ଖାଇସାରିବାର କିଛି ସମୟ ପରେ ପାଣି ପିଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଫ୍ରିଜ୍ ପାଣି ବଦଳରେ ସାଧାରଣ ପାଣି ବା ନଖ ଉଷୁମ ଥିବା ପାଣି ପିଅନ୍ତୁ। ସବୁବେଳେ ବିଶୁଦ୍ଧ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ, କାହିଁକିନା ଦୂଷିତ ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଏମିତି କିଛି ଛୋଟ ଛୋଟ କଥା ପ୍ରତି ସଚେତନ ରହିଲେ ଆମେ ନିଶ୍ଚିତ ସୁସ୍ଥ ନିରୋଗ ଜୀବନଯାପନ କରିପାରିବା।

ଦିନକୁ ଦିନ ଜନସଂଖ୍ୟା ଯେମିତି ବଢ଼ିବାରେ ଲାଗିଛି, ତା ସହିତ ତାଳ ଦେଇ ସହର, ବଜାର, କଳକାରଖାନା, ଯାନବାହନ ମଧ୍ୟ ବଢ଼ି ଚାଲିଛି। ଆଉ ଏସବୁ ପାଇଁ ପ୍ରତ୍ୟକ୍ଷ ଭାବେ ହେଉ ଅବା ପରୋକ୍ଷ ଭାବେ ଆମ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଯଦି ଏମିତି କ୍ରମାଗତ ଅବସ୍ଥା ଲାଗି ରହିବ, ତେବେ ଆମର ବଞ୍ଚିବା କଷ୍ଟକର ହୋଇପଡ଼ିବ। ତେବେ ଏଥିରୁ ରକ୍ଷା ପାଇବାର ଉପାୟ କ'ଣ? ନାହିଁ, ଉପାୟ ଅଛି। ଦେଖିବାକୁ ଗଲେ ପରିବେଶର ସୁରକ୍ଷା, ସ୍ୱଚ୍ଛତା ଆମ ଉପରେ ହିଁ ନିର୍ଭର କରୁଛି। ଆଉ ଏଥିପାଇଁ ଆମେ ସଠିକ୍ ଭାବରେ ବର୍ଜ୍ୟବସ୍ତୁର ପରିଚାଳନା କରିବା, ପ୍ଲାଷ୍ଟିକ୍ର ବ୍ୟବହାର କରିବା ନାହିଁ, ଖୋଲାରେ ମଳତ୍ୟାଗ କରିବା ନାହିଁ, ଅଳିଆ ଆବର୍ଜନାକୁ ଏଣେତେଣେ ଫୋପାଡ଼ିବା ନାହିଁ, ନାଳ ନର୍ଦ୍ଦମାରେ ଅଳିଆ ପକାଇ ସେଗୁଡ଼ିକର ବାଟ ବନ୍ଦ କରିବା ନାହିଁ। ଯଦି ଆମେ ଏସବୁ ନିୟମିତ ଭାବରେ କରିବା, ତେବେ ସମୟକ୍ରମେ ଆମ ପରିବେଶ ନିଶ୍ଚିତ ଭାବରେ ସ୍ୱଚ୍ଛ ହୋଇପାରିବ, ଏଥିରେ ସନ୍ଦେହ ନାହିଁ।

ଶେଷ ହେଲା ନାରୀ ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ନିର୍ମାଲ୍ୟ ଓଝା ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ। ଏକ ଘୋଷଣା, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଏକ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ। ଆଲୋଚକ ପ୍ରଫେସର ଡକ୍ଟର ମୃଣାଳ ଚାଟ୍ଟାର୍ଜୀ।

0: ଉପସ୍ଥାପନା ସ୍ମୃତିରେଖା ତାରିଣିଆ ପ୍ରସାରଣର ତାରିଖ ଆଜି ରାତି ପ୍ରଚାର କରିବ ଆଜି ରାତି 8:02 ରୁ 8:30 ପର୍ଯ୍ୟନ୍ତ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଆକାଶବାଣୀ କଟକ ସୂଚନାଟି ଏଇଠି ଶେଷ ହେଲା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ ଶୁଣିବେ ସନ୍ଧ୍ୟା 6:10 ଝୁମର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ମନୋଜ କୁମାର ଦାସ ଓଡ଼ିଆ କଥାଚିତ୍ରର ଗୀତ ରାତି 7:02 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ରାତି 7:25 ବନାନୀ ରାତି 7:30 ଏତେ ବିଷୟ ମାଟିର ଜଳଧାରଣ କ୍ଷମତା ଓ ଜଙ୍ଗଲ ଆଲୋଚକ ହର୍ଷବର୍ଦ୍ଧନ ଉଦ୍ଗାତ ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ସମୟ ବର୍ତ୍ତମାନ ଷ୍ଟୁଡିଓ ଗୋଟିରେ ଦିନ 1:50 ହେବାକୁ ଯାଉଛି ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ଦୋପହର ସମାଚାର ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ତଥା 972 କିଲୋ ହର୍ଟ୍ଜ ଯୋଗେ ଆକାଶବାଣୀ କଟକ ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 35,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ହରମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଆଜି ଅକ୍ଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଆଗାମୀ 4 ବର୍ଷ ପାଇଁ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ୍ ଭାରତ ନ୍ୟୁଜିଲାଣ୍ଡ ରଣନୈତିକ ସହଯୋଗ 2030 ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଏହାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଆଜିର ଆଲୋଚନାରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ 2030 ସୁଦ୍ଧା 35,000 କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ଏବଂ ଭାରତୀୟ ନୌସେନା ଓ ନ୍ୟୁଜିଲାଣ୍ଡର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ପରିବହନ ସହଯୋଗ ଚୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ଉଭୟ ଦେଶ ପକ୍ଷରୁ ଜାରି ବକ୍ତବ୍ୟରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଏବଂ ବିକଶିତ କ୍ଷେତ୍ର ଭାବେ ଗଢ଼ିତୋଳିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି ଅନ୍ୟପକ୍ଷରେ ଉଭୟ ନେତା ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଏହାର କାର୍ଯ୍ୟାନ୍ୱୟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି
2: ହମ୍ନେ ଭାରତ ନ୍ୟୁଜିଲାଣ୍ଡ ସମ୍ବନ୍ଧକୁ ଷ୍ଟ୍ରାଟେଜିକ ପାର୍ଟନରସିପ୍ ସ୍ତର ପର ଲେ ଜାନେ କା ଐତିହାସିକ ନିର୍ଣ୍ଣୟ ଲିଆ ହେ ଇସ୍କେ ଅନ୍ତର୍ଗତ ହମ୍ ହର୍ କ୍ଷେତ୍ର ମେ ସ୍ପଷ୍ଟ ଲକ୍ଷ୍ୟ ଓ ଠୋସ୍ ପରିଣାମୋ କେ ସାଥ ଆଗେ ବଢେଙ୍ଗେ ଇସ୍ ବର୍ଷ ହମ୍ନେ ରେକର୍ଡ ସମୟ ମେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ କିଆ ଇସ୍ ଉପଲବ୍ଧି ସେ ଦୋନୋ ଦେଶୋ କେ ଉଦ୍ୟୋଗୋ କିସାନୋ ଓର ୟୁବାଓ କେ ଲିଏ ନୟେ ଦ୍ୱାର ଖୁଲେଙ୍ଗେ ହମେ ଟ୍ରେଡ କେ ସାଥ ସାଥ ଟ୍ରଷ୍ଟ ଟେକ୍ନୋଲୋଜି ଓର ଟ୍ୟାଲେଣ୍ଟ କା ବ୍ଲୁ ପ୍ରିଣ୍ଟ ହମ୍ ତୟାର କର ରହେ
1: ମିଳିତ ବିବୃତ୍ତିରେ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ୍ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼ ଆତ୍ମନିର୍ଭର

0: ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ଭବିଷ୍ୟତର ଯୁଦ୍ଧରେ କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇପାରେ, କିନ୍ତୁ ସାହସୀ ସୈନ୍ୟବଳ ଏବଂ ଦକ୍ଷ ସାମରିକ ଶକ୍ତି ହିଁ ସେଥିରେ ବିଜୟ ଲାଭ କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ପାରମ୍ପରିକ ସାମରିକ ଦୃଢ଼ତା ପରିପୂରକ ଅଟନ୍ତି ଓ ଭାରତ ଆତ୍ମନିର୍ଭର ଭାରତ ଯୋଜନାରେ ଉଭୟରେ ଅଗ୍ରଗତି କରୁଛି। ଆଜି ବିଶାଖାପଟ୍ଟନମ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତର ଭାରତୀୟ ନୌସେନାରେ ସାମିଲ କରାଯିବା ଅବସରରେ ଶ୍ରୀ ସିଂ କହିଛନ୍ତି ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ନୌସେନାରେ ଗତ ଦେଢ଼ବର୍ଷ ମଧ୍ୟରେ 6 ଆଗଧାଡ଼ିର ଯୁଦ୍ଧପୋତ ସାମିଲ କରାଯିବା ଦେଶର ଜାହାଜ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମକୁ ଦର୍ଶାଉଛି। ସେ କହିଛନ୍ତି ଭାରତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିବର୍ତ୍ତେ ଏବେ ନିଜ ଦକ୍ଷତା ଏବଂ ନବସୃଜନ ବଳରେ ସାମରିକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ମଞ୍ଚ ପାଲଟିଛି। ଆତ୍ମନିର୍ଭର ଭାରତ ପଦକ୍ଷେପର ସଫଳତା ବର୍ଣ୍ଣନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍, ସୁପରସୋନିକ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
1: ଆଇଏନ୍ଏସ୍ ମହେନ୍ଦ୍ରଗିରି ମେ ମଲ୍ଟି ଫଙ୍କ୍ସନ ରାଡାର କେ ସାଥ ଲଙ୍ଗ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ସ କା କମ୍ବିନେସନ ହେ ଜୋ ଆକାଶ ସେ ଆନେ ବାଲେ କିସି ଭି ଖତରେ କୋ ଦୂର ସେ ହି ପହଚାନ କର ନଷ୍ଟ କର ସକତେ ହେ ଔର ଇସମେ ଇଣ୍ଡିଜିନସ ରକେଟ ଲାଞ୍ଚର ହେ ଟାର୍ପିଡୋ ଲାଞ୍ଚର୍ସ ହେ ଏକ ଇଣ୍ଟିଗ୍ରେଟେଡ ଆଣ୍ଟି ସବମେରିନ ଡିଫେନ୍ସ सिस्टम है, इलेक्ट्रॉनिक वारफेयर सूट है और क्लोज इन वेपन सिस्टम भी है। ये तमाम चीजें आईएनएस महेंद्रगिरी को महेंद्रगिरी पर्वत के समान ही अभेद और मजबूत बनाती है।
0: आपण माने संवाद सुनुछंती आकाशवाणी रु। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ପୃଥିବୀରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ 11 ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। 1990 ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଇଚ୍ଛାଧୀନ ପରିବାର ନିୟୋଜନ ଯୋଜନା ସମସ୍ତଙ୍କ ପାଇଁ ଗୁରୁତ୍ୱ ରଖୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଗର୍ଭଧାରଣ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିଲେ ଉଭୟ ମା ଏବଂ ଶିଶୁ ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ ଓ ପିତାମାତା ମଧ୍ୟ ସେମାନଙ୍କ ପିଲାର ସଠିକ୍ ଯତ୍ନ ନେଇପାରିବେ। ଏହି ଅବସରରେ ଶ୍ରୀ ନଡ୍ଡା ସମସ୍ତଙ୍କୁ ଏକ ସୁସ୍ଥ ଦୃଢ଼ ଏବଂ ବିକଶିତ ଭାରତ ଗଠନ ଲାଗି ଆହ୍ୱାନ ଦେଇଛନ୍ତି। ସଦ୍ୟତମ ଆୟ ତଥ୍ୟ ବିଶ୍ଳେଷଣ ପରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ସିକ୍କିମ୍ ପୁଣି ଥରେ ଭାରତର ଧନୀ ରାଜ୍ୟ ଭାବେ ପରିଗଣିତ ହୋଇଛି। 2024-25 ଆର୍ଥିକ ବର୍ଷରେ ସିକ୍କିମ୍ର ମୁଣ୍ଡପିଛା ଆୟ 6.46 ଲକ୍ଷ ଟଙ୍କାରୁ ଅଧିକ ରହିଥିଲା, ଯାହା ଜାତୀୟ ହାର ତୁଳନାରେ 3 ଅଧିକ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ୍ର ଆକ୍ରମଣ ପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଆଜି ଇରାନ୍ ଉପରେ କେତେକ ନୂଆ ପ୍ରତିବନ୍ଧକ ଜାରି କରିଛି। ଏହି ପ୍ରତିବନ୍ଧକଗୁଡ଼ିକ ଇରାନ୍ର ନେତୃତ୍ୱ ସହ ସମ୍ପର୍କିତ ଆର୍ଥିକ ନେଟୱାର୍କ ସହ ଜଡ଼ିତ। ଏହା ପୂର୍ବରୁ ଆମେରିକା କଠୋର ପଦକ୍ଷେପ ସ୍ୱରୂପ ଇରାନ୍ର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ସହ ତେହେରାନ୍ଠାରୁ ତୈଳ ବିକ୍ରି କରିବା ସମ୍ପର୍କିତ ଅନୁମତି ପ୍ରତ୍ୟାହାର କରିଥିଲା। ଆମେରିକା ପକ୍ଷରୁ ଏହିସବୁ ନୂତନ ପ୍ରତିବନ୍ଧକ ଜାରି ହେବା ଫଳରେ ଇରାନ୍ର ଆର୍ଥିକ ବ୍ୟବସ୍ଥା କ୍ଷତିର ସମ୍ମୁଖୀନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଶେଷ ହୋଇଥିବା ଘୋଷଣା କରିଥିଲେ ମଧ୍ୟ କୂଟନୈତିକ ପଦକ୍ଷେପ ସ୍ୱରୂପ ଏହି ପ୍ରତିବନ୍ଧକ ଜାରି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ପରିବହନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଦୁଇଦିନିଆ ବୈଠକର ବିଷୟବସ୍ତୁ ସହନଶୀଳ ନବସୃଜନ, ସହଯୋଗ ଏବଂ ସମାବେଶୀ ନିର୍ମାଣ ଉପରେ କେନ୍ଦ୍ରିତ ରହିଛି। ହାଇଦ୍ରାବାଦକୁ ପ୍ରମୁଖ ଉଚ୍ଚ ଗତିସମ୍ପନ୍ନ ରେଳ ହବ୍ ଭାବେ ବିକାଶ କରିବା ଲାଗି ଯୋଜନା ରହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏଥିରେ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁକୁ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗ କରାଯିବା। ଆଜି ହାଇଦ୍ରାବାଦରେ ଏକ ଶିଳ୍ପ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଉଚ୍ଚ ଗତିସମ୍ପନ୍ନ ରେଳ ନେଟ୍ୱାର୍କ ଦକ୍ଷିଣ ଭାରତର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ

0: କରିବା ସହ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ତେଲଙ୍ଗାନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଦେଶର 315 ବିଶ୍ୱବିଦ୍ୟାଳୟରେ ସେମିକଣ୍ଡକ୍ଟର ଡିଜାଇନ୍ ଟୁଲ୍ ଆରମ୍ଭ କରାଯାଇଛି। ଫିଫା ବିଶ୍ୱକପ୍ରେ ଆଜି ରାତିରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ରାତି 2:30ରେ ମିଆମି ଷ୍ଟାଡିୟମ୍ରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ସକାଳ 6:30ରେ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ସ୍ପେନ୍ ଏବଂ ଫ୍ରାନ୍ସ ସେମିଫାଇନାଲ୍କୁ ପୂର୍ବରୁ ଉନ୍ନୀତ ହୋଇସାରିଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଶେଷ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ସାଉଥହାମ୍ପଟନ୍ର ୟୁଟିଲିଟା ବଲ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 7:00 ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡ 3-0 ଏହି ସିରିଜ୍ ବିଜୟୀ ହୋଇସାରିଛି। ଲଣ୍ଡନର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିବ। ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପଥ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ୍ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: The headlines. India and New Zealand elevate ties to strategic partnership, set to double bilateral trade to 35,000 crore rupees by 2030. Prime Minister Narendra Modi says Indian community across New Zealand is a vital part of the shared journey among two nations, addresses Indian diaspora in Auckland. Defence Minister Rajnath Singh commissions indigenous stealth frigate INS Mahendragiri, says India building a strong, self-reliant and future-ready defence force. BRICS Ministerial Declaration 2026 adopted to strengthen technological and innovation-driven cooperation in transport sector. Typhoon Bawi forces flight cancellations and school closures in Japan and Taiwan. India to face England in fifth and final T20 International in Southampton, England this evening. And in FIFA World Cup, Norway to take on England and Argentina to face Switzerland in quarterfinals tonight. And now the news in detail. India and New Zealand today elevated their ties to a strategic partnership and set a 5-year target to double their annual bilateral trade in goods and services to 35,000 crore rupees by 2030, following talks between Prime Minister Narendra Modi and his New Zealand counterpart Christopher Luxon in Auckland. Earlier, speaking during delegation-level talks, Prime Minister Modi said that his visit to New Zealand marks a historic milestone in bilateral relations and will give fresh momentum to ties between the two countries. Prime Minister Modi said India and New Zealand can play an important role in strengthening peace, stability and security in the Indo-Pacific region.
2: लोकतांत्रिक मूल्यों में दृढ़ विश्वास हमें नेचुरल पार्टनर बनाता है। मेड फॉर ईच अदर जैसा है ये, और दूसरी प्रकार से दो मैरिटाइम देश के रूप में हमारा करीबी सहयोग इंडो पैसिफिक को एक नई ताकत देता है और शांति के हमारे जो लक्ष्य हैं उसको अचीव करने में हमारे संबंध एक नई ऊर्जा भर सकते हैं।
1: Mr. Modi thanked the people and leadership of New Zealand for their warmth and support, saying the visit of an Indian Prime Minister after 4 decades reflects the growing strength of the partnership. Hailing the Free Trade Agreement or FTA between the two countries, Mr. Modi appreciated New Zealand's efforts in concluding the FTA process in a short period and thanked Prime Minister Luxon and his government for their leadership. He said the two countries have now taken a significant step by establishing a strategic partnership which will guide future cooperation.
2: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସି

0: ଏନ୍ସିଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏନ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର କମିଶନିଂ ସମାରୋହରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ଶ୍ରୀ ସିଂ କହିଛନ୍ତି। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର୍, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗି ଲାଗୁ କରାଯାଇଛି। ମାତ୍ର ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 662 ଓ 488 ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଦେଉଥିବା ଅର୍ଥରାଶି ଏଣିକି ସରକାର ବହନ କରିବେ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନାଯୋଗ୍ୟ ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଦେୟ ଦେବାକୁ ପଡ଼ିବ। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇପାରିବେ। ପୁରୀ ଟାଉନ୍ହଲ୍ଠାରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସୁପରିଚାଳନା ପାଇଁ ରାଜ୍ୟ ପୁଲିସ୍ ସହିତ 15 କମ୍ପାନୀ ସେଣ୍ଟ୍ରାଲ୍ ଫୋର୍ସ ନିଯୁକ୍ତ ରହିବେ। ତଟ ସୁରକ୍ଷା ଦାୟିତ୍ୱରେ ନ୍ୟାଭି, କୋଷ୍ଟଗାର୍ଡ ଓ ମେରାଇନ୍ ପୁଲିସ୍ ମୁତୟନ ହେବେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଦାୟିତ୍ୱ ପ୍ରଦାନ ଉପରେ ନିଷ୍ପଭି ନିଆଯାଇଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।
1: पाखी पुलिस अधिकारी और कर्मचारी एवं होमगार्ड पूरी रथयात्रा रा बंदोबस्त पाई मुतयन होती समस्त अधिकारी और सहकर्मी माने जो जगह रे से मानू को दायित्व दिया जाय छी से जगह रे से माने जिबे से जगह रे से माने मुतयन हेबे और तांकर जो ड्यूटी अछि सेति पाई फर्दर डिटेल ब्रीफिंग करा दिबो।
0: ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଓ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୁଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ରଥକଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ରଥ ଉପରକୁ ପବିତ୍ର କଳସ ଉଠାଯିବ। ଏହି ଅବସରରେ ଭୋଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେବାର ପରମ୍ପରା ରହିଛି। ରଥ ଉପରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଦେଇଥାନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
2: ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ପ୍ରସବକାଳୀନ ସ୍ୱାସ୍ଥ୍ୟବସ୍ଥା ଏବଂ ମାନବିକ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ଜୁଲାଇ 11 ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳିତ ହୋଇଆସୁଛି। ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ ସଂସାଧନ ଶୃଙ୍ଖଳ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବର୍ତ୍ତମାନ 140 କୋଟି ଅତିକ୍ରମ କରିଛି। ଜନସଂଖ୍ୟା ଦେଶ ପାଇଁ ଉଭୟ ବିପଦ ଏବଂ ସମ୍ପଦ ଭାବେ କାର୍ଯ୍ୟ କରିଥାଏ। ଜନସଂଖ୍ୟାର ଭାରସାମ୍ୟକୁ ବଜାୟ ରଖାଯାଇ ପ୍ରାକୃତିକ ସମ୍ପଦର ସୁବିନିଯୋଗ ହୋଇପାରିଲେ ଜନସମ୍ପଦର ସୁପରିଚାଳନା ସମ୍ଭବପର ହୋଇପାରିବ। ଜନସଂଖ୍ୟା ନିୟନ୍ତ୍ରିତ କରିବାକୁ ପ୍ରତ୍ୟେକ ଦେଶ ବିଭିନ୍ନ ପଦକ୍ଷେପ ଏବଂ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ସମଗ୍ର ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍କୁ ଅତିକ୍ରମ କରି ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ଏହି ଜନସଂଖ୍ୟା ବିସ୍ଫୋରଣ ଆଗାମୀ ଦିନରେ ଦେଶ ପାଇଁ ଦାରିଦ୍ର୍ୟ ସହ ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ମହିଳାଙ୍କ ଶିକ୍ଷା

0: ସଶକ୍ତିକରଣ ଓ ପରିବାର ନିୟୋଜନ ବ୍ୟବସ୍ଥାର ସମ୍ପ୍ରସାରଣ ସହ ଦୁଇଟି ସନ୍ତାନ ଉପରେ ଗୁରୁତ୍ୱ ଏବଂ ପ୍ରୋହାହନ ପ୍ରଦାନ କରାଗଲେ ବର୍ଦ୍ଧିତ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ଅର୍ଥନୀତିଜ୍ଞ ଡକ୍ଟର ପ୍ରଭାସ ମିଶ୍ର ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ମାନବ ସମ୍ବଳ ଯେଉଁଟା ବିଶ୍ୱ ବିକାଶରେ ମଧ୍ୟ ସହାୟକ ହେବ, ଦେଶର ଯେଉଁ ରାଷ୍ଟ୍ରର ଜନସଂଖ୍ୟା ଯେତେ ସମ୍ବଳ ଅଧିକ ସେମାନେ ବେଶୀ ପ୍ରଗତି କରିଥାନ୍ତି, ତେଣୁ ଆମେ ଚେଷ୍ଟା କରିବା ଯେ ଆମର ଜନସଂଖ୍ୟାକୁ ଆମେ ବଡ଼

0: ଅପେକ୍ଷା ଯେତେ ସମ୍ବଳ ଅଧିକ ସେମାନେ ବେଶୀ ପ୍ରଗତି କରିଥାନ୍ତି। ତେଣୁ ଆମେ ଚେଷ୍ଟା କରିବା ଯେ ଆମର ଜନସଂଖ୍ୟାକୁ ଆମେ ବଡନ ବୋଲି ନ ଭାବି କରି ଆମେ କିଭଳି ଭାବେ ଜନସାଧାରଣ ବା ସବୁ ମାନବ ଆମର କେମିତି ସମ୍ବଳ ହେବେ ଏବଂ ଦେଶର ପ୍ରଗତିରେ କାମ କରିବେ ସେ ନେଇ ଆମେ ସମସ୍ତେ ପ୍ରଚେଷ୍ଟା।
1: ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ସାମାଜିକ ଆର୍ଥିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ। ଏହାଦ୍ୱାରା ଜନସଂଖ୍ୟା ବିକାଶରେ ବାଧକ ନ ହୋଇ ବିକାଶର ବାହକ ସାଜିବ। ଆକାଶବାଣୀ ସମ୍ଭାଦ ବିଭାଗ ପକ୍ଷରୁ ମୁଁ ସ୍କୃତିରେଖା ତାରିଣୀ।
2: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସହମତି ପ୍ରକାଶ କରିଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଏହି ଆଧାରରେ ଛତିଶଗଡ଼ଠାରୁ ମହାନଦୀ ଟ୍ରିବ୍ୟୁନାଲ୍ ଲିଖିତ ପ୍ରତିଶ୍ରତି ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 23 ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ଲିଖିତ ପ୍ରତିଶ୍ରତି ପ୍ରଦାନ ପାଇଁ ଟ୍ରିବ୍ୟୁନାଲ୍ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଭୁବନେଶ୍ୱରରେ ବର୍ଷାପାଣି ଜମୁଥିବା ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ସହ ଏହାକୁ କଭର କରାଯାଇଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ଆଇଆଇଟି ରୁର୍କିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ମାଷ୍ଟର ଡ୍ରେନେଜ୍ ପ୍ଲାନ୍ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ପୌରପାଳିକା କାର୍ଯ୍ୟାଳୟ ସଭାଗୃହରେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ବାବଦରେ ମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର 7ଟି ଆକାଂକ୍ଷୀ ବ୍ଲକର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଡକ୍ଟର ହର୍ଷଦ ଆଲୋଚନା କରିଛନ୍ତି। ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ ମୌଳିକ ଭିଭିଭୂମିର ସୁଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରାଯାଇଛି। 5 ବର୍ଷ କିମ୍ବା ତଦୁର୍ଦ୍ଧ ସେବା ପୂରଣ କରିଥିବା ଗ୍ରାମ ରୋଜଗାର ସେବକଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଫର୍ମାଟ୍ରେ 15 ଦିନ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ରାଜ୍ୟସ୍ତରରେ ଏକ ସମନ୍ୱିତ ତଥ୍ୟ ବିବରଣୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପାଲିପାଟଣାଠାରେ ସର୍ବାଧିକ 90 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 612.4 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଆଇନ କାର୍ଯ୍ୟକ୍ରମଟାକୁ ଉପସ୍ଥାପନା କରିଛନ୍ତି ରଞ୍ଜିତା ପାତ୍ର, ପ୍ରଯୋଜନା ସତ୍ୟସ୍ମିତା ବେହେରା। ଆମ ଆଇନ।

0: ଆଗରୁ କଥା ଥିଲା ନିଜେ ଠିକ୍ ତ ଦୁନିଆ ଠିକ୍, ହେଲେ ଆଜି କ'ଣ ଆଉ ସେ କଥାର ମୂଲ୍ୟ ଅଛି ନା କିଏ ବୁଝୁଛି? ଆଜିକାଲି ଆମ ଚାରିପଟରେ ଯାହା ସବୁ ଘଟୁଛି ସେସବୁକୁ ଦେଖି ଶୁଣି ଲାଗୁଛି ଆମେ କୋଉଠି ବି ସୁରକ୍ଷିତ ନୁହଁ। ଆମ ଦେଶର ସମ୍ବିଧାନରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ଯେମିତି ସେମାନଙ୍କର ଅଧିକାର ପାଇବେ ଆଉ କୌଣସି ପ୍ରକାରର ନିର୍ଯାତନା ଭୋଗିବେ ନାହିଁ ସେଥିପାଇଁ ତ ଆଇନ ରହିଛି। ହେଲେ ଏବେ ଅନେକ ସମୟରେ ଦେଖାଯାଉଛି ଯେ ଦୁସ୍ଥ ଅସହାୟ ମଣିଷଟିଏ ଅତ୍ୟାଚାରିତ ହେଉଛି, ଆଉ ଆମର ଯେଉଁ ରୋଗୀମାନେ ଅଛନ୍ତି ସେମାନେ ବି ଅନେକ ସମୟରେ ହଇରାଣ ହରକତ ହେଉଛନ୍ତି, ଶୋଷଣର ମଧ୍ୟ ଶିକାର ହେଉଛନ୍ତି। ଏଇ ଯେଉଁ ରୋଗୀମାନଙ୍କୁ ଶୋଷଣ ଅତ୍ୟାଚାର ନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଆମ ଦେଶରେ ଆଇନର ବ୍ୟବସ୍ଥା ରହିଛି, ସେଥିପାଇଁ ଆଜି ଆଲୋଚନା ରହିଛି ରୋଗୀ ସୁରକ୍ଷା ଆଇନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ନିର୍ମାଲ୍ୟ ଓଝା।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ବର୍ତ୍ତମାନ ଦେଖାଯାଉଛି ଯେ ବହୁତ କ୍ଷେତ୍ରରେ ରୋଗୀମାନଙ୍କୁ ଡାକ୍ତରଖାନା ହେଉ ବା ଡାକ୍ତରଙ୍କ ଦ୍ୱାରା ହେଉ ସେମାନେ ନିର୍ଯାତିତ ହେଉଛନ୍ତି, ଶୋଷଣର ଶିକାର ହେଉଛନ୍ତି, ତେବେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆମ ଆଇନରେ କୌଣସି ବ୍ୟବସ୍ଥା ରହିଛି କି?
2: ନିର୍ଦ୍ଦିଷ୍ଟ ଭାବରେ ରୋଗୀ ସୁରକ୍ଷା ଆଇନ ବୋଲି କୌଣସି ଆଇନ ନାହିଁ।
1: ଆଜ୍ଞା।
2: ତେବେ ଭାରତବର୍ଷ ଗୋଟିଏ ଜନମଙ୍ଗଳ ଦେଶ, କେନ୍ଦ୍ର ବା ରାଜ୍ୟ ସରକାରଙ୍କର ପ୍ରାଥମିକ କାର୍ଯ୍ୟ ହେଉଛି ନାଗରିକଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଦେବା ମେଡିକାଲ ଟ୍ରିଟମେଣ୍ଟ ପାଇଁ।
1: ଆଜ୍ଞା। ସେମାନେ ଯେମିତି ସୁଲଭ ଭାବରେ ଏବଂ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେ କଥା ଆମର ସରକାର ବୁଝୁଛନ୍ତି, ତଥାପି ବି ଦେଖାଯାଉଛି ଯେ ରୋଗୀ ତ ଅନେକ ସମୟରେ ହଇରାଣ ହରକତର ସାମ୍ନା କରୁଛନ୍ତି, ସେମାନଙ୍କୁ ଯେମିତି ଏଥିରୁ ନ୍ୟାୟ ପାଇପାରିବେ ସେଥିପାଇଁ କି ଆମ ଆଇନରେ କ'ଣ କୌଣସି ବ୍ୟବସ୍ଥା ନାହିଁ?
2: ସମ୍ବିଧାନ ଅନୁସାରେ ଆର୍ଟିକଲ 21 ସେଥିରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି, ନୋ ପର୍ସନ୍ ଶାଲ୍ ବି ଡିପ୍ରାଇଭ୍ ଅଫ୍ ହିଜ୍ ଲାଇଫ୍ ଅର୍ ପର୍ସନାଲ ଲିବର୍ଟି ଏକ୍ସେପ୍ଟ ଆକର୍ଡିଂ ଟୁ ପ୍ରୋସିଜିଓର ଏଷ୍ଟାବ୍ଲିଶ ବାଇ ଲ। ଯେକୌଣସି ଲୋକର ଜୀବନ ଏବଂ ଅଧିକାର ତାକୁ ନିଶ୍ଚିତ ଭାବରେ ସରକାର ପ୍ରୋଟେକ୍ସନ ଦେବେ, ସୁରକ୍ଷା ଦେବେ।
1: ଆମର ସମ୍ବିଧାନରେ ଏ ବିଷୟରେ ଉଲ୍ଲେଖ ରହିଛି,
2: ଆର୍ଟିକଲ 21 ନିର୍ଦ୍ଦିଷ୍ଟ ଭାବରେ ସେଥିପାଇଁ ଉଲ୍ଲେଖ ଅଛି
1: ଯେ ତାର ଜୀବନ ଏବଂ ବ୍ୟକ୍ତିଗତ ଅଧିକାର ପାଇଁକି
2: ଯାହା ଯାହା ଦରକାର ସରକାର ନିଶ୍ଚିତ ଭାବରେ ସେଟା ଦେବେ। ତା ଛଡା ଯୋଉଠି ଏ ପ୍ରକାର ଆମେ ପ୍ରକୃତ ସୁବିଧା ସୁଯୋଗ ପାଉନାହାନ୍ତି, ଆମେ କନଜ୍ୟୁମର କୋର୍ଟରେ ମଧ୍ୟ ସେଥିପାଇଁ କେସ୍ କରିପାରିବା, ଡ୍ୟାମେଜ୍ କ୍ଲେମ୍ ମଧ୍ୟ କରିପାରିବା, କମ୍ପେନ୍ସେସନ କ୍ଷତିପୂରଣ ମଧ୍ୟ ଆମେ କ୍ଲେମ୍ କରିପାରିବା।
1: ଆପଣ ଯୋଉ କହିଲେ ଯେ ଖାଉଟି ସୁରକ୍ଷା ଆଇନରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି, ଏବଂ ଯଦି କେହି ରୋଗୀ କୌଣସି ଶୋଷଣର ବା ନିର୍ଯାତନାର ଶିକାର ହୁଏ ତେବେ ସେ ଏହି ଆଇନର ସହାୟତା ନେଇପାରିବ, ତେବେ ଏଇ ଯୋଉ ଖାଉଟି ସୁରକ୍ଷା ଆଇନରେ କ'ଣ ସବୁ ବ୍ୟବସ୍ଥା ରହିଛି?
2: ଆମର ସବୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସେ, ଡାକ୍ତରମାନେ ଅର୍ଥ ରୋଜଗାର ପାଇଁ ବେସରକାରୀ କ୍ଲିନିକ ଓ ନର୍ସିଂହୋମରେ ରୋଗୀ ଦେଖୁଛନ୍ତି।

0: ମେଡିକାଲ ରେ ଅଲଟ୍ରାସାଉଣ୍ଡର ସୁବିଧା ଥିଲେ ବି କମିଶନ ପାଇଁ ବାହାରେ ଅଲଟ୍ରାସାଉଣ୍ଡ ପାଇଁ ପରାମର୍ଶ ଦେଉଛନ୍ତି। ସ୍ୱାଭାବିକ ପ୍ରସବ ହେବାକୁ ଥିବା ଗର୍ଭବତୀଙ୍କୁ ଅର୍ଥଲାଳସାରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଉଛନ୍ତି। ସରକାରୀ ପ୍ରସବ କିଟ୍ ସବୁ ଡାକ୍ତରଖାନାରେ ଉପଲବ୍ଧ ଥିଲେ ହେଁ ବାହାରୁ କିଣିବାକୁ କୁହାଯାଉଛି। ପ୍ରସୂତି ଓ ତାଙ୍କ ସମ୍ପର୍କୀୟକୁ ଡାକ୍ତର ଓ ନର୍ସମାନେ ମାନସିକ ଓ ଆର୍ଥିକ ନିର୍ଯାତନା ଦେଉଛନ୍ତି। ପ୍ରଥମେ ଯେଉଁ ଡାକ୍ତର ଦେଖୁଥିଲେ ସେହି ଶେଷ ପର୍ଯ୍ୟନ୍ତ ଦେଖିବେ, ଅନ୍ୟ ଡାକ୍ତର ଦେଖିବେ ନାହିଁ। ସମ୍ପୃକ୍ତ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ସଫା ସେଥିପାଇଁ ବ୍ୟାହତ ହେଉଛି। ବେଳେବେଳେ ଭୁଲ ରକ୍ତ ଦେବାରୁ ମଧ୍ୟ ରୋଗୀଙ୍କର ମୃତ୍ୟୁ ହେଉଛି। ଦୀର୍ଘ ସମୟ ଡାକ୍ତରଖାନାରେ ପଡ଼ିଲେ ମଧ୍ୟ କେହି ଦେଖୁନାହାନ୍ତି, ଚିକିତ୍ସା ଅବହେଳାର ମୃତ୍ୟୁ ଘଟୁଛି। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମୃତ୍ୟୁ ଇତ୍ୟାଦି ଅନେକ ଅଭିଯୋଗ ଆସେ। ତାଛଡ଼ା ବୀମା କରିଥିଲେ ବି ବୀମା କମ୍ପାନୀ ବୀମାଭୁକ୍ତ ରୋଗୀଙ୍କୁ ପଇସା ଦେଉନାହାନ୍ତି। ଏମିତି ବିଭିନ୍ନ ପ୍ରକାର ଅଭିଯୋଗ ଆମେ ପ୍ରତ୍ୟେକ ଦିନ ଶୁଣୁଛୁ। ଅଭିଯୁକ୍ତକୁ ନିର୍ଦ୍ଦିଷ୍ଟ ଭାବରେ କଞ୍ଜୁମର କୋର୍ଟରେ କମ୍ପେନ୍ସେସନ ପାଇଁ କେସ୍ କରିପାରିବେ। ଏଥିରେ ଦୁଇଟା ଜିନିଷ ଆସୁଛି, ଯେ କ୍ରିମିନାଲ ଲାଇବିଲିଟି, ସିଭିଲ ଲାଇବିଲିଟି। କ୍ରିମିନାଲ ଲାଇବିଲିଟି ଉପରେ ବିଭିନ୍ନ ଡିସ୍କସନ ଅଛି ଏବଂ ସିଭିଲ ଲାଇବିଲିଟି ଉପରେ ମଧ୍ୟ କମ୍ପେନ୍ସେସନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ଅଛି।
1: ଆପଣ ଏଇ ଯୋଉ କମ୍ପେନ୍ସେସନ ବା କ୍ଷତିପୂରଣ କଥା କହିଲେ, କ୍ଷତିପୂରଣଟି ରୋଗୀ କୋଉ ଅବସ୍ଥାରେ ସେ ପାଇପାରିବ?
0: ଗୋଟେ ଲୋକ ଆଇନଗତ ଭାବରେ କିଛି ସୁଯୋଗ ସୁବିଧା ପାଇବା ପାଇଁ ହକଦାର, ସିଏ ସୁଯୋଗ ସୁବିଧା ସିଏ ପାଉନାହିଁ ବା ତାର ବ୍ୟକ୍ତିଗତ ସ୍ତରରେ କ୍ଷତି ହେଉଛି, ସେ କ୍ଷେତ୍ରରେ କ୍ଷତିପୂରଣ ପାଇବ। ଲୋକ ମରିଗଲା ବା ତାର ଇଞ୍ଜୁରୀ ହେଲା କି ଉପଯୁକ୍ତ ଚିକିତ୍ସା ଅଭାବରୁ ତାର ଏମିତି କ୍ଷତି ହେଉଛି, ସେ କ୍ଷତି ପାଇଁ କ୍ଷତିପୂରଣ ପାଇବ। ଏସବୁ ଅଭିଯୋଗକୁ ଆଧାର କରିକି ବିଭିନ୍ନ କୋର୍ଟରେ ଲିଡିଂ ଡିସିସନ ସବୁ ଅଛି ଏବଂ ସେ ଅନୁସାରେ କମିଶନ ମଧ୍ୟ ବସିଛି। କମିଶନ ବସିଲା ପରେ ସେମାନେ କେମିତି ସାଧାରଣ ରୋଗୀଟିଏ ନ୍ୟାୟ ପାଇବ, ସାଧାରଣ ରୋଗୀଟିଏ କମ୍ପେନ୍ସେସନ ପାଇବ, ସେ ବାବଦରେ ମଧ୍ୟ ବିଭିନ୍ନ ପ୍ରକାର ସଜେସନ ସେମାନେ ଦେଇଛନ୍ତି।
1: ଆଜ୍ଞା, ଆପଣ ଯୋଉ କହିଲେ ଯେ ଏ ସମ୍ପର୍କରେ କମିଶନଟିଏ ବି ବସିଛି, ତେବେ ସେ କମିଶନ ବିଷୟରେ କିଛି କହିବେ କି?
0: ହକିମ ଶେଖ ବୋଲି ଗୋଟେ ଲୋକ ପଶ୍ଚିମବଙ୍ଗର, ସେ ରେଳରେ ଯିବା ବେଳେ ଖସି ପଡ଼ିଲା, ତାର ମୁଣ୍ଡରେ ସିରିୟସ୍ ଇଞ୍ଜୁରୀ ସବୁ ହେଲା, ମୁଣ୍ଡରେ ଆଘାତ ଲାଗିଲା, ତେଣୁ ସିଏ ଫାଷ୍ଟ ଯାଇକି ଗୋଟେ ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ପହଞ୍ଚିଲା, ସାଧାରଣ ଡାକ୍ତରଖାନାଟେ। ସେଠି ପହଞ୍ଚିଲା ପରେ ତାକୁ କ'ଣ ବ୍ୟାଣ୍ଡେଜ୍ କରିକି ତାକୁ ପଠାଇଦେଲେ ସବ୍ ଡିଭିଜନାଲ ହସ୍ପିଟାଲକୁ। ସେଠି ବେଡ୍ ନାହିଁ,
1: କହିକି ତାକୁ ପୁଣି
0: ଫେରେଇ ଦିଆଗଲା। ତାପରେ ସିଏ ଅଲଦା ହସ୍ପିଟାଲକୁ ଗଲା, ସେଠି ବି ବେଡ୍ ନାହିଁ। ତାପରେ କାଲକାଟା ମେଡିକାଲ କଲେଜ ହସ୍ପିଟାଲକୁ ଗଲା, ସେଠି ବେଡ୍ ନାହିଁ। ଏମିତି ବିଭିନ୍ନ ଜାଗାକୁ ସିଏ ଗଲା ପରେ ଆଉ ଟ୍ରିଟମେଣ୍ଟ ପାଇଲାନି। ତାପରେ ଗୋଟେ ପ୍ରାଇଭେଟ ହସ୍ପିଟାଲରେ ସେ ଯାଇକି ଟ୍ରିଟମେଣ୍ଟ ହେଲା ଏବଂ ସେ ଟ୍ରିଟମେଣ୍ଟ ହେଲା ପରେ ସିଏ ଏଇ ବାବଦରେ ଗୋଟିଏ କେସ୍ ଦାୟର କଲେ। ସେଇଥିରେ ଗୋଟେ କମିଶନ ଫର୍ମେସନ ହେଇଥିଲା, ଜଷ୍ଟିସ ଲୀଳାବତୀ ଘୋଷ ଅଧ୍ୟକ୍ଷତା କରିଥିଲେ ସେ କମିଶନରେ। ସେଥିରେ କେତେଗୁଡ଼େ ପ୍ରଶ୍ନ ସେମାନଙ୍କ ପାଖରେ ଥିଲା, ଯେ କାହିଁକି ବିଭିନ୍ନ ହସ୍ପିଟାଲରେ ହକିମ ଶେଖ ଆଡମିଶନ ନେଇପାରିଲା ନାହିଁ, କୌଣସି କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏପରି ହେଇଛି କି, ହେଲେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ କ'ଣ ହେଇପାରିବ ଏବଂ ସେବାରେ ଉନ୍ନତିକରଣ କେମିତି ହେଇପାରିବ, ଆଉ ଏପରି ଅସୁବିଧା ଭବିଷ୍ୟତରେ କେମିତି ହେବ ନାହିଁ, ଏମିତି ବିଭିନ୍ନ ପ୍ରକାର ପ୍ରଶ୍ନ ତାଙ୍କ ପାଖରେ ଥିଲା। ତେଣୁ ସେ ଉପରେ ସେ ଗୁଡ଼େ କେମିତି ଏହି ଅବସ୍ଥାର ପରିବର୍ତ୍ତନ ହେଇପାରିବ ଏବଂ ସୁଧରା ଯାଇପାରିବ ଅବସ୍ଥାର, ସେଥିପାଇଁ ଗୋଟେ ସଜେସନ ମଧ୍ୟ ସେଥିପାଇଁ ଦେଇଛନ୍ତି। ସେ ଯୋଉ କହିଲେ କମିଶନ ଯେ ପ୍ରାଇମେରୀ ହେଲ୍ଥ ସେଣ୍ଟର ଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରଖାଯିବ, ଯାହାଫଳରେ ରୋଗୀକୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା କରାଯାଇପାରିବ। ସବ୍ ଡିଭିଜନ ବା ଜିଲ୍ଲାସ୍ତରୀୟ ଚିକିତ୍ସାଳୟଗୁଡ଼ିକୁ ଅପଗ୍ରେଡେଡ୍ କରାଯିବ, ଯାହାଫଳରେ ରୋଗୀକୁ ସେଠାରେ ଉପଯୁକ୍ତ ଚିକିତ୍ସା କରାଯାଇପାରିବ। ବେଡ୍ ନଥିଲେ ତୁରନ୍ତ ଅନ୍ୟ ହସ୍ପିଟାଲରୁ ନିର୍ଦ୍ଦିଷ୍ଟ ଖବର ନେଇ ରୋଗୀକୁ ସେଠିକୁ ପଠାଯାଇପାରିବ। ତାଛଡ଼ା ଆମ୍ବୁଲାନ୍ସ ସେବା ସରକାରୀ ସ୍ତରରେ କରାଯିବ, ଯାହାଦ୍ୱାରା ରୋଗୀକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସବ୍ ଡିଭିଜନ ବା ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର କରାଯାଇପାରିବ ଏବଂ ସେ ଆମ୍ବୁଲାନ୍ସ ଗୁଡ଼ିକରେ ସମସ୍ତ ଯନ୍ତ୍ରପାତି ଓ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇ ଦିଆଯିବ, ଯାହାଫଳରେ ଉପଯୁକ୍ତ ଚିକିତ୍ସାରେ ଆମ୍ବୁଲାନ୍ସକୁ ଆସିଗଲା ପର୍ଯ୍ୟନ୍ତ ରୋଗୀ ପାଇବ। ଏଥିପାଇଁ କେତେକ ସରକାର ଅର୍ଥାଭାବକୁ ଗୋଟେ କାରଣ ବୋଲି ଦର୍ଶାଇଲେ, ଯେ ଏଗୁଡ଼ା ସବୁ କରାଯାଇପାରିବନି ଅର୍ଥାଭାବ ପାଇଁ। ସମ୍ବିଧାନ ଗୋଟେ ମୌଳିକ ଅଧିକାର ଦେଉଛି ନାଗରିକ ସାଧାରଣ ଲୋକକୁ, ଅର୍ଥାଭାବ ପାଇଁ ସେଟା ମନା କରାଯାଇପାରିବ ନାହିଁ। ଆଉ ଗୋଟେ କେସ୍ ଏମିତି ଥିଲା, ସୁରେଶ ଗୁପ୍ତା ଭର୍ସେସ୍ ଏନ୍ସିଟି ଅଫ୍ ଦିଲ୍ଲୀ। ସେଥିରେ ଗୋଟେ ସୁସ୍ଥ ସବଳ ଯୁବକ, ତାର ବିଶେଷ କିଛି ଅସୁବିଧା ନଥିଲା, ନାକରେ ଗୋଟେ ସାଧାରଣ ଅପରେସନ ପାଇଁ ସେ ଯାଇଥିଲା, ସେ ଅପରେସନ ବେଳେ ସେ ରୋଗୀଟି ମରିଗଲା। କାହିଁକି ମରିଗଲା ବୋଲି ଜଣାପଡ଼ିଲା, ଯେ ସେ ଯୋଉ ନାକରେ ଯୋଉଠି ଅପରେସନ ହେଇଛି ସେଠୁ ରକ୍ତ ଝରିକିରି ଯୋଉ ଶ୍ୱାସ ନଳୀ ଭିତରେ ପଶିକି ଜମାଟ ବାନ୍ଧି ଯାଇଛି, ଯାହାଫଳରେ ତା ଶ୍ୱାସକ୍ରିୟା ବନ୍ଦ ହେଇଛି, ସେ ମରିଯାଇଛି। ସେଟା ସାଧାରଣ ନେଗ୍ଲିଜେନ୍ସ ଡାକ୍ତରଙ୍କର, ସେଟା ହୁଏତ ସେଥିପାଇଁ ଆଗରୁ ଠିକ ଭାବରେ ଯଦି ପ୍ରିକସନ ନେଇଥାନ୍ତେ ସେମିତି ହେଇନଥାନ୍ତା। ତେଣୁ ତାଙ୍କ ଉପରେ ସେ କେସ୍ ହେଲା, କେସ୍ ହେଲା ପରେ ତାପରେ ସେଇ ପ୍ରଶ୍ନ ଆସିଲା ଯେ ଏଇଟା କ୍ରିମିନାଲ ଲାଇବିଲିଟି ହବ କି ସିଭିଲ ଲାଇବିଲିଟି ହବ। ତେଣୁ କ୍ରିମିନାଲ ଲାଇବିଲିଟି ସିଭିଲ ଲାଇବିଲିଟି ବାବଦରେ ଆସିଲା। କ୍ରିମିନାଲ ଲାଇବିଲିଟି କଥାଟା ଥରେ ଆସିଲା ମାନେ ଯେ ପ୍ରକୃତରେ

0: ସେମାନଙ୍କର କ୍ରିମିନାଲ ଇଣ୍ଟେନସନ କିଛି ଥିଲା କି ରୋଗୀକୁ ସେବା କରିବା ଅବସ୍ଥାରେ ଗୋଟେ ମରିଛି, ତେଣୁ ନେଗ୍ଲିଜେନ୍ସଟା କୋଉ ସ୍ତରର, ସେଥିପାଇଁ ଗ୍ରସ୍ ନେଗ୍ଲିଜେନ୍ସ ଅଛି କି, ଗ୍ରସ୍ ନେଗ୍ଲିଜେନ୍ସ ଯୋଉ ସ୍ତରର ହେଲେ ଯେ ତମ ଗୋଟେ କ୍ରିମିନାଲ ଲାଇବିଲିଟି ଆସିବ। ତାପରେ ଆଉ ଗୋଟେ କେସ୍ରେ ଜୀବନଲାଲ ଶର୍ମା ତାର ଛାତିରେ କଷ୍ଟ ହେଲା, ଡାକ୍ତରକୁ ଡାକିବା ପାଇଁ ତା ପୁଅ ଗଲେ, ପୁଅ ଯାଇକି ଡାକ୍ତର ଡାକିବା ପରେ ଡାକ୍ତର ଆସିବା ପାଇଁ 20-25 ମିନିଟ ଲେଟ୍ ହେଲା। ଡାକ୍ତର ଆସି ଦେଖିଲା ପରେ ସିଏ ଯୋଉ ରେସ୍ପିରେସନରେ ତାଙ୍କର କଷ୍ଟ ହେଉଛି, ନିଶ୍ୱାସ ନେବାରେ କଷ୍ଟ ହେଉଛି, ତେଣୁ ସଙ୍ଗେ ସଙ୍ଗେ ସିଏ ନେଇକି ଗୋଟେ ଅକ୍ସିଜେନ୍ ଲଗେଇଲେ। ଅକ୍ସିଜେନ୍ରେ ଲଗେଇଲା ବେଳେ ସିଏ ଦେଖିଲେ ତେବେ ମଧ୍ୟ ନିଶ୍ୱାସ ନେବାରେ କଷ୍ଟ ହେଉଛି, ଦେଖିଲା ବେଳକୁ ସିଏ ସିଲିଣ୍ଡରରେ ଅକ୍ସିଜେନ୍ ନାହିଁ। ପୁଅ ସେଠୁ ତା ପାଖ ରୁମ୍ରୁ ଯାଇକି ଆଉ ଗୋଟେ ଅକ୍ସିଜେନ୍ ସିଲିଣ୍ଡର ନେଇ ଆସିଲା, ତାକୁ ଲଗେଇବା ପାଇଁ ତା ଦେହରେ କିଟ୍ ପ୍ରପର୍ଲି ନାହିଁ, ସେ ଲଗାଯାଇ ପାରିଲା ଆନୁଷଙ୍ଗିକ ଯନ୍ତ୍ରପାତି ନାହିଁ, ଯାହାଫଳରେ 5-7 ମିନିଟ ଭିତରେ ଚାଲିଗଲା ଏବଂ ସେ ରୋଗୀଟିର ମୃତ୍ୟୁ ହେଲା। ତା ପୁଅ ଗୋଟେ କେସ୍ କଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ, ସେ କେସ୍ ଗଲା, ସେ ବାବଦରେ ମଧ୍ୟ ଆଲୋଚନା ହେଲା ଯେ ଏଠି କ୍ରିମିନାଲ ଲାଇବିଲିଟି ଗୋଟେ ଡାକ୍ତରକୁ ସେ ଅନୁସାରେ 304A ଇଣ୍ଡିଆନ ପେନାଲ କୋର୍ଡର ସେ ଅନୁସାରେ କେସ୍ଟି ହେଇପାରିବ କି ନ ହେଇପାରିବ, ତା ଉପରେ ମଧ୍ୟ ଡିସ୍କସନ ହେଲା ଯେ ନେଗ୍ଲିଜେନ୍ସଟା ସେହି ଅନୁସାରେ ସେହି ଧରଣର ସେହି ସ୍ତରର ନ ହେଲେ ସେମିତି ଗୋଟେ କେସ୍ ହେଇପାରିବ ନାହିଁ, କାରଣ ସେମାନଙ୍କ ପାଖରେ ଯୋଉ କ୍ରିମିନାଲ ଇଣ୍ଟେନସନ ଗୋଟେ କ୍ରିମିନାଲ କେସ୍ ସେଇଟା ନାହିଁ, ତେଣୁ ଡାକ୍ତରଖାନା ବିରୁଦ୍ଧରେ ହୁଏତ ସିଏ କମ୍ପେନ୍ସେସନ ପାଇଁ କ୍ଲେମ କରିପାରେ, କିନ୍ତୁ ଡାକ୍ତର ବିରୁଦ୍ଧରେ ଅବହେଳା ପାଇଁ କ୍ରିମିନାଲ କେସ୍ ହେଇପାରିବ ନାହିଁ, କିନ୍ତୁ ସିଭିଲ ଲାଇବିଲିଟି ଆସିବ ଏବଂ କମ୍ପେନ୍ସେସନ ପାଇଁ କ୍ଲେମ କରିପାରିବ।
1: ଏଥିପାଇଁ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ରହିଛି କି?
0: ଦଣ୍ଡବିଧାନ ପାଇଁ ନିର୍ଦ୍ଦିଷ୍ଟ ଭାବରେ କିଛି ବ୍ୟବସ୍ଥା ନାହିଁ, କିନ୍ତୁ ଏମାନେ କଞ୍ଜୁମର କୋର୍ଟକୁ ଯାଇପାରିବେ ବା ସିଭିଲ କୋର୍ଟକୁ ଯାଇକି କମ୍ପେନ୍ସେସନ କ୍ଲେମ କରିପାରିବେ,
1: କେବଳ ରୋଗୀ କ୍ଷତିପୂରଣ
0: ଯାହା ପାଇବ।
1: ଯଦି ଗୋଟିଏ ରୋଗୀ ଅବହେଳାର ଶିକାର ହୁଏ ବା ତାକୁ ଠିକ ଭାବରେ ସ୍ୱାସ୍ଥ୍ୟ ସେବା ନ ମିଳେ, ତାହେଲେ ସେ ନିଜର ଅଭିଯୋଗକୁ କୋଉଠି ଦାଖଲ କରିବ ଏବଂ କେମିତି ଦାଖଲ କରିବ?
0: ଖାଉଟି ସୁରକ୍ଷାର ଅଦାଲତରେ ସେ କେସ୍ କରିପାରିବ, ଏବଂ ଖାଉଟି ସୁରକ୍ଷା ଅଦାଲତ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଅଛି, 3 ଜଣ ଜଜ୍ ଥାନ୍ତି ଏବଂ ତାଙ୍କ ପାଖରେ ଅଭିଯୋଗ କଲେ ସେ ତା ବିଚାର କରିକି ଏବଂ ଖୁବ୍ କମ୍ ସମୟ ଭିତରେ ମଧ୍ୟ ସେଠି ନ୍ୟାୟାଳୟ ଏବଂ ସେଠି ସେମାନେ ଯାଇପାରିବେ, ସେଠି କମ୍ପେନ୍ସେସନ ମଧ୍ୟ କ୍ଲେମ କରିପାରିବେ। ଏହା ଛଡ଼ା ସିଭିଲ କୋର୍ଟରେ ମଧ୍ୟ ସବ୍ଜଜ୍ କୋର୍ଟ କୁହନ୍ତୁ ମୁନ୍ସିପ କୋର୍ଟ ଦେୱାନୀ ବିଧି ଅନୁସାରେ ମଧ୍ୟ କମ୍ପେନ୍ସେସନ କ୍ଲେମ କରିପାରିବେ।
1: ଏହି ଅଦାଲତର ଦ୍ୱାରସ୍ଥ ହେବାକୁ ହେଲେ ସେମାନଙ୍କୁ କ'ଣ ସବୁ କାଗଜପତ୍ର ବା ଦସ୍ତାବିଜ ଦେବାକୁ ପଡିବ?
0: ଯେ ମୂଳଠୁ ଶେଷ ଯାଏ ସେମାନେ କ'ଣ କ'ଣ ଟ୍ରିଟମେଣ୍ଟ ହେଇଛି, କ'ଣ କ'ଣ ସବୁ ପରୀକ୍ଷା ନିରୀକ୍ଷା ହେଇଛି, କ'ଣ ମେଡିସିନ ଦିଆଯାଇଛି, ପ୍ରକୃତରେ ଡାକ୍ତରଙ୍କ ନେଗ୍ଲିଜେନ୍ସ ଅଛି କି ନାହିଁ, ଏଇ କଥାଗୁଡ଼ିକ ପ୍ରମାଣ କରିବା ଏତେ ସହଜ ନୁହେଁ, କିନ୍ତୁ ସିଏ ସମସ୍ତ ଡକ୍ୟୁମେଣ୍ଟ ସହିତ ଜଣେ ଲୋକ ଯାଇକି କଞ୍ଜୁମର କୋର୍ଟ ହେଉ ବା ସିଭିଲ କୋର୍ଟ ହେଉ ସେଠି ଯଦି କେସ୍ କରନ୍ତି ତାହେଲେ ଠିକ୍ ଭାବରେ ଉପସ୍ଥାପିତ କରିପାରିଲେ ସେ କମ୍ପେନ୍ସେସନ ନିଶ୍ଚୟ ପାଇବେ।
1: ଆଜିକାଲି ତ ଅନେକ ଗୁଡ଼ିଏ ବୀମା କମ୍ପାନୀ ହେଇଗଲେଣି ଏବଂ ଆମର ଲୋକମାନେ ସ୍ୱାସ୍ଥ୍ୟ ବୀମା ସବୁ କରୁଛନ୍ତି, ଏହି ବୀମା କମ୍ପାନୀ ଗୁଡ଼ିକ ସେମାନଙ୍କୁ ଠିକ୍ ସମୟରେ ପଇସା ଦେଉନାହାନ୍ତି,
0: ଏହା ସତ୍ୟ। ବୀମା କଲାବେଳେ ସେମାନେ ଯୋଉ ପ୍ରକାର ପ୍ରତିଶ୍ରୁତି ଦିଅନ୍ତି, ଯୋଉଭଳି ଭାବରେ ପ୍ରିମିୟମ ନିଅନ୍ତି, ଯେତେବେଳେ ସେମିତି ଗୋଟେ ସମୟ ଆସେ ସେମାନେ ପ୍ରକୃତରେ ରୋଗୀ ପଛରେ ଠିଆ ହୁଅନ୍ତି ନାହିଁ ବା ରୋଗୀଟି ଟ୍ରିଟମେଣ୍ଟ ପାଇଁ ଠିକ୍ ଭାବରେ ପଇସା ପାଏ ନାହିଁ, ସେ କ୍ଷେତ୍ରରେ ସେଥିପାଇଁ କଞ୍ଜୁମର କୋର୍ଟ ସେଇଠି କେବଳ ଦେଇପାରିବ ଯାଇପାରିବ।
1: ତେବେ ଯଦି ଗୋଟିଏ ବୀମା କମ୍ପାନୀ ଏ କ୍ଷେତ୍ରରେ ଦୋଷୀ ବୋଲି ସାବ୍ୟସ୍ତ ହେଲା, ତାକୁ ତା ପାଇଁ କୌଣସି ଦଣ୍ଡ ରହିଛି କି?
0: କମ୍ପେନ୍ସେସନ ସିଭିଲ ଲାଇବିଲିଟି
1: କ୍ଷତିପୂରଣଟି ସେଟା କଣ କମ୍ପାନୀ ହିଁ ଦେବ?
0: କମ୍ପାନୀ ଦେବ।
1: ଆଉ ଯୋଉ ଡାକ୍ତରଙ୍କ କ୍ଷେତ୍ରରେ କ୍ଷତିପୂରଣ କିଏ ଦେବ?
0: ଡାକ୍ତରଙ୍କ କ୍ଷେତ୍ରରେ ସେ କୋର୍ଟ ସେଟା ନିର୍ଦ୍ଧାରଣ କରିବେ, ସେ ତାଙ୍କର ଡ୍ୟୁଟି କରିଛନ୍ତି କି କରିନାହାନ୍ତି ସେଟା ହଉଛି ପ୍ରାଥମିକ ଭାବରେ ଦେଖାଯିବ। ତାପରେ ତାଙ୍କର ଯୋଉ ଡ୍ୟୁଟି କରିବା କଥା ସେଥିରେ କିଛି ଖିଲାପ କରାହେଇଛି କି, ଏବଂ ସେ ଖିଲାପଟା ଯୋଉ କରିଛନ୍ତି
1: ତାର ଗଭୀରତାଟା
0: କେତେ, ଇଣ୍ଟେନସନାଲି କିଛି କରିଛନ୍ତି ବା ଖାମଖିଆଲି ହେଇକି କରିଛନ୍ତି, ଖାମଖିଆଲି ଯଦି ହେଇଛନ୍ତି ରୋଗୀର କ'ଣ କ୍ଷତି ହେଇଛି, କେତେଦୂର କ୍ଷତି ହେଇଛି ଏବଂ ସେଥିପାଇଁ କ'ଣ କ୍ଷତିପୂରଣ, ଏସବୁ ବିଭିନ୍ନ ଜିନିଷ ତର୍ଜମା କରିକି ତାପରେ ସିନା କ୍ଷତିପୂରଣ ଜଣେ ପାଇବ। ନହେଲେ
1: ଶିକ୍ଷିତ ରୋଗୀ ଅଛନ୍ତି, ଅର୍ଦ୍ଧଶିକ୍ଷିତ ରୋଗୀ ଅଛନ୍ତି, ନିରକ୍ଷର ରୋଗୀ ବି ରହିଛନ୍ତି, ସେମାନେ ପାଠ ପଢି ନାହାନ୍ତି, କୋଉଠିକି ଯିବେ ନ୍ୟାୟ ପାଇଁ କି ଜାଣିନାହାନ୍ତି, ତେବେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କି ଆମ ଆଇନରେ କୌଣସି ବ୍ୟବସ୍ଥା ରହିଛି କି?
0: ବର୍ତ୍ତମାନ ନିରକ୍ଷର ଲୋକ ଅଛନ୍ତି କିନ୍ତୁ ସେମାନେ କିଛି ଜାଣିନାହାନ୍ତି ଏମିତି ଆମେ ଭାବିବା କଥା ନୁହେଁ, ସାଧାରଣ ଭାବରେ ଲୋକମାନେ କନସସ୍ ହେଲେଣି, ସଚେତନ ହେଲେଣି ସେମାନଙ୍କ ଅଧିକାର ବିଷୟରେ। ତେବେ ଯୋଉମାନଙ୍କର ଆର୍ଥିକ ସମ୍ବଳ ନାହିଁ କୋର୍ଟ କଚେରୀ କେସ୍କୁ କରିବା ପାଇଁ ସେମାନଙ୍କ ପାଇଁ ଲିଗାଲ ଏଡ୍ ଅଛି, ଲିଗାଲ ଏଡ୍ରୁ ସେମାନେ ସହାୟତା ନେଇପାରିବେ, ଆଇନ ସହାୟତା କେନ୍ଦ୍ରରୁ ସେମାନେ ଆବଶ୍ୟକ ସ୍ଥଳେ ଯାଇକି ପହଞ୍ଚି ସହାୟତା ନେଇପାରିବେ। ପ୍ରତ୍ୟେକ ସବ୍ଡିଭିଜନ ସ୍ତରରେ ଲିଗାଲ ଏଡ୍ କମିଟି ଅଛି ଏବଂ ସେଠି ଯାଇ ପହଞ୍ଚିକି ଆପ୍ଲିକେସନ ଦରଖାସ୍ତ ଦେଲେ ସେ ଅନୁସାରେ ପାଇବେ। ଆଉ ଗୋଟେ ଜିନିଷ, ଇଣ୍ଡିଆନ ମେଡିକାଲ ଆସୋସିଏସନ ଭର୍ସେସ୍ ବିପି ସନ୍ଥ ଏ କେସ୍ରେ 95 ସୁପ୍ରିମକୋର୍ଟ କହିଲେ ଯେକୌଣସି ପ୍ରଫେସନ ହୁଅନ୍ତୁ, ଓକିଲ ହୁଅନ୍ତୁ, ଡାକ୍ତର ହୁଅନ୍ତୁ, ସେମାନଙ୍କ କାର୍ଯ୍ୟକଳାପ ପାଇଁ, ସେମାନଙ୍କ ନେଗ୍ଲିଜେନ୍ସ ପାଇଁ, ଅସାବଧାନତା ପାଇଁ ସେମାନେ ନିଶ୍ଚିତ ଭାବରେ
1: ଉତ୍ତରଦାୟୀ ରହିବେ। ତେବେ ଗୋଟିଏ କଥା ହେଉଛି ଯେ ଆମର ରୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ

0: କି କୌଣସି ବିଶେଷ ଆଇନ ନାହିଁ, କିନ୍ତୁ ଦିନକୁ ଦିନ ଦେଖାଯାଉଛି ଯେ ଅନେକ କ୍ଷେତ୍ରରେ ରୋଗୀମାନେ ଅବହେଳାର ଅଣହେଳାର ଶିକାର ହେଉଛନ୍ତି। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ହେଲେ କ'ଣ ଦୃଢ଼ ପଦକ୍ଷେପ ନେବା ଦରକାର? ଜଣେ ଆଇନଜୀବୀ ହିସାବରେ ଏ ଦିଗରେ ଆପଣଙ୍କର କ'ଣ ମତ ରହିଛି?
1: ଡାକ୍ତରଙ୍କ ସୁରକ୍ଷା ପାଇଁ ଡାକ୍ତର ସୁରକ୍ଷା ଆଇନ ଅଛି, କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ରୋଗୀ ସୁରକ୍ଷା ପାଇଁ କୌଣସି ଆଇନ ନାହିଁ। ସରକାରୀ ସ୍ତରରେ ସେଥିପାଇଁ ଉଦ୍ୟମ ହେବା ଆବଶ୍ୟକ। ରୋଗୀ ସୁରକ୍ଷା ଆଇନ ଗୋଟିଏ ଆସିଲେ ସେଥିରେ ବୀମା କମ୍ପାନୀ କେମିତି କ'ଣ କମ୍ପେନ୍ସେସନ ପାଇବେ, ଯିଏ ନେଗ୍ଲେକ୍ଟ କରୁଛନ୍ତି ବା ତାଙ୍କର କାର୍ଯ୍ୟଧାରା କରୁନାହାନ୍ତି, ସେଥିରେ ସବୁ ବିଷୟରେ ଆଲୋଚନା କରିକି ଗୋଟେ ରୋଗୀ ସୁରକ୍ଷା ଆଇନ ତୁରନ୍ତ ଆସିବା ନିହାତି ଆବଶ୍ୟକ।
0: ରୋଗୀମାନେ କିଭଳି ସୁରକ୍ଷା ପାଇପାରିବେ ଏବଂ ସେମାନେ ଯଦି କୌଣସି ଅବହେଳାର ଅଣହେଳାର ଶିକାର ହୁଅନ୍ତି ସେମାନଙ୍କୁ କେମିତି ନ୍ୟାୟ ପ୍ରଦାନ କରାଯାଇପାରିବ, ତେବେ ଏ କ୍ଷେତ୍ରରେ ଆମର ଆଇନରେ କ'ଣ ସବୁ ବ୍ୟବସ୍ଥା ରହିଛି ସେ ବିଷୟରେ ତ ଅନେକ ଉପାଦେୟ କଥା କହିଲେ। ସେଥିପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଶେଷ ହେଲା କାର୍ଯ୍ୟକ୍ରମ ଆମ ଆଇନ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ରଞ୍ଜିତା ପାତ୍ର, ପ୍ରଯୋଜନା ସତ୍ୟସ୍ମିତା ବେହେରା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meters ତଥା 972 kilohertz ଯୋଗେ ଆକାଶବାଣୀ କଟକ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ହରିହରନ ଘନଶ୍ୟାମ ଭାସ୍ୱାନୀ, ପ୍ରତିମା ରାଓ, ଚଳଚ୍ଚିତ୍ର ହମ୍ ସାଥ ସାଥ ହେ।

ଷ୍ଟୁଡିଓ ଗୋଲରେ ସମୟ ବର୍ତ୍ତମାନ 3:10 ବାଜି 10 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ପ୍ରଥମେ କାର୍ଯ୍ୟକ୍ରମର ଗୀତଟିକୁ ଗାଇଛନ୍ତି ମୁକେଶ ଏବଂ ସାଥୀମାନେ ଚଳଚ୍ଚିତ୍ର ଧରମ କରମ୍।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଜଗଜିତ୍ ସିଂ ଏବଂ ଚିତ୍ରା ସିଂ। ଚଳଚ୍ଚିତ୍ର ସାତ ସାତ।

ଏଇଠି ଶେଷ କରୁଛୁ ଆଜିର ଅଶ୍ରାନ୍ତି ଅପରାହ୍ନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz। ଆକାଶବାଣୀ କଟକ ଶ୍ରୋତାବନ୍ଧୁମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ଶ୍ରୋତାବନ୍ଧୁ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ମହାଦେବ ସାହୁ, କଳ୍ପନା ସାହୁ, କୋର୍ଟ ଛକ, ଯାଜପୁର ରୋଡ୍, ଯାଜପୁରରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଏହି ଗୀତଟିକୁ। ଗୀତଟିକୁ ରଚନା କରିଛନ୍ତି କାଳିଚରଣ ପଟ୍ଟନାୟକ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଆଲବମ୍ ସଙ୍ଗଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କବିତା ମିଶ୍ର, ସେକ୍ଟର 9 CD କଟକରୁ। ଗୀତଟିକୁ ଗାଇଛନ୍ତି ନିବେଦିତା, ଗୀତ ରଚନା ନିଜାମ।

ବାପାବୋଉ ନୂଆପଡ଼ା ଜଗତସିଂହପୁରରୁ ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ବିଜୟ ମଲ୍ଲଙ୍କ ରଚନାରୁ ଶିବ ଗାଇଥିବା ଏଇ ଗୀତଟିକୁ। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ପୋପନ ଲିପୁନ ମାମା ସୀମା ଜୁଲି ଲାଲି ଗୋପି କାହ୍ନା ଗୁଗୁଲ ଏବଂ ତାଙ୍କର ସାନ ଭଉଣୀ ରାନିଆ ଦୋଳମୁଣ୍ଡେଇ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ ଏହି ଗୀତଟି ଯାହାକୁ ଗାଇଛନ୍ତି ନିବେଦିତା। ଆପଣମାନଙ୍କର ଅନୁରୋଧର ଗୀତଟି ଆପଣମାନଙ୍କୁ ଶୁଣାଇ ଦେଉଛି।

0: perfect or great choice.
1: ଏଥର ଗୀତଟିକୁ ଗାଇଛନ୍ତି ଅମରେନ୍ଦ୍ର ମହାନ୍ତି, ଗୀତ ରଚନା ଶୀର୍ଷାନନ୍ଦ ଦାସକାନନଙ୍କୁ।

କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଆଜି ରାତ 8:02 8:30 ପର୍ଯ୍ୟନ୍ତ ରହିଛି ଏକ ସ୍ୱତନ୍ତ୍ର ସାକ୍ଷାତକାର ବିଷୟ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଫେସର ଡକ୍ଟର ମୁରାନୀ ଚାଟାର୍ଜୀଙ୍କ ସହିତ ଏହାର ଆଲୋଚକ ହେଉଛନ୍ତି ପ୍ରଫେସର ଡକ୍ଟର ମୁରାନ ଚାଟାର୍ଜୀ। ଉପସ୍ଥାପନାରେ ସ୍ମୃତିରେଖା ତାରାଣିଆ। ଆଜି ରାତି 8:02 8:30 ପର୍ଯ୍ୟନ୍ତ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଆକାଶବାଣୀ କଟକ। ବିଷୟ ରହିଛି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଏକ ସ୍ୱତନ୍ତ୍ର ସାକ୍ଷାତକାର। ସୂଚନାଟି ଏଇଠି ଶେଷ ହେଲା। ପରବର୍ତ୍ତୀ ଲଘୁ ସଙ୍ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ମିଟୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଚିତ୍ତରଞ୍ଜନ ଜେନା ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର କର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇଠି ଶେଷ କରୁଛୁ ଆଜିର ଚିରହରିତ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଶୋର ଚକ୍ର।

ପିଲାମାନେ, ଆମ ଓଡ଼ିଶାର ମହାପର୍ବ ରଥଯାତ୍ରା କେବଳ ଗୋଟିଏ ଦିନର ପର୍ବ ନୁହେଁରେ ପିଲେ, ଏହା ପଛରେ ରହିଛି ମାସ ମାସ ଧରି ଚାଲିଥିବା ନିଷ୍ଠା, ପରିଶ୍ରମ, ପରମ୍ପରା ଓ ଭକ୍ତିର ଅଦ୍ଭୁତ ସମନ୍ୱୟ। ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ ହୁଏ। ମହାରଣା ସେବକ, କମାର, ରୂପକାର, ଦର୍ଜି ସମସ୍ତେ ଲାଗିପଡ଼ନ୍ତି ରଥ ନିର୍ମାଣରେ। ପ୍ରତ୍ୟେକ କାମ ଶାସ୍ତ୍ରବିଧି ଅନୁସାରେ ହୁଏ। ରଥ ପ୍ରସ୍ତୁତି ସହ ଶ୍ରୀମନ୍ଦିରରେ ମଧ୍ୟ ଚାଲିଥାଏ ବିଭିନ୍ନ ନୀତିକାନ୍ତି, ଯେମିତିକି ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା, ଅଣବସର ଏବଂ ନବଯୌବନ ଦର୍ଶନ। ଏହି ସମୟରେ ଭକ୍ତମାନଙ୍କ ମନରେ ଉତ୍ସାହ ଆଉ ଅପେକ୍ଷା ଦିନକୁ ଦିନ ବଢ଼ିଚାଲେ। ପୁରୀ ସହର ନୂଆ ରୂପ ନେଇଥାଏ। ବଡ଼ଦାଣ୍ଡ ସଫା କରାଯାଇ ସୁରକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯାତାୟତ ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥାମାନେ ମିଳିତ ଭାବରେ ବ୍ୟାପକ ପ୍ରସ୍ତୁତି କରିଥାନ୍ତି। କେବଳ ପୁରୀ ନୁହେଁରେ ପିଲେ, ସାରା ଓଡ଼ିଶାରେ ରଥଯାତ୍ରା ପାଇଁ ଚାଲିଥାଏ ସମାନ ଉତ୍ସାହ। ଗାଁ ଗାଁରେ ରଥ ତିଆରି ହୁଏ, ମନ୍ଦିର ସଜାଯାଏ, ଭଜନ ଓ ସଂକୀର୍ତ୍ତନର ଆସର ବସେ। ରଥଯାତ୍ରାର ପ୍ରସ୍ତୁତି ଆମକୁ ପରମ୍ପରା, ଶୃଙ୍ଖଳା, ଭାଇଚାରା, ସମର୍ପଣ ଏବଂ ସହଯୋଗର ବାର୍ତ୍ତା ଦିଏ। ଏହା ଯୋଗୁଁ ଏକ ମହାନ ସଂସ୍କୃତି ପିଢ଼ି ପରେ ପିଢ଼ି ଜୀବନ୍ତ ରହେ। ହଁରେ ପିଲେ, ବର୍ତ୍ତମାନ ସାରା ଓଡ଼ିଶା ରଥଯାତ୍ରାର ସ୍ପର୍ଶରେ ଭିଜିଯାଇଛି। ଆମେ ବି ସେଥିରେ ମଜିଯିବା, ହଜିଯିବା, ଶୁଣିବା ଭକ୍ତି ଗୀତଟିଏ। ଗାଇଛନ୍ତି ସ୍ୱାଗତିକା ସ୍ୱାଇଁ, ରଚନା ଅଲେଖ ଚନ୍ଦ୍ର ସାମଲ।

0: ପିଲେ, ଆମ ଓଡ଼ିଶା ମାଟି ତାହାର ସମୃଦ୍ଧ ପରମ୍ପରା, କଳା, ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନା ପାଇଁ ସାରା ବିଶ୍ୱରେ ପରିଚିତ। ଏହି ସଂସ୍କୃତିର ହୃଦୟରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା। ଏହା ଏକ ମହାପର୍ବ ନୁହେଁ, ବରଂ ଓଡ଼ିଆ ଅସ୍ମିତା ଏବଂ ସାମୂହିକ ସଂସ୍କୃତିର ପରିଚୟ। ରଥଯାତ୍ରା ଆମକୁ ଶିଖାଏ ଭଗବାନଙ୍କ ନିକଟରେ ସମସ୍ତେ ସମାନ। ଜାତି, ଧର୍ମ, ବର୍ଣ୍ଣ କିମ୍ବା ଧନୀ ଗରିବର କୌଣସି ଭେଦଭାବ ନାହିଁ। ଆସ ଆଜି ଜାଣିବା କେବଳ ପୁରୀ କାହିଁକି ସାରା ଓଡ଼ିଶାରେ ରଥଯାତ୍ରା କିପରି ପାଳିତ ହୁଏ ସେ ବିଷୟରେ ଶୁଣିବା। ଓଡ଼ିଶା ସଂସ୍କୃତିରେ ରଥଯାତ୍ରା କହିଛନ୍ତି ପ୍ରତାପ କୁମାର ପତି।
1: ପିଲାମାନେ, ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ସେହି ପର୍ବମାନଙ୍କ ମଧ୍ୟରେ ପବିତ୍ର ରଥଯାତ୍ରା ଅନ୍ୟତମ। ଏହି ପର୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭାବରେ ପାଳନ କରାଯାଏ, ମାତ୍ର ପୁରୀର ରଥଯାତ୍ରା ପୃଥିବୀ ପ୍ରସିଦ୍ଧ ଅଟେ। ପୁରୀର ପୁରୁଷୋତ୍ତମଙ୍କର ରହସ୍ୟ ବିଚିତ୍ରମୟ। କେଉଁଠି କାଠରେ ମୂର୍ତ୍ତି ତ କେଉଁଠି ପଥର, କେଉଁଠି ରଥରେ ଏକା ତ କେଉଁଠି ଚତୁର୍ଥା ମୂର୍ତ୍ତି। କେତେକ ଜାଗାରେ ପୁରୁଷମାନେ ରଥ ଟାଣିଲା ବେଳେ ଆଉ କେତେକ ଜାଗାରେ ମହିଳାମାନେ ରଥ ଟାଣନ୍ତି। କେଉଁଠି ରାଜା ଛେରା ପହଁରା କରନ୍ତି ତ ଆଉ କେଉଁଠି ମହିଳା, ପୁଣି ଆଉ କେତେକ ଜାଗାରେ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିମାନେ ମଧ୍ୟ ଛେରା ପହଁରା କରିଥାନ୍ତି। କେଉଁଠି ଗୁଣ୍ଡିଚା ଆଉ ବାହୁଡ଼ା ଦିନ ରଥଟଣା ଓ ଆଉ କେଉଁଠି ପରଦିନ ରଥଟଣା ମଧ୍ୟ ହୁଏ। ଏହି ସଂସ୍କୃତି ଓ ପରମ୍ପରା ସବୁଠୁ ଭିନ୍ନ। ପିଲାମାନେ, ପୁରୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ, ତେଣୁ ଏହି ଯାତ୍ରାକୁ ଶ୍ରୀ ଗୁଣ୍ଡିଚା ଯାତ୍ରା କହିଥାଉ। ସାଧାରଣରେ ଆମେ ଏହି ଯାତ୍ରାକୁ ଘୋଷଯାତ୍ରା, ଧ୍ୱନିଯାତ୍ରା, ଦଶାବତାର ଯାତ୍ରା, ପତିତପାବନ ଯାତ୍ରା, ଦକ୍ଷିଣାୟନ ଯାତ୍ରା ଭଳି ବହୁବିଧ ନାମରେ ଜାଣିଥାଉ। ବୈଦିକ ପରମ୍ପରାରେ ଶ୍ରୀମନ୍ଦିରରେ ରତ୍ନବେଦୀକୁ ଅନ୍ତର୍ବେଦୀ କୁହାଯାଏ ଏବଂ ଗୁଣ୍ଡିଚା ମନ୍ଦିରର ଜନ୍ମବେଦୀକୁ ମହାବେଦୀ କୁହାଯାଏ। ଅନ୍ତର୍ବେଦୀରୁ ବାହାରି ମହାବେଦୀ ପର୍ଯ୍ୟନ୍ତ କରାଯାଉଥିବା ଏହି ପବିତ୍ର ଯାତ୍ରାକୁ ହିଁ ରଥଯାତ୍ରା କୁହାଯାଏ। ବେଦ, ବେଦାନ୍ତ, ଶାସ୍ତ୍ରୀୟ ସିଦ୍ଧାନ୍ତର ନିୟମ ଅନୁସାରେ ଜଗନ୍ନାଥଙ୍କର ଏହି ମହାନ ରଥଯାତ୍ରାର ପ୍ରକୃତ ମୌଳିକ ନାମ ହେଉଛି ମହାବେଦୀ ମହୋତ୍ସବ ବା ବ୍ରହ୍ମ ଉତ୍ସବ ରଥଯାତ୍ରା। ଏହି ରଥଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୁଏ। ପୁଣି ଦଶମୀ ତିଥିରେ ଫେରନ୍ତା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ବାହୁଡ଼ା ଯାତ୍ରା ବୋଲି କହିଥାଉ। ତିନି ଠାକୁରଙ୍କ ପାଇଁ ପ୍ରତିବର୍ଷ ନୂଆ କାଠରେ ତିନୋଟି ଅଲଗା ଅଲଗା ରଥ ତିଆରି ହୁଏ। ଜଗନ୍ନାଥଙ୍କର ରଥ ସବୁଠାରୁ ବଡ଼ ଓ ସୁଭଦ୍ରାଙ୍କର ରଥଟି ସବୁଠାରୁ ସାନ। ଏହି ଯାତ୍ରାରେ ଦଇତାପତିମାନେ ତିନି ଦିଅଙ୍କୁ ଶ୍ରୀମନ୍ଦିରରୁ ପହଣ୍ଡି ବିଜେ କରାଇ ରଥ ଉପରେ ବିଜେ କରାନ୍ତି। ଏହାପରେ ଠାକୁରଙ୍କ ପରମ ସେବକ ଓଡ଼ିଶାର ଗଜପତି ମହାରାଜା ରଥ ଉପରେ ସୁନା ଖଡ଼ିକାରେ ଛେରାପହଁରା କରିଥାନ୍ତି। ତାଙ୍କ ଅନୁପସ୍ଥିତିରେ ମୁଦିରସ୍ଥ ଛେରାପହଁରା କାର୍ଯ୍ୟ ତୁଲେଇବାର ବିଧି ରହିଛି। ଭକ୍ତମାନେ ରଥ ଦୌଡ଼ିକୁ ଧରି ଶରଧା ବାଲିରେ ବଡ଼ ଦାଣ୍ଡରେ ରଥ ଟାଣନ୍ତି, ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନିଅନ୍ତି। ସେଠାରେ ଦିଅମାନେ ମାଉସୀ ମା ମନ୍ଦିରରେ ନଅ ଦିନ ଅବସ୍ଥାନ କଲାପରେ ବଡ଼ ଦେଉଳକୁ ଫେରନ୍ତି। ତିନି ଦିଅଁ ଏକାଦଶୀ ତିଥିରେ ସୁନା ବେଶରେ ସୁଶୋଭିତ ହୁଅନ୍ତି। ଜଗନ୍ନାଥ ଯେଉଁ ରଥରେ ବିଜେ କରନ୍ତି

ସେହି ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା 23 ହାତ, ଶିଖରରେ ଚକ୍ର ଆଉ ଗରୁଡ଼। ଏହି ରଥର ରଙ୍ଗ କଳା ଓ ହଳଦିଆ, ସେଥିରେ 16 ଗୋଟି ଚକ ଲାଗିଥାଏ। ବଳଭଦ୍ର ରଥଙ୍କ ନାମ ତାଳଧ୍ୱଜ। ଏହାର ଉଚ୍ଚତା 22 ହାତ, ଉପରେ ତାଳ ଗଛର ଚିହ୍ନ, ରଙ୍ଗ ନୀଳ ଓ ନାଲିଆ, ଏଥିରେ 14 ଗୋଟି ଚକ ଥାଏ। ସୁଭଦ୍ରାଙ୍କ ରଥର ନାମ ଦର୍ପ ଦଳନ ବା ଦେବ ଦଳନ ବା କେହି କେହି ପଦ୍ମଧ୍ୱଜ ବୋଲି କହିଥାନ୍ତି। ଏହାର ଉଚ୍ଚତା 21 ହାତ। ଏହି ରଥକୁ ଆବରଣ କରିଥିବା କପଡ଼ାର ରଙ୍ଗ କଳା ଓ ନାଲିଆ, ସେଥିରେ 12 ଗୋଟି ଚକ ଲାଗିଥାଏ। ଏହି ରଥରେ ସ୍ୱୟଂ ସୁଦର୍ଶନ ବିଜେ କରନ୍ତି। ପିଲାମାନେ, ଆଜିକାଲି ଶ୍ରୀକ୍ଷେତ୍ର ପୁରୀ ଭଳି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରାରେ ରଥଯାତ୍ରା ମହା ଆନନ୍ଦରେ ପାଳିତ ହେଉଅଛି। ଉଦାହରଣ ସ୍ୱରୂପ ବାରିପଦା, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ସ୍ଥାନରେ ମହା ଆଡ଼ମ୍ବରରେ ଏବେ ପାଳନ ହେଉଛି। ଏହି ଯାତ୍ରାରେ ସବୁ ଧର୍ମ ଓ ସବୁ ଜାତିର ଲୋକେ ଯୋଗ ଦିଅନ୍ତି। ଏହାଦ୍ୱାରା ଜାତିଭେଦ, ଛୁଆଁଛୁଆଁ ଆଦି ଭାବ ମନରେ ରହେ ନାହିଁ। ମନରେ ଗର୍ବ, ଅହଂକାର ଆଦି ଭାବନା ମଧ୍ୟ ଦୂରେଇ ଯାଏ। ଆମ ରାଜ୍ୟର ବିଭିନ୍ନ ଜାଗାରେ ଭିନ୍ନ ପରମ୍ପରାରେ କିଭଳି ରଥଯାତ୍ରା ପାଳିତ ହେଉଅଛି ତାର ଉଦାହରଣ ଦେଉଛି। କୋରାପୁଟକୁ ଶାବର ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ଜଗନ୍ନାଥ ହେଉଛନ୍ତି ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ପୂଜିତ ନୀଳମାଧବ, ଶବରମାନଙ୍କ ବଂଶଧର ଦୈତା ଭାବେ ପରିଚିତ। ଜଗନ୍ନାଥଙ୍କର ନବକଳେବର ସମୟରେ ଶୁଦ୍ଧିକ୍ରିୟା ପାଳନ କରିଥାନ୍ତି। ରଥଯାତ୍ରା ସମୟରେ ଆଦିବାସୀ ପଲ୍ଲୀର ମୁଖିଆ ଛେରାପହଁରା କରନ୍ତି। ଏଠାରେ ଗୋଟିଏ ରଥ ତିଆରି ହୁଏ। ପିଲାମାନେ, ଏବେ ଜାଣିବା କଳାହାଣ୍ଡିର ରଥଯାତ୍ରା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ପିପିଲା ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଠାକୁରଙ୍କୁ କୁଣିଆ ହିସାବରେ ଆଣି ରଥରେ ବସାଇ ଘୋଷଯାତ୍ରା ପାଳନ କରନ୍ତି। ଠାକୁରଙ୍କୁ ଟୋକେଇରେ ବୁହାଇ ରଥ ଉପରକୁ ଅଣାଯାଇଥାଏ। 2 ଜଣ ଭାରୁଆ ଆଣନ୍ତି। ଏହି 2 ଭାରୁଆଙ୍କୁ ନରିଆ ବୋଲି କୁହାଯାଏ। ନୟାଗଡ଼ ରଥଯାତ୍ରା ଭିନ୍ନ ଧରଣର। ଏଠାରେ ରାଜ ପରିବାର ଓ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଳିତ ହୁଏ। ସମ୍ପୃକ୍ତ ତହସିଲଦାର ବା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଛେରାପହଁରା ପରେ ରଥଟଣା କରନ୍ତି। ଢେଙ୍କାନାଳର ରଥଯାତ୍ରା ଖୁବ୍ ଆନନ୍ଦଦାୟକ। ପହଣ୍ଡି ସମୟରେ ବହୁ ସଂଖ୍ୟକ ମହିଳା ନୂଆ ପହଁରାମାନ ଧରି ରାସ୍ତା ସଫା କରିଥାନ୍ତି। କୁହାଯାଏ ମାନସିକ ପାଇଁ ମହିଳାମାନେ ଏହି ପରମ୍ପରାକୁ ଆପଣାଇ ନେଇଛନ୍ତି। ବାରିପଦା ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର। ରାଜଦରବାର ଅମଳରୁ ମନ୍ଦିର ସ୍ଥାପନାଠାରୁ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କର ରଥଯାତ୍ରା ଚାଲୁଅଛି। ପୁରୀରେ ନୂଆ କାଠରେ ରଥ ନିର୍ମାଣ ହେବାବେଳେ ବାରିପଦାରେ ପୁରୁଣା କାଠରେ ରଥ ନିର୍ମାଣ ହୁଏ। ଆବଶ୍ୟକ ପଡ଼ିଲେ ରଥ ପାଇଁ ନୂଆ ଶାଳ କାଠ ବ୍ୟବହୃତ ହୁଏ। ରଥଯାତ୍ରା ପରେ କାଠଗୁଡ଼ିକୁ ହେମସାଗର ପୋଖରୀ ପାଣିରେ ବୁଡ଼ାଯାଇ ରଖାଯାଇଥାଏ। ଏଠାରେ 2 ଦିନ ଧରି ରଥ ଟଣା ହୁଏ। ପୁରୀରେ 3 ରଥ ଏକାବେଳେ ଟଣା ଯାଉଥିଲା ବେଳେ ବାରିପଦାରେ ଗୋଟିଏ ରଥ ଟଣା ହୋଇ ପହଞ୍ଚିବା ପରେ ଆଉ ଗୋଟିଏ ରଥର ଟଣା କାର୍ଯ୍ୟ ଆରମ୍ଭ ହୁଏ। 1975 ଆନ୍ତର୍ଜାତିକ ମହିଳା ବର୍ଷଠାରୁ ମା ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣୁଛନ୍ତି। ପିଲାମାନେ, କେନ୍ଦୁଝରର ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜ ସ୍ଥାପନ କରିଥିଲେ ବଳଦେବଜୀଉ ମନ୍ଦିର। ରାଜା ଜନାର୍ଦ୍ଦନ ଭଞ୍ଜଙ୍କ ସମୟରୁ କେନ୍ଦୁଝରରେ ରଥଯାତ୍ରା ପାଳିତ ହୋଇ ଆସୁଅଛି। ଗୋଟିଏ ରଥରେ 3 ଠାକୁରଙ୍କୁ ବିଜେ କରନ୍ତି। ଆଦିମ ଭୂୟାଁ ସମ୍ପ୍ରଦାୟର ଲୋକେ ରଥ ଟାଣନ୍ତି। ରଥ ଟାଣିବା ପାଇଁ ଶିଆଳି ଲତାରେ ରଥ ଦଉଡ଼ି ପ୍ରସ୍ତୁତ ହୁଏ। ଆସିଲେ ଝାରସଗୁଡ଼ାର ରଥଯାତ୍ରା କଥା ଜାଣିବା। ଏଠାକାର ରଥଯାତ୍ରାର ନାମ ରଥ ଦ୍ୱିତୀୟା। ରଥରେ ଛେରାପହଁରା କରନ୍ତି ଗୌନ୍ତିଆ। ପ୍ରଥମେ ଗୌନ୍ତିଆ ହିଁ ରେମୋଡ଼ାଠାରେ ରଥଯାତ୍ରା ଆରମ୍ଭ କରିଥିଲେ। ଏହାର ଅଳ୍ପ ଦୂରରେ କୁରୁଜଙ୍ଗାଠାରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। ଏଠାକାର ବିଶେଷତ୍ୱ ହେଉଛି ସେ ରୂପାବେଶ ହୁଅନ୍ତି। ପୁରୀ ବଡ଼ଦାଣ୍ଡରେ ରଥଟଣା ନ ହେବା ପର୍ଯ୍ୟନ୍ତ ଏଠାକାର ରଥକୁ ଯେତେ ଟାଣିଲେ ମଧ୍ୟ ରଥ ଗଡ଼େ ନାହିଁ ବୋଲି କଥିତ ଅଛି। ସୋନପୁରର କୁଟସମଲାଇ ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୁଏ। ରଥ ପରିକ୍ରମା ବେଳେ ନବଜାତ ଶିଶୁଙ୍କୁ ରଥ ଛୁଆଁଇବା ଏ ଅଞ୍ଚଳର ଲୋକ ପରମ୍ପରା ରହିଛି। ରଥ ଛୁଆଁ ନ ହେବା ପର୍ଯ୍ୟନ୍ତ ଶିଶୁର ପାଠପଢ଼ା ଆରମ୍ଭ ହୁଏ ନାହିଁ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମହାପ୍ରଭୁଙ୍କର ରଥଯାତ୍ରା ସମ୍ବନ୍ଧରେ ଜାଣିବା ପିଲାମାନେ। ଏଠାକାର ରଥର ନାମ ବ୍ରହ୍ମ ତାଳଧ୍ୱଜ ରଥ। ଏହା ଓଡ଼ିଶାର ସର୍ବବୃହତ ରଥ। ଏଠାରେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରନ୍ତି। ଏଠାରେ 2 ଦିନ ଧରି ରଥ ଟଣା ହୁଏ। ତୁଳସୀ କ୍ଷେତ୍ରାଧିପତି ଫଣିଭୂଷଣ ଶ୍ରୀ ବଳଦେବ ସେନାପାଟ ବେଶରେ ବୀର ଦର୍ପରେ ମଣିଶୃଙ୍ଗ ମନ୍ଦିରରୁ ବାହାରି ସିଂହ ଦରଜା ଅତିକ୍ରମ କରି ପହଣ୍ଡି ବିଜେ ହୁଅନ୍ତି। ପୂଜାପଣ୍ଡାମାନେ ପ୍ରଭୁଙ୍କୁ ରଥାରୂଢ଼ କରାନ୍ତି।

0: ଶ୍ରୀଜୀଉଙ୍କ ପୁରୋହିତ ଗୋସାଇଁ ବ୍ରାହ୍ମଣ ଛେରାପହଁରା ପରିଚାଳନା କରନ୍ତି। ଜଣେ ସେବାୟତ ନାଲି ଲୁଗା କପଡ଼ା ଅଣ୍ଟାରେ ବାନ୍ଧି ମୁଣ୍ଡରେ ନାଲି ପଗଡ଼ି ବାନ୍ଧି ଡାହୁକ ସାଜେ। ତାଙ୍କ ଇଙ୍ଗିତରେ ରଥଟଣା ହୁଏ, କୌତୂହଳପୂର୍ଣ୍ଣ ଗୀତ ଗାନ ହୁଏ, ଏହାକୁ ଡାହୁକ ଗୀତ କହନ୍ତି। ଏହି ରଥର ନାମ ବ୍ରହ୍ମତାଳ ଧ୍ୱଜ ରଥ। ସାରଥିର ନାମ ପ୍ରଦ୍ୟୁମ୍ନ, ଉଚ୍ଚତା 65 ଫୁଟ। ଦୌଡ଼ିର ନାମ ବାସୁକୀ। ରଥର ଆବରଣ 7 ଗୋଟି ରଙ୍ଗ। ବିଶେଷ କରି ଏ ବର୍ଷ ନୂଆ 1013 ଖଣ୍ଡ କାଠରେ ରଥ ନିର୍ମାଣ ହୋଇଛି। ଅର୍କକ୍ଷେତ୍ର ଯାଜପୁରୀରେ ମଧ୍ୟ ମହାସମାରୋହରେ ରଥଯାତ୍ରା ପାଳିତ ହୁଏ। ଏହି ଯାତ୍ରା 3 ଦିନ ଧରି ଅନୁଷ୍ଠିତ ହୁଏ, ମାଘ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଭୁଙ୍କୁ ଆଳତୀ ପରେ ରଥରେ ଛେରାପହଁରା ନୀତି ହୁଏ, ରାଜଗୁରୁ ଛେରାପହଁରା କରିଥାନ୍ତି। ମନ୍ଦିର ସାମ୍ନା ଦାଣ୍ଡରେ ପୂର୍ବ ଦିଗକୁ ରଥଯାତ୍ରା ହୁଏ। ଛତ୍ରୀ ତ୍ରାସ ଘଣ୍ଟୁଆଙ୍କ ଘଣ୍ଟାର ତାଳେ ତାଳେ ରଥ ଗୁଣ୍ଡିଚା ମନ୍ଦିରକୁ ଯାଏ। 21 ଜଣ ସେବକ 21ଟି ଦୀପ ଧରି ଆଳତୀ କରିଥାନ୍ତି। ଏହାକୁ କେହି କେହି ସ୍ନାନ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ବା ଶରତ ଗୁଣ୍ଡିଚା ବୋଲି କହିଥାନ୍ତି। ଗଜପତି ହୁଅନ୍ତୁ, ଦୈତା ହୁଅନ୍ତୁ, ମହିଳା ହୁଅନ୍ତୁ କି ବିଭିନ୍ନ ଜାଗାରେ ରାଜପରିବାରର ହୁଅନ୍ତୁ, ସମସ୍ତେ ଏହି ରଥଯାତ୍ରା ପରମ୍ପରାକୁ ମସ୍ତକର ଚନ୍ଦନ କରି ପାଳନ କରିଆସୁଛନ୍ତି। ଉତ୍କଳୀୟ ପରମ୍ପରାରେ ଏହି ରଥଯାତ୍ରା ସମାଜରେ ସତ୍ୟ ଧର୍ମ ନ୍ୟାୟ ପ୍ରେମ ଐକ୍ୟ ମୈତ୍ରୀ ଶାନ୍ତି ଓ ସଂହତି ପ୍ରଭୃତିର ପ୍ରତିଷ୍ଠା ହେଉ। ବିଶେଷ କରି ଓଡ଼ିଆ ଜାତିର ଦେବତାଙ୍କର ଏହି ପର୍ବ ଆଜି କେବଳ ଉତ୍କଳ ଖଣ୍ଡରେ ସୀମିତ ନ ରହି ଦେଶ ବିଦେଶରେ ପାଳିତ ହେଉଅଛି।
1: ପିଲାଏ, ଏଥର ଆସ ଶୁଣିବା ଆଉ ଗୋଟିଏ ଭକ୍ତି ଗୀତ। ପୁରାତନ ରଚନାରୁ ଏ ଗୀତଟିକୁ ଗାଇଛନ୍ତି ଜୟପ୍ରକାଶ ମହାନ୍ତି।

0: ପିଲାଏ, ଧର୍ମ ହେଉଛି ମନର ଭାବନା ଆଉ ବିଶ୍ୱାସ, କିନ୍ତୁ ବିଜ୍ଞାନ ହେଲା ଆମ ଆଧୁନିକ ଯୁଗର ଦୈନନ୍ଦିନ ଜୀବନର କେନ୍ଦ୍ରବିନ୍ଦୁ। ଆଜିକାଲି ବିଜ୍ଞାନ ବିନା ଆମ ଜୀବନର କିଛି ସତ୍ତା ନାହିଁ ବୋଲି ମନେ ହୁଏ। ଶୋଇକରି ଉଠିବାଠାରୁ ନେଇ ରାତିରେ ପୁଣି ଥରେ ଶୋଇବା ଯାଏ ସବୁଠି ବିଜ୍ଞାନର ପସରା। ଆସ ଆଜି ବିଜ୍ଞାନ ବାର୍ତ୍ତାରେ ଜାଣିବା ପୃଥିବୀର ଜଳ ସଙ୍କଟ ସମୟରେ ବର୍ଷା ଜଳକୁ କିଭଳି ଆମେ ସଞ୍ଚୟ କରି ରଖିପାରିବା, ମାନେ ରେନ୍ ୱାଟର ହାର୍ଭେଷ୍ଟିଂ। ଆସ ଶୁଣିବା ବର୍ଷା ଜଳ ଅମଳ, କହିଛନ୍ତି ଅନୁସୂୟା ମିଶ୍ର।
1: ପିଲାମାନେ, ବର୍ଷାର ଟୁପୁରୁ ଟୁପୁରୁ ଶବ୍ଦ ତୁମକୁ ନିଶ୍ଚୟ ଭଲ ଲାଗୁଥିବ। ବର୍ଷା ଦିନେ ଗରମ ଗରମ ପକୁଡ଼ି ମୁଢ଼ି ଚା ସହିତ କେତେ କ'ଣ ସୁଆଦିଆ ଖାଦ୍ୟ ଯୋଡ଼ି ହୋଇଯାଏ। କବି ଲେଖକମାନେ କଲମ ଧରି ବସି ପଡ଼ନ୍ତି, ବର୍ଷାକୁ ନେଇ କେତେ ଯେ ଗୀତ କବିତା ଲେଖାଯାଏ ତାର କଳନା ନାହିଁ। ତୁମେ କିନ୍ତୁ ବିଜ୍ଞାନ ଯୁଗର ପିଲା, ବର୍ଷା କିପରି ସୃଷ୍ଟି ହେଉଛି, ବର୍ଷା ପାଣି ଆମ ପାଇଁ କେତେ ଦରକାର, ଏ ବିଷୟରେ ତୁମର କିଛି ଧାରଣା ଥିବ। ତଥାପି ଆମକୁ ବର୍ତ୍ତମାନର ସମୟ ସହିତ ତାଳ ଦେଇ ଚଳିବାକୁ ହେବ। ତୁମେ ଜାଣିଥିବ ଆମ ଦେଶରେ ଏବେ ସହରର ଆକାର ବଢ଼ିବାରେ ଲାଗିଛି, ବଡ଼ ବଡ଼ ନବଶୁମ୍ବୀ ଅଟ୍ଟାଳିକା ତିଆରି ହେଉଛି। ସେଥିପାଇଁ ମାଟି ତଳର ମଧୁର ଜଳକୁ ବୋରିଂ ମାଧ୍ୟମରେ ଉପରକୁ ଆଣି କୋଠା ତିଆରିଠାରୁ ଆରମ୍ଭ କରି ସେଠାରେ ରହୁଥିବା ଲୋକମାନଙ୍କର ଦୈନନ୍ଦିନ ବ୍ୟବହାର ପାଇଁ ମଧ୍ୟ ସେହି ମାଟି ତଳର ପାଣିକୁ କାମରେ ଲଗାଯାଉଛି। କୃଷିକ୍ଷେତ୍ରରେ ଭୂତଳ ଜଳର ବହୁଳ ବ୍ୟବହାର ପଞ୍ଜାବ, ହରିୟାଣା, ଗୁଜରାଟ, ରାଜସ୍ଥାନ, ତାମିଲନାଡୁରେ ଦେଖିବାକୁ ମିଳେ। ମାତ୍ର ଦୁଃଖର କଥା ହେଲା, ସମଗ୍ର ପୃଥିବୀରେ ମଧୁର ଜଳର ପରିମାଣ ମାତ୍ର ଶତକଡ଼ା ଦୁଇଭାଗ ହେବାବେଳେ ଲୁଣି ଜଳ ବା ସମୁଦ୍ର ଜଳର ପରିମାଣ ଶତକଡ଼ା 98 ଭାଗ ରହିଥାଏ। ଖୁସିର କଥା ହେଲା, ସମୁଦ୍ର ପୃଷ୍ଠର ଜଳ ବାଷ୍ପ ହୋଇ ଜଳୀୟ ବାଷ୍ପରେ ପରିଣତ ହୁଏ, ପରେ ସେହି ଜଳୀୟ ବାଷ୍ପ ଘନୀଭୂତ ହୋଇ ବର୍ଷା ଜଳ ଏବଂ ବରଫରେ ପରିଣତ ହୁଏ। ତ କେଉଁଠି ବର୍ଷା ଜଳ ଝରଣା ଦେଇ ନଦୀ ସମୁଦ୍ରକୁ ଚାଲିଯାଏ। ଏହି ଝରଣା ଏବଂ ନଦୀ ଜଳକୁ ଆନିକଟ ମାଧ୍ୟମରେ ଅଟକାଇ ଆମେ ଜଳ ବିଦ୍ୟୁତ ପ୍ରସ୍ତୁତ କରୁ, ଜଳସେଚନ କରୁ। ମାତ୍ର ଅତ୍ୟଧିକ ଲୋକସଂଖ୍ୟା ବୃଦ୍ଧି ଯୋଗୁଁ ଗୃହ ନିର୍ମାଣ, କଳକାରଖାନା, ବିଶେଷ କରି ଲୁଗା କାରଖାନାରେ ପ୍ରଚୁର ପରିମାଣର ମଧୁର ଜଳ ଖର୍ଚ୍ଚ ହୋଇଯାଏ। ତେଣୁ ମଧୁର ଜଳକୁ ପୁଣି ଥରେ ମାଟି ତଳେ ସଞ୍ଚୟ କରି ରଖିବା ପ୍ରକ୍ରିୟା ଆମକୁ ଆପଣେଇବାକୁ ପଡ଼ିବ, ଯାହାକୁ ଆମେ ଏବେ ବର୍ଷା ଜଳ ଅମଳ ବା ରେନ୍ ୱାଟର ହାର୍ଭେଷ୍ଟିଂ ବୋଲି କହୁଛୁ। ମାଟି ତଳେ ଜଳକୁ ସଞ୍ଚୟ କରି ରଖିବା ପାଇଁ ଆମ ଦେଶର ତାମିଲନାଡୁରେ ପ୍ରଥମେ 2001 ମସିହାରୁ ଏକ ନିୟମ ପ୍ରଣୟନ କରାଯାଇଥିଲା। ଏହି ନିୟମ ଅନୁସାରେ ପ୍ରତି ଘରର ଛାତରୁ ନିର୍ଗତ ବର୍ଷା ଜଳ ସିଧାସଳଖ ନାଳ ନର୍ଦ୍ଦମାକୁ ନ ଯାଇ ଏକ ସ୍ୱତନ୍ତ୍ର ପାଇପ୍ ଯୋଗେ ମାଟି ତଳେ ଥିବା ଏକ ବଡ଼ କୁଣ୍ଡ ମଧ୍ୟକୁ ପଠାଯାଏ।

0: କୁଣ୍ଡର ତଳଭାଗରୁ ପାଣି ଅନ୍ୟ ଏକ ମୋଟା ପାଇପ୍ ଦେଇ ଗଭୀର ମାଟିକୁ ଛଡ଼ାଯାଏ, ଯାହାଫଳରେ ଲକ୍ଷ ଲକ୍ଷ ଲୋକଙ୍କର ଘରୁ ନିର୍ଗତ ହେଉଥିବା ବର୍ଷା ପାଣି ମାଟି ସ୍ତରକୁ ଭିଜାଇ ମାଟି ତଳେ ଥିବା ଜଳସ୍ତରକୁ ବଢ଼ାଇ ଦିଏ, ଫଳରେ ମାଟି ତଳର ସ୍ୱଚ୍ଛ ଏବଂ ମଧୁର ଜଳର ଭଣ୍ଡାର ଅକ୍ଷତ ରହେ। ଏହି ପ୍ରକ୍ରିୟା ଏବେ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଆରମ୍ଭ ହୋଇଛି। ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଅନେକ ପୋଖରୀ ଖୋଳାଯାଇ ବର୍ଷା ଜଳକୁ ସାଇଥିବା ସହିତ ମାଟି ତଳକୁ ଶୋଷି ହୋଇଯିବାରେ ସାହାଯ୍ୟ କରୁଛି। ଗୁଜୁରାଟର ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରରେ ଛୋଟ ଛୋଟ ହଜାର ହଜାର ସଂଖ୍ୟକ ଗାତ ଖୋଳି ଦିଆଯାଉଛି। ବର୍ଷା ହେବା ମାତ୍ରେ ଉକ୍ତ ଗାତ ଦେଇ ପାଣି ମାଟି ତଳକୁ ଚାଲିଯାଉଛି। ରାଜସ୍ଥାନରେ ମଧ୍ୟ ଠିକ୍ ସେହି ଅବସ୍ଥାରେ ପାଣିକୁ ସଞ୍ଚୟ କରାଯାଉଛି। ପିଲାମାନେ, ତୁମେ ସବୁ ଖବରକାଗଜ କିମ୍ବା ଟିଭିର ସମ୍ବାଦରୁ ଜାଣିଥିବ ଯେ ଆମ ରାଜଧାନୀ ଦିଲ୍ଲୀରେ ଖରାଦିନେ ଭୟଙ୍କର ଜଳ ସମସ୍ୟା ଦେଖାଦିଏ। ସେଠାକାର ବସ୍ତି ବାସିନ୍ଦାଙ୍କଠାରୁ ଆରମ୍ଭ କରି ଅନ୍ୟ ଲୋକମାନେ ନିଜର ଗାଧୁଆଘର ପାଣିକୁ ନ ଫୋପାଡ଼ି ପାଇଖାନାରେ ବ୍ୟବହାର କରନ୍ତି। ଆହୁରି ଅନେକ ରୋଷେଇ ଘର ଏବଂ ଗାଧୁଆଘରର ପାଣିକୁ ବାଡ଼ି ବଗିଚାରେ ମଡ଼ାନ୍ତି। ତେଣୁ ଆମର ଚିନ୍ତା କରିବା କଥା, ଆମ ଦେଶରେ ମୌସୁମୀ ବାୟୁ ପ୍ରବାହ ଯୋଗୁଁ ମାତ୍ର 3-4 ମାସ ଯାଏ ବର୍ଷା ହୁଏ, ତାହା ପୁଣି ଅନିୟମିତ ବୃଷ୍ଟିପାତ, କେଉଁଠି ବେଶୀ ତ କେଉଁଠି କମ୍। ମାତ୍ର ସମସ୍ତଙ୍କ ପାଇଁ ମଧୁର ପାଣି ନିହାତି ଦରକାର। ତେବେ ବର୍ଷା ପାଣିକୁ ଆମେ ଖୋଲା କୁଣ୍ଡରେ ସାଇତି ରଖିଲେ ସେଥିରେ ଚଢ଼େଇ ପଡ଼ି ମରିବାର ସମ୍ଭାବନା ଅଛି। ମାରାତ୍ମକ ଜୀବାଣୁ, ଭୂତାଣୁ, ପରଜୀବୀ ଯେମିତିକି ଜିଆ ଏବଂ ଜୋକମାନେ ମଧ୍ୟ ସେଥିରେ ବଢ଼ିପାରନ୍ତି। ତେଣୁ ଆମେ ଯଦି ଛାତରୁ ଗଡ଼ୁଥିବା ପାଣିକୁ ମୋଟା ପାଇପ୍ ଯୋଗେ ସଂଗ୍ରହ କରି ମାଟି ତଳେ କେତୋଟି ବଡ଼ ବଡ଼ ସିମେଣ୍ଟ ଟାଙ୍କିରେ ଛାଡ଼ିଦେବା, ତେବେ ଆମ ରାଜ୍ୟରେ ମଧ୍ୟ ମାଟି ତଳର ସ୍ୱଚ୍ଛ ମଧୁର ପାଣିର ପରିମାଣ କମିବ ନାହିଁ। କିନ୍ତୁ ମନେ ରଖିବାକୁ ହେବ ଯେ ଟାଙ୍କିର ତଳଭାଗକୁ ସିମେଣ୍ଟରେ ଢଳେଇ ନକରି ଇଟାଗୁଣ୍ଡ ଏବଂ ରଗଡ଼ା ବାଲି ସ୍ତରରେ ପାଣିକୁ ଛାଡ଼ିବା, ତେବେ ପାଣି ସହଜରେ ତଳକୁ ଭେଦିଯିବ, ଯାହା ମରୁଡ଼ି ସମୟରେ ଚାଷୀଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହିତ ଆମର ଦୈନନ୍ଦିନ ଜୀବନର ଆବଶ୍ୟକତା ହେଉଥିବା ଜଳ ଖର୍ଚ୍ଚକୁ ମଧ୍ୟ ସମ୍ଭାଳିପାରିବ। ଆଉ ଗୋଟିଏ ସହଜ ଉପାୟ ହେଲା ବୃକ୍ଷରୋପଣ। ତୁମେ ତ ସବୁ ଜାଣିଛ, ଗଛ ଆମକୁ କେବଳ ଫଳ, ଫୁଲ, ଖାଦ୍ୟ, ଅମ୍ଳଜାନ ଯୋଗାଏ ନାହିଁ, ବରଂ ଗଛ ଆମ ପାଇଁ ଜଳୀୟ ବାଷ୍ପ ମଧ୍ୟ ବାୟୁମଣ୍ଡଳକୁ ଛାଡ଼ିଥାଏ। କେବଳ ସେତିକି ନୁହେଁ, ଗଛର ଚେରବାଟ ଦେଇ ବର୍ଷା ଜଳ ଗଭୀର ମାଟିକୁ ଚାଲିଯାଏ, ଫଳରେ ମୃତ୍ତିକା କ୍ଷୟ ହୁଏ ନାହିଁ, ବରଂ ମାଟିର ଉପରଅଂଶ ଧୋଇ ହୋଇ ନ ଯାଇ ସ୍ଥିର ହୋଇଯାଏ ଏବଂ ପ୍ରଚୁର ପରିମାଣର ମଧୁର ଜଳ ମାଟି ତଳେ ଜମା ହୋଇ ରହେ। ଆମେ ଯଦି ନିଷ୍ଠାର ସହିତ ବୃକ୍ଷରୋପଣ କରିବା, ତେବେ ମଧୁର ଜଳର ଅଭାବ ଆଦୌ ରହିବ ନାହିଁ। ଏହା ବ୍ୟତୀତ ବହୁ ସଂଖ୍ୟକ ପୋଖରୀ ଖୋଳିବା ଏବଂ ସେଗୁଡ଼ିକୁ ଦଳମୁକ୍ତ କରି ରଖିବା, ତେବେ ଯାଇ ଆମେ ପୋଖରୀ ପାଣିକୁ ଚାଷ କାମରେ ଲଗାଇବା ସହିତ ସେଥିରେ ମାଛ ଚାଷ ମଧ୍ୟ କରିପାରିବା ଏବଂ ମାଟି ତଳର ଜଳସ୍ତରକୁ ମଧ୍ୟ ବଢ଼ାଇପାରିବା। ପିଲାମାନେ, ତୁମେ ସବୁ ଜାଣିଛ, ପୋଖରୀକୁ ପୃଥିବୀର ବୃକକ୍ ବା କିଡ୍ନୀ ବୋଲି କୁହାଯାଏ, କାରଣ ପୋଖରୀ ବାହାରର ଅଳିଆ ଆବର୍ଜନାକୁ ନିଜର ତଳଭାଗରେ ରଖି ପାଣିକୁ ମାଟି ତଳକୁ ଛାଣି ପଠାଇଦିଏ। ତେଣୁ ଆମେରିକା, ଲଣ୍ଡନ, କାନାଡ଼ା, ସ୍ୱିଜରଲ୍ୟାଣ୍ଡ, ଜର୍ମାନ ଭଳି ଦେଶରେ ବଡ଼ ବଡ଼ ମନୁଷ୍ୟକୃତ ପୋଖରୀ ଖୋଳି ବର୍ଷା ଜଳକୁ ସାଇତି ରଖାଯାଉଛି। ସେଠାକାର ପୋଖରୀଗୁଡ଼ିକ ଆକାରରେ ଏତେ ବଡ଼ ହୋଇଥାଏ ଯେ ଲୋକମାନେ ତାକୁ ମନୁଷ୍ୟକୃତ ହ୍ରଦ ବୋଲି କହନ୍ତି। ଦଳମୁକ୍ତ ସଫା ପାଣିରେ ମାଛ ଛାଡ଼ନ୍ତି, ବୋଟିଂ କରନ୍ତି, ପିକନିକ୍ କରିବାକୁ ସେଠି ବଢ଼ିଥିବା ଗଛମୂଳେ ଏବଂ ହ୍ରଦ କୂଳରେ ଭିଡ଼ ଜମାନ୍ତି। ପିଲାମାନେ, ତୁମେ ସବୁ ଚିନ୍ତା କର, ଆମ ଦେଶରେ ମଧ୍ୟ ବହୁତ ଅନାବାଦୀ ବା ପରିତ୍ୟକ୍ତ ଜମି ପଡ଼ିଛି। ଆମ ଦେଶର ଯୁବକମାନଙ୍କର ସଂଖ୍ୟା ପୃଥିବୀର ଅନ୍ୟ ଦେଶଠାରୁ ଢେର ଅଧିକ, କେବଳ ଯାହା ସଚେତନତାର ଅଭାବ। ଆମେ ଯଦି ବର୍ଷା ଜଳକୁ ଅମଳ କରିବା କଥାକୁ ଚିନ୍ତା କରିବା, ତେବେ ଆମ ଦେଶରେ ବଡ଼ ବଡ଼ ମଧୁର ଜଳରେ ପୂର୍ଣ୍ଣ ପୋଖରୀ, ହ୍ରଦ ସହିତ ମାଟି ତଳେ ଥିବା ପ୍ରଚୁର ପରିମାଣ ମଧୁର ଜଳ ଭରପୁର ହୋଇ ରହିବ। ତେବେ ଆମେ ସମସ୍ତେ ମିଳିମିଶି ବର୍ଷା ଜଳକୁ ମାଟି ତଳକୁ ପଠାଇବାର ବ୍ୟବସ୍ଥା କରିବା ଏବଂ ନିଶ୍ଚିନ୍ତରେ ରହି ପୃଥିବୀର ସୁନ୍ଦର ପରିବେଶକୁ ଉପଭୋଗ କରିବା।
1: ପିଲେ, ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର।

0: ଶୁଣିଲେ କାର୍ଯ୍ୟକ୍ରମ କିଶୋର ଚକ୍ର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ ନେକ୍ସଟ।

0: ବନ୍ଧୁ, ଶ୍ରୀଚରଣୀଙ୍କ ପୁରା ନାମ ହେଉଛି ନାଲାପୁରେଡ୍ଡି ଶ୍ରୀଚରଣୀ। ସେ 2004 ମସିହା ଅଗଷ୍ଟ ମାସ 4 ତାରିଖରେ ଆନ୍ଧ୍ରପ୍ରଦେଶର କାଡ଼ାପା ଜିଲ୍ଲା ଅନ୍ତର୍ଗତ ୟାରାମଲ୍ଲପଲ୍ଲୀ ଗାଁରେ ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ତାଙ୍କ ଜିଲ୍ଲାର ପ୍ରଥମ ମହିଳା ଯିଏ ଭାରତୀୟ ଦଳରେ ସାମିଲ ହୋଇ କ୍ରିକେଟ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ବାପା ଚନ୍ଦ୍ରଶେଖର ରେଡ୍ଡି ଏକ ତାପଜ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରନ୍ତି ଏବଂ ମା ଲକ୍ଷ୍ମୀ ଦେବୀ ଜଣେ ଗୃହିଣୀ ଅଟନ୍ତି।
1: ବନ୍ଧୁ, ତୁଳସୀ ଦୁଇପତ୍ରରୁ ବାସିବା ଭଳି ପିଲାଟି ଦିନରୁ ହିଁ ପାଠପଢ଼ା ସହିତ ଖେଳକୁ ଗୁରୁତ୍ୱ ଦେଉଥିଲେ ଶ୍ରୀଚରଣୀ। ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ, ତାଙ୍କ ବାପା ତାଙ୍କୁ ବ୍ୟାଡମିଣ୍ଟନ ପ୍ରତି ଉତ୍ସାହିତ କରିଥିଲେ। ସେ କ୍ରିକେଟରେ ପ୍ରବେଶ କରିବା ପୂର୍ବରୁ ଖୋ ଖୋ ମଧ୍ୟ ଖେଳିଥିଲେ। ତାଙ୍କ ମାମୁ କିଶୋର କୁମାର ରେଡ୍ଡି ତାଙ୍କୁ କ୍ରିକେଟ୍ ପ୍ରତି ଉତ୍ସାହିତ କରିଥିଲେ ଏବଂ ତାଲିମ ମଧ୍ୟ ଦେଇଥିଲେ। କ୍ରିକେଟ୍ ଜଗତରେ ତାଙ୍କର ସବୁଠାରୁ ବଡ଼ ପ୍ରେରଣା ସାଜିଥିଲେ ସ୍ମୃତି ମନ୍ଧାନା ଏବଂ ୟୁବରାଜ ସିଂ।

0: ବନ୍ଧୁ, ଆମର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ସାର୍ କହିଛନ୍ତି, ସ୍ୱପ୍ନ ତାହା ନୁହେଁ ଯାହା ଆମେ ଶୋଇକରି ଦେଖୁ, ସ୍ୱପ୍ନ ତାହା ଅଟେ ଯାହା ଆମକୁ ଶୋଇବାକୁ ଦେଇନଥାଏ। ହଁ ବନ୍ଧୁ, ଠିକ୍ ସେହିପରି କ୍ରିକେଟକୁ ଜୀବନର ଲକ୍ଷ୍ୟ ଏବଂ ସ୍ୱପ୍ନ କରିସାରିବା ପରେ ଶ୍ରୀଚରଣୀ ମଧ୍ୟ ନିଜ ଆଖିରୁ ନିଦକୁ ହଜେଇ ଦେଇଥିଲେ।
1: ପ୍ରତିଦିନ ଦୀର୍ଘ ସମୟର ଅଭ୍ୟାସ, ଖରାପ ପାଣିପାଗ ସହ ଆର୍ଥିକ ସମସ୍ୟା ଓ କଠିନ ପ୍ରତିଯୋଗିତା ସବୁକୁ ଅତିକ୍ରମ କରିବାକୁ ପଡ଼ିଥିଲା ତାଙ୍କୁ। କେତେବେଳେ ଦଳରେ ସୁଯୋଗ ମିଳିନଥିଲା ତ କେତେବେଳେ ଭଲ ପ୍ରଦର୍ଶନ ସତ୍ତ୍ୱେ ଚୟନ ହୋଇନଥିଲେ, ଏସବୁ ସତ୍ତ୍ୱେ ବି କେବେ ହାର ମାନିନଥିଲେ ଶ୍ରୀଚରଣୀ।
0: ହଁ ବନ୍ଧୁ, ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ, ସମୟ ଆସିଲେ ତାହାର ଫଳ ନିଶ୍ଚୟ ମିଳେ। ଏହି କଥାକୁ ନିଜ ଜୀବନରେ ପ୍ରମାଣ

0: ଆଜିର ସଫଳ କ୍ରିକେଟର ଭାବେ ଭଲ ପାଇବା ସାଉଣ୍ଟି ଚାଲିଛନ୍ତି ଶ୍ରୀଚରଣୀ।
1: ଭାରତର 19 ବର୍ଷରୁ କମ୍ ବିଶ୍ୱକପ୍ ଦଳରେ ସ୍ଥାନ ପାଇବାରେ ବିଫଳ ହେବା ପରେ ସେ 23 ବର୍ଷରୁ କମ୍ ସ୍ତରର ଚୟନ ସମୟରେ ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଏବଂ ପରେ ତାଙ୍କୁ ମହିଳା ପ୍ରିମିୟର ଲିଗ୍ ବା WPL 2025ରେ ସ୍ଥାନ ମିଳିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ WPLରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ଶ୍ରୀଚରଣୀ।
0: ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ WPLରେ ଡେବ୍ୟୁ କରିଥିଲେ ଏବଂ 2 ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ମଧ୍ୟ ନେଇଥିଲେ। ଶ୍ରୀଚରଣୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ WPL ଫାଇନାଲ୍ରେ ପହଞ୍ଚି ପାରିଥିଲା ଏବଂ ସେଠାରେ ଶ୍ରୀଚରଣୀ 2 ୱିକେଟ୍ ନେଇଥିଲେ ଏବଂ ତାଙ୍କ ଦଳ ରନର୍ସ ଅପ୍ ହୋଇଥିଲା।

0: ବନ୍ଧୁ, ଆଜି ହେଉଛି ଜୁଲାଇ ମାସ 11 ତାରିଖ, ଅର୍ଥାତ୍ ବିଶ୍ୱ ଜନସଂଖ୍ୟା ଦିବସ ବା ୱାର୍ଲ୍ଡ ପପୁଲେସନ୍ ଡେ। ଆଜିର ଏହି ବିଶେଷ ଦିବସଟି ଆମକୁ କେବଳ ବଢୁଥିବା ଜନସଂଖ୍ୟା ବିଷୟରେ ମନେ ପକାଇ ଦିଏ ନାହିଁ, ବରଂ ଏହା ଆମକୁ ସଚେତନ କରାଏ ସୀମିତ ସମ୍ବଳ ଏବଂ ଆମ ପୃଥିବୀର ସୁରକ୍ଷା ବିଷୟରେ।
1: ଯଦି ଆମେ ତଥ୍ୟ ଉପରେ ନଜର ପକାଇବା ବନ୍ଧୁ, ତେବେ 1999 ମସିହାରୁ ମିଳିତ ଜାତିସଂଘ ବା ୟୁନାଇଟେଡ୍ ନେସନ୍ ତରଫରୁ ଏହି ଦିବସଟି ପାଳନ କରାଯାଇ ଆସୁଛି। ଆଜି ସମଗ୍ର ବିଶ୍ୱର ଜନସଂଖ୍ୟା 8.3 ବିଲିୟନ୍ ବା 830 କୋଟି ଅତିକ୍ରମ କରିସାରିଛି ଏବଂ ଆମ ପ୍ରିୟ ଭାରତବର୍ଷ ଆଜି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହୋଇସାରିଛି।
0: କିନ୍ତୁ ବନ୍ଧୁ, ଏହି ବଡ଼ ଜନସଂଖ୍ୟା ଆମ ପାଇଁ କେବଳ ଏକ ଆହ୍ୱାନ ନୁହଁ, ଏହା ଆମ ପାଇଁ ଏକ ବଡ଼ ସୁଯୋଗ ମଧ୍ୟ। କାରଣ ଆଜି ଆମ ଦେଶ ପାଖରେ ବିଶ୍ୱର ସବୁଠାରୁ ବଡ଼ ଯୁବଶକ୍ତି ବା ଡେମୋଗ୍ରାଫିକ୍ ଡିଭିଡେଣ୍ଟ ରହିଛି। ଭାରତର ପ୍ରାୟ 65% ଜନସଂଖ୍ୟା ହେଉଛନ୍ତି ଯୁବପିଢ଼ି। ତେଣୁ ଆଜିର ଯୁବପିଢ଼ି ହିସାବରେ ଆମ ସମସ୍ତଙ୍କର ଏକ ବଡ଼ ସାମାଜିକ ଦାୟିତ୍ୱ ରହିଛି।
1: ଜନସଂଖ୍ୟା ବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା, ଉପଯୁକ୍ତ ସ୍ୱାସ୍ଥ୍ୟ

0: ସେବା ଲିଙ୍ଗଗତ ସମାନତା ଏବଂ ପରିବେଶର ଯେଉଁ ସନ୍ତୁଳନ ରହିବା ଆବଶ୍ୟକ ସେଥିପାଇଁ ସଚେତନତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ପ୍ରତ୍ୟେକ ନାଗରିକଙ୍କୁ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଜୀବନ ଦେବାକୁ ଚାହୁଁଛେ, ତେବେ ଜନସଂଖ୍ୟାର ଏହି ଶକ୍ତିକୁ ଆମକୁ ଦକ୍ଷତା ଏବଂ ସଠିକ ଦିଗରେ ବ୍ୟବହାର କରିବାକୁ ହେବ।
1: ତେବେ ବନ୍ଧୁ, ଆସନ୍ତୁ ଆଜିର ଏହି ବିଶେଷ ଦିବସରେ ଶପଥ ନେବା, ବିଶ୍ୱ ଜନସଂଖ୍ୟାକୁ ଏକ ବୋଝ ନ ଭାବି ଏହାକୁ ସଚେତନତା, ମାନବିକ ଅଧିକାରର ସୁରକ୍ଷା ଏବଂ ସ୍ଥାୟୀ ବିକାଶ ବା ସଷ୍ଟେନେବଲ ଡେଭଲପମେଣ୍ଟ ମାଧ୍ୟମରେ ଏକ ସୁସ୍ଥ, ସଚେତନ ଏବଂ ସମୃଦ୍ଧ ସମାଜ ଗଠନ ଦିଗରେ ନିଜର ଶ୍ରେଷ୍ଠ ଯୋଗଦାନ ଦେବା।
0: ତେବେ ବନ୍ଧୁ, ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଆମକୁ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ ଇସାରା ଦେଲାଣି। ଆମ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଓ ମେଲ୍ ମାଧ୍ୟମରେ ଜଣାଇବା ପାଇଁ ଆଦୌ ଭୁଲିବେ ନାହିଁ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 3753001।
0: ଆମକୁ ମେଲ୍ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମ ମେଲ୍ ଆଇଡିଟି ନୋଟ୍ କରନ୍ତୁ yv.airctc@gmail.com। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ବିଶ୍ୱଜିତା,
1: ଆଉ ମୁଁ ପ୍ରତୀକ୍ଷା
0: ରହୁଛୁ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ଦ୍ୱାରା ଆୟୋଜିତ ଭାରତ ନ୍ୟୁଜିଲାଣ୍ଡ ଏକ ବିଜୟ ସହଭାଗିତା ଶୀର୍ଷକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥିରେ ରାଜନୀତି, ବ୍ୟବସାୟ, ଶିଳ୍ପ, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା

0: କଳା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ। ଭାରତ ନ୍ୟୁଜିଲାଣ୍ଡ ବ୍ୟବସାୟିକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା, ବଜାର ପ୍ରବେଶ, ପୁଞ୍ଜିନିବେଶ, ସେବା, ପ୍ରଯୁକ୍ତି ଓ ଦକ୍ଷ ମାନବ ସମ୍ଭଳ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ନ୍ୟୁଜିଲାଣ୍ଡ ସମ୍ପର୍କକୁ ମଜବୁତ କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି ଏହି ଅବସରରେ କହିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ୍ ଏକାଡେମୀ ପରିସରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅର୍ବାନ୍ ଚ୍ୟାଲେଞ୍ଜ ପାଣ୍ଠି ଅଧୀନରେ ପୌର ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି ସମ୍ପର୍କିତ ଆୟୋଜିତ କର୍ମଶାଳାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ପ୍ରଦୂଷଣମୁକ୍ତ ନିର୍ମାଣ ସାମଗ୍ରୀ ଏବଂ ଦୀର୍ଘସ୍ଥାୟୀ ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ଏହି ଅବସରରେ ସ୍ୱାକ୍ଷରିତ ହୋଇଛି। ଏଥିରେ ଓଡ଼ିଶା ଅର୍ବାନ୍ ଏକାଡେମୀ, ଆଇଆଇଟି ଭୁବନେଶ୍ୱର ଏବଂ ଡେଭଲପ୍ମେଣ୍ଟ ଅଲ୍ଟରନେଟିଭ୍ସ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗୁ କରାଯାଇଛି। ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟରେ ଦେୟମୁକ୍ତ ତ୍ରୁଟି ସମ୍ପର୍କରେ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟା ସମୟରେ।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी, सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही करता है,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ ସନ୍ଧ୍ୟା 6:10ରେ, ଝୁମର ଗୀତ ସନ୍ଧ୍ୟା 6:30ରେ, କଣ୍ଠଶିଳ୍ପୀ ମନୋଜ କୁମାର ଦାସ, ଓଡ଼ିଆ କଥାଚିତ୍ର ଗୀତ ରାତି 7:02ରେ। ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ରାତି 7:25ରେ, ବନାନୀ ରାତି 7:30ରେ, ଏଥିରେ ଶୁଣିବେ ମାଟିର ଜଳ ଧାରଣ କ୍ଷମତା ଓ ଜଙ୍ଗଲ ସମ୍ପର୍କରେ ହର୍ଷବର୍ଦ୍ଧନ ଉଦ୍ଗତାଙ୍କ ସହିତ ଆଲୋଚନା। ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଶିକ୍ଷାବିତ୍ ମୃଣାଲ ଚାଟାର୍ଜୀଙ୍କ ସହିତ ଆଲୋଚନା ପ୍ରଚାର କରିବୁ ରାତି 8:00ରେ। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାରର 10ମ ଅଧ୍ୟାୟ ରାତି 8:30ରେ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ରାତି 9:30ରେ ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05ରେ, ଅନୁଚିନ୍ତା ସକାଳ 6:35ରେ, ଉପସ୍ଥାପନା ତୀର୍ଥାନନ୍ଦ ମିଶ୍ର, ଶ୍ରୀମଦ୍ ଭାଗବତର 93ତମ ଭାଗ ସକାଳ 6:40ରେ, ସକାଳ 7:10ରେ ଆମର ସ୍ୱାସ୍ଥ୍ୟରେ ଶୁଣିବେ ଅଭିପାତ ଅବସ୍ଥା, ଆଲୋଚନା କରିବେ ଡାକ୍ତର କୈଳାସନାଥ ଶାସ୍ତ୍ରୀ, ଶିଶୁ ସଂସାର ସକାଳ 7:25ରେ, ଏଥିରେ ଶୁଣିବେ ସଙ୍ଗୀତ ରୂପକ ରଥ ଯାଏ କଡ଼ି କଡ଼ି, ପରିବେଷଣ କରିବେ ଗୋପାଳ ଦାସ ସ୍ମାରକୀ ବଡ଼ ମୂଳ ବସନ୍ତ କଳାକାରମାନେ, ରଚନା ଏବଂ ସଙ୍ଗୀତ ସୁଶାନ୍ତ ପାଣି। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30ରେ, ଏଥିରେ ଶୁଣିବେ ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ, ଆଲୋଚକ ବିଶ୍ୱନାଥ ସାମନ୍ତରାୟ, ବୈଦେହିଶ ବିଳାସର 82ତମ ଭାଗ ସକାଳ 8:45ରେ। ସଙ୍ଗୀତ ରୂପକ ବର୍ଷାରାଣୀ ପ୍ରଚାର କରିବୁ ଦିନ 10:00ରେ, ରଚନା ସୁରେଶ ଚନ୍ଦ୍ର ଦାସ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ସୁନୀଲ ଶତପଥୀ, ଅଭୁଲା ଗୀତ ଦିନ 11:10ରେ, କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ଏବଂ ସୁମିତା ଗରାବୁଡ଼ୁ, ଗୋପାଳଙ୍କ ଉଗାଳା ଦିନ 11:30ରେ, ପରିବେଷଣ କରିବେ ଧ୍ରୁବଚରଣ ବେହେରା ଏବଂ ସାଥୀ, କେନ୍ଦ୍ରା ଗୀତ ଦିନ 1:10ରେ, ପରିବେଷଣ କରିବେ ରତ୍ନାକର ନାଥ, ନାରୀ ମହଲେ ଆଳାପ ଦିନ 1:20ରେ, ଏଥିରେ ଶୁଣିବେ ଲେଖିକା ଖାଦ୍ୟ ଗବେଷିକା ରୀନା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର, ଆପଣଙ୍କ ଚିଠି ଦିନ 2:45ରେ। ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10ରେ। କାର୍ଯ୍ୟକ୍ରମ ସ୍କୃତିର ପାହାଚ ଅପରାହ୍ନ 5:00ରେ, ଏଥିରେ ଶୁଣିବେ ଅବସରପ୍ରାପ୍ତ ଶିକ୍ଷକ ଏବଂ ଧାରାବାହିକ କଳାକାର ଚକ୍ରଧର ତ୍ରିପାଠୀଙ୍କ ସହିତ ସାକ୍ଷାତକାର, ଯୁବବାଣୀରେ ସମ୍ପର୍କ ଅପରାହ୍ନ 5:30ରେ, ଏଥିରେ ଶୁଣିବେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 76ତମ ଭାଗ ସନ୍ଧ୍ୟା 6:10ରେ, ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25ରେ, ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30ରେ, ବିଷୟ ପରିବେଶ ଅନୁକୂଳ କୃଷି, ବିଶେଷଜ୍ଞ ଦିଲ୍ଲୀପ ରଞ୍ଜନ ଷଡ଼ଙ୍ଗୀ, ରାତି 8:00ରେ ଶୁଣିବେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ଅଖିଳ ଭାରତୀୟ ଇଂରାଜୀରେ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ, ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00ରେ, ମୋ ପସନ୍ଦ ପ୍ରଚାର କରିବୁ ସକାଳ 9:00ରେ, କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 12:00ରେ, ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:25ରେ, କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00ରେ, ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संप्रति वार्ताः श्रूयन्ताम् प्रवाचिका निधिः झाः। आदौ मुख्याः वार्ताः। भारत न्यूजीलैंड देशयोः द्विपक्षीय सम्बन्धाः सामरिक सहभागिता स्तरे समेधिताः। त्रिंशदधिकद्विसहस्रवर्षं यावत् पारस्परिक व्यापारं द्विगुणीकृत्य पञ्चत्रिंशत्सहस्रकोटिरुप्यकाणि

0: ପୁରାତନ ରଚନାରୁ ଶୁଣିଲେ ମନୋଜ କୁମାର ଦାସଙ୍କ କଣ୍ଠରେ ଝୁମର ଗୀତ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

0: গন্ডা এবং কোয়াংকো যায়। সবুরি ভাষারে
1: কেবল আকাশবাণী।

କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା କମିଟିର ରିପୋର୍ଟ ଅନୁଯାୟୀ ଏସ୍ଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ଆଜି ବିର୍ଲା ଗ୍ରୁପ୍ ପକ୍ଷରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ତଥା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି ବୈଠକରୁ ଜଣାପଡ଼ିଛି ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନରେ ଥିବା କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ବିର୍ଲା ଗ୍ରୁପ୍ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଏକ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ରିଫାଇନାରୀ କ୍ଷମତାକୁ ଆହୁରି 2 ମିଲିୟନ୍ ଟନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି ଏଥିଲାଗି ଅତିରିକ୍ତ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବ ଏହାଫଳରେ କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବର୍ଷକୁ 3 ମିଲିୟନ୍ ଟନ୍କୁ ବୃଦ୍ଧି ପାଇବ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି ଏଥିପାଇଁ ଇକୋ ସିଷ୍ଟମ ବିକଶିତ କରାଯାଉଛି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ତଥା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ବୈଠକରେ ରାଜ୍ୟରେ ବିର୍ଲା ଗ୍ରୁପ୍ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରସ୍ତାବ ନିବେଶ ଏବଂ ପ୍ରକଳ୍ପର ମଧ୍ୟ ସମୀକ୍ଷା ହୋଇଥିଲା ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ରାଜସ୍ୱ ମଡେଲ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ରାଜ୍ୟ ସରକାର ଏବଂ ଗୃହ ଓ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରଠାରେ ଏକଦିବସୀୟ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ୟୁଏଲ୍ବିଗୁଡ଼ିକ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନ କରି ନିଜସ୍ୱ ରାଜସ୍ୱ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳର ଭିଭିଭୂମି ସୁଦୃଢ଼ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ୟୁଏଲ୍ବି ଓ ଏନ୍ଏସ୍ସିଗୁଡ଼ିକୁ ବୃହତ୍ ଭିଭିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ଭଳ ହାସଲ କରିବାରେ ସକ୍ଷମ କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା 2036 ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ଉଲ୍ଲେଖନୀୟ ସ୍ତରରେ ପହଞ୍ଚାଇବା ପାଇଁ ପୌରସଂସ୍ଥା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଛନ୍ତି କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍ 15 ଆରମ୍ଭ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସମସ୍ତ ଭିଭିଭୂମି ବିକାଶ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି ଯୋଜନା ଅଧୀନରେ ପ୍ରକଳ୍ପ ମୂଲ୍ୟର 25% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୁନ 50% ଅର୍ଥ ଋଣ ମ୍ୟୁନିସିପାଲ ବଣ୍ଡ କିମ୍ବା ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ ସଂଗ୍ରହ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ପୁରୀ ଟାଉନ୍ହଲ୍ଠାରେ ରଥଯାତ୍ରାର ତ୍ରୁଟିଶୂନ୍ୟ ସୁପରିଚାଳନା ନେଇ ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର 8 ସ୍ଥାନରେ ନୂତନ ପାର୍କିଂ ବ୍ୟବସ୍ଥା କରାଯାଇଛି ଶ୍ରଦ୍ଧାଳୁଙ୍କ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି ଛକରୁ ଆରମ୍ଭ କରି ପୁରୀ କୋଣାର୍କ ରୋଡ୍ ସହିତ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି ଭିଡ଼ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ସ୍ଥାୟୀ ସହରୀକରଣ ଓ ଜଳବାୟୁ ସହନଶୀଳ ଭିଭିଭୂମିକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତିରେ ଓଡ଼ିଶା ଅର୍ବାନ୍ ଏକାଡେମୀ ଆଇଆଇଟି ଭୁବନେଶ୍ୱର ଏବଂ ଡେଭଲପ୍ମେଣ୍ଟ
ଅଲ୍ଟରନେଟିଭ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଏହି କେନ୍ଦ୍ର ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ପାଲଟିବ। ସହରୀ ବିକାଶ କେବଳ ଭୌତିକ ଭିଭିଭୂମି ନିର୍ମାଣ ମଧ୍ୟରେ ସୀମିତ ନ ରହି ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନକଲ୍ୟାଣ ଭିଭିଭୂମି ଓ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ, ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ଭାବେ

0: ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ବିଭିନ୍ନ ସହରରେ ରେଭିନ୍ୟୁ ମଡେଲରେ ଆମେ ବଡ଼ ବଡ଼ ଇନଫ୍ରାଷ୍ଟ୍ରକ୍ଚର ତିଆରି କରିବାକୁ ଯିବୁ, ତା ପାଇଁ ଯେଉଁ ଫଣ୍ଡସର ଆବଶ୍ୟକତା ଅଛି, ଡ୍ରେନେଜ୍ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ଯିବୁ, ବା ଏଭଳି ବଡ଼ ବଡ଼ ଷ୍ଟ୍ରକ୍ଚର ପାଇଁ ଆମକୁ ଯେଉଁ ଫଣ୍ଡସର ଆବଶ୍ୟକତା ରହିଛି ସେ ଆବଶ୍ୟକତାକୁ ଆମେ ମେଣ୍ଟେଇବା ପାଇଁ 25-25 ଷ୍ଟେଟ୍ ଆଣ୍ଡ ସେଣ୍ଟ୍ରାଲର ସିଆର୍ ପରେ ଯେଉଁ 50% ଆଉ ଆବଶ୍ୟକତା ଥିଲା ତା ହୁଡ଼କୁ ଆମକୁ ଦେବ ବୋଲି ଆଜି ନିଷ୍ପତ୍ତି ହେଲା ଏବଂ MOU ସାଇନ୍ ମଧ୍ୟ ହେଲା। ଆମେ ୱେଷ୍ଟ ଟୁ ଚାର୍କୋଲ, ୱେଷ୍ଟ ଟୁ ବାୟୋଗ୍ୟାସ, ୱେଷ୍ଟ ଟୁ ଏନର୍ଜି ଟୁ ଆନିମାଲ ଫିଡ୍ସ ମଧ୍ୟ ତିଆରି କରିବାକୁ ଯାଉଛୁ, ଯାହାକି ଆମ ପାଇଁ ଆମ ପରିବେଶ ପାଇଁ ଆବଶ୍ୟକତା ଥିଲା।
0: ଓଡ଼ିଶାକୁ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବା ପାଇଁ ଗବେଷଣା, ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ପ୍ରସାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପୁରୀ ଶ୍ରୀମନ୍ଦିରରେ ଆଜି ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଖଳିଲାଗି ଓ ଚନ୍ଦନ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ପତି ମହାପାତ୍ର ଓ ଦୈତାପତି ସେବକ ଶ୍ରୀଜୀଉଙ୍କୁ ମୋଦକ ଲାଗି କରିବେ। ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥାନ୍ତି। ଆସନ୍ତାକାଲି ରାଜପ୍ରସାଦ ବିଜେନୀତି ଅନୁଷ୍ଠିତ ହେବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିକ୍ଷକ ବଦଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସେର୍କେ ଯୋଗଦେଇ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ସନ୍ତୁଳନ ରଖିବା ଆବଶ୍ୟକ। ଯେଉଁ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଶିକ୍ଷକ ଅଭାବ ଥିବା ବିଦ୍ୟାଳୟକୁ ବଦଳି କରାଯିବ। ଜିଲ୍ଲାରେ ଏକ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଢ଼ୀ, କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 347.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ 11% ଅଧିକ। ହୀରାକୁ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611.62 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 5 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 33,443 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,09,673 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ବିଷୟ ବିଶ୍ୱ ଜନସଂଖ୍ୟା ଦିବସ। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ସୁକନ୍ୟା ଜେନା। ଭାରତବର୍ଷ ଏକ ବିଶାଳ ଦେଶ। ହିମାଳୟଠାରୁ କୁମାରିକା ଓ ଗୁଜରାଟରୁ ଉତ୍ତର ପୂର୍ବ 7 ଭଉଣୀ ରାଜ୍ୟ ଯାଏଁ ବିସ୍ତୃତ। ଏହି ବିସ୍ତୃତ ଭୂଖଣ୍ଡରେ ବହୁ ବିବିଧତା ମଧ୍ୟରେ ଏକତା ବୈଶିଷ୍ଟ୍ୟ ହୋଇଥିବା ବେଳେ ବହୁବିଧ ସମସ୍ୟା ମଧ୍ୟ ରହିଛି। ସାରା ବିଶ୍ୱ ହେଉ ବା ଭାରତବର୍ଷ,

0: ଦୀର୍ଘ ବର୍ଷ ଧରି ଯେଉଁ ଜ୍ୱଳନ୍ତ ସମସ୍ୟାଗୁଡ଼ିକ ସମ୍ମୁଖୀନ ହେଉଛି ତହିଁର ମୂଳ କାରଣ ଜନସଂଖ୍ୟା ବୃଦ୍ଧି ବୋଲି ବିଶେଷଜ୍ଞଗଣ ମତ ଦେଇଆସିଛନ୍ତି। ଭାରତର ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ଘଟୁଛି। ଦେଶ ସ୍ୱାଧୀନତା ପାଇବାର 4 ବର୍ଷ ପରେ 1951 ମସିହାରେ ଦେଶର ଜନସଂଖ୍ୟା 36 କୋଟି ହୋଇଥିଲା। 2001 ମସିହା ବେଳକୁ ଜନସଂଖ୍ୟା ଅନୁସାରେ 100 କୋଟିରୁ ଅଧିକ ହୋଇଥିଲା। ସାମ୍ପ୍ରତିକ ଦେଶର ଜନବହୁଳତା 140 କୋଟି ପାଖାପାଖି କୁହାଯାଉଛି। 2030 ବେଳକୁ ପୃଥିବୀର ଜନବହୁଳ ରାଷ୍ଟ୍ର ହୋଇଥିବ ଭାରତବର୍ଷ। ସେହି ଅନୁସାରେ ଦାରିଦ୍ର୍ୟ, ବାସ ଅଭାବ ଓ ବେକାରୀ ପ୍ରଭୃତି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଜନସଂଖ୍ୟାର ଅସ୍ୱାଭାବିକ ଅଭିବୃଦ୍ଧି ଭାରତ ସମେତ ବିଶ୍ୱର କୌଣସି ଦେଶର ପ୍ରଗତିରେ ବଡ଼ ବାଧକ ଅଟେ। ଅନ୍ଧବିଶ୍ୱାସକୁ ସଂସ୍କାର, ସଚେତନତା ଅଭାବ ସମାଜରୁ ସମ୍ପୂର୍ଣ୍ଣ ରୂପରେ ମୂଳୋତ୍ପାଟନ ହୋଇପାରି ନାହିଁ। ଅନ୍ୟପଟରେ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ବହୁ ପରିମାଣରେ ବିକାଶ ଘଟିଛି, ଯାହାଫଳରେ ଜନ୍ମମାତ୍ରା ବୃଦ୍ଧି ଘଟୁଥିବାବେଳେ ମୃତ୍ୟୁ ସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି। ଜନସଂଖ୍ୟା ବୃଦ୍ଧି ଅନେକ ନୂତନ ସମସ୍ୟାକୁ ମଧ୍ୟ ଜନ୍ମ ଦେଇଥାଏ, ତାହା ମଧ୍ୟରେ ସାମାଜିକ ବିଶୃଙ୍ଖଳା ଅନ୍ୟତମ। ସୁସ୍ଥ ସାମାଜିକ ଏହାଫଳରେ ଭାଙ୍ଗିଯାଇଥାଏ। ଏଥିସହ ଅଭାବ ଅନଟନ, ବେକାରୀ, ଅପରାଧିକ କାର୍ଯ୍ୟ, ସାମାଜିକ ଅଶାନ୍ତି ସମତାଳରେ ବୃଦ୍ଧି ଘଟେ। ଜନସଂଖ୍ୟାର ଅବିଚାରିତ ଅଭିବୃଦ୍ଧି ଫଳରେ ଭବିଷ୍ୟତରେ ପ୍ରାୟ ସମସ୍ତ କ୍ଷେତ୍ରରେ ଦୁଃଖ, ଦୈନ୍ୟତା, ଅଭାବ ଓ କଷଣ ଦ୍ୱାରା ଲୋକେ ପୀଡ଼ିତ ହେବାର ସମ୍ଭାବନା ରହିଛି। ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଅନେକ ଯୋଜନା କରି ଲୋକଙ୍କୁ ସଚେତନ କରିଆସୁଛନ୍ତି। ଚିକିତ୍ସାଗତ ପଦ୍ଧତି ଜରିଆରେ ଜନ୍ମହାର ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରୋହାହନମୂଳକ ଘୋଷଣା ଆଦି କରାଯାଉଛି। ଛୋଟ ପରିବାର, ସୁଖୀ ପରିବାରର ବାସ୍ତବତା ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣରେ ହୃଦ୍ବୋଧ କରାଯାଉଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସରକାରଙ୍କ ନୀତି ନିୟମ ଲାଗୁ ହେବା ବାଞ୍ଛନୀୟ, ମାତ୍ର କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଉଛି। ଗୋଟିଏ ରାଷ୍ଟ୍ର, ଗୋଟିଏ ସମ୍ଭିଧାନ, ସମସ୍ତଙ୍କ ପାଇଁ ସମାନ ନୀତି ନିୟମ ପ୍ରଣୟନ ହେଉଥିବା ବେଳେ କେତେକ ଜନସଂଖ୍ୟା ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନୀତି ନିୟମକୁ ସଠିକ୍ ଭାବରେ ଅନୁପାଳନ କରୁନଥିବା ଦେଖାଦେଉଛି। ପରିବାରର ଜନସଂଖ୍ୟା ଅଧିକ ଫଳରେ ସେହି ପରିବାର ସମତୁଲ ଭାବରେ ବିକାଶ କରିପାରୁ ନାହିଁ, ଯାହାର ଭାର ଅନ୍ୟ ସମସ୍ତଙ୍କ ଉପରେ ପଡୁଛି। ଭାରତବର୍ଷ ହେଉ ଅବା ବିଶ୍ୱ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ 1987 ମସିହାର ପୃଥିବୀର ଜନସଂଖ୍ୟା 500 କୋଟିକୁ ସ୍ୱର୍ଶ କରିଥିବାବେଳେ ପ୍ରତିବର୍ଷ ଜୁଲାଇ 11 ତାରିଖ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ମିଳିତ ଜାତିସଂଘ 1999 ମସିହାରେ ଏହି ଦିବସ ପାଳନ କରିବାକୁ ସ୍ଥିର କରିଥିଲା। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ବିଷୟରେ ସଚେତନ କରିବା। ଦ୍ରୁତଗତିରେ ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ଖାଦ୍ୟ, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ବଢ଼ୁଛି। ପରିବେଶ ପ୍ରଦୂଷଣ, ଜଙ୍ଗଲ ସଫା, ପ୍ରାକୃତିକ ସମ୍ପଦର ଅଭାବ ମଧ୍ୟ ଦେଖାଦେଉଛି। ଜନସଂଖ୍ୟା ନିୟନ୍ତ୍ରଣ କରି ସ୍ଥାୟୀ ବିକାଶ ଦିଗକୁ ଯିବାର ଆବଶ୍ୟକତା ରହିଛି। 1999 ମସିହାରେ ଯେତେବେଳେ ଏହି ଦିବସ ପାଳନ ପାଇଁ ସ୍ଥିର କରାଗଲା, ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଥିଲା ଜନସଂଖ୍ୟା ବୃଦ୍ଧି ଉପରେ ସଚେତନତା ସୃଷ୍ଟି କରିବା, ପରିବାର ନିୟନ୍ତ୍ରଣ, ମହିଳା ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା, ଦାରିଦ୍ର୍ୟ, କ୍ଷୁଧା, ଜଳ ଓ ସମ୍ପଦର ସମସ୍ୟା ବାବଦରେ ଲୋକଙ୍କୁ ଜଣାଇବା, ଯୁବପିଢ଼ିର ଅଧିକାର, ଲିଙ୍ଗ ସମାନତା ଉପରେ ବିଶେଷ ଧ୍ୟାନ ଦେବା। ସରକାରଙ୍କ 2 ସନ୍ତାନ ନୀତି, ପରିବାର କଲ୍ୟାଣ ଯୋଜନା ବାବଦରେ ପ୍ରଚାର କରାଯାଇଥାଏ। ଚଳିତ ବର୍ଷ ଜନସଂଖ୍ୟା ଦିବସ ପାଳନ କାଳରେ ବାର୍ତ୍ତା ରଖାଯାଇଛି, ସୀମିତ ପରିବାର, ସୁଖୀ ପରିବାର, ଛୋଟ ପରିବାର, ଉଜ୍ଜଳ ଭବିଷ୍ୟତ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବିକାଶର ଆଧାର। ପ୍ରତ୍ୟେକ ପୁଅ ଓ ଝିଅ, ପ୍ରତ୍ୟେକ ନାଗରିକଙ୍କୁ ଶିକ୍ଷା ଓ ସଚେତନ କରିବା, ଆମେ 2 ଆମର 2କୁ ଆପଣାଇବା ଏହି ସମସ୍ୟାର କିଛି ସମାଧାନର ଉପାୟ ଅଟେ। ଜନସଂଖ୍ୟା ବୃଦ୍ଧି ଭାରତର ଏକ ଜାତୀୟ ସମସ୍ୟା। ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ନାଗରିକ ସଚେତନଶୀଳ ହେବାର ପରମ ଆବଶ୍ୟକତା ରହିଛି। ଦେଶକୁ ବିକାଶ ପଥରେ ଆଗେଇ ନେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ। 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଠନ କରିବା ପାଇଁ ଜନସଂଖ୍ୟା ବୃଦ୍ଧି ପ୍ରତିହତ କରିବା ସରକାର ଓ ଦେଶବାସୀଙ୍କ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ଅଟେ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଜନସଂଖ୍ୟା ଦିବସ, ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ଙ୍କ ଦ୍ୱାରା ଆୟୋଜିତ ଭାରତ ନ୍ୟୁଜିଲାଣ୍ଡ ଏକ ବିଜୟ ସହଭାଗିତା ଶୀର୍ଷକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ ବ୍ୟବସାୟିକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା, ବଜାର ପ୍ରବେଶ, ପୁଞ୍ଜିନିବେଶ, ସେବା, ପ୍ରଯୁକ୍ତି ଓ ଦକ୍ଷ ମାନବ ସମ୍ଭଳ କ୍ଷେତ୍ର

ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧ ପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏଥିରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗୁ କରାଯାଇଛି। ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ରଥ ଉପରକୁ ପବିତ୍ର କଳସ ଉଠାଯିବ। ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ମହାନଦୀ ଜଳ ବିବାଦ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି ବୋଲି ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ୍ ଏକାଡେମୀ ପରିସରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେତେକ ବିଶେଷ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ପଶ୍ଚିମବଙ୍ଗ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ରାତି 8 ସମୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ସୌରଭ ନାୟକ କଥାଚିତ୍ର love.com।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାଞ୍ଚଟି ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି20 ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ୍ ବିଳମ୍ବିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0: ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଚାରି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ ପାଞ୍ଚଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅକ୍ଲ୍ୟାଣ୍ଡର ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅକ୍ଲ୍ୟାଣ୍ଡରୁ ୱେଲିଂଟନ୍ ଏବଂ କ୍ରାଇଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍କକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି।
1: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे।
0: ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ନ୍ୟୁଜିଲାଣ୍ଡର ବ୍ୟବସାୟୀଙ୍କ ପାଇଁ 140 କୋଟି ଲୋକଙ୍କର ଏକ ବଜାର କ୍ଷେତ୍ର ଉନ୍କକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଲକ୍ସନ୍ କହିଛନ୍ତି। ଉଭୟ ଦେଶର ବ୍ୟବସାୟିକ କ୍ଷେତ୍ର ପ୍ରତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମରେ 10,000 ଅଧିକ ପ୍ରବାସୀ ଭାରତୀୟ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆକୁ ଗସ୍ତ ଶେଷ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତ ରହିବା ସ୍ୱାଭାବିକ, ହେଲେ ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ବିହାରର ଗୟାଠାରେ 18ତମ ବିହାର ବିଧାନସଭାର ସଦସ୍ୟଙ୍କୁ ନେଇ ଆୟୋଜିତ ଦୁଇଦିନିଆ ଓରିଏଣ୍ଟେସନ୍ ଏବଂ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏଭଳି ଶିବିର ଆୟୋଜନ ଫଳରେ ଗଣତନ୍ତ୍ର ମଜବୁତ ହେବା ସହ ସମ୍ଭିଧାନ ପ୍ରତି ନିର୍ବାଚିତ ସଦସ୍ୟଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତୀୟ ଗଣତନ୍ତ୍ର ଯାତ୍ରାପଥରେ ବିହାରର ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକଳାପ ମାର୍ଗଦର୍ଶକ ଭାବେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଧାନସଭାର ସଦସ୍ୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ରାଜ୍ୟରେ ନିଯୁକ୍ତି ସୁଯୋଗ, ସର୍ବାଙ୍ଗୀନ ବିକାଶ, ଦାଦନ ଶ୍ରମିକଙ୍କ ପ୍ରତି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରି ନିଜ ରାଜ୍ୟକୁ ଫେରାଇ ଆଣିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବିଧାନସଭା ପରିଚାଳିତ ହେଉଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ବ୍ୟବସାୟିକ ଉପଦେଷ୍ଟା କମିଟିର କାର୍ଯ୍ୟକୁ ସଠିକ୍ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି କୃତ୍ରିମ ବୁଦ୍ଧିମତା, ସହଜାତ ଭାଷା ପ୍ରକ୍ରିୟା ଏବଂ ଡିଜିଟାଲ୍ ମାଧ୍ୟମରେ ବିଧାନସଭାର କାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ସୟଦ ଅତା ହସନେନ୍ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉଦ୍ବୋଧନ ଦେଇଥିଲେ। ଭିଏତନାମର ଫୁକ୍ୱକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 21 ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ନୌକାରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ ନୌକା କର୍ମଚାରୀ ହନ୍ ମେ ରୁଟ୍ ଅନ୍ଗୋଇ ଦ୍ୱୀପର 400 ମିଟର ଦୂରତାରେ ଗସ୍ତ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହାନୋଇଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି, ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ରହିଛି। ଏ ସମ୍ବନ୍ଧୀୟ ସୂଚନା ଏବଂ ସହାୟତା ନିମନ୍ତେ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହୋ ଚି ମିନ୍ ସହରରେ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ଘର ମଧ୍ୟ ଜାରି କରାଯାଇଛି। ଏହି ଦୁଃଖଦ ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଠାଗାର ସହ ଯୋଡ଼ି ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀ ଉଦ୍ଘାଟନ କରି ଶ୍ରୀ ଶାହା ବ୍ୟକ୍ତିତ୍ୱ ଗଠନରେ ପାଠାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆଧୁନିକ ଶିକ୍ଷା ସହିତ ଜନସାଧାରଣ

0: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତି ଏବଂ ଜ୍ଞାନ ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଶ୍ରୀ ଶାହା ବର୍ଷ୍ଣନା କରିଛନ୍ତି। ପାଠପଢ଼ାକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ବିଦ୍ୟାଳୟ ସହିତ ପାଠାଗାରଗୁଡ଼ିକୁ ସଂଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋକପାତ କରିଛନ୍ତି। ସେଠାରେ ପ୍ରତ୍ୟେକ ଗାଁରେ ପାଠାଗାର ଖୋଲାଯାଇଛି ଏବଂ ପ୍ରତି ପାଠାଗାରରେ ପାଖାପାଖି 4000 ପୁସ୍ତକ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପାଠାଗାରଗୁଡ଼ିକୁ କେନ୍ଦ୍ରୀୟ ପାଠାଗାର ସହିତ ସଂଯୁକ୍ତ କରାଯାଇଛି କାରଣ କେନ୍ଦ୍ରୀୟ ପାଠାଗାରରେ 1,25,000 ଅଧିକ ପୁସ୍ତକ ଉପଲବ୍ଧ ଅଛି। ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀରେ 32,000 ଅଧିକ ପୁସ୍ତକ ରହିଛି। ଏଥିସହ ସେଠାରେ ଏକ ଆଧୁନିକ ବହୁମୁଖୀ ପ୍ରେକ୍ଷାଳୟ ଗବେଷଣା କେନ୍ଦ୍ର ଏବଂ 1 କୋଟିରୁ ଅଧିକ ଅନ୍ଲାଇନ୍ ପୁସ୍ତକ ଥିବା ଇ ଲାଇବ୍ରେରୀର ମଧ୍ୟ ସୁବିଧା ରହିଛି। ଶ୍ରୀ ଶାହା କହିଛନ୍ତି ପାଠାଗାରରେ ନିଃଶୁଳ୍କ ୱାଇଫାଇ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏହି ଅବସରରେ ଶ୍ରୀ ଶାହା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକକାଳୀନ ନିର୍ବାଚନ ଏ ସଂକ୍ରାନ୍ତ ପରିଚାଳନାଗତ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଆଧାରିତ ମିଳିତ ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି। ଗୋଆଠାରେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି ଏଭଳି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ଏହି 41 ଜଣିଆ ମିଳିତ ସଂସଦୀୟ କମିଟି ସରକାର ରାଜନୈତିକ ଦଳ ସାମ୍ବିଧାନିକ ବିଶେଷଜ୍ଞ ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ଗୋଆ ଗସ୍ତ ପୂର୍ବରୁ କମିଟି ଅନ୍ୟ 8ଟି ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କମିଟି ଏହାର ରିପୋର୍ଟ ଦାଖଲ କରିବା ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ସମାଜର ବିଭିନ୍ନ ବର୍ଗରୁ ପ୍ରାପ୍ତ ପରାମର୍ଶଗୁଡ଼ିକୁ ବିଚାର କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଉପକଣ୍ଠସ୍ଥିତ ନନ୍ଦିଗାମା ଅଞ୍ଚଳର ମେଧା ରେଳକୋଚ୍ ଉତ୍ପାଦନ ଉଦ୍ୟୋଗକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗସ୍ତ କରିଛନ୍ତି। 375 ଏକର ପରିବ୍ୟାପ୍ତ ଏହି ବୃହତ୍ ଶିଳ୍ପ ୟୁନିଟ୍ ରେଳବାଇର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଘରୋଇ ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ପ୍ରଦାନ କରାଯିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଳ୍ପ ୟୁନିଟ୍ର ଉତ୍ପାଦନ ପ୍ରକ୍ରିୟାଗୁଡ଼ିକୁ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ସାଉଥମ୍ପଟନ୍ଠାରେ ୟୁଟିଲିଟା ବାଉଲ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ସନ୍ଧ୍ୟା 7ଟା ପରିବର୍ତ୍ତେ ମ୍ୟାଚ୍ 7:30ରେ ଆରମ୍ଭ ହେବ। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ଟି ବାତିଲ ହୋଇଥିବା ବେଳେ ଅନ୍ୟ 3ଟି ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇ 3-0ରେ ଆଗୁଆ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ସମୟ ଆଜି ରାତି 2:30 ଏବଂ ଆସନ୍ତାକାଲି ସକାଳ 6:30ରେ ଅନ୍ୟ 2ଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରାତି 2:30ରେ ମିଆମି ଷ୍ଟାଡିୟମ୍ଠାରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ସକାଳ 6:30ରେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍କରକୁ ଭେଟିବେ। ସ୍ୱେନ୍ ଓ ଫ୍ରାନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଭାରତ ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଆଜିର ଦ୍ୱିତୀୟ ଦିବସରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମ ଇନିଂସ୍ରେ ଭାରତ 285 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ନ୍ୟୁଜିଲାଣ୍ଡକୁ 2 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ 2 ଦେଶ ମଧ୍ୟରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି20 ସିରିଜ୍ର 5ମ ତଥା ଶେଷ ମ୍ୟାଚ୍ ବିଳମ୍ବିତ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଏଣିକି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉତ୍ପାଦିତ ଉତ୍ପାଦଗୁଡ଼ିକ

0: ହଁ ଶ୍ରୋତା ବନ୍ଧୁ, ଏ ହେଉଛି ବନାନୀର ଅନ୍ତରାତ୍ମାର କଥା, ତା ହୃଦୟ ଭିତରର ଆର୍ତ୍ତ ଚିତ୍କାର। ଥରେ ଚିନ୍ତା କଲେ, ଜଙ୍ଗଲରେ ନିଆଁ ଲଗାଇ ଆମେ କଣ ଲାଭ ପାଉଛେ? ବଣ ଜଙ୍ଗଲକୁ ଧ୍ୱସ୍ତ ବିଧ୍ୱସ୍ତ କରି ସବୁ ଜିମାମୟ ପରିବେଶକୁ ନଷ୍ଟ କରି ମାଟି ମାକୁ ଆମେ କଷ୍ଟ ଦଉନି କି? ମାତ୍ର ଏ ବିଷୟରେ କେହି କେବେ ଚିନ୍ତା କରୁନାହାନ୍ତି। ଆଉ ମଣିଷ ନିଜର ସୌଖୀନ ମନୋଭାବ ପାଇଁ ବଣ ଜଙ୍ଗଲକୁ ନଷ୍ଟ କରି ଆସବାବପତ୍ର ତିଆରି କରିଚାଲିଛି। ପ୍ରଗତି ନାଁରେ କଳକାରଖାନା ରାସ୍ତାଘାଟ ନିର୍ମାଣ କରି ଜଙ୍ଗଲ କାଟି ଦୁର୍ଗତିକୁ ଟାଣି ଆଣୁଛୁ ଆମେମାନେ। ଗାଁ ଛାଡ଼ି ସହରାଭିମୁଖୀ ହେଉଛି ଏ ମଣିଷ, ଫଳରେ ସହରରେ ଗଢି ଉଠୁଛି ବଡ ବଡ ଅଟ୍ଟାଳିକା। ଜନସଂଖ୍ୟାର ଅହେତୁକ ବୃଦ୍ଧି ଫଳରେ ବାସସ୍ଥାନର ସମସ୍ୟାକୁ ପୂରଣ କରିବାକୁ ଯାଇ ଜଙ୍ଗଲ ଉପରେ ଆଧିପତ୍ୟ ଜାହିର କରିଚାଲିଛି ଏଇ ମଣିଷ। ଜନସଂଖ୍ୟା ବୃଦ୍ଧି ହେତୁ ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଯାଇ ଜୈବିକ ଚାଷ ପରିବର୍ତ୍ତେ ଅଧିକ ଉତ୍ପାଦନ ଆଶାରେ ରାସାୟନିକ ସାର କୀଟନାଶକ ପ୍ରୟୋଗ କରିଚାଲିଛି ଫସଲରେ ଏଇ ମଣିଷ। ତେଣୁ ପ୍ରଥମେ ଜନସଂଖ୍ୟା ବୃଦ୍ଧିରେ ରୋକ ଲଗେଇବାକୁ ପଡିବ, ନହେଲେ ଆଗକୁ ଖାଦ୍ୟାଭାବ ଜଳାଭାବ ଦେଖାଦେବ। ଜନସଂଖ୍ୟା ବୃଦ୍ଧି ଫଳରେ ବେକାରୀ ସମସ୍ୟା ଦେଖାଦେଉଛି। ବେକାରୀ ସମସ୍ୟାକୁ ଦୂର କରିବାକୁ ଯାଇ ବିଭିନ୍ନ କଳକାରଖାନା ମୁଣ୍ଡ ଟେକୁଛି ସେ ପୁଣି ଜଙ୍ଗଲ ଜମିରେ। ବଣ ଜଙ୍ଗଲ ଗଛ ସଂଖ୍ୟା କମିବା ଫଳରେ ପାଣିପାଗର ଅନିୟମିତତା ଦେଖାଦେଉଛି। ହଁ ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ହାତରେ ହାତ ମିଳାଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପରିଣାମ ସମ୍ପର୍କରେ ଅବଗତ କରାଇବା, ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଚେଷ୍ଟା କରିବା, ଖାଲି ଥିବା ସ୍ଥାନ ମାନଙ୍କରେ ବୃକ୍ଷରୋପଣ କରିବା, ଜଳର ମହତ୍ତ୍ୱକୁ ଉପଲବ୍ଧି କରିବା, ଜଳର ସୁବିନିଯୋଗ କରିବା ସହିତ ଜଳ ବିଭାଜିକା ପ୍ରକଳ୍ପ, ପୋଖରୀ, ଡ୍ୟାମ ପ୍ରଭୃତି ତିଆରି କରି ମାଟିର ଜଳ ଧାରଣ କ୍ଷମତାକୁ ବଢାଇବା ପାଇଁ ଚେଷ୍ଟା କରିବା। ଶ୍ରୋତା ବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ମାଟିର ଜଳ ଧାରଣ କ୍ଷମତା ଓ ଜଙ୍ଗଲ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ବନ ସଂରକ୍ଷକ ହର୍ଷବର୍ଦ୍ଧନ ଉଦ୍ଗାତା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଦୁର୍ଗା ମାଝି।
1: ହର୍ଷବର୍ଦ୍ଧନ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ଆଜ୍ଞା।
1: ତେବେ ନିଶ୍ଚିତ ଭାବରେ ଗୋଟେ ଉପାଦେୟ ବିଷୟବସ୍ତୁ ସଦାବେଳେ ଆମେ ଚିନ୍ତା କରି ଆସିଛୁ ଯେ ପ୍ରକୃତରେ ଆମର ଯୋଉ ପରିବେଶରେ ଆମେ ରହୁଛେ ତାହା ସୁସ୍ଥ ଅଛି ନା ନାହିଁ। ପାଣି ଯେମିତି ତଳକୁ ତଳକୁ ଚାଲିଯାଉଛି ଆଉ ପାଣିର ଯୋଉ ଉତ୍ସ ସେଟା କମିଯାଉଛି। ଆପଣ ଟିକେ ସୂଚନା ଦେବେ ଶ୍ରୋତା ବନ୍ଧୁମାନଙ୍କୁ, ପ୍ରଥମେ ଯୋଉ ଆମର ପୃଥିବୀ ପୃଷ୍ଠ ରହିଛି କେତେ ଜଳ ଅଛି, ସେଇ ଭିତରୁ ବ୍ୟବହାର ଯୋଗ୍ୟ ଜଳର ପରିମାଣ କେତେ?
2: ଦେଖନ୍ତୁ, ଆମ ପୃଥିବୀ ହେଉଛି ଗୋଟେ ଜଳର ଗ୍ରହ। ପୃଥିବୀର ଯେତେ ଉପର କ୍ଷେତ୍ରଫଳ ରହିଛି ସେଥିରୁ 71% ବୋଧେ ସମୁଦ୍ର,
1: ଆଜ୍ଞା,
2: ବାକି ସ୍ଥଳ ଭାଗ। ଏଇ ଯେ 71% ରହିଲା ସମୁଦ୍ର, ସେ ସବୁଯାକ ହେଉଛି ଲୁଣିଆ ପାଣି, ତାକୁ କୌଣସି ପ୍ରକାର ଆମେ ବ୍ୟବହାର କରିପାରୁନେ। ଯେତେ ଜଳ ଯୋଉ ରୂପରେ ଅଛି, କିଏ ବରଫରେ ଅଛି, କିଏ ବାଷ୍ପ ହିସାବରେ ଅଛି ବା ତରଳ ଅବସ୍ଥାରେ ଅଛି ଜଳ, 97% ଜଳ ସେ ସମୁଦ୍ର ଭିତରେ ହିଁ ରହିଗଲା।

0: ଆଜ୍ଞା
1: ଆଉ ଯୋଉ 3% ଜଳ ଆମର ଅଛି ବୋଲି ମଧୁର ଜଳ ଆମେ କହୁଛୁ, ସେଥିରୁ ମଧ୍ୟ ବରଫ ଆକାରରେ ଆମର 68% ରହିଗଲା ଯୋଉ ଉତ୍ତର ମେରୁ ହଉ ଦକ୍ଷିଣ ମେରୁ
0: ଅଞ୍ଚଳ
1: ମେରୁ ଅଞ୍ଚଳ ବା ଉଚ୍ଚ ପାହାଡ଼ ହିମାଳୟ ଭଳିଆ ପାହାଡ଼ ବରଫ ଗ୍ଲାସିୟର
0: ଆଜ୍ଞା
1: ସେଇଥିରେ ରହିଗଲା 30% ଜଳ ମାଟି ତଳେ ଭୂତଳ ଜଳ ହେଇକି ରହିଗଲା
0: ଆଜ୍ଞା।
1: ଆଉ ଯାହା ଆମେ ଜଳ ବୋଲି ଦେଖୁଛେ ନଦୀ ନାଳ ପୋଖରୀ କି ହ୍ରଦ ଯାହା ଦେଖୁଛେ ଆମେ ତା ଭିତରେ ମଧୁର ଜଳ ଯଦି କହିବା 0.3%
0: ଆଜ୍ଞା
1: ମାନେ ଏତେ କମ ଆମର ମଧୁର ଜଳ ଯାହାକୁ ଆମେ ବ୍ୟବହାର କରୁଛୁ ପିଇବା ପାଇଁ ହଉ ବା ଗାଧେଇବା ପାଇଁ ହଉ ଲୁଗା ସଫା କରିବାକୁ ହଉ ଏପରିକି କୃଷି କର୍ମରେ କଳକାରଖାନାରେ ଯାହା ଆମେ ବ୍ୟବହାର କରୁଛୁ ସେଇ ପାଣିକି ଆମେ ବ୍ୟବହାର କରୁଛୁ ଏତେ କମ ପରିମାଣର ଯୋଉ ଜଳ ରହିଛି ତାକୁ ଯଦି ଆମେ ଠିକ ଭାବରେ ବ୍ୟବହାର ନ କରିବା କି ତାର ସଂରକ୍ଷଣ ଯଦି ଠିକ ଭାବରେ ନ କରିବା ତାହେଲେ ଆଗାମୀ ଦିନରେ ଯୋଉ ସମସ୍ୟା ଦେଖାଯିବ ସେ ଜଳକୁ ନେଇକି ହବ।
0: ତେବେ ନିଶ୍ଚିତ ଭାବରେ ଆପଣ ଯାହା କହିଲେ ଯେତିକି ଜଳ ଉତ୍ସ ଅଛି ଯୋଉ ବ୍ୟବହାର ଯୋଗ୍ୟ ଜଳ ଯୋଉଟା ଆପଣ କହିଲେ ତାକୁ ନେଇକି ଆମକୁ ଚିନ୍ତା କରିବାକୁ ପଡିବ ତାର କେମିତି ସୁବିନିଯୋଗ ହବ। ଅର୍ଥାତ୍ ଆମେ ଦେଖିବାକୁ ଗଲେ କୃଷି କ୍ଷେତ୍ର ହଉ ବା ଯୋଉ ବ୍ୟବହାର ଯୋଉ ପାଣି ଯୋଉଗୁଡ଼ା ସବୁ ଆମେ ବ୍ୟବହାର କରୁଛୁ କଥା ସବୁ ଆପଣ କହିଲେ ସେଥିରେ ମଧ୍ୟ ଆପଣ ଦେଖିବେ ଆମେ ଠିକ ବିନିଯୋଗ କରୁନେ ଜଳ ପ୍ରଦୂଷଣ ହଉଛି ଏବଂ ପ୍ରଦୂଷଣ ହେବା ଦ୍ୱାରା ଆମର ବ୍ୟବହାର ଯୋଗ୍ୟ ଜଳର ପରିମାଣ କମିଯାଉଛି ସେ ବିଷୟରେ ଟିକେ ଧାରଣା ଦେବେ।
1: ଭାରତରେ ତ ପ୍ରାୟ ଗଙ୍ଗା ନଦୀ କୁହନ୍ତୁ ଯେକୌଣସି ନଦୀ ମହାନଦୀ କୁହନ୍ତୁ ବ୍ରାହ୍ମଣୀ କୁହନ୍ତୁ ସବୁଗୁଡ଼ାକ ଆମର ପ୍ରଦୂଷଣ ହେଇଗଲାଣି
0: ଆଜ୍ଞା।
1: ଜଳର ଆଉ ପ୍ରକୃତ ମଧୁରତା ନାହିଁ ପ୍ରାୟତଃ ନଦୀ କୂଳରେ ସବୁ ଆମର ଶିଳ୍ପ କଳକାରଖାନା ଯୋଉ ପ୍ରତିଷ୍ଠା କରାହେଇଛି ଏଥିପାଇଁ କରାହେଇଛି ଯେ ନଦୀରୁ ପାଣି ନେବେ ପୁଣି ବ୍ୟବହାର କରିକି ତାର
0: ନଦୀକୁ
1: ଛାଡ଼ିଦେବେ କିନ୍ତୁ ଏଇ ଯୋଉ ସମସ୍ୟା ରହିଲା ସେମିତି ସହର ଯେତେ ସହର ଗାଁ ଗଣ୍ଡା ସବୁ ବସତି ହେଇଛି ନଦୀ କୂଳରେ ହେଇଛି ତ ନଦୀ କୂଳକୁ ମଧ୍ୟ ସେ ଯୋଉ ସହରର ଯେତେକ ଆବର୍ଜନା ଯେତେକ ନର୍ଦ୍ଦମା ଯେତେକ ପରିତ୍ୟକ୍ତ ଜଳ ତାକୁ ବି ଆମେ ଛାଡ଼ିଲେ ତା ଛଡ଼ା ନଦୀ ଭିତରେ ଯେତେକ ପ୍ଲାଷ୍ଟିକ ପଲିଥିନ ଭଳିଆ ଯାହାକୁ କି ବିଘଟନ ହେଇପାରୁନି ହଜାର ହଜାର ବର୍ଷ ଲାଗିକି ସେଇଭଳିଆ ବର୍ଜ୍ୟବସ୍ତୁ ମଧ୍ୟ ଆମେ ନଦୀ ଭିତରକୁ ଛାଡ଼ିଲେ ଏପରିକି ଆମର ଯୋଉ ଖୋଲା ଶୌଚ କରୁଛେ ସେଗୁଡ଼ାକ ମଧ୍ୟ ଗାଈ ଗୋରୁଙ୍କୁ ଗାଧେଇବାଠୁ ଆରମ୍ଭ କରି ଲୁଗାସଫାଠୁ ଯୋଉ ଗାଁ ଗହଳିର ଯୋଉ
0: ପୋଖରୀ
1: ଯୋଉ ରହିଛି ସେଗୁଡ଼ାକ ମଧ୍ୟ ମଧୁର ଜଳ ସବୁ ପ୍ରଦୂଷିତ ହେଉଛି
0: ଆଜ୍ଞା।
1: ଯାହାଫଳରେ କଣ ହଉଛି ଆମେ ଯାହାକୁ ମାନେ ଅମୃତ ବୋଲି ଭାବିକିରି ଗ୍ରହଣ କରୁଛୁ ସେ ପ୍ରକୃତିରେ ବିଷାକ୍ତ ହେଇଗଲାଣି। ନଦୀରେ ଆଉ ଜଳଜୀବ ମାନଙ୍କର ଦୃଶ୍ୟମାନ ହଉନାହିଁ ବିଲୋପ ହେଲେଣି ସବୁ ବହୁତ ନଦୀ ଆଉ ତାର ବାସ ଉପଯୋଗୀ ଜଳଜୀବ ପାଇଁ ଆଉ ରହୁନାହିଁ
0: ଆଜ୍ଞା।
1: ପ୍ରଥମେ ଆମେ ଗୋଟେ ଜିନିଷ ଭାବିବା ଦରକାର ଯେ କେମିତି ଆମେ ଯୋଉ କଳକାରଖାନା କରୁଛେ ନିଷ୍କାସିତ ଜଳକୁ ସିଧାସଳଖ ନଦୀ ବା ସମୁଦ୍ରକୁ ନ ଛାଡ଼ିକିରି ଯଦି ଗୋଟେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହନ୍ତା ତାକୁ ବିଶୋଧନ କଲା ପରେ ପାଣିକୁ ଛଡ଼ାଯାଆନ୍ତା ତାହେଲେ ଏତେ ପ୍ରଦୂଷଣକାରୀ ଦ୍ରବ୍ୟ ସେଥିରେ ଆଉ ରୁହନ୍ତା ନାହିଁ ସେ ସହରର ନର୍ଦ୍ଦମା ହଉ ବା ଶିଳ୍ପ କଳକାରଖାନାର ବର୍ଜ୍ୟ ତରଳ ପଦାର୍ଥ ହଉ ସେମିତି ଆମକୁ ଟିକେ ସଚେତନ ହେବାର ଏବେ ଆବଶ୍ୟକତା ରହିଛି। ରାସାୟନିକ ସାର ମଧ୍ୟ ବ୍ୟବହାର କରାଯାଉଛି ତା ଯୋଗୁଁ କେବଳ ଜଳର ଯେ କ୍ଷତି ହେଉନି ମୃତ୍ତିକାର ମଧ୍ୟ କ୍ଷତି ହେଉଛି। ମୃତ୍ତିକାର ରାସାୟନିକ ଯୋଉ ଅବସ୍ଥାକୁ ମଧ୍ୟ ଆମେ ଯୋଉ ପ୍ରକାର ପରିବର୍ତ୍ତିତ କରୁଛୁ ତା ଫଳରେ ସିଏ ଆଉ ଏତେ ଉତ୍ପାଦନ କ୍ଷମ ହେଇପାରୁ ନାହିଁ ମୃତ୍ତିକା।
0: ତେବେ ଏଇ ଯୋଉ ପ୍ରଦୂଷଣ କଥା କହିଲେ ଯୋଉଟାକି ଆମକୁ ସଚେତନ ହେବାକୁ ପଡିବ ଯାହାକି ତାର ନିରାକରଣ ଆମ ହାତରେ ହିଁ ଅଛି ଯାହା କହିଲେ ତାକୁ ଯଦି ବନ୍ଦ କରିବା ତାହେଲେ ଆମ ନିରାକରଣ ହେଇଯିବ। ତେବେ ଯୋଉଠି ଆମେ ଧରନ୍ତୁ ଚାଷ କରୁଛେ ବା ଯୋଉଠି ଆମେ ରହିଛେ ଯୋଉ ମାଟି ତାରି ଆଧାର ନେଇକି ତାକୁ ଆମେ କଣ ଜାଣିବା ଏବଂ ପ୍ରକୃତରେ କୋଉ ସବୁ ଉପାଦାନକୁ ନେଇକି ସେ ମାଟି ଗଠନ ହେଇଛି ଏହା କେମିତି ଆପଣଙ୍କର ଗୋଟେ ସଂଯୁକ୍ତ ରହିଛି ସେ ବିଷୟରେ ଟିକେ ଶ୍ରୋତାମାନଙ୍କୁ ଧାରଣା ଦେବେ କି?
1: ଦେଖନ୍ତୁ ପୃଥିବୀର ପୃଷ୍ଠଭାଗଟାକୁ ଆମେ କହୁଛେ ମାଟି
0: ଆଜ୍ଞା।
1: କିନ୍ତୁ ଏମିତି ସାଧାରଣ ଭାବରେ ଯଦି କହିବା ପୃଥିବୀର ପୃଷ୍ଠଭାବଟା ମାଟି ବୋଲି ସେମିତିରେ ତାର ଅର୍ଥ ପ୍ରକୃତରେ ଆମେ ବ୍ୟାଖ୍ୟା କରିପାରୁନେ
0: ଆଜ୍ଞା।
1: ମାଟି ଗୋଟେ କହିଲେ ଗୋଟେ ବଡ ଜଟିଳ ପଦାର୍ଥକୁ ପଳେଇଲା କେମିତି ଦେଖନ୍ତୁ ମାଟିଟା ତିଆରି ହେଇଛି ଗୋଟେ ଆମର ଯେମିତି ପଥର ଖଣ୍ଡ ଖଣ୍ଡ ହେଲା ଗୋଡ଼ି ହେଲା ଗୋଡ଼ିରୁ ବାଲି ହେଲା ବାଲିରୁ ଛୋଟ ଛୋଟ ତାର କଣିକା ବାଲି ରେଣୁ ଧୂଳି ଏମିତି ହେଇକିରି ସେ ଗୋଟେ ତାର ବିଖଣ୍ଡିତ ହେଇକି ଛୋଟ ଛୋଟ ବାଲିର ପଦାର୍ଥ ରହିଲା ବା ମାଟିରେ ସେ ଉପାଦାନ ରହୁଛି। ଖାଲି ସେତିକି ହେଲେ ହବ ନାହିଁ ସେଥିରେ ବିଭିନ୍ନ ଜୈବିକ ପଦାର୍ଥ ମଧ୍ୟ ମିଶିକି ରହିଛି ବୃକ୍ଷଲତା ଜୀବଜନ୍ତୁଙ୍କର ଦେହାବଶେଷ ବୃକ୍ଷର ପତ୍ର ଶୁଖିଲା ପତ୍ର ପଡିକି ପଚିକିରି ଯୋଉ ତା ଭିତରେ ଜୈବ ସାର ଖତ ରହୁଛି ସେଗୁଡ଼ାକ ମିଶିଲେ ଯାଇକି ସେ ତାର ଯୋଉ ବଞ୍ଜିଟା ପଡୁଛି ତାକୁ ଗଜା ହେବାରେ ବା ତାର ଖାଦ୍ୟ ସାର ଯୋଗାଇବାରେ ସାହାଯ୍ୟ କରୁଛି ସେ ଖାଦ୍ୟ ସାର ରହୁଛି ଜୈବିକ ଖତ ରହୁଛି ତା ସହିତ ତା ଭିତରେ ପାଣି ଆଉ ବାୟୁ
0: ଆଜ୍ଞା।
1: ଯଦି ନ ରହିବ ତାହେଲେ କୌଣସି ଗୁଳ୍ମଟିଏ ହଉ ବା ବୃକ୍ଷଟିଏ ହଉ ସିଏ ସେଠାରେ ଉଧେଇ ପାରିବ ନାହିଁ ବା ବଞ୍ଚିପାରିବ ନାହିଁ ଆଉ ଏମାନେ ଯଦି ବଞ୍ଚି ନ ପାରିବେ ପୃଥିବୀ ଉପରେ ବସବାସ କରୁଥିବା ପ୍ରାଣୀ ଜଗତ ମଧ୍ୟ ବଞ୍ଚିପାରିବ ନାହିଁ। ତେଣୁ ମାଟି ହଉଛି ଗୋଟେ ଆଧାର ସିଏ ସବୁଯାକ ଜୀବନ ଶକ୍ତିକୁ ସେ ଉଜ୍ଜୀବିତ

0: କରିବା ପାଇଁ ତାର କ୍ଷମତା ରହିଛି।
1: ତାମାନେ ଆପଣଙ୍କୁ ହଜାର ହଜାର ବର୍ଷ ଲାଗୁଥିବ ଏଟାକୁ ତିଆରି ହେବା ପାଇଁ?
0: ଗୋଟେ ଇଞ୍ଚ ମାଟି ତିଆରି ହେବା ପାଇଁ ଗୋଟେ ହଜାର ବର୍ଷ ଲାଗେ।
1: ଆଜ୍ଞା,
0: କେତେ କଷ୍ଟରେ କେତେ ପ୍ରୋସେସ ଦେଇକିରି ସେ ଆସୁଛି, ବିଘଟନ ହୋଇକିରି ପଥରରୁ ଆସ୍ତେ ଆସ୍ତେ ଯୋଉ ବାଲି ବାଲିରୁ ରହିଲା ପଟୁ ପଟୁରୁ କର୍ଦ୍ଦମ ଯୋଉଟାକୁ କହନ୍ତି ସିଲ୍ଟ କ୍ଲେ, ସେଗୁଡ଼ାକ ସବୁ ଏତେ ଏତେ ଯୋଉ ରହୁଛି, କେତେ ବର୍ଷ ଲାଗୁଛି ବିଘଟନ ହେବାକୁ? ବିଘଟନ ପାଇଁ ଗୋଟେ ୱେଦରିଂ ପ୍ରୋସେସ ଯୋଉଟାକି ଜଳବାୟୁର ପ୍ରଭାବରୁ ସେ ଆସ୍ତେ ଆସ୍ତେ ଭାଙ୍ଗୁଛି, ଆଉ ବିଭିନ୍ନ ଅଣୁଜୀବମାନଙ୍କର ପ୍ରକ୍ରିୟା ଯୋଗୁଁ ମଧ୍ୟ ସେ ବିଘଟିତ ହୋଇକରି କ୍ଷୁଦ୍ର କ୍ଷୁଦ୍ର ଅଣୁରେ ବା ରେଣୁରେ ପରିଣତ ହେଉଛି।
1: ତାମାନେ ଆପଣ କହୁଛନ୍ତି ଯେ ମାଟି ଗୋଟେ ଜୀବନ୍ତ ବସ୍ତୁ, କାହିଁକି ନା କୌଣସି ମଞ୍ଜିଟିଏ ଯଦି ସେଠି ପଡୁଛି ସେ ଯେତେବେଳେ ବୃଦ୍ଧି ହେଉଛି ବୃକ୍ଷରେ ପରିଣତ ହେଉଛି, ତାମାନେ ଆମେ ଦେଖୁଛେ ଯେ ସେ ଗୋଟେ ଆଧାର ରହିଛି ବର୍ଷ ବର୍ଷ ଧରିକି, ସେ ଗୋଟେ ଜୀବନ୍ତ ବସ୍ତୁ ଯୋଉଟାକି ଆମେ ଜାଣିପାରୁଛେ ଯେ ଆମେ ମାଟି ବିନା କୌଣସି ଆପଣଙ୍କର ବୃକ୍ଷ ଲତାଦି ବା ଜଙ୍ଗଲ ସୃଷ୍ଟି
0: ହୋଇପାରିବ ନାହିଁ।
1: ତେବେ କୌଣସି ସବୁ ଉପାଦାନ ସବୁ ରହିଛି ନେଇକି ଆମେ କରୁଛେ ବି ସେଠି ସମୟ ଧାରଣା?

0: ବର୍ଷ ବର୍ଷ ଧରିକି ସେ ଗୋଟେ ଜୀବନ୍ତ ବସ୍ତୁ ଯୋଉଟାକି ଆମେ ଜାଣିପାରୁଛେ ଯେ ଆମେ ମାଟି ବିନା କୌଣସି ଆପଣଙ୍କର ବୃକ୍ଷ ଲତାଦି ବା ଜଙ୍ଗଲ ସୃଷ୍ଟି
1: ହେଇପାରିବ ନାହିଁ।
0: ତେବେ କଣ ସବୁ ଉପାଦାନ ସବୁ ରହିଛି ନେଇକି ଆମେ କରୁଛେ ସେଠି ସମୟ ଧାରଣା
1: ଦେଖନ୍ତୁ ଉପାଦାନ ଭିତରେ କହିଲେ ମୁଁ ଯୋଉ କହିଲି ମାଟିରେ ଧୂଳି କଣା ବା ବାଲି ଆଉ ତାର
0: ଜୈବ ଉପାଦାନ
1: ଜୈବ ଉପାଦାନ ଗୁଡିକ ରହୁଛି। ଜୈବ ଉପାଦାନ କହିଲି ପତ୍ର ଗଛ ପତ୍ର ଜୀବଜନ୍ତୁଙ୍କର ଦେହାବଶେଷରୁ ସେ ଆସିଲା।
0: ଆଚ୍ଛା
1: ତାପରେ ଯୋଉ ପାଣିଟା ଆସୁଛି ସେ ଭିତରକୁ ପାଣି ଗଲା କେମିତି ତେଣୁ କୋଉଟା ଆସୁଛି ଭୂତଳ ଜଳ ଅଲଗା ଅଛି। ଭୂତଳ ଜଳ ତ ବହୁତ ତଳେ ଅଛି ଯେମିତି କହିଲି 30% ଭୂତଳ ଜଳ ଭିତରେ ରହୁଛି କିନ୍ତୁ ବିଶେଷ ଭାବରେ ଆମର ଜଙ୍ଗଲ ବା ଆମର କୃଷି ପାଇଁ ଯାହା ଆବଶ୍ୟକ ହଉଛି ସେ ପାଣିଟା ଆମେ ସିଧାସଳଖ ବର୍ଷାରୁ ପାଉଛୁ।
0: ଆଚ୍ଛା
1: ବର୍ଷା ଯେତେବେଳେ ପଡୁଛି ସେ ମାଟି ଉପରେ ପଡିଲା ମାଟି ଉପରେ ସିଧାସଳଖ ନ ପଡିଲେ ବି ଗଛ ବୃକ୍ଷ ଉପରେ ପଡିଲା ପଡିକିରି କ୍ରମାନ୍ୱୟରେ ସେ ତଳକୁ ଗଡିକି ମାଟି ଉପରକୁ ଆସିଲା।
0: ଆଜ୍ଞା
1: ସେ ପାଣିଟା ମାଟିରେ ଭିଜୁଛି ମାଟି ଭିତରକୁ ଭେଦିକିରି ସ୍ପଞ୍ଜରେ ଯେମିତି ଆମର ପାଣି ଭେଦିଯାଏ ସେମିତି ସେ ପୃଥିବୀର ଉପର ଭାଗଟା ଆମର ସବୁବେଳେ ସେ ସ୍ପଞ୍ଜ ଭଳିଆ କାମ କରେ ତେଣୁ କିଛି ପାଣି ମାଟିର ରହିଯାଏ ସେତକ ଯେତେବେଳେ ତାର ସାଚୁରେସନ ହେଇଯାଏ ହେଇସାରିଲା ପରେ ଆଉ ବଳକା ପାଣି ସେ ନଦୀ ଆକାରରେ ଉପରେ ବୋହିଯିବ ନହେଲେ ତ ତଳକୁ ଯାଇକି ଭୂତଳ ଜଳର ତାର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ ମାଟି ତଳକୁ ପାଣି ଯିବ। ଏ ଯୋଉ ଜଳ ଧାରଣ କ୍ଷମତା ଯୋଉ କୁହାଯାଉଛି ମାଟିରେ କେତେ ପାଣି ରହୁଛି ଯେତିକି ରହିଲା ସେ ହେଲା ଜଳ ଧାରଣ କ୍ଷମତା।
0: ଆଜ୍ଞା
1: କାହିଁକି ସେଇ ଜଳଟା ହିଁ ପ୍ରକୃତରେ ଆମର ଗଛର ଚେରକୁ ସେ ପାଣି ମିଳିବ ବା ଚେର ସେଇ ପାଣିଟାକୁ ଶୋଷିକି ନେଇପାରିବ। ଯୋଉ ପାଣି ବୋହି ଯାଉଥିବ ବା ଯୋଉ ପାଣି ଭୂତଳ ଜଳକୁ ପଳଉଛି ସେ ପାଣି ଚେର ତାର ନେଇପାରେନି ତେଣୁ ସବୁଠୁ ମୁଖ୍ୟ କଥା ହେଲା ଯେ ଆମର ଯୋଉ ରୁଟ୍ ଜୋନ୍ ତାର ଚେର ଯୋଉ ଅଞ୍ଚଳରେ ସ୍ତରରେ ଅଛି ସେଇ ସ୍ତରରେ ପାଣି କେତେ ରହୁଛି ସେଇଟାକୁ ଆମେ କହୁଛୁ ମାଟିର ଜଳ ଧାରଣ କ୍ଷମତା।
0: ଆଜ୍ଞା
1: ସେଇ କ୍ଷମତାଟା ବିଭିନ୍ନ ପ୍ରକାର ମାଟିର ଅଲଗା ଅଲଗା ଆପଣଙ୍କର ବାଲିଆ ମାଟି ଯୋଉଟା ରହୁଛି ବାଲିଆ ମାଟିରେ ଆପଣ ପାଣି ଢାଳନ୍ତୁ ପାଣି ସାଙ୍ଗେ ସାଙ୍ଗେ ତଳକୁ ପଳେଇବ।
0: ଆଜ୍ଞା
1: ତାର ନ ଦେଖିଲା ବେଳକୁ ପୁଣି ଶୁଖିଯାଇଥିବ।
0: ଆଜ୍ଞା
1: ସେ ବାଲି ତାକୁ ଧରିକି ରଖିପାରିବନି ବାଲିଆ ମାଟି ବା ବାଲିରେ ଜଳ ଧାରଣ କ୍ଷମତା କମ୍ କିନ୍ତୁ ଯୋଉଟା କାଦୁଆ ମାଟି ହେଇଥିବ କୃଷ୍ଣ କାର୍ପାସ ମୂର୍ତ୍ତିକା ଯୋଉଟା କହୁଛନ୍ତି ସେଟା ହେଇଥିବ ସେଗୁଡାକରେ କଣ ହୁଏ ବାଲିର ଭାଗ ସେଥିରେ କମ୍।
0: ଆଜ୍ଞା
1: ସେଥିରେ ପଟୁ ଭାଗ ବା ସିଲ୍ଟ ଅଧିକା ବା କର୍ଦ୍ଦମ ଭାଗ ଯୋଉଟା କ୍ଲେ ଭାଗ ଅଧିକା ରହୁଛି ଯାହାଫଳରେ ସେ ପାଣିଟା ତାକୁ ରଖିବା ପାଇଁ ସୁବିଧା ହେଉଛି। ଆପଣ ଗୋଟେ କୈଶିକ ଛିଦ୍ର ଭିତରେ ଭିତରେ ଥାଏ ସୃଷ୍ଟି ହୁଏ ଯେତେବେଳେ ଟୋଟାଲ ସର୍ଫେସ ଏରିଆ କୁହନ୍ତୁ ବା ଯୋଉ ରେଣୁ ଗୁଡାକ ରହୁଛି ଧୂଳି କଣିକାର ଉପର ଭାଗରେ ସେ ପାଣିଟା ଲାଗିକି ରହେ ତେଣୁ ସେଇଠି ବହୁତ କୈଶିକ ଛିଦ୍ର ସୃଷ୍ଟି ହୁଏ କୋଉଠି ଆମର କାଦୁଆ ବା କୃଷ୍ଣ କାର୍ପାସ ମୂର୍ତ୍ତିକା ହଉ ବା ଇଭେନ୍ ଦୋରସା ମାଟିରେ ବି ସେଇଟା ବି ରହିବ ତେଣୁ ସେଇଥିରେ ଜଳଧାରଣ କ୍ଷମତା ସେମାନଙ୍କର ସେଇଭଳିଆ ମାଟିର ଅଧିକାର ରହେ।
0: ତେବେ ଏହାକୁ କେମିତି ବୃଦ୍ଧି କରାଯାଇପାରିବ ଏଇ ଯୋଉ ଜଳଧାରଣ କ୍ଷମତା ଯୋଉଟା ଆମେ କହୁଛେ
1: ସେଥିରେ ଆଉ ଗୋଟେ ଉପାଦାନ ରହୁଛି ଯେ ଜୈବିକ ଖତ ବା ଯୋଉଟା ଅର୍ଗାନିକ ମ୍ୟାଟର ଯୋଉଟା କୁହାଯାଏ ଜୈବିକ ପଦାର୍ଥ ମାଟିରେ ରହିଲେ ହିଁ ମାଟିର ଜଳଧାରଣ କ୍ଷମତାଟା ବଢିବ କାରଣ ସେମାନଙ୍କର ଗୋଟେ ଆଫିନିଟି ରହିଛି ତାଙ୍କର ଗୋଟେ ଆକର୍ଷଣ କରିବାର ଶକ୍ତି ରହିଛି ଯେ ଜଳ ଅଣୁକୁ ସେ ପୁରା ବାନ୍ଧିକି ରଖିବେ ତେଣୁ ଯେମିତି ଆମର କହିଲି କାଦୁଅ ଆଉ ପଟୁର ଯେମିତି କ୍ଷମତା ରହିଛି ସେମିତି ଆମର ଜୈବିକ ପଦାର୍ଥର ମଧ୍ୟ କ୍ଷମତା ରହିଛି ସେ ପାଣିକି ତା ଭିତରେ ଧରିକି ରଖିବ ପାଣିକୁ ସେ ଭିତରେ ବାନ୍ଧି ରଖିବାର ଅଛି ବା ମାଟିର ଜଳଧାରଣ କ୍ଷମତାକୁ ଯଦି ବଢେଇବାର ଅଛି ତାହେଲେ ଆମେ ସେଇ ଜାଗାରେ ଏଇ ଯୋଉ କର୍ଦ୍ଦମ ବା ପଟୁ ଅଂଶ ଅଧିକା ଥିବା ଦରକାର ଆଉ ଜୈବିକ ପଦାର୍ଥ ଅଧିକା ଥିବା ଦରକାର।
0: ଆଜ୍ଞା
1: ଯୋଉ ମାଟିରେ ଏଇଟା ନାହିଁ ସେ ମାଟିର ଜଳଧାରଣ କ୍ଷମତାଟା କମ୍।
0: ଆଜ୍ଞା
1: ହେଲେ ଯେତେବେଳେ ଆପଣଙ୍କର ମାଟିଟା ଯୋଉ କହିଲି କେତେ ମୂଲ୍ୟବାନ ହଜାର ବର୍ଷ ଲାଗୁଛି ଗୋଟେ ଇଞ୍ଚ ତିଆରି ହେବା ପାଇଁ ସେ ମାଟିଟା ଯେତେବେଳେ ଧୋଇ ହେଇକି ପଳୁଛି ସେତେବେଳେ ତାର ମୃତ୍ତିକା କ୍ଷୟ ଘଟୁଛି
0: ଅତ୍ୟଧିକ ବର୍ଷା ହେଲା ଧରନ୍ତୁ ମାଟିଟା ଉପର ସ୍ତରର ସେ ଧୋଇ ହେଇକି
1: ଚାଲିଗଲା ସେତେବେଳେ କଣ ହଉଛି ନା ସେ ଯୋଉ ତଳକୁ ତାର ବାଲି କିମ୍ବା ଗୋଡି କିମ୍ବା ପଥରଟା ଉପରକୁ ଦେଖାଗଲା ତାର ଜଳଧାରଣ କ୍ଷମତା ବେଶୀ ନାହିଁ କଣ ହବ ମାଟି ଭିତରେ ଆଉ ସ୍ପଞ୍ଜ ଭଳିଆ ପାଣି ନ ରହିକିରି ସେ ଉପରେ ଉପରେ ଗଡି ଚାଲିବ ଉପରେ ଉପରେ ଯଦି ଗଡି ଚାଲିଲା ମୃତ୍ତିକା କ୍ଷୟ କରିବ ଆଉ ବାସି ପାଣି ତାର ରହିବ ନାହିଁ ତେଣୁ ଆମକୁ ସବୁବେଳେ ଦେଖିବାକୁ ପଡିବ ଯେ ଜଙ୍ଗଲ କଥା କହୁଛି ଜଙ୍ଗଲରେ ଆମର ଶୁଖିଲା ପତ୍ର ପଡିଲା କାଠିକୁଟା ପଡିଲା ବା ଜୀବଜନ୍ତୁଙ୍କର ମଲାଦେହ ପଡିଲା ସେଗୁଡାକ ଯେତେବେଳେ ପଚି ସଢିକିରି ବିଘଟନ ହେଇକିରି ତାର ଯୋଉ ଅଣୁଜୀବ ମାନଙ୍କ ଦ୍ୱାରା ବିଘଟନ ହଉଛି ସେଟା ସେ ଯୋଉ ତାର ଜୈବ ପଦାର୍ଥ ଭିତରେ ମିଶିଲା ସେଥିରେ ପାଣିଟା ରହିଲା ସେଥିପାଇଁ କୁହାହଉଛି ଜଙ୍ଗଲରୁ ପତ୍ର ତମେ କାଢ ନାହିଁ ବା ଜଙ୍ଗଲରେ ନିଆଁ ଲଗାଅ ନାହିଁ ତାକୁ ଲଣ୍ଡା କର ନାହିଁ ଗଛ କାଠ ନାହିଁ କାହିଁକି କୁହାହଉଛି ଯେ ବର୍ଷା ଯେତେବେଳେ ପଡୁଛି ସେତେବେଳେ ସେ ଗଛ ଉପରେ ପଡ଼ିଲା।

0: ସେପଟେ ସିଧାସଳଖ ଯଦି ମାଟି ଉପରେ ପଡ଼ନ୍ତା ତାହେଲେ ସେ ଖୋଳି ଦିଅନ୍ତା ମାଟି
1: ଦିଅନ୍ତା,
0: କିନ୍ତୁ ଯେହେତୁ ଗଛ ଉପରେ ପଡୁଛି ଗଛ ପତ୍ରରେ ସେ ପ୍ରଥମେ ଆଗ ବାଧାପ୍ରାପ୍ତ ହୋଇକି ତାର ବେଗଟା କମିଗଲା, ତାପରେ ଧୀରେ ତଳକୁ ପଡିଲା, ସେ ବେଗରୁ ତାର ମୃତ୍ତିକା କ୍ଷୟ ହେବ ନାହିଁ। ତଳେ ଯେହେତୁ ରହିଛି ବିଭିନ୍ନ ପ୍ରକାର ଗଛ ଚେର ସିଷ୍ଟମ ରହିଲା, ଶୁଖିଲା ପତ୍ର ରହିଲା, ଜୈବିକ ପଦାର୍ଥ ରହିଲା ବା ଘାସ ରହିଲା, ସେଥିରେ ପାଣିଟା ଯେତେବେଳେ ଗଡୁଛି ସେ ଏତେ ସ୍ପିଡ୍ରେ ଗଡିବ ନାହିଁ। ଯେତେବେଳେ ଆସ୍ତେ ଆସ୍ତେ ଗଡିବ ସେତେବେଳେ କଣ ହବ, ପାଣିକୁ ତଳକୁ ଭେଦିବା ପାଇଁ ସମୟ ମିଳିବ, ତେଣୁ ସେ ସେଥିରେ ମୃତ୍ତିକା କ୍ଷୟ ହେବ ନାହିଁ। ତେଣୁ ଆମେ ଯଦି ମୃତ୍ତିକା କ୍ଷୟକୁ ରୋକିବାକୁ ଚାହିଁବା ତାହେଲେ ଉପର ସ୍ତରର ମାଟିକୁ କେମିତି ସଂରକ୍ଷଣ କରିବା ଏବଂ ଜୈବିକ ପଦାର୍ଥ କେମିତି ରହିବ ସେ ବିଷୟରେ ଚିନ୍ତା କରିବା, ତାହେଲେ ଯାଇକି ଆମେ ସଫଳ ହୋଇପାରିବା।
1: ଆଚ୍ଛା, ଏଇ ଯୋଉ ମୃତ୍ତିକା କ୍ଷୟ ହେଉଛି କାରଣ ସବୁ କ'ଣ?
0: ମୃତ୍ତିକା କ୍ଷୟର ବହୁତ ଗୁଡ଼ିଏ କାରଣ ରହିଲା। ଦେଖନ୍ତୁ, ଯେମିତି ତାର ଗଠନ, ମାଟିର ଗଠନ, ଆପଣ ହିମାଳୟ ପର୍ବତର ଗଠନ ଆଉ ପୂର୍ବଘାଟ ପର୍ବତମାଳାର ଗଠନ, ସେଇଠି ହିମାଳୟ ପର୍ବତରେ ସବୁବେଳେ ଆପଣ ଦେଖିବେ ଲ୍ୟାଣ୍ଡସ୍ଲାଇଡ୍ ହେଉଛି, ଭୂସ୍କଳନ ହେଉଛି। କାହିଁକି ହେଉଛି? ତାର ଗଠନଟା ସେମିତି ପ୍ରକାର ଅଛି, ଯଦି ଅତ୍ୟଧିକ ବର୍ଷା ହୋଇଗଲା ସେ ମାଟି ଅତଳା ଖସିବ, ଯୋଉଟାକି ଆମର ପୂର୍ବଘାଟ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଏନି। ପ୍ରବଳ ବର୍ଷା ଯୋଉଠି ହେଉଛି, ଆପଣ ଦେଖିବେ ପ୍ରବଳ ବର୍ଷା ଆମର ପଶ୍ଚିମଘାଟ ପର୍ବତମାଳାରେ ବି ହେଉଛି, କିନ୍ତୁ ସେଇଠି ଯେତିକି ମୃତ୍ତିକା କ୍ଷୟ ହୁଏ ନାହିଁ, ବେଶୀ ହୁଏ ଆପଣ ଉତ୍ତର ପୂର୍ବାଞ୍ଚଳରେ, ଯୋଉଠିକି ହିମାଳୟର ରହିଲା ଅଂଶ, ଆଉ ବାକି ସେଇଠି ସେମାନେ ପୋଡ଼ୁ ଚାଷ କରୁଛନ୍ତି ବା ବେଶୀ ଖଣି ଖାଦାନ ହେଉଛି, ଯାହାଫଳରେ କି ମାଟି ଡିଷ୍ଟର୍ବ ରହୁଛି। ସେଠି ଯଦି ପ୍ରବଳ ବର୍ଷା ହୋଇଗଲା ବା ବେଶୀ ଦିନ ପର୍ଯ୍ୟନ୍ତ ବର୍ଷା ହେଲା, ତାହେଲେ ନିଶ୍ଚିତ ଭାବରେ ମୃତ୍ତିକା ସେଠି କ୍ଷୟ ହେବ। ତାପରେ ଯୋଉ ପାହାଡ଼ିଆ ନଦୀ ଗୁଡ଼ାକ ରହିଛି, ଯାହାର ବେଶୀ ଢାଲୁ ବହୁତ, ତାଙ୍କର ବେଗ ଅଧିକା, ଯେତେବେଳେ ବହୁତ ବେଗରେ ପାଣି ପଡ଼ିବ କୌଣସି ଜାଗାରେ, ନିଶ୍ଚିତ ଭାବରେ ସେ ମାଟି ଧୋଇ ନେଇଯିବ। ଆଉ ଗୋଟେ କହିଲି ମୁଁ, ସିଲ୍ଟ କ୍ଲେ ଯୋଉ ରହିଲା ସେମାନଙ୍କର ଯଦି ପରିମାଣ କମ ହେବ ତାହେଲେ ବି ପାଣି ଧାରଣ କ୍ଷମତା କମିଯିବ, ଆସ୍ତେ ଆସ୍ତେ କ୍ଷୟ କରି ଚାଲିବ, ତା ତଳକୁ ତଳକୁ ଯେତେ ମାଟି ରହିଲା ସବୁ କ୍ଷୟ କରିକି ଚାଲିବ। ନିଆଁ କଥା ଯୋଉ କହିଲି, ନିଆଁ ଆମେ ଲଗେଇଦେଲେ କ'ଣ ହେଉଛି, ପ୍ରଥମତଃ ଏକ ଜୈବିକ ପଦାର୍ଥ ପୋଡ଼ିଗଲା,
1: ପୋଡ଼ିକି ନଷ୍ଟ ହେଲା,
0: ଦ୍ୱିତୀୟରେ ସେ ମାଟିରେ ଟାଣ ହେଇଗଲା, ଟାଣ ହେଇଗଲେ ପାଣି ଆଉ ଭିତରକୁ ନ ଭେଦି ଉପରେ ଉପରେ ଚାଲିବ, ଯେତେ ପାଣି ଉପରେ ଦୌଡ଼ିବ ସେତେ ମୃତ୍ତିକା କ୍ଷୟ କରିବ। ଜଙ୍ଗଲ କଟିଲା ତେଣୁ ବର୍ଷା ପାଣିକୁ ଅଟକିବାକୁ କିଛି ନାହିଁ, ପୋଡ଼ୁ ଚାଷ ପୁରା ସଫା କରିକି ନିଆଁ ଲଗେଇଦେଲେ, ଜୈବ ପଦାର୍ଥଠୁ ଆରମ୍ଭ କରି ବିଭିନ୍ନ ଗଛ ସବୁ ରହିଗଲା। ତାପରେ ଆଉ ଗୋଟେ ଜଙ୍ଗଲ ଜମିକୁ ଆମେ ଯୋଉ ବିଭିନ୍ନ ପ୍ରକାର ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛେ, ଚାରଣ ଭୂମି ପାଇଁ ହଉ, ଚାଷ ଜମି ପାଇଁ ହଉ, ବା ଘରବାଡ଼ି କରିବା ପାଇଁ ଆମେ ଯୋଉ ପରିବର୍ତ୍ତନ କରୁଛେ, ଯାହାଫଳରେ ସେ ମାଟିଟା ତାର ଖୋଲା ହେଇଗଲା, ସୁରକ୍ଷା ଦେବା ପାଇଁ କିଛି ଉପରେ ରହିଲାନି, ସେଥିପାଇଁ ହୁଏତ ବେଶୀ ମୃତ୍ତିକା କ୍ଷୟ ହେଉଛି। ଆଉ ବାକି ବିଲ ବାଡ଼ିରେ ଚାଷ ଜମିରେ ଆମେ ଯୋଉ ଭଳିଆ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁନେ,
1: ରାସାୟନିକ ସାର,
0: ହଁ, ଯାହାଫଳରେ ମଧ୍ୟ ରାସାୟନିକ ସାର ହଉ ବା ତାର ବିଭିନ୍ନ କୌଶଳ ଅଛି ଯୋଉଟାକି କରୁନେ ବୈଜ୍ଞାନିକ ପଦ୍ଧତିରେ, ଯୋଉଥିପାଇଁ କି ମଧ୍ୟ ଏ କାରଣ ରହୁଛି ମୃତ୍ତିକା କ୍ଷୟ ହେବା ପାଇଁ।
1: ତେବେ ଆମେ ଦେଖିବା ଦରକାର, ଯେହେତୁ ଜଙ୍ଗଲ କଥା ଆମେ ସଦାବେଳେ କହି ଆସିଛେ, ଏଇ ଜଙ୍ଗଲ ଜଳଧାରଣ କ୍ଷମତାକୁ କେମିତି ବୃଦ୍ଧି କରିଥାଏ ସେ ବିଷୟରେ ଟିକେ ଧାରଣା ଦେବେ?
0: ଦେଖନ୍ତୁ, କହିଲି ବର୍ଷା ଯେତେବେଳେ ହେଉଛି ଜଙ୍ଗଲରେ, ଜଙ୍ଗଲ ସିଧାସଳଖ ପଡୁନି, ବାଧାପ୍ରାପ୍ତ ହେଇକି ପଡିଲା, ଜଙ୍ଗଲ ମାଟି ଉପରେ ପ୍ରଥମେ ପାଣି ପଡିଲା, ବର୍ଷା ପାଣି ପଡିଲା,
1: ଉପରସ୍ତର ମାଟି ଉପରେ ଆପଣଙ୍କର ଘଞ୍ଚ ଜଙ୍ଗଲ ଥିବା ଦରକାର,
0: ଜଙ୍ଗଲ ଥିବା ଦରକାର, ସେଇଟା ଦରକାର, ଏବଂ ମାଟି ମଧ୍ୟ ତା ଉପରେ କିଛି ଆଚ୍ଛାଦନ ରହିବା ଦରକାର।
1: ଆଚ୍ଛା,
0: ତାଫଳରେ କ'ଣ ହବ, ଗୋଟେ ଆମର ବୈଜ୍ଞାନିକ ମାନେ କହିଛନ୍ତି ଯେ ଯଦି ଜଙ୍ଗଲରେ ବର୍ଷା ହେଉଛି ତାହେଲେ ସେ 18 ଇଞ୍ଚ ବର୍ଷା ପର୍ଯ୍ୟନ୍ତ, 45 ସେଣ୍ଟିମିଟର ବର୍ଷା ପର୍ଯ୍ୟନ୍ତ ବି ସେ ପାଣି ପୁରା ଭେଦିଯିବ, ସ୍ପଞ୍ଜ ଭଳିଆ,
1: ଆଜ୍ଞା,
0: ସେ ବାହାରକୁ ପାଣି ବାହାରିବନି, ଶୋଷି ନେଇଯିବ ମାଟି, ସେ ଭିତରେ ରହିଯିବ। ତାପରେ ସେଥିରେ ଠିଆ ଜଳ ରହିଲା ଜଙ୍ଗଲରେ, ତାହେଲେ ଗୋଟେ ଘଣ୍ଟା ଯଦି ଠିଆ ପାଣି ରହିବ 12 ଇଞ୍ଚ ପର୍ଯ୍ୟନ୍ତ ପାଣି ତଳକୁ ଭେଜିଯିବ।
1: ଆଚ୍ଛା,
0: ଗୋଟେ ଘଣ୍ଟା ରହିଲେ, କିନ୍ତୁ ଯୋଉଠି ଜଙ୍ଗଲ ନାହିଁ ସେଠି ଯଦି ଠିଆ ପାଣି ରହିବ ସେ ପାଣି ମାତ୍ର 4 ଇଞ୍ଚ ଭେଦିବ ଭିତରକୁ, ଆଉ ସେମିତି ରହିଥିବ। ପାଣିଟା ଯେତେବେଳେ ଗଡି ଗଡି ଯାଉଛି ସେ କେତେ ସମୟ ନେଉଛି ଦୂରତା ଅତିକ୍ରମ କରିବାକୁ,
1: ଆଜ୍ଞା,
0: ସେଇଟା ହେଉଛି ମୁଖ୍ୟ ଜିନିଷ ବିଚାର ଯୋଗ୍ୟ, ଯେତେ ଅଧିକା ସମୟ ନେଉଛି ସେତିକି ଭିତରେ କେତେ ପାଣି ତଳକୁ ଯାଉଛି। ତେଣୁ ଜଙ୍ଗଲର ମାଟି ଯେତେ ବର୍ଷା ପାଣି ରହିଲା ସେ ଯଦି ଆସ୍ତେ ଆସ୍ତେ ଗଡିବ ତାହେଲେ ସବୁଯାକ ପାଣି ଆମର
1: ସଂରକ୍ଷିତ
0: ହୋଇକି ରହିଯିବ। ଯଦି ମାଟି ରହିବନି, ଜୈବ ପଦାର୍ଥ ରହିବନି ଏବଂ ଢାଲୁ ବେଶୀ ରହିବ ତାହେଲେ ପାଣି ଠିଆ ହେବାକୁ ତ ସୁଯୋଗ ମିଳିବନି, ଯେତେ ସମୟ ଠିଆ ହେଲେ ବି ପାଣି ଆଉ ଭିତରକୁ ଭେଦିବାର ସୁଯୋଗ ନାହିଁ।
1: ଯେହେତୁ ଜଙ୍ଗଲଟା ଆପଣଙ୍କର ବୃକ୍ଷ ଲତା ଦେଇ ରହିଥିବ, ତାର ଯୋଉ ଚେର ମାଟିଟାକୁ ବି ଧରି ରଖିଥିବ, ଯାହାଫଳରେ ଆପଣ ସେଇ ଯୋଉ ଚେର ସ୍ତର ରହିଛି ସେ ପର୍ଯ୍ୟନ୍ତ ଆପଣଙ୍କର ମାଟିଟି କେବେ ହେଲେ ହୋଇକି
0: ଯିବ ନାହିଁ। ରୁଟ୍ ଜୋନ୍ ଯୋଉଟା ରହିଛି ସେ ଭିତରେ ପାଣିଟା ଯୋଉଟା ରହିଲା ସେଟା ଗଛକୁ ମିଳିଲା, ସେଇଟା ଯେତେବେଳେ ସାଚୁରେସନ ହେଇଯାଉଛି, ପରିପକ୍ ହେଇଯାଉଛି, ତାପରେ ସେ ପାଣିଟା ତଳକୁ ଯାଉଛି, ଯୋଉ ଭୂତଳ ଜଳ ହେଉଛି, ଭୂତଳ ଜଳର ସ୍ତର ଯେତେବେଳେ ବୃଦ୍ଧି ପାଉଛି ସେତେବେଳେ ସେ ପାଣିଟା ଆମକୁ ଖରାଦିନେ ମଧ୍ୟ ଆମର କୂଅ, ନଳକୂଅ ବା ପୋଖରୀରେ ଚାଷ ଜମିରେ ସେଇଟା ଉପଲବ୍ଧି ହେଉଛି, ସେଇଟା ଆମେ ଜାଣିବା ଦରକାର। କେବଳ

0: ବର୍ଷା ଦିନେ ତ ସବୁଆଡେ ବର୍ଷା ହେଲା
1: ଆଜ୍ଞା,
0: ବର୍ଷା ଦିନରେ ପାଣିର ଅଭାବ ନୁହଁ, କିନ୍ତୁ ବର୍ଷା ଦିନ ସରିଲା ପରେ ମାର୍ଚ୍ଚ ମାସ ଖରା ଟିକିଏ ଆରମ୍ଭ ହଉ, ପୁରା ସବୁ ଶୁଖିଯାଉଛି, ସେମିତି ଅବସ୍ଥା ହବ ନାହିଁ ଯଦି ଜଙ୍ଗଲରେ ଥିବ।
1: ଆଗୁଆ ଆମକୁ ସତର୍କ ହେବାକୁ ପଡିବ, ସଚେତନ ହେବାକୁ ପଡିବ। ତେଣୁ ଆମେ କହିବା ଯେ ମୃତ୍ତିକା ଯୋଉଟା ରହିଛି ଉପରସ୍ତର ତାକୁ ସଂରକ୍ଷଣ କରିବା, ଆଉ ଜଳ ଯାହା ରହିଛି ତାକୁ ବି ସଂରକ୍ଷଣ କରିବା। ତେବେ ୟାର କୌଶଳ କ'ଣ ସବୁ ଆପଣେଇବେ ଆମର ଶ୍ରୋତା ବନ୍ଧୁମାନେ?
0: ବିଭିନ୍ନ ପ୍ରକାର କୌଶଳ ରହିଛି, ବୈଜ୍ଞାନିକ ପଦ୍ଧତିରେ ଯୋଉ ଚାଷ କରୁଛେ ସେଥିରେ ଆମେ ଟେରାସ୍ ଫାର୍ମିଂ କରିଦେଇପାରିବା, ବା ହୁଡ଼ାଭୁଡ଼ାକ ଟେକିକି ରଖିବା ଯେମିତି ପାଣି ଅଯଥାରେ ତଳକୁ ଗଡ଼ିଯିବନି, ଆଉ ଯୋଉଠି ପାହାଡ଼ ରହିଛି ଜଙ୍ଗଲ ସୃଷ୍ଟି କରିବା, ବା ଯୋଉଠି ନାଳ ସୃଷ୍ଟି ହେଇଯାଉଛି ସେଠି ଗଲି ପ୍ଲଗିଂ କରାହଉଛି, ମଝିରେ ମଝିରେ ଚେକ୍ ଡ୍ୟାମ୍, ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ପଥରକୁ ସଜେଇକି ରଖିକି ଲୁଜ୍ ବୋଲ୍ଡର ଚେକ୍
1: ଡ୍ୟାମ୍, ପାଣି ବୋହିଯିବନି,
0: ପାଣି ଆସିବ ବାଧାପ୍ରାପ୍ତ ହେବ। କଥା ହଉଛି ଗଡ଼ିଯିବା ପାଣିକି ଆମେ ଠିଆ କରେଇବା, ବା ଦୌଡ଼ୁଥିବା ପାଣିକୁ ଚଲେଇବା, ତାର ଗତିଟାକୁ ଯଦି କମେଇଦେବା ପାଣିକୁ ସମୟ ମିଳିବ ମାଟି ଭିତରକୁ ଭେଦିବା ପାଇଁ, ତେଣୁ ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍ କରନ୍ତୁ। ବା ଆଉ ଗୋଟେ ରହିଲାଣି, ଆପଣଙ୍କର ମାଟିର ତଳ ସ୍ତରରେ ସବ୍ସଏଲ୍ ଯୋଉଟା, ସେ ଭିତରେ ବି ପାଣି ଆସ୍ତେ ସ୍ରୋତ ଚାଲିଥାଏ, ତାକୁ ଅଟକାଇବା ପାଇଁ ଏବେ ଆମେ କଲୁଣି ଡାଇଫ୍ରାଗମ୍ ୱାଲ୍। ତମର ଗୋଟେ କଂକ୍ରିଟର କାନ୍ଥ ନାଳର ଭିତରକୁ ଯିବ, 5 ଫୁଟ 6 ଫୁଟ ତଳକୁ ଯିବ, ଚେକ୍ଡ୍ୟାମ୍ ତ ଉପରେ ହବ, ସେଇଟା ତଳକୁ ଯିବ, ଭିତରେ ଯୋଉ ପାଣିଟା ପାସ୍ କରିଯାଉଥିଲା ସିଏ ଆଉ ଯିବନି, ସେଇଠି ସେ ଆରେଷ୍ଟ ହେଇକି ରହିଲା, ସେଉଠୁ ସେଠୁ ଉପରକୁ ଉପରକୁ ପାଣି ମଧ୍ୟ ଷ୍ଟୋର ହେଇକି ମାଟି ତଳେ ଷ୍ଟୋର ହେଇକି ରହିବ, ମାଟି ତଳେ ପାଣିଟା ବି କ୍ଷୟ ହବନି।
1: ଆଚ୍ଛା,
0: ଆଉ ବାକି ତଳ ଅଞ୍ଚଳରେ ସମତଳ ଅଞ୍ଚଳରେ ଆମର ବର୍ଷା ପାଣିକି ଧାରଣ କରିବା ପାଇଁ ଆମେ ଗୋଟେ ପର୍କୁଲେସନ ପିଟ୍ କରୁଛୁ, ଦଶ ମିଟର ବାଇ 10 ମିଟରରେ ଗୋଟେ ଛୋଟ ଛୋଟ ଛୋଟ ଛୋଟ ପିଟ୍ କରାହଉଛି, ଗାତ ଖୋଳା ହଉଛି, ଯୋଉଥିରେ କି ବର୍ଷା ପାଣିଟା ବାନ୍ଧି ହେଇକି ରହିବ, ଏପରିକି ପୋଖରୀ ଖୋଳିଲେ ବି ବର୍ଷା ପାଣି ରହିବ। ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବି କରାହଉଛି, ଜଳ ବିଭାଗ ପ୍ରକଳ୍ପ, ଯୋଉଥିରେ କି ମଧ୍ୟ ପାଣି ବାନ୍ଧି ହେଇକି ରହିବ, ସେ ପାଣିଟା ଆମକୁ ଖରାଦିନେ ବହୁତ ପରିମାଣରେ ମିଳିପାରିବ।
1: ଗ୍ରାମାଞ୍ଚଳ ହୁଅନ୍ତୁ ବା ସହରାଞ୍ଚଳରେ ହୁଅନ୍ତୁ, ଯୋଉଠି ଆମେ ଦେଖୁଛେ ଜଳ ଉତ୍ସ ରହିଛି ତାକୁ କେମିତି ସଂରକ୍ଷଣ କରିବା, ସେଟା ହଉଛି ଗୁରୁତ୍ୱପୂର୍ଣ୍ଣ ଦିଗ। ଆଉ ବିଶେଷ କରିକି ଯୋଉ ଜଳ ପ୍ରଦୂଷଣ ମାତ୍ରା ତାକୁ ଆମେ କମେଇବା ପାଇଁ ପଡିବ, କାହିଁକିନା ଆମ ଭିତରେ ସେ ସଚେତନତା ରହିଲେ, ଜାଗ୍ରତ ହେଲେ ନିଶ୍ଚିତ ଭାବରେ ଆମେ ଜଳକୁ ସୁବିନିଯୋଗ କରିପାରିବା। ବିଶେଷ କରି ଖରାଦିନେ ଆମେ ଦେଖିବା ଦରକାର ଯେ ଧରନ୍ତୁ ଆମେ ଟ୍ୟାପ୍ରେ ପାଣି ଖୋଲି ଦେଇଛେ, ବ୍ୟବହାର ଯୋଗ୍ୟ ପାଣିକୁ ଯେତିକି ବ୍ୟବହାର କରିବା କଥା ସେତିକି ବ୍ୟବହାର ନ କରିକି ଅତ୍ୟଧିକ ପାଣି ଯଦି ନଷ୍ଟ ହୋଇକି ସେ ନାଳରେ ପୁଣି ପଡ଼ିବ ସେପଟେ ବି ପ୍ରଦୂଷିତ ହେଉଛି। ତେଣୁ ଶେଷରେ ଆପଣ କ'ଣ ପରାମର୍ଶ ରହିବ ଶ୍ରୋତା ବନ୍ଧୁମାନଙ୍କୁ?
0: ଦେଖନ୍ତୁ, ମୁଁ ଯେମିତି କହିଲି ଗୋଟେ ଇଞ୍ଚ ମାଟିକି ତିଆରି ହେବା ପାଇଁ ଯଦି 1000 ବର୍ଷ ଲାଗୁଛି, କେତେ ମୂଲ୍ୟବାନ ଆମେ ଅନୁମାନ କରିପାରିବା। ତେଣୁ ମାଟିକୁ କେବେ ହେଲେ ଆମେ କ୍ଷୟ ହେବାକୁ ଦେବା ନାହିଁ, ଆଉ ଜଙ୍ଗଲରେ ଆମେ କେବେ ହେଲେ ନିଆଁ ଲଗେଇବା ନାହିଁ, ଶୁଖିଲା ପତ୍ରକୁ ଜଙ୍ଗଲ ଭିତରେ ପଚିବାକୁ ଯେମିତି ଆମେ ଛାଡ଼ିଦେବା, ଆଉ ପୋଡ଼ୁ ଚାଷ ଭଳିଆ ଗୋଟେ ପଦ୍ଧତିକୁ ଆମେ ଯଦି ଛାଡ଼ି ଦେଇକି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ହୁଏତ ଆମର ଜଳ ପରିଚାଳନା ଠିକ୍ ଭାବରେ ହେଇପାରିବ। ଆଉ ଯେତେ ସବୁ ଖାଲି ସ୍ଥାନ ଆମ ଘର ଚାରିପଟେ ରହିଛି ବା ଆମ ଆଖପାଖରେ ଯୋଉ ପଡ଼ିଆ ରହିଛି, ସବୁଗୁଡ଼ାକରେ ଆମେ ଗଛ ଲଗେଇବା, ବିଭିନ୍ନ ପ୍ରକାର ଗଛ, ଯୋଉ ଗଛ ହଉଛୁ ରହିଲେ ବି ସେ ମାଟିଟା ସବୁବେଳେ କଭର ହେଇକି ରହିବ। ଆଉ ଯେତେ କୌଶଳ ମୁଁ କହିଲି ମୃତ୍ତିକା ଜଳ ସଂରକ୍ଷଣ, ସେ କୌଶଳ ଗୁଡ଼ାକ ଅବଲମ୍ବନ କରିବା, ଏବଂ ମାଟିରେ ରାସାୟନିକ ସାର ବଦଳରେ ଯଦି ଜୈବିକ ସାର ଖତ ଅଧିକା ବ୍ୟବହାର କରିବା, ତାହେଲେ ମାଟିର ଜଳ ଧାରଣ କ୍ଷମତା ବଢ଼ିବ। ସର୍ବଶେଷରେ କହିବି, ଗଛକୁ ଆମେ କାଟିବା ନାହିଁ, ଜଙ୍ଗଲ ଯାହା ଅଛି ତାକୁ ସୁରକ୍ଷା ଦେବା, ଆଉ ତାର ପରିସୀମା କେମିତି ବଢ଼ିବ ଯଦି ସେ ବିଷୟରେ ଚିନ୍ତା କରିବା, ନିଶ୍ଚିତ ଭାବରେ ମଧୁର ଜଳକୁ ଆମେ ପାଇପାରିବା, ଏବଂ ଆମ ଚାଷରେ, ଆମ ପାଣି ପିଇବା ପାଇଁ, ଆମ ବନ୍ୟଜନ୍ତୁମାନଙ୍କ ପାଇଁ ସମସ୍ତଙ୍କୁ ଆମେ ଯୋଗାଇ ଦେଇପାରିବା।
1: ନିଶ୍ଚିତ ଭାବରେ ଖୁବ୍ ମୂଲ୍ୟବାନ କଥା କହିଲେ। ଶେଷରେ ଯେଉଁ ସନ୍ଦେଶ ରହିଲା ଶ୍ରୋତା ବନ୍ଧୁମାନଙ୍କ ପାଇଁ, ଆମେ ଆଶା କରିବା ଏଥିପ୍ରତି ସଚେତନ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବେ, ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ, ଜଳର ସୁବିନିଯୋଗ ହୋଇପାରିବ ଏବଂ ମାଟି ଆମର ସୁରକ୍ଷିତ ରହିବ। ଏ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। କଞ୍ଚାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀର ଏହି ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ସ୍କୃତିରେଖା। ଆପଣମାନେ ସମସ୍ତେ ଜାଣିଛନ୍ତି ପ୍ରତିବର୍ଷ ଜୁଲାଇ ମାସ 11 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ। ଏହି ଦିନ ଆମକୁ ସ୍କରଣ କରାଏ ଯେ ଜନସଂଖ୍ୟା କେବଳ ଗଣନା ନୁହେଁ, ଏହା ସହ ଜଡ଼ିତ ରହିଛି ମାନବ ସମ୍ପଦ, ସ୍ୱାସ୍ଥ୍ୟ, ଶିକ୍ଷା, ନାରୀ ସଶକ୍ତିକରଣ, ପରିବାର କଲ୍ୟାଣ, ପରିବେଶ ସୁରକ୍ଷା ଆଉ ଉନ୍ନତିର ଅନେକ ପ୍ରସଙ୍ଗ। ଭାରତ ଭଳି ବିଶାଳ ଓ ଯୁବଶକ୍ତିରେ ସମୃଦ୍ଧ ଦେଶ ପାଇଁ ଜନସଂଖ୍ୟା ଗୋଟିଏ ପଟେ ବଡ଼ ସମ୍ଭାବନା ତ ନିଶ୍ଚିନ୍ତ, ଅନ୍ୟପଟେ ଯଥୋଚିତ ପରିଚାଳନା ନ ହେଲେ ଏହା ଅନେକ ସାମାଜିକ ଆଉ ଆର୍ଥିକ ପ୍ରତିବନ୍ଧକର କାରଣ ହୋଇପାରେ। ଏହି ସମୟ ଉପଯୋଗୀ ଆଉ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଧିକ ସରଳ ଆଉ ବିସ୍ତାର ଭାବରେ ବୁଝାଇବା ପାଇଁ ଆଜି ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ ସାର୍। ସାର୍ ନମସ୍କାର, କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସାର୍, ଆମର ଆଜି ବିଷୟବସ୍ତୁ ରହିଛି କି ବିଶ୍ୱ ଜନସଂଖ୍ୟା ଦିବସ। ଏବେ ଏହି ଦିବସଟା କହିବାକୁ ଗଲେ ଆମ ଦେଶର ଉନ୍ନତି ସହିତ ଗୋଟିଏ ଓତପ୍ରୋତ ଭାବରେ ଜଡ଼ିତ, ତେବେ ଆପଣ ବିଶ୍ୱ ଜନସଂଖ୍ୟା ଦିବସକୁ କେମିତି ମୂଲ୍ୟାଙ୍କନ କରୁଛନ୍ତି?
2: ଏ ଯେଉଁ ଜନସଂଖ୍ୟା ଦିବସ ପାଳନ କରାଯାଏ ସେଟା 1887 ମସିହା ଜୁଲାଇ 11ରେ ବିଶ୍ୱର ଜନସଂଖ୍ୟା ପହଞ୍ଚିଲା 500 କୋଟିରେ। ଏଇ ଗୋଟେ ବିଶେଷ ଘଟଣାକୁ ରେଖାଙ୍କିତ କରିବା ପାଇଁ 1899 ମସିହାରେ ୟୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ୍, ଯାହାକୁ ୟୁଏନ୍ଡିପି ବୋଲି ଲୋକ ବେଶୀ ଜାଣନ୍ତି, ଏ ଦିବସ ପାଳନ ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଯେ ଏ ଯେଉଁ ଜନସଂଖ୍ୟା ଦ୍ରୁତ ବଢ଼ୁଛି, ପୃଥିବୀରେ ମଣିଷ ଆସିବା 3 ଲକ୍ଷ ବର୍ଷ ହୋଇଗଲା, 2,50,000 ବର୍ଷ ଯାଏଁ ଯେତିକି ଜନସଂଖ୍ୟା ଥିଲା ତା ପରଠୁ ଜନସଂଖ୍ୟା ଅତ୍ୟନ୍ତ ଦ୍ରୁତ ଗତିରେ ବଢ଼ିବା ଆରମ୍ଭ କଲା। ବିଶେଷ କରି 19ବିଂଶ ଶତାବ୍ଦୀରୁ ଜନସଂଖ୍ୟାର ବୃଦ୍ଧିର ହାର ଅତ୍ୟନ୍ତ ଦ୍ରୁତ ହୋଇଗଲା। ତା ଫଳରେ ଗୁଡ଼ାଏ ଅସୁବିଧା ବି ସୃଷ୍ଟି ହେଲା। ସୁବିଧା ତ ଅଛି, କିନ୍ତୁ ଅସୁବିଧା ବେଶୀ ହୋଇଗଲା ସେତେବେଳେ। ତେଣୁ ଜନସଂଖ୍ୟା ତାର ଯେଉଁ ପ୍ରଭାବ ପଡ଼ୁଛି, ସାମାଜିକ, ଆର୍ଥିକ, ପରିବେଶଗତ ପ୍ରଭାବ ପଡ଼ୁଛି, ସେ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏ ଦିବସର ପାଳନ ଆରମ୍ଭ କରାଗଲା। ତା ସହିତ ଆହୁରି ଯେଉଁ କଥାଗୁଡ଼ିକ ଆପଣ ବି କହିଲେ, ତା ସହିତ ଏ ପ୍ରଶ୍ନଗୁଡ଼ିକ ବି ଜଡ଼ିତ ହୋଇକି ରହୁଛି।
1: ସାର୍, ଆଉ ଗୋଟିଏ କଥା ହେଉଛି କି ଯଦି ଆମେ ଦେଖିବା କି ଜନସଂଖ୍ୟା, ଆପଣ ଯେମିତି ବି ଏବେ କହିଲେ କି ମାନବ ସମ୍ପଦ, ବଜାର, ଶ୍ରମଶକ୍ତି ବହୁତ ଗୁଡ଼ିଏ ଜିନିଷ ଦେଇଥାଏ। ଆଉ କଥା ଦେଖିଲେ ଯଦି ସେହାକୁ ଆମେ ଠିକ୍ ଭାବରେ ଉପଯୋଗ ନ କରିବା, ତାହେଲେ ଏହା ଶିକ୍ଷା କ୍ଷେତ୍ରରେ ହେଉ, ଚାକିରି କ୍ଷେତ୍ରରେ ହେଉ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ, ବିଭିନ୍ନ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି କରିବ। ତେବେ ଜନସଂଖ୍ୟା ବୃଦ୍ଧିକୁ ଆପଣ କ'ଣ ଗୋଟିଏ ସମ୍ପଦ ହିସାବରେ ଦେଖୁଛନ୍ତି ନା ପ୍ରତିବନ୍ଧକ ହିସାବରେ ଦେଖୁଛନ୍ତି?
2: ତାକୁ ଏକଦମ ସିଧାସଳଖ ଭାବରେ ହଁ ନାଁରେ ଏ ପ୍ରଶ୍ନର ଉତ୍ତର ଦେଇହେବନି। ଏକପାଖିଆ ଭାବରେ ଏଇଟା ସମ୍ପଦ ନା ଅସୁବିଧା, ସମ୍ପଦ ନା ବିପଦ, ଆକୁ କହିହେବ ନାହିଁ। ଏଇଟା ସମ୍ପଦ ହେବ କି ବିପଦ ହେବ ତାହା ନିର୍ଭର କରିବ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ବିଶେଷ କରିକି ଦକ୍ଷତା, ରୋଜଗାରର ସୁଯୋଗ ଏବଂ ସୁଶାସନ ଉପରେ। ଏଗୁଡ଼ିକ ଯଦି ଠିକ୍ ଥିବ ତାହେଲେ ଜନସଂଖ୍ୟା ସମ୍ପଦ ହେବ, ଏଗୁଡ଼ିକ ଯଦି ଠିକ୍ ନଥିବ ତାହେଲେ ଜନସଂଖ୍ୟା ବିପଦ ହେବ। ଏକଦମ ସରଳ ଭାଷାରେ କହିଲେ, ଗୋଟେ ଲୋକକୁ ଆପଣ କୋଉ ଭାବରେ ଦେଖୁଛନ୍ତି? ପେଟ ଦେଖୁଛନ୍ତି, ସେ ଖାଇବ, ତେଣୁ ତାକୁ ଖାଦ୍ୟ ଦରକାର। ଦେହ ଦେଖୁଛନ୍ତି, ତାକୁ ପୋଷାକ ଦରକାର, ରହିବା ପାଇଁ ଘର ଦରକାର। ଆବଶ୍ୟକତାକୁ ଯଦି ଦେଖିବେ ତାହେଲେ ଜନସଂଖ୍ୟା ବୃଦ୍ଧିଟା ବିପଦ। କିନ୍ତୁ ଯଦି ଓଲଟା ବାଟରେ ଦେଖିବେ, ଜଣେ ଦକ୍ଷ ଲୋକ ସିଏ ଆହୁରି ସମାଜକୁ ବୃଦ୍ଧିମତ କରିବ, ଆହୁରି ସମାଜକୁ ଉନ୍ନତି ପଥକୁ ନେଇଯିବ। ତେଣୁ ସିଧାସଳଖ ଉତ୍ତର ଦେଇହେବନି ସମ୍ପଦ ନା ବିପଦ, ଏଇଟା ନିର୍ଭର କରୁଛି ଯେ କୋଉ ଭଳି ଲୋକ ଅଛନ୍ତି।
1: ଆଜ୍ଞା ସାର୍, ବର୍ତ୍ତମାନ ଭାରତର ଯଦି ଜନସଂଖ୍ୟା ଆମେ ଦେଖିବା 140 କୋଟିରୁ ଉର୍ଦ୍ଧ୍ୱରେ ପହଞ୍ଚିଲାଣି,
2: 150 କୋଟି ପାଖାପାଖି ହେଲାଣି।
1: ଆଜ୍ଞା ଆଜ୍ଞା, ତେବେ ଏ କ୍ଷେତ୍ରରେ ଆମେ ଦେଖୁଛେ ବହୁତ ଗୁଡ଼ିଏ ଜିନିଷ ଉପରେ ଆମର ଚାପ ବଢ଼ିବାରେ ଲାଗୁଛି। ସେ ଆପଣ ଯଦି କହିବେ ଜାଗା ଉପରେ କୁହନ୍ତୁ, ଜମି ଉପରେ କୁହନ୍ତୁ, ଜଳବାୟୁ ଉପରେ କୁହନ୍ତୁ, ସବୁ କ୍ଷେତ୍ରରେ। ତେବେ ଭାରତର ଭଳି ଗୋଟେ ବଡ଼ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ ପ୍ରଭାବ ସବୁ କ'ଣ କ'ଣ ରହିଛି?
2: ଦେଖନ୍ତୁ, ଗୋଟେ ସମୟରେ ଭାରତର ଜନସଂଖ୍ୟା ଏତେ ନଥିଲା। ଇଏ ବୃଦ୍ଧି ଆରମ୍ଭ ହେଲା 1947 ପରେ ପରେ। ଇଏ ବୃଦ୍ଧିର ଦୁଇଟା କାରଣ, କାରଣ ହେଲା ମୃତ୍ୟୁ ହାର କମିଲା, ସ୍ୱାସ୍ଥ୍ୟ ସେବା, ଟିକା ଆସିଲା, ତେଣୁ ମୃତ୍ୟୁ ହାରଟା କମିଲା, ଜନ୍ମ ହାର ସମାନ ରହିଲା, ତା ଫଳରେ ଜନସଂଖ୍ୟା ବଢ଼ି ବଢ଼ି ବଢ଼ି ବଢ଼ି ଚାଲିଲା। ଭାରତ ହେଉଛି ଏସିଆର ପ୍ରଥମ

0: ଦେଶ ଯିଏ ପ୍ରଥମ ପରିବାର ନିୟୋଜନ ଯୋଜନା ଆରମ୍ଭ କରିଥିଲା 1991ରେ, କିନ୍ତୁ ତଥାପି 70-80 ଦଶକ ଯାଏଁ ଆମର ଜନସଂଖ୍ୟା ହାର ଖୁବ୍ ବେଶୀ ଥିଲା, TFR 2.3 70 ଦଶକରେ ରହିଯାଇଥିଲା। ତା ପରଠୁ କ୍ରମଶଃ ଟୋଟାଲ ଫର୍ଟିଲିଟି ରେଟ୍ ବା ଜଣେ ହାରାହାରି କେତେ ସନ୍ତାନ ତାଙ୍କର ହେଉଛି ସେ ଜିନିଷଟାକୁ କମିବା ପାଇଁ ଲାଗିଲା। ବର୍ତ୍ତମାନ ସମୟରେ ତାହା ରିପ୍ଲେସମେଣ୍ଟ ରେଟ୍ ଯେଉଁଟାକୁ କହନ୍ତି ତାଠୁ ବି ତଳକୁ ଆସିଯାଇଛି, ଯେଉଁଟା ଭାରତ ପାଇଁ ଦେଖିବାକୁ ଗଲେ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଗୋଟିଏ ବଡ଼ ପଦକ୍ଷେପ। କିନ୍ତୁ ଆରମ୍ଭରୁ ଯେତେ ବଢ଼ି ଯାଇଛି ତାର ଇଫେକ୍ଟଟା ତ ରହିବ। ଏବେ ଯଦି ଆମେ ପ୍ରଭାବ କଥା ଦେଖିବା ତାହେଲେ ଜନସଂଖ୍ୟା ବଢ଼ିଲେ ଖାଦ୍ୟ ଉପରେ ତାର ପ୍ରଭାବ ପଡ଼ିବ, ସେତିକି ଲୋକଙ୍କ ପାଇଁ ଆପଣଙ୍କୁ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ, ବାସସ୍ଥାନ ଯୋଗାଡ଼ କରିବାକୁ ପଡ଼ିବ, ସ୍ୱାସ୍ଥ୍ୟ ସେବା ଯୋଗାଡ଼ କରିବାକୁ ପଡ଼ିବ, ଶିକ୍ଷା ଯୋଗାଡ଼ କରିବାକୁ ପଡ଼ିବ, ତେଣୁ ଚାପ ବହୁତ ବେଶୀ ପଡ଼ିବ। ଭଲ ହେଉଛି ଯେ ଭାରତରେ ଯେତେ ଲୋକ ଅଛନ୍ତି ପାଖାପାଖି 150 କୋଟି ବର୍ତ୍ତମାନ ଦେଖିବାକୁ ଗଲେ, ତା ଭିତରୁ 65%ଙ୍କର ବୟସ ହେଉଛି 35 ତଳେ, ଅର୍ଥାତ୍ ଯେଉଁ କାର୍ଯ୍ୟକ୍ଷମ ଲୋକ ଏଇ ବୟସଟାରେ ଯେଉଁ ଲୋକମାନେ ଅଛନ୍ତି ସେମାନେ କାମିକା ଲୋକ, ସେମାନେ ବେଶୀ କାମ କରିପାରିବେ, ତେଣୁ ଏହାକୁ ଆମେ ଡେମୋଗ୍ରାଫିକ୍ ଡିଭିଡେଣ୍ଟ ବୋଲି କହୁଛୁ, ଜନସଂଖ୍ୟାଗତ ଲାଭାଂଶ ତାକୁ ଓଡ଼ିଆରେ କହୁଛନ୍ତି ଡେମୋଗ୍ରାଫିକ୍ ଡିଭିଡେଣ୍ଟ। ଏଇ ଯେଉଁ ଡେମୋଗ୍ରାଫିକ୍ ଡିଭିଡେଣ୍ଟର ଗୋଟେ ୱିଣ୍ଡୋ ଅଛି, 30-40 ବର୍ଷ ଧରିକି ଏଇ ଡିଭିଡେଣ୍ଟଟା ରହିବ, ତାପରେ କ୍ରମଶଃ ଏଇ ଡିଭିଡେଣ୍ଟଟା କମିବ, କାରଣ ସେତେବେଳେ କ୍ରମଶଃ ବୁଢ଼ା ଲୋକଙ୍କ ସଂଖ୍ୟା ବଢ଼ିବ। ତେଣୁ ଆମେ ବର୍ତ୍ତମାନ ବି ସେ ୱିଣ୍ଡୋ ଭିତରେ ଅଛୁ, କିନ୍ତୁ ସେ ସମୟ ଆମ ପାଇଁ ଧୀରେ ଧୀରେ ସରି ସରି ଆସୁଛି। ଯେଉଁ କଥା ୟୁରୋପର ଦେଶମାନଙ୍କରେ ହେଉଛି, ଜାପାନରେ ହେଉଛି, ଅନ୍ୟାନ୍ୟ ଉନ୍ନତ ଦେଶମାନଙ୍କରେ ହେଉଛି, ସେ ଆଡ଼କୁ ଆମେ ଅଗ୍ରସର ହେଉଛନ୍ତି। ବର୍ତ୍ତମାନ ଆହୁରି 10-15 ବର୍ଷ ଏଇ ଡେମୋଗ୍ରାଫିକ୍ ଡିଭିଡେଣ୍ଟ ଆମେ ଉପଭୋଗ କରିପାରିବା, କିନ୍ତୁ ତାପରେ କ୍ରମଶଃ ଆମେ ସେଇ ଆଡ଼କୁ ଯାଉଛୁ, ତେଣୁ ଏବେଠୁ ସେ ବିଷୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ।
1: ନିହାତି ସାର୍। ସାର୍ ଆଉ ଗୋଟେ କଥା ହେଉଛି ମାନବ ବିକାଶର ସୂଚକାଙ୍କ, ଯାହାକୁ ଆମେ ଶିକ୍ଷା, ସ୍ୱାସ୍ଥ୍ୟ ଆଉ ଜୀବନମାନର ଏକ ସଂଯୁକ୍ତ ମାପକାଠି ବୋଲି ଧରିଥାଉ। ଯଦି ଜନସଂଖ୍ୟା ବଢ଼ୁଛି ସେହି ହାରରେ ଆମକୁ ଶିକ୍ଷା ଦେବାକୁ ପଡ଼ିବ, ଆୟ ବୃଦ୍ଧି ବି ଦରକାର, ପୋଷଣ, ଚିକିତ୍ସା, ଚାକିରି ସୁଯୋଗ ସବୁକିଛି ଦରକାର, ତେବେ ଜନସଂଖ୍ୟା ବୃଦ୍ଧି ଆଉ ମାନବ ବିକାଶର ଯେଉଁ ସୂଚକାଙ୍କ, ତା ଭିତରେ ସମ୍ପର୍କକୁ ଆପଣ କେମିତି ମାପୁଛନ୍ତି?
0: ଆଗେ ଏ ମାନବ ବିକାଶ ସୂଚକାଙ୍କ ଜିନିଷଟାକୁ ସ୍ୱଷ୍ଟ ହେବା ଦରକାର। ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ HDI ତାକୁ ତିଆରି କରନ୍ତି UNDP, ଏବଂ 3 ମୁଖ୍ୟ ସୂଚକ ଆଧାରରେ ଏହା ନିର୍ଦ୍ଧାରିତ ହୁଏ। ପ୍ରଥମ ଲାଇଫ୍ ଏକ୍ସପେକ୍ଟେନ୍ସି, ସୁସ୍ଥ ଓ ଦୀର୍ଘ ଜୀବନ, ଯେଉଁମାନେ ଲୋକମାନେ ଅଛନ୍ତି ତାଙ୍କର ଲାଇଫ୍ ଏକ୍ସପେକ୍ଟେନ୍ସି କେତେ। ଦ୍ୱିତୀୟ ହେଉଛି ଶିକ୍ଷାର ସ୍ତର, ତାହା କ'ଣ, ଏବଂ ତୃତୀୟ ହେଉଛି ମୁଣ୍ଡ ପିଛା ଜାତୀୟ ଆୟ କେତେ। ଏହି 3 ଆଧାରରେ HDI ବା ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସଟା ନିର୍ଦ୍ଧାରିତ ହୁଏ। ଦ୍ରୁତ ଜନସଂଖ୍ୟା ବୃଦ୍ଧି HDIକୁ ପ୍ରଭାବିତ କରିପାରେ। ଯେଉଁ କଥା ଏବେ ଆପଣ କହିଲେ, ଯଦି ଜନସଂଖ୍ୟା ଦ୍ରୁତ ବଢ଼େ ଏବଂ ସେହି ଅନୁପାତରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ବିକାଶ ନ ହୁଏ ତାହେଲେ HDI କମିବ। ସମ୍ପଦ ଅଧିକ ଲୋକଙ୍କ ମଧ୍ୟରେ ବଣ୍ଟନ ହେବାର ମୁଣ୍ଡ ପିଛା ବିନିଯୋଗ କମିଯାଇପାରେ, ତେଣୁ ଅସୁବିଧା ହେବ। ଯଦି ଦେଶରେ କାର୍ଯ୍ୟକ୍ଷମ ବୟସର ଯୁବକଙ୍କ ସଂଖ୍ୟା ଅଧିକ ଥାଏ, ଯାହାକି ଭାରତର ଅଛି, ଏବଂ ଯଦି ସେମାନେ ଶିକ୍ଷିତ, ଦକ୍ଷ ଏବଂ ନିଯୁକ୍ତ ହୁଅନ୍ତି, ଗୋଟେ କାମରେ ଥାନ୍ତି, ପ୍ରଡକ୍ଟିଭ୍ କିଛି କାମ କରୁଛନ୍ତି, ତେବେ ଆୟ ବଢ଼େ, ଦାରିଦ୍ର୍ୟ କମେ ଆଉ HDIର ଉନ୍ନତି ହୁଏ। ତେଣୁ ଆମକୁ ଦେଖିବା ପାଇଁ ପଡ଼ିବ ଆମର ଯୁବ ସମାଜକୁ ଆମେ ଶିକ୍ଷିତ କରୁଛୁ କି ନାହିଁ, ଦକ୍ଷ କରୁଛୁ କି ନାହିଁ, ଏବଂ ତାଙ୍କୁ ପ୍ରଡକ୍ଟିଭ୍ କାମରେ ନିଯୁକ୍ତ କରିପାରୁଛୁ କି ନାହିଁ, ତାର ଉପରେ ନିର୍ଭର କରିବ।
1: ଆଜ୍ଞା ସାର୍, ଆଉ ଗୋଟେ କଥା ଅଛି କି ସମସ୍ତେ କୁହନ୍ତି କି ଝିଅ ହେଲେ ପାଠୋଇ ଦେଶ ଯିବ ଆଗେ, ତେବେ ଅନେକ ରିପୋର୍ଟରୁ ଜଣାପଡ଼ୁଛି କି ଯଦି ମହିଳାଙ୍କ ଶିକ୍ଷା ଆଉ ସଚେତନତା ବଢ଼େ, ବିବାହର ବୟସ ମଧ୍ୟ ବଢ଼େ ଆଉ ପରିବାର ଛୋଟ ହୁଏ ଆଉ ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆସେ, ତ ଏ କ୍ଷେତ୍ରରେ ଆପଣ ଯେଉଁ ମହିଳାଙ୍କ ଶିକ୍ଷା ଓ ସଚେତନତା ଜନସଂଖ୍ୟା ନିୟନ୍ତ୍ରଣରେ କେତେ ଦୂର ପ୍ରଭାବଶାଳୀ ଆପଣ ଭାବୁଛନ୍ତି?
0: ବେଶ କିଛି ଦୃଷ୍ଟିରୁ ଆକୁ ଆମେ ଦେଖିପାରିବା। ପ୍ରଥମ କଥା ତ ହେଉଛି ନିଶ୍ଚିତ ଭାବରେ ଏହା ଜନସଂଖ୍ୟା ନିୟନ୍ତ୍ରଣର ବି ସବୁଠାରୁ ପ୍ରଭାବଶାଳୀ ଆଉ ସ୍ଥାୟୀ ଉପାୟ ମଧ୍ୟରୁ ଗୋଟିଏ। ପ୍ରଥମ ହେଉଛି ନାରୀ ଯଦି ଶିକ୍ଷିତ ହେବ ତାହେଲେ ତାର ବିବାହ ବୟସ ବଢ଼ିବ, ବିବାହ ବୟସ ବଢ଼ିବ ମାନେ କମ୍ ପିଲା ଜନ୍ମ ହେବେ। ଦ୍ୱିତୀୟ ହେଉଛି ନାରୀ ଯଦି ଶିକ୍ଷିତ ହେବ ତାହେଲେ ତାହାର କଣ୍ଟ୍ରିବ୍ୟୁସନ୍ ଟୁୱାର୍ଡସ୍ ନେସନ୍ କେବଳ ପରିବାରକୁ ବଢ଼େଇବା ନୁହେଁ, ତା ଛଡ଼ା ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ସେଇ ଯେଉଁ କଣ୍ଟ୍ରିବ୍ୟୁସନ୍ଟା ବଢ଼ିବ।

0: ମା ଯଦି ଶିକ୍ଷିତ ହେବ ତାହେଲେ ଶିଶୁର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ, ତାର ଗୋଟିଏ ସିଧାସଳଖ ସମ୍ପର୍କ ରହିଛି। ଆର୍ଥିକ ସ୍ୱାବଲମ୍ବନଶୀଳ ହେବ ମା ଯଦି ଶିକ୍ଷିତ, ଲିଙ୍ଗ ସମାନତାକୁ ମଧ୍ୟ ସୁଦୃଢ଼ କରିବ। ଅର୍ଥାତ୍ ମା ଯଦି ଶିକ୍ଷିତ ହୁଏ, ନାରୀମାନେ ଯଦି ଶିକ୍ଷିତ ହୁଅନ୍ତି, ତାହେଲେ ଜନସଂଖ୍ୟା କେବଳ ନିୟନ୍ତ୍ରଣରେ ସାହାଯ୍ୟ କରିବ ନାହିଁ, ଜନସଂଖ୍ୟାର ମାନ ବୃଦ୍ଧିର ମଧ୍ୟ ସାହାଯ୍ୟ କରିବ। ଏଇଟା ସବୁଠୁ ବଡ଼ କଥା।
1: ସାର୍, ଆଉ ଗୋଟେ କଥା ଆମେ ଯଦି ଦେଖିବା, ଆପଣ ଯେମିତି କହିଲେ କି ନାରୀ ଯଦି ଶିକ୍ଷିତ ହେବ ବହୁତ ଗୁଡ଼ିଏ ଚେଞ୍ଜେସ୍ ଆସିବ, ତେବେ ପ୍ରଜନନ ସ୍ୱାସ୍ଥ୍ୟ ସେବାରେ ଯେଉଁ କିଶୋରୀ ସ୍ୱାସ୍ଥ୍ୟ, ଋତୁସ୍ରାବର ଯେଉଁ ସ୍ୱଚ୍ଛତା ରହିଛି, ତାପରେ ସୁରକ୍ଷିତ ମାତୃତ୍ୱ, ଗର୍ଭ ନିରୋଧକ ସେବା, ଏସବୁ ଯେଉଁ ଦିଗ ରହିଛି, ତେବେ କିଶୋରୀ ଓ ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ ସେବା ସୁଦୃଢ଼ କାହିଁକି ଜରୁରୀ?
0: କେବଳ ସ୍ୱାସ୍ଥ୍ୟର ପ୍ରଶ୍ନ ନୁହେଁ ଏଇଟା, କିଶୋରୀଙ୍କର ପ୍ରଯୋଜନ ଜନିତ ସ୍ୱାସ୍ଥ୍ୟ କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାକୁ ଦେଖାଯିବା ଉଚିତ ନୁହଁ। ସ୍ୱାସ୍ଥ୍ୟ ତ ନିଶ୍ଚୟ, ତା ଛଡ଼ା ମହିଳା ସଶକ୍ତିକରଣ, ସ୍ଥାୟୀ ବିକାଶ, ଏବଂ ଏଟା ହ୍ୟୁମାନ ରାଇଟ୍ସର ମଧ୍ୟ ପ୍ରଶ୍ନ। ନାଗରିକର ତା ସ୍ୱାସ୍ଥ୍ୟ, ତା ଜୀବନ ଉପରେ ଅଧିକାର ରହିଛି, ତେଣୁ ଏଟା ମାନବାଧିକାରର ପ୍ରଶ୍ନ ମଧ୍ୟ ହେଉଛି। ଯଦି କିଶୋରୀର ପ୍ରଯୋଜନ ଜନିତ ସ୍ୱାସ୍ଥ୍ୟ ଠିକ୍ ରହିଲା, ତାହେଲେ ମାତୃ ମୃତ୍ୟୁ ଏବଂ ଶିଶୁ ମୃତ୍ୟୁର ଆଶଙ୍କା ବହୁ ପରିମାଣରେ କମିବ। ଆଗରୁ ଅନେକ ପିଲା ହେବାର ଗୋଟିଏ ବଡ଼ କାରଣ ଥିଲା ଯେ ପିଲା ମରିଯାଉଥିଲେ, ଗୋଟିଏ ପିଲା ହେଲା ସେ ଯଦି କାଳେ କ'ଣ ହୋଇଯିବ, ଏଇ ଡରରେ ମା ବୋଧ ହୁଏ ଆହୁରି 5-6-7 ପିଲା ଜନ୍ମ କରୁଥିଲା। ଏବଂ ତା ନିଜର ବି ଯେଉଁ ପ୍ରଜନନ ଜନିତ ସ୍ୱାସ୍ଥ୍ୟର ଗୋଟିଏ ପ୍ରକ୍ରିୟା ଅଛି, ସେ ବିଷୟରେ ବି ବିଶେଷ ଧାରଣା ନଥିଲା। ଏ ଦୁଇଟା ଯାକ ଯେଉଁ ଫ୍ୟାକ୍ଟର, ତାକୁ ମିଶେଇଲେ ଆପଣ ଦେଖିବେ, କିଶୋରୀ ଯଦି ଜାଣିବ ତାର ସ୍ୱାସ୍ଥ୍ୟ ବିଷୟରେ, ତାର ଦେହ ବିଷୟରେ, ପ୍ରଜନନ ବିଷୟରେ, ତାହେଲେ ସିଏ ଆହୁରି ବେଶି କନସିୟସ୍ ହେବ, ଯାହାଫଳରେ ଜନସଂଖ୍ୟା ମଧ୍ୟ ପ୍ରକାରାନ୍ତରେ ନିୟନ୍ତ୍ରିତ ହୋଇକି ରହିବ।
1: ସାର୍, ଆଉ ଗୋଟିଏ କଥା ହେଉଛି, ଆପଣ ଯଦି ଦେଖିବେ ଆଗ ଅପେକ୍ଷା ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବହୁତ ମାତ୍ରାରେ ହ୍ରାସ ପାଇଛି। ଏ ଦିଗରେ ସରକାର ଓ ପ୍ରଶାସନ ମଧ୍ୟ ବହୁତ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ବାଲ୍ୟ ବିବାହ ରୋକିବା ଓ ବିବାହର ଯୋଗ୍ୟ ବୟସର ସଚେତନତା ଜନସଂଖ୍ୟା ସ୍ଥିରତାରେ କେମିତି ସାହାଯ୍ୟ କରୁଛି?
0: ବାଲ୍ୟ ବିବାହ ରୋକିବାର ବେଶ କେତେଗୁଡ଼ିଏ କାରଣ ଅଛି। ଏ ବାଲ୍ୟ ବିବାହ ବିଷୟରେ ଯେଉଁ ଆଇନ ପ୍ରଥମ ତିଆରି ହୋଇଥିଲା, ସେ ପୁରା ଇଂରେଜ ଅମଳର ଆଇନ, ତାହାର ଗୋଟିଏ ପ୍ରେକ୍ଷାପଟ ଅଛି, ସେ ବିଷୟରେ ପରେ କେତେବେଳେ ଆଲୋଚନା କରିବା। ତାହା ହେଉଛି ଯେ ଏକଦମ ଛୋଟ ବୟସରୁ ଯଦି ପିଲାକୁ ବାହା କରାଇଦେବ, ଝିଅଟିକୁ, ତା ଦେହ ତା ପାଇଁ ପ୍ରସ୍ତୁତ ନୁହଁ, ତେଣୁ ତାର ମୃତ୍ୟୁର ସମ୍ଭାବନା, ତାର ସ୍ୱାସ୍ଥ୍ୟ ଉପରେ ବିରୂପ ପ୍ରଭାବ ପଡ଼ିବାର ସମ୍ଭାବନା ଅତ୍ୟନ୍ତ ବେଶି। ଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଯେ କିଶୋରୀ ବାଲ୍ୟ ବିବାହ ଯଦି ଆମେ ରୋକିଦେଲେ, ପିଲା ଯଦି ଆଉ ଟିକେ ବଡ଼ ବୟସରେ ବାହା ହେଲା, ଶିକ୍ଷା ପାଇଁ ସେ ଅଧିକ ସମୟ ଦେଇପାରିବ, ସ୍ୱାବଲମ୍ବନଶୀଳ ଅଧିକ ହୋଇପାରିବ, କେବଳ ଘର ବୋଝରେ, ପରିବାର ଚଳାଇବାର ବୋଝରେ ଦବିଯିବ ନାହିଁ, ସେ ଅନ୍ୟ କ୍ଷେତ୍ରରେ ମଧ୍ୟ ତାର ଯେଉଁ ପୋଟେନ୍ସିଆଲ ଅଛି, ସେ ପୋଟେନ୍ସିଆଲଟାକୁ ରିଏଲାଇଜ୍ କରିପାରିବ, ଯାହା କ୍ରମଶଃ ସମାଜ ପାଇଁ ମଧ୍ୟ ଭଲ।
1: ଆଜ୍ଞା ସାର୍, ସହରାଞ୍ଚଳ ଆଉ ଗୋଟେ ଯଦି ଆମେ ଦେଖିବା ଗ୍ରାମାଞ୍ଚଳ, ଏହା ଭିତରେ ସବୁବେଳେ ଉନ୍ନତିରେ ଆମେ ସବୁବେଳେ ପ୍ରଭେଦ ପାଇଛେ, କାରଣ ସହରାଞ୍ଚଳ ଲୋକ ଟିକେ ଅଧିକା ସବୁ ଜିନିଷରେ ସଚେତନ ଥାନ୍ତି ଗ୍ରାମାଞ୍ଚଳ ଲୋକଙ୍କ ଅପେକ୍ଷା, ତାଙ୍କ ପାଖରେ ସେତିକି ସୁବିଧା ସୁଯୋଗ ସବୁ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ଉପଲବ୍ଧ ନଥାଏ। ଆଉ ଯଦି ଏ କ୍ଷେତ୍ରରେ ବି ଆମେ ଦେଖିବା ସଚେତନତା କ୍ଷେତ୍ରରେ, ଯଦି ପପୁଲେସନ ସଚେତନତା କ୍ଷେତ୍ରରେ, ତେବେ ସହରାଞ୍ଚଳ ଲୋକ ଟିକେ ଅଧିକ ସଚେତନ ଗ୍ରାମାଞ୍ଚଳ ଲୋକଙ୍କ ଅପେକ୍ଷା, ତେବେ ଏଇ ଯେଉଁ ପ୍ରାବଧାନଟା ରହିଛି ପରିବାର ନିୟୋଜନ ସାଧନ ବିଷୟରେ, ଗ୍ରାମ ଓ ସହରର ଯେଉଁ ସଚେତନତାର ଅନ୍ତର କେମିତି ଚାଲିଛି?
0: ଏପର୍ଯ୍ୟନ୍ତ ଅଛି, ଏହା ସତ୍ୟ, କିନ୍ତୁ ତାହା ଖୁବ୍ ଦ୍ରୁତ କମି ଯାଉଛି। ଗ୍ରାମାଞ୍ଚଳ ଆଉ ସହରାଞ୍ଚଳ ଲୋକଙ୍କର ସଚେତନତା କ୍ଷେତ୍ରରେ, ବିଶେଷ କରିକି ଜନ୍ମ ନିୟନ୍ତ୍ରଣ କ୍ଷେତ୍ରରେ ବା ଜନସଂଖ୍ୟା ସଂକ୍ରାନ୍ତରେ, ସିଏ ଯେଉଁ ପ୍ରଭେଦଟା ଧର 50 ବର୍ଷ ଆଗରୁ ଥିଲା, 100 ବର୍ଷ ଆଗରୁ ଥିଲା, ତାହା ଆଉ ପ୍ରାୟ ନାହିଁ ଏବେ। ଆଉ ସଚେତନତା କ୍ଷେତ୍ରରେ, ବିଶେଷ କରିକି ପପୁଲେସନ କ୍ଷେତ୍ରରେ, ମୋର ପିଲା କେତେ ହେବ ସେ ବିଷୟରେ ସେ ପ୍ରଭେଦ ଆଉ ଏକଦମ ନାହିଁ ବୋଲି କହିବିନି, କିନ୍ତୁ ବହୁତ କମ୍ ହୋଇଯାଇଛି, ଯେଉଁଟା ଗୋଟେ ଭଲ ଜିନିଷ। ଆଗରୁ ହେଉଥିଲା ପରିବାରର ଗୋଟେ ଚାପ ରହୁଥିଲା, ବିଶେଷ କରି ଗ୍ରାମାଞ୍ଚଳରେ ପିଲା ଯଦି ନ ହୁଏ ବାହାଘରର ବର୍ଷେ 2 ବର୍ଷ ଭିତରେ ବି, ତା ସେ ଦମ୍ପତି ଉପରେ ବହୁତ ଚାପ ହେଉଥିଲା, ବିଶେଷ କରିକି ଝିଅଟି ଉପରେ। ସହରର ଦମ୍ପତିମାନେ ସେ ଚାପରୁ ଟିକିଏ ମୁକ୍ତ ଥିଲେ, ଏକଦମ ଚାପ ନଥିଲା ତାହା ନୁହଁ, ଥିଲା, ଟିକିଏ ମୁକ୍ତ ଥିଲେ, କିନ୍ତୁ କ୍ରମଶଃ ସମାଜରେ ବି ଗୋଟେ ଚେତନାରେ ଗୋଟେ ପରିବର୍ତ୍ତନ ଆସୁଛି। ଖୁବ୍ ବେଶି ସନ୍ତାନ ଏବେ ଗ୍ରାମାଞ୍ଚଳର ଯେଉଁ ପରିବାରମାନେ ବି ଅଛନ୍ତି, ସେମାନେ ବି ହୁଏତ ଅନ୍ତରରୁ ଆଉ ଚାହୁଁନାହାନ୍ତି ଯେ ଏତେ ପିଲାପିଲି ଆମେ ତାକୁ ଭଲ ଭାବରେ ବଢ଼େଇବୁ କେମିତି, ସେ ବି ଗୋଟେ ପ୍ରଶ୍ନ ରହିଯାଉଛି। ତେଣୁ ମୋତେ ଲାଗୁଛି ଯେ ଏ ଫରକଟା ଯେତେ କମି ଆସିଲାଣି, ଆଉ

0: ଦଶ ପନ୍ଦର ବର୍ଷ ଭିତରେ ତାହା ଶୂନ୍ୟ ହୋଇଯିବ।
1: ସାର୍ ଏଠି ଆଉ ଗୋଟେ କଥା ମାନେ ପ୍ରଶ୍ନ ମନକୁ ଆସୁଛି ଯେ ଏବେ ଯୋଉ ପୁଅ ଆଉ ଝିଅଙ୍କ ଭିତରେ ଯୋଉ ପ୍ରଭେଦଟା ଏବେ ବି ସେ ଜିନିଷ ଅଛି ନା ଏବେ ବି ଲୋକମାନେ ସେସବୁ ଜିନିଷରେ କିଛି ପ୍ରଭେଦ ଦେଖୁନାହାନ୍ତି?
0: ଏବେ ବି ଅଛି, କିନ୍ତୁ କ୍ରମଶଃ ତାହା କମୁଛି।
1: ତାହେଲେ ଗୋଟେ ତାହା ଗୋଟେ କାରଣ କି ଜନସଂଖ୍ୟା ବୃଦ୍ଧିର? ଝିଅ ହେଉଛି ହେଉଛି ତ ଆମକୁ ଗୋଟେ ପୁଅ ଦରକାର
0: ନିଶ୍ଚିତ ଭାବରେ। ଅବଶ୍ୟ ଏଟାକୁ ଏକଦମ ଜେନେରାଲାଇଜଡ୍ ୱେରେ ନ କହିକି କେସ୍ ବାଇ କେସ୍ ବେସିସ୍ରେ ଦେଖିଲେ ହଁ ସିଏ ବି ଠିକ। ଧର ଗୋଟେ ଦମ୍ପତିର ଦୁଇଟି ତିନୋଟି ଚାରୋଟି ଝିଅ ହେଇଗଲା, ତାପରେ ସେ ଚାହିଁବେ ଗୋଟେ ପୁଅ ହଉ, ଗୋଟେ ପୁଅର ଆଶାରେ ଚାରି ପାଞ୍ଚଟି ଝିଅ ଜନ୍ମ ହେଇଯାଉଛନ୍ତି ଏବଂ ସେ ଝିଅମାନଙ୍କୁ ପରିବାର ଖୁବ୍ ବେଶି ଭଲ ପାଉନାହିଁ। ଏମିତି ଅନେକ ଉଦାହରଣ ଅଛି, କିନ୍ତୁ ଏହାକୁ ଜେନେରାଲାଇଜଡ୍ ୱେରେ ଦେଖିବା ବୋଧ ହୁଏ ଠିକ୍ ହବ ନାହିଁ, କିନ୍ତୁ ହଁ ଏଟା ମିଥ୍ୟା ଆଦୌ ନୁହଁ।
1: ତାର ଗୋଟେ ଜନସଂଖ୍ୟା ବୃଦ୍ଧି ସହ ବର୍ତ୍ତମାନ ସମୟରେ ଦେଖିବା ଯଦି ପରିବେଶ ଓ ଜଳବାୟୁ ପରିବର୍ତ୍ତନର ସମ୍ପର୍କ କେମିତି ରହୁ?
0: ପ୍ରାକୃତିକ ସମ୍ପଦ ଉପରେ ଚାପ ପଡ଼ିଲା ମାତ୍ରେ ଜନସଂଖ୍ୟା ଯେତେ ବଢ଼ିବ, ମଣିଷ ବଢ଼ିଲେ, ମଣିଷ ବଢ଼ିଲା ମାନେ ପାଟି ବଢ଼ିଲା, ପେଟ ବଢ଼ିଲା, ତାର ଆବଶ୍ୟକତା ବଢ଼ିଲା। ତେଣୁ ଏଇ ଯେଉଁ ଆବଶ୍ୟକତା ପୂରଣ ପାଇଁ ନିଶ୍ଚିତ ଭାବରେ ସେ ପ୍ରକୃତି ଉପରେ ଚାପ ପକାଇବ। ତେଣୁ ପରିବେଶ ଉପରେ, ପ୍ରାକୃତିକ ସମ୍ପଦ ଉପରେ ଜନସଂଖ୍ୟା ଯେତେ ବଢ଼ିବ ସେତେ ଚାପ ବଢ଼ିବ। ଏ କଥାଟା ଏତେ ସରଳ ରେଖାରେ ବି ଠିକ୍ ନୁହଁ। ତା କାରଣ ହେଉଛି ଯଦି ଜଣେ ସଚେତନ ହୁଏ ଯେ ମୋର ପ୍ରକୃତି ଉପରେ ଯେତିକି ଚାପ ପକାଇବା କଥା ତାକୁ ମୁଁ କମ୍ ପକାଇବି, କାର୍ବନ୍ ଫୁଟପ୍ରିଣ୍ଟ କଥା ହଉ, ସଷ୍ଟେନେବଲ୍ ଡେଭଲପମେଣ୍ଟ କଥା ହଉ, ଯଦି ଲୋକ ସଚେତନ ହେବ ତାହେଲେ ଇଏ ଚାପ କମେଇ ହେବ। କିନ୍ତୁ ସାଧାରଣତଃ ଦେଖାଯାଏ ଯଦି ଜନସଂଖ୍ୟା ବଢ଼ିବ ପରିବେଶ ଉପରେ ଏବଂ ପ୍ରକୃତି ଉପରେ ଚାପ ଅଟୋମେଟିକାଲି ଅଧିକ ହେବ।
1: ଆଜ୍ଞା ସାର୍, ବର୍ତ୍ତମାନ ସମୟରେ ସରକାର ପରିବାର କଲ୍ୟାଣ ନୀତି କଥା କୁହନ୍ତୁ, ମାତୃ ଶିଶୁ ସ୍ୱାସ୍ଥ୍ୟ, ଗର୍ଭ ନିରୋଧକ ସେବା ଆଉ ଟିକାକରଣ ପୋଷଣ ଭଳି ଅନେକ ଯୋଜନା ଚଲାଉଛନ୍ତି, କିନ୍ତୁ ଏଠି ପ୍ରଶ୍ନ ଆସୁଛି କି ଯୋଜନାଗୁଡ଼ିକ କେତେ ଦୂର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚୁଛି ଆଉ ବିଶେଷ କରି ଗ୍ରାମାଞ୍ଚଳ ଓ ପଛୁଆ ଅଞ୍ଚଳରେ ଏହା କେତେ ପ୍ରଭାବଶାଳୀ ହେଉଛି?
0: ମୁଁ ଆପଣଙ୍କୁ କିଛି ପରିସଂଖ୍ୟାନ ଦେବା ପାଇଁ ଚାହିଁବି।
1: ଆଜ୍ଞା,
0: ଭାରତ ବର୍ଷରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି, ଚୀନ ଭଳିଆ ନୁହେଁ, ଜବରଦସ୍ତି କରିକି ନୁହଁ।
1: ଆଜ୍ଞା,
0: ପ୍ରୟୋଗାତ୍ମକ ଭାବରେ ଲୋକଙ୍କୁ ବୁଝେଇ, ଲୋକଙ୍କୁ ନିଜେ ହୃଦୟଙ୍ଗମ କରିକି ଜନସଂଖ୍ୟା ବୃଦ୍ଧିର ହାରଟା କମିଛି, କିନ୍ତୁ ପୂର୍ବରୁ ବି ଯୋଉ କଥା କହୁଥିଲି ଗୋଟେ ସମୟରେ ଏତେ ବଢ଼ିଯାଇଛି ତାର ଯେଉଁ ଇଫେକ୍ଟଟା ଏପର୍ଯ୍ୟନ୍ତ ରହିଛି। ପରିସଂଖ୍ୟାନ ଦେଖନ୍ତୁ, ଯଦି ଆମେ ଦେଖିବା ଯେ 1970 ବେଳକୁ ଆମର ଟିଏଫ୍ଆର୍ ଟୋଟାଲ ଫର୍ଟିଲିଟି ରେଟ୍ ଯୋଉଟା ଥିଲା ସେଟା 2.3 ଥିଲା, ଏବେ 1.9 ଖସି ଆସିଛି 70ରୁ 2026, 50 ବର୍ଷ ଭିତରେ ଏତିକି କମି ଆସିଛି। ଅନେକ ଷ୍ଟେଟ୍ରେ ରିପ୍ଲେସମେଣ୍ଟ ଲେବଲ୍ ଠୁ ବି ତଳକୁ ଚାଲି ଆସିଛି, ଅର୍ଥାତ୍ ଏଇ ଜନସଂଖ୍ୟା ବୃଦ୍ଧି ହାର ଯଦି ସେ ରାଜ୍ୟଗୁଡ଼ିକରେ ବଜାୟ ରହେ ତାହେଲେ ଜନସଂଖ୍ୟା କ୍ରମଶଃ କମି ଆସିବ। ବେଶ କିଛି ରାଜ୍ୟରେ ଏମିତି ହେଉଛି, କେରଳରେ ହେଇଛି, ଗୋଆରେ ହେଉଛି, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଯଦି ଦେଖାଯିବ ତାହେଲେ ଏହାର ପ୍ରଭାବ ସ୍ୱଷ୍ଟ। ସମସ୍ୟାଟା ହେଉଛି ରାଜ୍ୟଭିତ୍ତିକ ଅସମାନତା ରହିଛି, କିଛି କିଛି ରାଜ୍ୟରେ ଟିଏଫ୍ଆର୍ କମ୍ ହୋଇଛି, କିଛି କିଛି ରାଜ୍ୟରେ ସେତେ କମି ନାହିଁ, ବିହାର ଉତ୍ତରପ୍ରଦେଶ ସେତେ କମି ନାହିଁ, ଯାହାଫଳରେ ଜନସଂଖ୍ୟାର ହାରଟା ସେହି ରାଜ୍ୟଗୁଡ଼ିକରେ ଅଧିକ ରହିଛି। ଗ୍ରାମ ସହର ଭିତରେ ଯେଉଁ ବ୍ୟବଧାନ କଥା କହିଲେ ସିଏ ଏପର୍ଯ୍ୟନ୍ତ ରହିଛି, କାରଣ ଦୁର୍ଗମ ଯେଉଁ ଅଞ୍ଚଳରେ ରହିଛି ସେଠି ସ୍ୱାସ୍ଥ୍ୟସେବା ସୁଲଭ ନୁହଁ, ଶିକ୍ଷା ପରିବାର ନିୟୋଜନର ସାଧନ ଏତେ ସୁଲଭ ନୁହଁ, ତେଣୁ ସେଠି ଜନସଂଖ୍ୟା ବୃଦ୍ଧିର ହାର ସେତେ କମି ନାହିଁ। ସାମାଜିକ ସଂସ୍କାର ଏପର୍ଯ୍ୟନ୍ତ ରହିଛି, ପୁତ୍ର ସନ୍ତାନ ପ୍ରତି ଆଗ୍ରହ ଏପର୍ଯ୍ୟନ୍ତ ଅନେକ ପରିବାରରେ ରହିଛି। ଶିକ୍ଷା କ୍ଷେତ୍ରରେ ଯଦି ଦେଖାଯିବ ତାହେଲେ ଯଦି ପୁଅ ଏବଂ ଝିଅ ଅଛନ୍ତି ଏବଂ ଜଣେ ହିଁ ମାତ୍ର ଆଗକୁ ଯିବାର ତାଙ୍କ ପାଖରେ ସାଧନ ରହିଛି ତାହେଲେ ସେ ପୁଅଟିକୁ ବଢ଼ାଉଛନ୍ତି। ଏ ଜିନିଷ ଏପର୍ଯ୍ୟନ୍ତ ରହିଛି, ହାରଟା କମୁଛି ହଁ, ଅନେକ ପରିବାର ଭିତରେ ସଚେତନତା ଆସୁଛି ହଁ, କିନ୍ତୁ ଏପର୍ଯ୍ୟନ୍ତ ଇଏ ରହିଛି ଏବଂ ଯେତେଦିନ ଇଏ ରହିଥିବ ସେତେଦିନ ହୁଏତ ଏହା ଜନସଂଖ୍ୟା ବୃଦ୍ଧି ଉପରେ ପ୍ରଭାବ ପକାଉଥିବ। କେବଳ ଜନସଂଖ୍ୟା ବୃଦ୍ଧି ଉପରେ ନୁହେଁ, ଜନସଂଖ୍ୟାର ମାନ ଉପରେ ମଧ୍ୟ ପ୍ରଭାବ ପକାଉ। ତେଣୁ ଏହି କ୍ଷେତ୍ରଗୁଡ଼ିକରେ ସରକାରଙ୍କର ନୀତି ବି ଅଛି, ଲୋକେ ବି ସଚେତନ ହେବା ଦରକାର।
1: ତାହେଲେ ଏଠି ଯଦି ଆମେ ଦେଖିବା ଯଦି ତୃଣମୂଳ ସ୍ତରରେ ଏହାକୁ ଯେତେ କିଏ ଠିକ୍ ଭାବରେ ଉପଯୋଗ କରୁଛନ୍ତି ବା ପ୍ରୟୋଗ କରୁଛନ୍ତି ସେମାନେ ହେଉଛନ୍ତି ଅଙ୍ଗନବାଡ଼ି ଆଉ ଆଶାକର୍ମୀ।
0: ଏକଦମ,
1: ସେମାନେ ଘରେ ଘରେ ପହଞ୍ଚି ସଚେତନତା ବାଣ୍ଟୁଛନ୍ତି, ତ ସେମାନଙ୍କ ଭୂମିକାକୁ ଆପଣ କେମିତି ଦେଖୁଛନ୍ତି?
0: ଗୋଟେ ବାକ୍ୟରେ ଯଦି କୁହାଯାଏ ତାହେଲେ ଆଶାକର୍ମୀ ଅଙ୍ଗନବାଡ଼ି କର୍ମୀମାନେ ହେଲେ ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ।

0: ନିୟ ହେଉଛନ୍ତି ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀମାନେ। ଆପଣ ଆଶାକର୍ମୀଙ୍କର ଭୂମିକାଟା ଦେଖନ୍ତୁ। ଆଶାକର୍ମୀମାନେ ପରିବାର ନିୟୋଜନ ସାଧନ ଓ ପଦ୍ଧତି ସମ୍ପର୍କରେ ଦମ୍ପତିଙ୍କୁ ସଚେତନ କରୁଛନ୍ତି। ଆଶାକର୍ମୀ ଗର୍ଭବତୀ ମହିଳାଙ୍କୁ ପଞ୍ଜୀକରଣ କରିବା ପୂର୍ବରୁ ତାଙ୍କୁ ପ୍ରସବ ପରୀକ୍ଷା କରୁଛନ୍ତି, ଡାକ୍ତରଖାନାରେ ଯାଇକି ପ୍ରସବ ପାଇଁ ପ୍ରୋହାହନ ଦେଉଛନ୍ତି, ନବଜାତର ଶିଶୁର ଯତ୍ନ ପାଇଁ ଚେଷ୍ଟା କରୁଛନ୍ତି, ଟିକା ଦେବା ପାଇଁ ସ୍ତନ୍ୟପାନ କରିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ତେଣୁ ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, କିଶୋରୀ ସ୍ୱାସ୍ଥ୍ୟ, ଋତୁସ୍ରାବ ସ୍ୱଚ୍ଛତା, ଏସବୁ ବିଷୟରେ ଆଶାକର୍ମୀମାନେ କାମ କରୁଛନ୍ତି। ଅଙ୍ଗନବାଡ଼ି କର୍ମୀମାନେ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି, ଯେଉଁମାନେ ଏକଦମ ଛୋଟ ପିଲା ସେମାନଙ୍କୁ, ଛଅ ବର୍ଷର କମ୍ ଶିଶୁମାନଙ୍କୁ ଯୋଗାଉଛନ୍ତି। ଓଜନ, ଏବେ ଓଜନ ଉତ୍ସବ ବି ହେବା ପାଇଁ ଯାଉଛି, ତ ଓଜନ ଓ ବୃଦ୍ଧି ଉପରେ ନିୟମିତ ତାଙ୍କୁ ନଜର ଦେଉଛନ୍ତି। ଆଗରୁ ଯେତେବେଳେ ଏ ସିଷ୍ଟମ ହିଁ ନଥିଲା, ସେତେବେଳେ ଓଜନ ବଢ଼ିବା ବା ଓଜନ କରେଇବା ତାକୁ ନେଇକି ବହୁତ ସଂସ୍କାର ଥିଲା। କିଛି ଘରେ ତ ଓଜନ କରେଇବାକୁ ଖରାପ ଦୃଷ୍ଟିରୁ ଦେଖାଯାଉଥିଲା, ନଜର ପଡ଼ିଯିବ ଲୋକର, ଆରେ ଓଜନ କ'ଣ କରିବ, ଜିନିଷ ହେଇଛି ଓଜନ କରିବ। ତେଣୁ ସେଥିରୁ ବର୍ତ୍ତମାନ ଯେଉଁ ସ୍ଥିତିକୁ ଆମେ ଆସିଛୁ, ବେଶ କିଛି ଲୋକ ଏତେ ଅଧିକତର ଓଜନ କରିବା ପାଇଁ ପିଲାକୁ ନେଇ ଆସୁଛନ୍ତି ଯେ ତାହା ଆଉ ଗୋଟେ ସମସ୍ୟା ସୃଷ୍ଟି କରୁଛି। ତେଣୁ ପରିବର୍ତ୍ତନ ତ ହେଉଛି, ଏବଂ ଏ ପରିବର୍ତ୍ତନ ପଛରେ ସବୁଠୁ ବଡ଼ ଭୂମିକା ଆଶାକର୍ମୀମାନଙ୍କର ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କର। ସ୍ୱାସ୍ଥ୍ୟଠୁ ସଚେତନତାଠୁ ଶିଶୁମାନଙ୍କର ଶିକ୍ଷାଠୁ ପୋଷଣ, ସ୍ୱଚ୍ଛତା, ମାତୃସ୍ୱାସ୍ଥ୍ୟ, ଏ ସବୁ ବିଷୟରେ ଏଇ ଦୁଇ ଜଣଙ୍କର ପ୍ରଭାବ ବହୁତ ବହୁତ ବେଶୀ।
1: ଆଜ୍ଞା ସାର୍। ସାର୍, ଭାରତର ଯଦି ବଡ଼ ଶକ୍ତି ହେଉଛି, ସେ ହେଉଛି ତା'ର ଯୁବ ଜନସଂଖ୍ୟା। ଏହି ଯୁବ ଜନସଂଖ୍ୟାକୁ ଆମେ ଯଦି ଗୁଣାତ୍ମକ ଶିକ୍ଷା, କୌଶଳ, ବିକାଶ, ଉଦ୍ୟମିତା, ପ୍ରଯୁକ୍ତି ଆଉ ରୋଜଗାର ଦେବା, ଆଉ ତାଙ୍କୁ ଯଦି ସଠିକ୍ କ୍ଷେତ୍ର ସହିତ ସବୁ ଯୋଡ଼ାଯାଏ, ତେବେ ଏହା ଦେଶର ଅର୍ଥନୀତି ପାଇଁ, ଯେମିତିକି ଆପଣ କହୁଥିଲେ କି ଡେମୋଗ୍ରାଫି ଡିଭିଡେଣ୍ଡ କଥା ବା ଆମର ଲାଭାଂଶ କଥା କହୁଥିଲେ, ଜନସଂଖ୍ୟାର ଲାଭାଂଶ, ତେବେ ଏହି ଯେଉଁ ଡେମୋଗ୍ରାଫି ଡିଭିଡେଣ୍ଡକୁ ଗଢ଼ିବା ପାଇଁ କ'ଣ କ'ଣ ସବୁ ପଦକ୍ଷେପ ଆମକୁ ନେବାକୁ ପଡ଼ିବ?
0: ପ୍ରଥମ ହେଉଛି ଗୁଣାତ୍ମକ ଶିକ୍ଷା। ଯଦି ପିଲାଟିଏ ଶିକ୍ଷା ଠିକ୍ ପାଇଲା, ତାହେଲେ ସେ ଦେଶକୁ ଲାଭ। ଯଦି ଶିକ୍ଷିତ ନ ହେଲା, ଶିକ୍ଷିତ ଅର୍ଥ କେବଳ ଗୋଟେ ଡିଗ୍ରୀ ନୁହେଁ, ତାର ଚେତନାର ଯଦି ବିକାଶ ନ ହେଲା, ତା ଭିତରେ ଗୋଟେ ବୈଜ୍ଞାନିକ ଟେମ୍ପର, ଯୋଉଟା ସାଇଣ୍ଟିଫିକ୍ ଟେମ୍ପର, ଯୋଉଟା ଆମର କନ୍ଷ୍ଟିଚ୍ୟୁସନ୍ର ବି ଆମର ଫଣ୍ଡାମେଣ୍ଟାଲ ରାଇଟ୍ ହେଇକି ରହିଛି, ତାହା ଯଦି ନ ଆସିଲା, ତାହେଲେ ସେ ଯୁବ ସମାଜ ଦେଶର ହିତରେ ହେଇପାରିବ ନାହିଁ। ରୋଜଗାର ନିଜେ କରିପାରୁଥିବ, ରୋଜଗାର ସୃଷ୍ଟି କରିପାରୁଥିବ, ଏମିତି ଯୁବ ସମାଜ ଆବଶ୍ୟକ କରୁଛି। ଏମିତି ଯୁବ ସମାଜ ଯେଉଁ ଦେଶରେ ରହିଛି, ସିଏ ଡେମୋଗ୍ରାଫିକ୍ ଡିଭିଡେଣ୍ଡ ହେବ। ଏମିତି ଯୁବ ସମାଜ ଯଦି ନାହିଁ, ସେ ଡେମୋଗ୍ରାଫିକ୍ ଲାଏବିଲିଟି ହେବ। ତେଣୁ ଆମକୁ ଠିକ୍ କରିବା ପାଇଁ ପଡ଼ିବ ଯେ ଆମେ ଯୁବ ସମାଜକୁ ଡେମୋଗ୍ରାଫିକ୍ ଡିଭିଡେଣ୍ଡରେ ପରିଣତ କରିବା ନା ଲାଏବିଲିଟିରେ ପରିଣତ କରିବା, ଏଟା ଆମ ଉପରେ।
1: ଆଜ୍ଞା ସାର୍। ସାର୍, ଜନସଂଖ୍ୟାର ଯେଉଁ ସ୍ଥିରତା ଓ ମାନବ ସମ୍ପଦର ବିକାଶ, ଏଇଟା ଗୋଟେ ସରକାରୀ ଦାୟିତ୍ୱ ଆମେ ଭାବିକି ସେଥିରେ ସୀମିତ ରହିବା ଜମାରୁ ବି ଉଚିତ ନୁହେଁ। ଏଥିରେ ସମାଜର ବି ସଚେତନତା ରହିଛି ଏବଂ ପରିବାରର ଦାୟିତ୍ୱ ରହିଛି, ମହିଳା ଶିକ୍ଷା ଓ ସ୍ୱାସ୍ଥ୍ୟ, ଏସବୁ ବହୁତ ଗୁଡ଼ିଏ ଜିନିଷ ତା ସହିତ ଜଡ଼ିତ ରହିଛି। ତେବେ ଯଦି ଏହି ସମନ୍ୱିତ ପ୍ରୟାସ, ୟାକୁ ଆମେ କେମିତି ଦେଖିବା, ଯେ ଜନସଂଖ୍ୟାକୁ ଗୋଟେ ଭାର ହିସାବରେ ଦେଖିବା ନା ଜନସଂଖ୍ୟାକୁ ଆମେ ଗୋଟେ ସମ୍ପଦ ହିସାବରେ ଦେଖିବା?
0: ଏଥିରେ ଯେଉଁ କଥାଟି ଆପଣ ରେଖାଙ୍କିତ କଲେ, ତିନୋଟି ଇନଷ୍ଟିଚ୍ୟୁସନ୍ର ଭୂମିକା ରହିଛି। ପ୍ରଥମ ପରିବାର, ଦ୍ୱିତୀୟ ସମାଜ ଏବଂ ତୃତୀୟ ସରକାର। ପରିବାରର ଭୂମିକା, ପୁଅ ହେଉ ବା ଝିଅ, ତାକୁ ସମାନ ସୁଯୋଗ ଦେବା କଥା, ଲାଳନ ପାଳନରେ, ପୁଷ୍ଟିରେ, ଶିକ୍ଷାରେ, ମାନ୍ୟତାରେ, ସମାଜରେ ତାକୁ ସ୍ପେସ୍ ଦେବା, ଏଥିରେ ସମାନ ଭାବରେ ଦେଖିବା। ଉପଯୁକ୍ତ ସମୟରେ ବିବାହ ଏବଂ ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନାକୁ ଗୁରୁତ୍ୱ ଦେବା, ଏସବୁ ପରିବାର ଚାଲିବ। ପରିବାରରେ ଆଗରୁ ଯେଉଁ ସବୁ ସଂସ୍କାରଗୁଡ଼ିକ ରହିଛି, ପ୍ରତ୍ୟେକ ସଂସ୍କାର ଆରମ୍ଭ ହେବା ପଛରେ ବି କିଛି ପ୍ରେକ୍ଷାପଟ ଥାଏ, ତେଣୁ କୌଣସି ବି ସଂସ୍କାରକୁ କୁସଂସ୍କାର ବୋଲି ଆଡ଼େଇ ଦେବା ଠିକ୍ ନୁହେଁ, ତାର ପ୍ରେକ୍ଷାପଟକୁ ବୁଝିବାକୁ ପଡ଼ିବ। ପ୍ରେକ୍ଷାପଟ ପରିବର୍ତ୍ତନ ହୋଇଯାଏ, ପ୍ରେକ୍ଷାପଟ ପରିବର୍ତ୍ତନ ସହିତ ଆମେ ପରିବର୍ତ୍ତିତ ହେବା ଦରକାର, ଇଏ ହେଉଛି ସଂସ୍କାର। ତେଣୁ ସେହି ଦିଗରେ ପରିବାରର ଭୂମିକା ପରିବାର ନିଜେ ନିର୍ଦ୍ଦିଷ୍ଟ କରିବା ଦରକାର। ଯଦି ଆମେ ସମାଜକୁ ଆସିବା, ତାହେଲେ ଗୋଟେ ସମାଜର ଭୂମିକା ରହିଛି ଗୋଟେ ସ୍ପେସ୍ ଦେବା, ଯେଉଁଥିରେ ପରିବାର ନିୟୋଜନଟା ଗୋଟେ ଭଲ ଜିନିଷ, ସୁଶିକ୍ଷା ଗୋଟେ ଭଲ ଜିନିଷ, ଏଇ ଯେଉଁ ଚେତନାର ଗୋଟେ ପରିବେଶ ସୃଷ୍ଟି କରିବା ହେଉଛି ସମାଜର କାମ।
1: ଆଉ ବାପା ମାଙ୍କର ଏଇଟା ଚିନ୍ତାଧାରା ଥିଲା ଯେ ଝିଅ ବାହା ହେଇକି ତ ଆଉ କାହା ଘରକୁ ପଳେଇବ,
0: ତାକୁ ପଢ଼େଇକି ଲାଭ କ'ଣ,
1: ଲାଭ କ'ଣ?
0: ତ ଏଇ ଯେଉଁ ଚିନ୍ତାଧାରା ଗୁଡ଼ିକ ଥିଲା, ତାକୁ ପରିବର୍ତ୍ତିତ ପରିସ୍ଥିତିରେ ତାର ପରିବର୍ତ୍ତନର ସମୟ ଆସିଯାଇଛି, ଏ ଚିନ୍ତାଧାରାରେ ଆଉ ସମାଜ ଚାଲିବ ନାହିଁ। ତେଣୁ ସମାଜର ମଧ୍ୟ ଭୂମିକା ରହିଛି।

0: ହେଉଛି ଯେ ଗୋଟେ ପରିବେଶ ସୃଷ୍ଟି କରିବା। ଅନେକ ସମୟରେ ଲୋକ ଗୋଟେ ସାମାଜିକ ପରିବେଶ ସହିତ ନିଜକୁ ଆଗେଇ ନିଅନ୍ତି। ଯଦି ସାମାଜିକ ପରିବେଶ ଗୋଟିଏ ଦିଶା ଆଡ଼କୁ ଯାଉଛି ତାହେଲେ ଅଧିକାଂଶ ଲୋକ ସେହି ଦିଶାକୁ ଯାଆନ୍ତି। ତେଣୁ ସେହି ଦିଶାଟାକୁ ନିର୍ଦ୍ଦିଷ୍ଟ କରିବା ହେଉଛି ସମାଜର କାମ। ସମାଜରେ ଯେଉଁମାନେ ମୁଖିଆ ସେମାନଙ୍କର କାମ, ସମାଜରେ ଯେଉଁମାନେ ସିଭିଲ ସୋସାଇଟି ମେମ୍ବର୍ସ, ସୁଶୀଳ ସମାଜ କଥା ଯଦି ଆମେ କହିବା, ସେମାନଙ୍କର କାମ। ତେଣୁ ଏଟା ହେଉଛି ସମାଜର ଭୂମିକା। ଗୋଟିଏ ପରିବେଶ ସଂରକ୍ଷଣ, ସ୍ଥାୟୀ ଜୀବନଶୈଳୀକୁ ଗୋଟିଏ ପ୍ରୋତ୍ସାହନ ଦେବା, ଏସବୁ ସମାଜର କାମ। ସରକାରଙ୍କର ଭୂମିକା ହେଉଛି ସେ ଇନ୍ଫ୍ରାଷ୍ଟ୍ରକ୍ଚରଟା ତିଆରି କରିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଇନ୍ଫ୍ରାଷ୍ଟ୍ରକ୍ଚର ତିଆରି କରିବା, ଶିକ୍ଷା କ୍ଷେତ୍ରରେ ଇନ୍ଫ୍ରାଷ୍ଟ୍ରକ୍ଚର ତିଆରି କରିବା, କୃଷି କ୍ଷେତ୍ରରେ ଇନ୍ଫ୍ରାଷ୍ଟ୍ରକ୍ଚର, ଶିଳ୍ପ କ୍ଷେତ୍ରରେ ଇନ୍ଫ୍ରାଷ୍ଟ୍ରକ୍ଚର। ଗୋଟିଏ ଲୋକ ନିଯୁକ୍ତି ପାଇବ, ସେ ଯେଉଁ ଏମ୍ପ୍ଲୟମେଣ୍ଟ ଅପରଚ୍ୟୁନିଟିଜ୍ ଗୁଡ଼ାକ ତିଆରି କରିବା, ଅଣ୍ଟରପ୍ରେନର ହେବ, ତାର ପରିବେଶଟାକୁ ତିଆରି କରିବା, ସେ ସୁବିଧାଗୁଡ଼ିକ ତିଆରି କରିବା, ସମସ୍ତଙ୍କୁ ସମାନ ପ୍ଲାଟଫର୍ମ ଗୋଟେ ଯୋଗାଇ ଦେବା, ଏଗୁଡ଼ିକ ହେଉଛି ସରକାରଙ୍କ କାମ। ଏ ତିନୋଟି ଯେଉଁ ଇନ୍ଷ୍ଟିଚ୍ୟୁସନ୍ ରହିଛି, ଏ ତିନି ଜଣ ଇନ୍ଷ୍ଟିଚ୍ୟୁସନ୍ ଯଦି ନିଜ ନିଜ କାମ ଠିକ୍ ଭାବରେ କରନ୍ତି ତାହେଲେ ଭାରତର ଯେଉଁ ଯୁବ ସମାଜ ରହିଛନ୍ତି 65% ଯେଉଁଟା କହୁଥିଲି, ଭାରତ ସେ ଡେମୋଗ୍ରାଫିକ୍ ଡିଭିଡେଣ୍ଟରୁ ନିଶ୍ଚିତ ଭାବରେ ବହୁତ ଆଗକୁ ଯାଇପାରିବ।
1: ଆଜ୍ଞା ସାର୍, ସେ ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ଦିବସର ବିଷୟବସ୍ତୁ ରହିଛି ବର୍ତ୍ତମାନ ଆଉ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ଅନୁଭବ କରିବା। ତ ଶେଷରେ ଆପଣ ଏହାକୁ କେମିତି ବ୍ୟାଖ୍ୟା କରିବେ ଆଉ ଶ୍ରୋତାବନ୍ଧୁକୁ ଏହି ଦିବସ ଅବସରରେ କ'ଣ ବାର୍ତ୍ତା ଦେଇକି ଶେଷ କରିବେ?
0: ବର୍ତ୍ତମାନ ଯୁବ ସମାଜର ଆଶା ଏବଂ ଆକାଂକ୍ଷାକୁ ଅନୁଭବ କରିବା, ଆକାଂକ୍ଷାକୁ ଜାଣିବା ପ୍ରଥମ କଥା, ଏବଂ ଏ ଯେଉଁ ଆଶା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଯାହା ଯାହା ଇନ୍ଫ୍ରାଷ୍ଟ୍ରକ୍ଚର ଦରକାର, ଯାହା ଯାହା ଫେସିଲିଟିଜ୍ ଦରକାର, ତାକୁ ଯୋଗାଇବା, ଏହି ଦୁଇଟି ଦିଗରେ ଆମକୁ କାମ କରିବା ପାଇଁ ପଡ଼ିବ। ଏବଂ ଯୁବ ସମାଜକୁ ମଧ୍ୟ ନିଜର ଦାୟିତ୍ୱ ସମ୍ପର୍କରେ ସଚେତନ ହେବାକୁ ପଡ଼ିବ। ଭିଡ଼ର ଅଂଶ ନ ହୋଇ ସମାଜ ପ୍ରତି ତାଙ୍କର ଦାୟିତ୍ୱ, ପ୍ରକୃତ ଶିକ୍ଷା ଗ୍ରହଣ କରିକି ସମାଜ ପ୍ରତି ତାଙ୍କର ଯେଉଁ ଦାୟିତ୍ୱ ରହିଛି ତାକୁ ନିର୍ବାହ କରିବାକୁ ପଡ଼ିବ ଯୁବ ସମାଜକୁ। ଯଦି ଉଭୟ ସମାଜ ଏବଂ ଯୁବ ସମାଜ ନିଜ ନିଜ କାମ କରନ୍ତି ତାହେଲେ ଭାରତ ଉନ୍ନତ ଦେଶରେ ନିଶ୍ଚିତ ଭାବରେ ପରିଣତ ହେବ।
1: ଯଦି ଆମକୁ ସୁଯୋଗର ଉପଲବ୍ଧି ବା ଫାଇଦା ଆମକୁ ପାଇବାକୁ ଚାହୁଁଛେ ତାହେଲେ ନିଜର ନୈତିକ ଦାୟିତ୍ୱଟାକୁ ବି ଆମକୁ
0: ନିଜର ଦାୟିତ୍ୱ, ନିଜର ପରିଶ୍ରମ, ନିଜର ପ୍ରତିବଦ୍ଧତା। କେବଳ ଆଶା କେବଳ ଆକାଂକ୍ଷାରେ ତ ହେବନି, ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବା ପାଇଁ ସେତିକି ପରିଶ୍ରମ ତ ଦରକାର, ସେତିକି ପ୍ରତିବଦ୍ଧତା ଦରକାର।
1: ଆଜ୍ଞା,
0: ଏବଂ ତା ସହିତ ସେହି ଇନ୍ଫ୍ରାଷ୍ଟ୍ରକ୍ଚରଟା ରହିବା ଦରକାର ଯେଉଁ ଯାହା ମାଧ୍ୟମରେ ସେ ଆଶା ଏବଂ ଆକାଂକ୍ଷା ଗୁଡ଼ାକ ପୂରଣ ହେବ। ତେଣୁ ଏ ତିନୋଟି ଯାକ ଜିନିଷ ଦରକାର, ଗୋଟିଏ ଜିନିଷକୁ ଦେଖିଲେ ସମ୍ପୂର୍ଣ୍ଣ କାମଟି ହେବ ନାହିଁ।
1: ଆଜି ଏହି ଅର୍ଥପୂର୍ଣ୍ଣ ଆଲୋଚନାରେ ଏକଥା ସ୍ୱଷ୍ଟ ଯେ ଜନସଂଖ୍ୟା କେବଳ ସଂଖ୍ୟାର ପ୍ରସଙ୍ଗ ନୁହେଁ, ଏହା ସମାଜର ଗଠନ, ଜୀବନର ମାନ, ସ୍ୱାସ୍ଥ୍ୟ, ସୁରକ୍ଷା, ନାରୀ ସଶକ୍ତିକରଣ, ପରିବେଶର ସମତା ଓ ଦେଶର ସାର୍ବିକ ଉନ୍ନତି ସହ ଗଭୀର ଭାବରେ ସମ୍ପୃକ୍ତ। ଯଦି ଜନସଂଖ୍ୟାର ବୃଦ୍ଧି ସହିତ ଶିକ୍ଷା, ସଚେତନତା, ସ୍ୱାସ୍ଥ୍ୟ ସୁବିଧା, କୌଶଳର ବିକାଶ ଆଉ ସମାନ ସୁଯୋଗକୁ ଯଥୋଚିତ ଭାବରେ ଯୋଡ଼ାଯାଏ ତେବେ ଏହି ବିଶାଳ ମାନବ ସମ୍ପଦ ଦେଶର ସବୁଠାରୁ ବଡ଼ ଶକ୍ତିରେ ପରିଣତ ହୋଇପାରିବ। ସାର୍, ଆପଣଙ୍କ ବହୁମୂଲ୍ୟ ଚିନ୍ତାଧାରା ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ଶେଷ କରିବା। ନମସ୍କାର।
0: ନମସ୍କାର। ଶୁଣିଲେ
2: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସ୍ୱତନ୍ତ୍ର ସାକ୍ଷାତକାର। ଆଲୋଚକ ପ୍ରଫେସର ଡକ୍ଟର ମୃଣାଲ ଚାଟାର୍ଜୀ, ଉପସ୍ଥାପନା ସ୍ମୃତିରେଖା ତାରିଣିଆ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ କଟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାରର ଦଶମ ଅଧ୍ୟାୟ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ପାଇଲ? ଆରେ ପାଇଲ ନା ନାଇଁ ମ?
1: ଖୋଜୁଛି ପରେ।
0: ଆରେ ଗୋଟାଏ ନିମନ୍ତ୍ରଣ ପତ୍ର ତ ଏ ପାଖରେ ଏ ଝରକା ଉପରେ ଥୁଆ ହେଇଥିଲା, ତମେ ତେଣେ କୋଉଠି କଣ ଖୋଜୁଛ?
1: ଓହୋ, ମୁଁ ପାରିବି ନାହିଁ ତମକୁ।
0: ଏଠି କେହି କାହା ସାଥିରେ ଯୁଦ୍ଧ କରୁନାହିଁ ଯେ କିଏ ପାରିବ କିଏ ହାରିବ। କଥାଟା ତମେ ଆରମ୍ଭ କଲ ଆଉ ମୁଁ ଏଠି ହାତ ଗୋଡ ଯାକି ବସିଛି, ଅଥଚ ତମେ ତେଣେ ଯାଇ ତମ ପାନ ବାକ୍ସ ଖୋଲିଲଣି।
1: ଓହୋ, ମୁଁ ମୋ ଚଷମା ଖୋଜୁଛି ହେ।
0: ଚଷମା? ଓହୋ, ବୁଝିଲି ବୁଝିଲି, ସବୁ ଯାକ ନିମନ୍ତ୍ରଣ ପତ୍ର ଗୋଟି ଗୋଟି କରି ପଢିବା ପାଇଁ ଚଷମା ଦରକାର। ଚଷମା ପାଇଲ?
1: ନା।
0: ହଉ ତାହେଲେ ଏଠିକି ଆସ, ଟିକେ ଶୁଣି ଯାଅ।
1: କଣ?
0: ହୟ, ମୂଳ କଥାଟା କଣ ମତେ ଟିକେ ଭଲ କରି ବୁଝେଇ କହିଲ।
1: ଭଲ କରି ଜାଣେ? ଆଜି ଆଜି ଆଜି 12 ତାରିଖ ରବିବାର, ଆଜି ତାଙ୍କର
0: କଣ ବାହାଘର?
1: ନାଇଁ ମ,
0: ଆଉ
1: ପ୍ରୀତି ଭୋଜନ।
0: ପ୍ରୀତି ଭୋଜନ ନା ବନ୍ଧୁ ମିଳନ?
1: ନାଇଁ ନାଇଁ ନାଇଁ ନାଇଁ, ପ୍ରୀତି ଭୋଜନ ମୋର ଭଲ କରି ମନେ ଅଛି।
0: ସବୁ ମନେ ରହିଲା, ହେଲେ ଅସଲ ଆସାମୀଟି କିଏ ବୋଲିଗଲ?
1: ତମକୁ କହିଲି ପରା, ମୋ ବଡ ମାଇଙ୍କ ଭଉଣୀ।
0: ସେଇ ବା ହଉଛି।
1: କଣ ଆଉ କହିବି, ତା ପୁଅ ବାହାଘର।
0: ଓହୋ, ତମ ବଡ ମାଇଙ୍କ ଭଉଣୀ
1: ହିସାବରେ ମୋ ମାଉସୀ,
0: ସେଇ ମାଉସୀଙ୍କର ପୁଅ ବାହାଘର।
1: ହିସାବରେ ମୋ ଭାଇ।
0: ହିସାବଟା ଆଉ ଟିକେ ଆଗକୁ ଟାଣି ନେଲେ ମୋର ମଧ୍ୟ ଭାଇ, ମାନେ ମୁଁ ତାର ଭାଇ। ଆଚ୍ଛା, ଇଏ ନିମନ୍ତ୍ରଣ କରିବାକୁ କିଏ ଆସିଥିଲା?
1: ସେଇ ପରା ମୋ ମାଉସୀ। ସେମାନେ କୁଆଡେ 3 ମାସ ହେଲା କଟକରେ ଆସି ରହିଲେଣି, ମୁଁ କାହିଁକି ବା ଜାଣିବି। ସେଦିନ ତମେ ଘରେ ନଥା, ଝଡ଼ ପରି ପଶି ଆସି କହିଲା, ଆଲୋ ସୀତା, ତୁ ଏଇଠି ଅଛୁ, ଟିକେ ଦେଖା ଚାହା ହେଇପାରୁନି, ଜ୍ୱାଇଁଙ୍କର ତ ସବୁଆଡେ ନାଁ ଡାକେ।
0: ଜ୍ୱାଇଁ?
1: ତମେ?
0: ଓହୋ, ବୁଝିଲି ବୁଝିଲି। ଆଚ୍ଛା, ସେଉଠୁ କଣ ହେଲା?
1: ନିମନ୍ତ୍ରଣ ପତ୍ର ଦେଇ ମୋ ହାତ ଉଠ ଧରି କେତେ କରି କହିଲା, ଯିବୁ ଲୋ ସୀତା, ନିଶ୍ଚୟ ଯିବୁ, ଦବା ନବାକୁ ଡରି ରହିଯିବୁ ନାହିଁ, ତୁ ଯିବୁ, ଜୋଇଁ ଯିବେ, ସମସ୍ତେ ଯିବ। ନଟ ଥିଲା ଯେ ତାକୁ ବି ରାଣ ନିୟମ ପକେଇ ଯିବାକୁ କହିଗଲା ପରା।
0: କେବଳ ବର ଆଉ ବର ପିତା ଏ ଦୁଇଙ୍କ ନାଁ ତମକୁ ଜଣା ନାହିଁ?
1: ବନ୍ଧୁରେ ବନ୍ଧୁ, କେବେ ତ ଭେଟ ନାହିଁ କି କଥାବାର୍ତ୍ତା ନାହିଁ, ଜାଣିବି କେମିତି? ନିମନ୍ତ୍ରଣ ପତ୍ରରେ ସବୁ ଲେଖା ଥିଲା ଯେ 6-7 ଦିନର କଥା ମୋର ଆଉ ମନେ ନାହିଁ।
0: ଆଚ୍ଛା, ସେ ନିମନ୍ତ୍ରଣ ପତ୍ରର ଆକାର ପ୍ରକାରଟା ମତେ ଟିକେ କହିଲ।
1: ଭାରି ଭଲ ଛାପିଥିଲା ମ, ହଳଦିଆ କାଗଜ ଉପରେ ନାଲିଆ ଚିତ୍ର, ଉପରେ ବ୍ରହ୍ମା, ମଝିରେ ଗଣେଶ, ତଳକୁ କଦଳୀ ଗଛ, ଆଉ 4 କୋଣରୁ ଗୋଟାଏ କୋଣରେ କନ୍ୟା ସୋପାଲି, ଗୋଟାଏ କୋଣରେ ବର ପାଲିଙ୍କି, ଆଉ 2 କରରେ ବରଣମାଳା, ହାତରେ 2ଟା ପରି।
0: ନା, ଏଭଳି ବିଚିତ୍ର ନିମନ୍ତ୍ରଣ କାର୍ଡ ମୋ ଆଖିରେ ଜମା ପଡିନାହିଁ। ଆଉ ପଡିଥିଲେ ତ ଆଖି ଆପେ ଆପେ ଟାଣି ହେଇଯାଇଥାନ୍ତା, ତାହେଲେ ତାକୁ ସେଇ ସାଙ୍ଗେ ସାଙ୍ଗେ କିଏ ବୋଧେ ହରଣଚାଲ କରିନେଇଛି।
1: ନଟ ପରା ସେଦିନ ପଢୁଥିଲା।
0: ଏଇ ତ ନଟ ଆସିଲାଣି। ହୟ ନଟବର, ଆଜି ଆମକୁ ପ୍ରୀତି ଭୋଜନ ପାଇଁ କିଏ ନିମନ୍ତ୍ରଣ କରିଛନ୍ତି?
2: ସେଇ ପରା ଆମ ମାଇଙ୍କ ଭଉଣୀର ପୁଅ, କଣ ତା ନାଁଟି
0: ନଟବର, ମୁଁ ଏଠି କିଛି ଶବ୍ଦ ଧନ୍ଦା ଖୋଲି ନାହିଁ, ମୁଁ ଚାହୁଁଛି
2: କହୁଛି କହୁଛି ସିଓରି ଭାଇ କହୁଛି କୁହୁତାନେ କୁହୁ କୁହୁତାନେ ପିକ ଗାଇଲାଣି
1: ମଳୟ ତ ଠିକ ମନେ ପଡିଲା, ମଳୟ, ତା ବାପାଙ୍କ ନାଁ କୁଞ୍ଜ ବିହାରୀ ମହାପାତ୍ର।
0: ଆଚ୍ଛା ଆଚ୍ଛା, ତାହେଲେ ତାଙ୍କରି ନାଁରେ ନିମନ୍ତ୍ରଣ ପତ୍ର ଛପା ହେଇଛି ନୁହଁ?
1: ଏଇନେ ସବୁ ମନେ ପଡିଲା।
2: ଆଜି ରାତ୍ର 8 ଘଣ୍ଟାରେ ପ୍ରୀତି ଭୋଜନ।
0: କୋଉଠି?
2: ତାଙ୍କ ବାସଭବନରେ।
0: ବାସଭବନଟି କୋଉଠି? କଟକରେ ଧର୍ମଶାଳାରେ ରହି ବାହାଘର କଲେ ବି ତ ଲେଖା ହୁଏ ନା, ମଦୀୟ ବାସଭବନ। ବୁଝିଲ ବାପା ନଟବର, କୁଞ୍ଜ ବିହାରୀଙ୍କ ବାସଭବନଟି କୋଉଠି?
2: ଆଲାମଚାନ୍ଦ ବଜାର।
0: ଠିକ।
2: ହଁ
1: ହଁ, ମୋର ମନେ ଅଛି, ଆଉ ଲେଖା ହେଇଥିଲା ମୋର ଆଲାମଚାନ୍ଦ ବଜାରସ୍ଥ ବାସଭବନରେ।
0: ଆଚ୍ଛା ଆଚ୍ଛା, ତାହେଲେ ଶ୍ରୀ କୁଞ୍ଜ ବିହାରୀ ମହାପାତ୍ରଙ୍କ ପୁତ୍ର ମଳୟ କୁମାରଙ୍କ ଶୁଭ ପରିଣୟ ଉପଲକ୍ଷେ ତାଙ୍କ ଆଲାମଚାନ୍ଦ ବଜାରସ୍ଥ ବାସଭବନରେ ଅଦ୍ୟ ରାତ୍ର 8 ଘଣ୍ଟା ସମୟରେ।
2: 8 ଘଣ୍ଟା ତ ହେଇଗଲାଣି।
0: ହଁ, ତାହେଲେ କଣ କରିବା?
1: ପଚାରୁଛ ପୁଣି? ମାଉସୀ ମୋର ହାତ ଓଠ ଧରି ମତେ କହିଯାଇଛି।
0: ଖାଲି ହାତ ଓଠ ନୁହେଁ ଶ୍ରୀମତୀ, କହି ଯାଇଛନ୍ତି ଦବା ନବାକୁ ବି ଡରିବ ନାହିଁ।
1: ତମେ କଣ ସତରେ ଡରି ଯାଉଛ କି?
0: ଡରିବାର ବାଟ କାହିଁ, ଜଣେ ଭଦ୍ର ମହିଳା ଯେତେବେଳେ ଜଣେ ଭଦ୍ର ମହିଳାଙ୍କୁ ପ୍ରୀତି ଭୋଜନ ପାଇଁ ସପରିବାର ନିମନ୍ତ୍ରଣ କରିଯାଇଛନ୍ତି, ସେତେବେଳେ ପ୍ରୀତି ଉପହାର ବାଦ ପଡିପାରେ ନା ଶ୍ରୀମତୀ।

0: ମୁଁ ଖାଲି ଭାବୁଛି।
1: ଆଉ ଭାବି ବସିଲେ କଣ ହବ, ଉଠ।
0: କଣ କି ପ୍ରୀତି ଉପହାର ତାଙ୍କ ଘରକୁ ନବ?
1: ଯେତେ ହେଲେ ବନ୍ଧୁ ଘର, ଏଣୁ ତେଣୁ ଜିନିଷ ନେଇ ଲାଭ ନାହିଁ। ଯାହା ଟଙ୍କା ପଡୁ ପଛକେ ଗୋଟେ ମୁଦି କିଣି ଆଣ।
0: ବେଶ, ମୁଦି ହିଁ ପ୍ରେଜେଣ୍ଟେସନ ଦିଆଯିବ।
1: ହଁ,
2: ଆମେ ତେବେ ଯାଉଛୁ।
0: ହଁ ହଁ, ଯାଅ ଯାଅ। ଏଇ ଇଏ ବାପା ନଟବର
2: ଆଜ୍ଞା
0: ଯିବ ଯେ, ହେଲେ ଆଲାମଚାନ୍ଦ ବଜାର ଦେଖିଛନ୍ତି?
2: ଦେଖିଛି ଶ୍ରୀହରି ଭାଇ, ଦେଖିଛି ଆଲାମଚାନ୍ଦ ବଜାର, ବିବି ଆଲାମ ସବୁ ଦେଖିଛି।
0: ଆଉ ତେବେ ଅସୁବିଧା କଣ? ତମେ ତେବେ ଶୀଘ୍ର ବାହାରି ପଡ, ମୁଁ ଏଣେ ସାଇକେଲରେ ଚଢି ଯାଉଛି। କାରଣ ସୁନା ରୂପା ଦୋକାନ ନଅଟା ଆଗରୁ ବନ୍ଦ କରିଦେବେ।
1: ଶୀଘ୍ର ଆସିବ, ଆମେ ଯାଉଛୁ।
0: ତମେ ଚାଲ,
1: ନଅଟା ଆସିବ।
2: ଚାଲ ଚାଲ।
0: ଅୟ ବାବୁ,
3: କୁହନ୍ତୁ ଆଜ୍ଞା, କି ପାନ, ଖଇରିଆ ନା ଅଖଇରିଆ, କି ଗୁଣ୍ଡି, କଞ୍ଚା ନା ଭଜା, ଧୂଳି ନା ବୋତଲ, ଚୁଆ ନା କେତକି?
0: ବୁଝିଲ ଭାଇ, ପାନ ନ ନେଇଥିଲେ ଚଳିଥାନ୍ତା, କିନ୍ତୁ ପାନରେ ଚୁନ ଲଗେଇ ଏତେ ଗୁଡାଏ ସୁନ୍ଦର କଥା ଶୁଣେଇଲଣି ଯେତେବେଳେ, ପାନ ଖଣ୍ଡେ ଦିଅ। ହଁ ଭାଇ, ଇଏ ବୋତଲ ଗୁଣ୍ଡି କିମାମ ଟାବଲେଟ, ବୁଝିଲ। ଆଚ୍ଛା ଭାଇ, ଏଇଟା ଆଲାମଚାନ୍ଦ ବଜାର ତ?
3: ଏକାବେଳେ କି ଛକ ଉପରେ ଠିଆ ହେଇଛନ୍ତି, କୁଆଡେ ଯାଇଥାନ୍ତେ?
0: ନାଇଁ, ଏଇ ଗୋଟାଏ ବାହାଘର,
3: ମଳୟ ବାବୁଙ୍କ ବାହାଘର।
0: ଆରେ ବା, ମୁଁ ତ ଦେଖୁଛି ତମେ ସବୁ ଜାଣିଛ।
3: ନିଜ ସାଇ କଥା ଜାଣିବି ନାହିଁ, ଏଇ ସେଠି ସେଇ ଏକ ମହଲା କୋଠା, ଆଲୁଅ ଜଳୁଛି, ଲାଉଡ ସ୍ପିକର ବାଜୁଛି।
0: ଭାଇ ବହୁତ ଧନ୍ୟବାଦ, ଭାଇ ବହୁତ ଧନ୍ୟବାଦ। ଏଇ ନିଅ ତମ ପଇସା।
3: ଆଜ୍ଞା ଆଜ୍ଞା, ପାନ ଛାଡ଼ିଗଲେ ଯେ?
0: ଆରେ ହଁ ହଁ, ଦିଅ ଦିଅ ଦିଅ।
4: ନମସ୍କାର ଆଜ୍ଞା, ମୁଁ ମଳୟ।
0: ନମସ୍କାର ନମସ୍କାର,
4: ଆସନ୍ତୁ।
0: ହଁ ଆସିଛି ତ,
4: ବସନ୍ତୁ।
0: ଇଏ ମୁଁ ଟିକିଏ ମାନେ
4: ବେଳାବେଳି ଚାଲି ଆସିଛନ୍ତି।
0: ବେଳାବେଳି
4: ଏସବୁ କାମରେ ବେଳାବେଳି ଆସନ୍ତୁ କି ଡେରି କରି ଆସନ୍ତୁ, ସବୁ ଆଜ୍ଞା ସମାନ।
0: ହଁ ତା ଠିକ ଯେ, ହେଲେ ଇଏ ଘରୁ ପିଲାମାନେ
4: ଆସିପାରିଲେନି? କିଛି ନାହିଁ ଆଜ୍ଞା, ବ୍ୟସ୍ତ ହୁଅନ୍ତୁନି, ଆପଣ ଦୁଃଖ କରୁଛନ୍ତି କାହିଁକି? ଏ ତିଥିରେ ଦୁନିଆ ବାହାଘର, ବାଣ୍ଟି କୁଣ୍ଟି ଯିବାକୁ ପଡିବ। ଆପଣ ଏଠିକି ଆସିଲେ ପିଲାମାନେ ହୁଏତ ଅନ୍ୟ କୋଉଠିକି।
0: ହଁ ହଁ, ଯିବାର ଥିଲା, କିନ୍ତୁ ଅନ୍ୟ ସବୁ ନିମନ୍ତ୍ରଣ କ୍ୟାନସେଲ କରି ଏଠିକି ଆସିବାକୁ ହେଲା।
4: ଆହା, ଏ କାମ କାହିଁକି କଲେ କହିଲେ? ଅନ୍ୟମାନେ ହୁଏତ ମନ ଦୁଃଖ କରିବେ,
0: କିନ୍ତୁ ଏଠିକି ନ ଆସିଲେ ଆମ ମନରେ ଯୋଉ ଦୁଃଖ ହେଇଥାନ୍ତା।
4: ନାଇଁ ନାଇଁ ନାଇଁ ନାଇଁ, ଦୁଃଖ କାହିଁକି ହବ? ହଁ
0: କାହାନ୍ତି?
4: କିଏ?
0: ପିଲାମାନେ ଆଗରୁ ଆସିଲେଣି ତ?
4: ଆସିଲେଣି, ଏଇ ଘରେ ଥିବେ।
0: ସେ ଘରେ ପରା ବୋହୁ ଅଛନ୍ତି।
4: ହଁ,
0: ଏ ମୁଁ ତେବେ ସେଠିକି ଟିକେ
4: ଯିବେ।
0: ହଁ ହଁ ହଁ, ଏମାନେ ସିଧା ଏଠିକି ଚାଲି ଆସିଲେ, ମୁଁ ଟିକେ ବଜାର ଦେଇ ଆସିଲି।
4: ଓ କଣ ଇଏ ମୁଦି?
0: ବୋହୁ ଦେଖା ଯତ୍ସାମାନ୍ୟ।
4: ଆସନ୍ତୁ ଆସନ୍ତୁ ଆଜ୍ଞା
0: ଆଜ୍ଞା,
4: ଆପଣ ହେଲେ ଆମର ନିଜର ଲୋକ।
0: ନିଶ୍ଚୟ ନିଶ୍ଚୟ,
4: ଯାଆନ୍ତୁ ସେଇ ଘରେ।
0: ଆଚ୍ଛା ଆଚ୍ଛା, ମଳୟ ବାବୁ
4: କଣ ହେଲା,
0: ନାହାନ୍ତି ତ?
4: କିଏ ନାହିଁ? ସେଇ ଘରେ ଥିବାର କଥା, ନିଶ୍ଚୟ ଥିବେ ନା?
0: ଅଛନ୍ତି, ବୋହୁ ସେ ଘରେ ଅଛନ୍ତି, ଆଉ ଦି ତିନି ଜଣ ବସି ପାନ ବି ଭାଙ୍ଗୁଛନ୍ତି, କିନ୍ତୁ ମୋ ସ୍ତ୍ରୀ
4: ନାହାନ୍ତି।
0: ନା,
4: ଭଲ କରି ଟିକେ ଦେଖନ୍ତୁ ତ।
0: ଦେଖିଛି ବାବୁ ଦେଖିଛି, ମୋ ସ୍ତ୍ରୀ କି ଚିହ୍ନିବାରେ ମୁଁ କଣ ଭୁଲ କରିବି?
4: ତାହେଲେ ହୁଏତ ଆସିପାରି ନାହାନ୍ତି।
0: ସେଇଆ ତ, ସେ ନଟଟାକୁ ତ କାଇଁ ମୁଁ ବି ଦେଖିପାରୁନାହିଁ। ଆଚ୍ଛା ମଳୟ ବାବୁ, ଇଏ ମୁଦିଟି?
4: କିଛି ନାହିଁ କିଛି ନାହିଁ, ଆପଣ ଯାଆନ୍ତୁ, ବୋଉ ଦେଖନ୍ତୁ। ଆରେ ଇଏ ଶାନ୍ତି, ଏ ବାବୁ
0: ଶ୍ରୀହରି, ମୋ ନାଁ ଶ୍ରୀହରି।
4: ହଁ ହଁ, ଆରେ ଶାନ୍ତି, ଆମ ଶ୍ରୀହରି ବାବୁ ଗଲେ। ଯାଆନ୍ତୁ ଆଜ୍ଞା ଯାଆନ୍ତୁ।
0: ହଁ ହଁ, ହେଇଟି ଝିଅ ନିଅ, ଏ ମୁଦିଟି ବୋହୁରାଣୀଙ୍କ ଆଙ୍ଗୁଠିରେ ପିନ୍ଧେଇ ଦିଅ। ହଁ ହଁ, ଆ ବା ବା, ଏକଦମ ଫିଟ୍ ହଉଛି। ମଳୟ ବାବୁ, ଆଚ୍ଛା ଇଏ ଏମାନେ ସବୁ କୁଆଡେ ଗଲେ?
4: ବସନ୍ତୁ।
0: ହଁ ବସିବାକୁ ତ ହବ,
4: ବେଶୀ ଡେରି ନାହିଁ ଆଜ୍ଞା, ଟେଲିଫୋନ ଆସିଗଲାଣି।
0: ଟେଲିଫୋନ?
4: ମହାପ୍ରସାଦ ଆସୁଛି ତ, ଟିକେ ଡେରି ହେଇଗଲା, ତେବେ ଫୋନ ଆସିଥିଲା, ଗାଡି ସେଠୁ ଛାଡ଼ିଦେଲାଣି।
0: ଓହୋ,
4: ଆପଣଙ୍କର ଆଉ କୋଉଠି କାମ ଅଛି କି?
0: କାମ? ହଁ କାମ ନା, କାମ ସେମିତି ନାହିଁ, ତେବେ ଖୋଜି ବସିଲେ କାମ ତ ଅନେକ।
4: ତେବେ ଯାଇ ବୁଲି ଆସନ୍ତୁ, ସଞ୍ଜ ବେଳକୁ ଆମର ଅନେକ ଗେଷ୍ଟ ଏମିତି ଆସିଥିଲେ,
0: ଆଉ ଟେଲିଫୋନ କଥା ଶୁଣି ଏମିତି ବୁଲି ଯାଇଛନ୍ତି।
4: ହଁ, ଠିକଣା ବେଳକୁ ପୁଣି ସମସ୍ତେ ଆସି ପହଞ୍ଚିଯିବେ, ମୋତେ ବି ପୁଣି ଟିକେ ଯିବାକୁ ପଡିବ।
0: କୁଆଡେ?
4: କାହିଁକି କହୁଛନ୍ତି ଆଜ୍ଞା?

0: ମୋର ଜଣେ ବନ୍ଧୁ ତାର ବାହାଘର ଏଇ ଆର ପାଖ ଗଳିରେ, ତା ନା ବି ମଳୟ।
1: ମାନେ
0: ମାନେ ମୋ ନା ମଳୟ ବନ୍ଧୁ ଦାସ, ତା ନା ମଳୟ କୁମାର ମହାପାତ୍ର। ଆମର ଏଇ ବିରିବାଟି କୁଞ୍ଜ ବିହାରୀ ମହାପାତ୍ରଙ୍କର ପୁଅ, ଆଜି ତାଙ୍କର ବି ଖିଆ ପିଆ ଏଇ ଆର ପାଖ ଗଳିରେ।
1: ଆଜ୍ଞା, ତାଙ୍କର ବି ମହାପ୍ରସାଦ ସେବନ?
0: ନାଇଁ ଆଜ୍ଞା, ତାଙ୍କର ପ୍ରୀତି ଭୋଜନ।
1: ଜାଣିଥିଲେ
0: କଣ ଆଜ୍ଞା? କଣ ଜାଣିଥିଲେ?
1: ନାଇଁ ଆଚ୍ଛା, ମୁଁ ତାହେଲେ
0: ହଁ ହଁ ଆପଣ ଯାଆନ୍ତୁ, ଟିକେ ବୁଲାଚଲା କରି ଆସନ୍ତୁ, ବେଶି ଡେରି ହବ ନାହିଁ। ମୁଁ
1: ଜାଣେ ଟେଲିଫୋନ ଆସିଯାଇଛି, ଡେରି କାହିଁକି ହବ। ଆଚ୍ଛା ମଳୟ ବାବୁ, ମୁଁ ଟିକେ ଆସୁଛି।
0: ହଁ ହଁ
1: ଆସୁଛି ଆଜ୍ଞା।
0: ହଁ ଆସିବେ।
2: ଯାଇଛନ୍ତି ଯେ ଯାଇଛନ୍ତି, ଆସି ଯୁଗ ପାଇଲେଣି, ଏମିତି ପ୍ରୀତି ଉପହାର ୟାଙ୍କୁ କିଣି ଆସେ।
3: ଏଇଟା ଆସିଗଲାଣି।
4: ମାରେ ନଟ ନଟ। ଆରେ ଆଜ୍ଞା।

0: ତାଙ୍କର ପ୍ରୀତି ଭୋଜନ
1: ଜାଣିଥିଲି।
0: କଣ ଆଜ୍ଞା, କଣ ଜାଣିଥିଲେ?
1: ନାଇଁ ଆଚ୍ଛା, ମୁଁ ତାହେଲେ
0: ହଁ ହଁ ଆପଣ ଯାଆନ୍ତୁ, ଟିକେ ବୁଲାଚଲା କରି ଆସନ୍ତୁ, ବେଶୀ ଡେରି ହବ ନାହିଁ। ମ
1: ଜାଣେ, ଟେଲିଫୋନ ଆସିଯାଇଛି, ଡେରି କାହିଁକି ହବ। ଆଚ୍ଛା ମଳୟ ବାବୁ, ମୁଁ ଟିକେ ଆସୁଛି।
0: ହଁ ହଁ
1: ଆସୁଛି ଆଜ୍ଞା।
0: ହଁ ଆସିବେ।
2: ଯାଇଛନ୍ତି ଯେ ଯାଇଛନ୍ତି, ଆସି ଯୁଗ ପାଇଲେଣି, ଏମିତି ପ୍ରୀତି ଉପହାର ୟାଙ୍କୁ କିଣି ଆସେ।
3: ଏଠି ରାସ୍ତାଟାରେ ଆସି କାହିଁକି ଠିଆ ହେଇଛ? ଏଇଟା ମଳୟ କୁମାର ମହାପାତ୍ର ପିତା କୁଞ୍ଜ ବିହାରୀ ମହାପାତ୍ରଙ୍କ ଘର ତ, ଆଉ ତାହେଲେ ଭିତରକୁ ନ ଯାଇ ଏଠି ଠିଆ ହେଇଛ କାହିଁକି?
1: ଇଏ କଣ ହେଲା?
2: ମୁଁ ଆଉ ଏଠି ମଣିଷ ହେଇ ଅଛି ଯେ ତାଙ୍କୁ ଘରକୁ ଯିବି?
3: ଏତେ କାନ୍ଦୁଛ କାହିଁକି? କଣ ହେଇଛି କୁହ? ରାସ୍ତାଟାରେ ଠିଆ ହେଇ କାନ୍ଦୁଛ, କାନ୍ଦ ବନ୍ଦ କର, ବନ୍ଦ କର ଟିକେ। କଣ ହେଇଛି?
2: ନଟ ଆଉ ମୁଁ ଆସିଲୁ, ତାଙ୍କ ଘର ଭିତରକୁ ଗଲୁ, ମାଉସୀ ମତେ ଦେଖି ଖୁସିରେ କୁଣ୍ଢେଇ ପକେଇଲେ, ଭାରି ସ୍ନେହ ଭାରି ଆଦର, ସେଇ ସାଙ୍ଗେ ସାଙ୍ଗେ ତାଙ୍କର ଏଡ଼େ ଏଡ଼େ ଡୋଳା ଦିଟାକୁ ବୁଲେଇ ଦେଖି ପକେଇଲେ। ମୋ ହାତରେ କି ନଟ ହାତରେ ପ୍ରେଜେଣ୍ଟେସନ ଜିନିଷ କିଛି ନାହିଁ, ସବୁ ସ୍ନେହ ସବୁ ଆଦର ଯେମିତି କୁଆଡେ ତାଙ୍କର ଉଭେଇ ଗଲା। ଏତିକି ବେଳେ ଆଉ ଦି ଜଣ ସ୍ତ୍ରୀ ଲୋକ ହାତରେ ପ୍ରେଜେଣ୍ଟେସନ ବାକ୍ସ ଧରିକି ଯେମିତି ଆସିଲେ, ମାଉସୀ ମତେ ଛାଡି ଦେଇ, ମୁଁ ଛାଟି ଦେଇ ସେ ଦି ଜଣଙ୍କୁ ଟାଣି ନେଇ ଚାଲିଗଲେ। ମୁଁ ସେଇଠି ଠିଆ ହେଇଛି, ମତେ ଆସେ ବୋଲି କି ବସେ ବୋଲି କିଛି ବି
3: କହିଲି। କାନ୍ଦଟା ଟିକେ ବନ୍ଦ କର, ଆରେ ବାବା ଏଇଟା ପୁରା ରାସ୍ତା।
2: ମୁଁ କିଣିଛ ଟି?
3: ଦେଖୁନ,
4: ଶୁଣିଲେ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଦଶମ ଅଧ୍ୟାୟ। ଏଥିରେ ଅଂଶଗ୍ରହଣ କରୁଥିଲେ ବ୍ରଜରାଜ ସିଂ, ଜାନକୀ ସାହୁ, ଅମଲ କୁମାର ବାନାର୍ଜୀ, ବୈଦ୍ୟନାଥ ବେହେରା ଓ ଘନଶ୍ୟାମ ସାହୁ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 11:05 ମୁଖ୍ୟ ସମ୍ବାଦ ସମ ମହେନ୍ଦ୍ର କୁମାର ମାଝି। ପ୍ରଖ୍ୟାତ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଭାରତ ଇଂଲଣ୍ଡ ଆଇସିସି ପୁରୁଷ ଟି20 ସିରିଜ୍ର ଆଜିର ଚୂଡ଼ାନ୍ତ ମ୍ୟାଚ୍ରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 257 ରନ୍ ସଂଗ୍ରହ କରିଥିବାବେଳେ ଖବର ପ୍ରସାରଣ ସୁଦ୍ଧା ଭାରତ 18.2 ଓଭରରେ 7 ୱିକେଟ୍ ହରାଇ ସଂଗ୍ରହ କରିଛି 193 ରନ୍। ନ୍ୟୁଜିଲାଣ୍ଡକୁ 2 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ 2 ଦେଶ ମଧ୍ୟରେ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି।

0: ଆକାଶବାଣୀ କଟକ ସୋମବାର ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାର କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ତୀର୍ଥାନନ୍ଦ ମିଶ୍ର ଶ୍ରୀମଦ୍ ଭାଗବତର 93ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା

ବାବୁଭଳା ଠାକୁର ସେ ଟିକିଏ ଭାବ ବିଭୂତି ପାଇଲେ ରତ୍ନ ସିଂହାସନ ଛାଡ଼ି ଛୁଟି ଯାଆନ୍ତି ଭାବର କେନ୍ଦ୍ରସ୍ଥଳକୁ। କଣିକାଏ ଭାବ ବିଭବ ପାଇଁ ଗୀତା ପଣ୍ଡାର ଭାର ବହନ କରନ୍ତି। ବୁଢ଼ୀ ପଛରେ ବାଇଗଣ କିଆରିରେ ବୁଲି ବୁଲି କ୍ଷୀରୋଦ୍ରିପାଠ ଚିରନ୍ତି ଆଉ ଜୟଦେବଙ୍କ ଗୀତଗୋବିନ୍ଦରେ ଦେହି ପଦପଲ୍ଲବ ମୁଦାରମ୍ ପରି ପଦ ଲେଖିଦିଅନ୍ତି। ସେଇ ଭାବର ବଣିକ ଶ୍ରୀଜଗନ୍ନାଥ ସ୍ୱାମୀଙ୍କୁ ଅନନ୍ତ କୋଟି ପ୍ରଣାମ।

ଭକ୍ତ ପାଇଁ ତାଙ୍କର ନାନା ହୁନ୍ଦର ନାନା ଲୀଳା। ସେଦିନ ନୀଳାଚଳ ନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ଶିଷ୍ୟ ମର୍ଦ୍ଦନଙ୍କ ସହିତ ଶିଖର ଧର୍ମଗୁରୁ ନାନକଦେବ। ମାତ୍ର ମନ୍ଦିର ଭିତରକୁ ପ୍ରବେଶ କରିପାରିଲେ ନାହିଁ। ବାହାରେ ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କୁ ଧ୍ୟାନ କରିବାକୁ ଲାଗିଲେ। କାଳିଆ ଠାକୁର ଭକ୍ତର ଟେକ ରଖିବା ପାଇଁ ପଣ୍ଡାଇ ନିବେଦନ କରିଥିବା ଆରତୀ ଥାଳିକୁ ଭସେଇ ଆଣିଲେ ମନ୍ଦିରର ବାହାରକୁ, ଗୁରୁ ନାନକଙ୍କ ଧ୍ୟାନସ୍ଥଳ ନିକଟକୁ। ଶ୍ରୀକର୍ପୁର ଧୂଆଁରେ ମହମହ ପାଶୁଥିବା ଆରତୀ ଥାଳିକୁ ଦେଖି ଗୁରୁ ନାନକଙ୍କ ଆଖିରୁ ଝରି ଆସିଲା ଧାର ଧାର ଲୁହ। କଣ୍ଠରେ ଥିଲା ମହାପ୍ରଭୁଙ୍କ ଦିବ୍ୟ ନାମ କୀର୍ତ୍ତନ।

ଦିଲ୍ଲୀ ସମ୍ରାଟଙ୍କ ଦରବାରରେ ଦୂର ଅତୀତରେ ଜଣେ ସିପୁଟି ବାଦଶାହଙ୍କ ପାଇଁ ମୂଲ୍ୟବାନ ସେଜ ପ୍ରସ୍ତୁତ କରୁଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ ସେବକ ସେହି କାରିଗର ଜଣକ ବାଦଶାହଙ୍କ ବରାଦ ମୁତାବକ ତିଆରି କରିଥାନ୍ତି ଦୁଇଟି ସୁନ୍ଦର ମୁଚୁଳା। ଦିବ୍ୟ ମୁଚୁଳାକୁ ଦେଖି ସିପୁଟି ମନରେ ଭାବିଲା, ଯଦି ଏହାକୁ ପ୍ରଭୁ ଶ୍ରୀ ଜଗନ୍ନାଥ ଅଙ୍ଗଲାଗି କରନ୍ତେ ତେବେ କେତେ ଭଲ ହୁଅନ୍ତା। ଭକ୍ତପ୍ରିୟ ଜଗନ୍ନାଥ ଗୋଟିଏ ମୁଚୁଳା ସଙ୍ଗେ ସଙ୍ଗେ ସିପୁଟି ପାଖରୁ ନେଇଗଲେ ନିଜ ଅଙ୍ଗଲାଗି ପାଇଁ। ବାଦଶାହ ସିପୁଟିକୁ କ୍ରୋଧରେ ବନ୍ଦୀ କଲେ, ମାତ୍ର ବନ୍ଦୀ ଘରର ଅନ୍ଧାରକୁ ଦୂରେ

ଏଇ ଭକ୍ତର ମାନ ରକ୍ଷା ପାଇଁ ଶ୍ରୀଜଗନ୍ନାଥ ଆବିର୍ଭୂତ ହେଲେ। ସେଇଠାରେ ବାଦଶାହ ମୁକ୍ତ କରିଦେଲେ ଶିପୁଟିକୁ। ଶିପୁଟି ଆନନ୍ଦରେ ନୀଳାଚଳ ବିହାରୀଙ୍କ ଲୀଳା କୀର୍ତ୍ତନ କରିବାକୁ ଲାଗିଲେ। ପ୍ରଫୁଲ୍ଲ କୁମାର କରଙ୍କ ରଚନାରୁ ଗାଇଛନ୍ତି ଗୀତାରାଣୀ ଦାସ।

ଯବନକୂଳରେ ଜନ୍ମ ତାଙ୍କର। ଭକ୍ତ ପ୍ରବର ସାଲବେଗ ପହଞ୍ଚିଲେ ଯାଇ ଶ୍ରୀକ୍ଷେତ୍ରରେ। ପିଲାଦିନରୁ ଶ୍ୟାମରାଇଙ୍କ ଉପାସକ ସିଏ। ବଡ଼ଦାଣ୍ଡରେ ଭାବଫଳା ଭକ୍ତ ବୁଲି ବୁଲି ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳାକୁ ଲୋକମୁଖରୁ ଶୁଣି ଭାବଗଦଗଦ ହୋଇଗଲେ। ନୀଳାଚଳିଆଙ୍କୁ ଦର୍ଶନ କରିବାକୁ ପ୍ରବଳ ଇଚ୍ଛା ହେଉଥାଏ ତାଙ୍କର। ଆସିଗଲା ସେହି ସୁଯୋଗ। ପବିତ୍ର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସାଙ୍ଗରେ ରଥରେ ବସିଲେ। ନନ୍ଦିଘୋଷର ବିପୁଳ ସାଜନୀ ଭିତରେ କଳା ଠାକୁରଙ୍କୁ ଦେଖିଦେଇ ତାଙ୍କ କଣ୍ଠରୁ ଆପେ ଆପେ ବାହାରି ଆସିଲା, ସାଲବେଗଙ୍କ ରଚନାରୁ ଗାଇଛନ୍ତି

ସେଦିନ ଶ୍ରୀକ୍ଷେତ୍ର ସାରା ଗହଳ ଚହଳ। ନଦିଆ ନବଦ୍ୱୀପରୁ ଆସିଛନ୍ତି କେଉଁ ଭାବଫଳା ସନ୍ନ୍ୟାସୀ। ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ କରୁ କରୁ ଆଖିରୁ ଛରିଯାଉଛି ଧାର ଧାର ଅଶ୍ରୁଧାର। ଭାବବିହୋଳ ଭାବରେ ଚକା ନୟନକୁ ଚାହିଁ ଗରୁଡ଼ ସ୍ତମ୍ଭରେ ହାତ ରଖିଦିଅନ୍ତେ ତରଳିଗଲା ସେ ଜାଗାଟି, ଚାରିଆଡ଼େ ହୁରି ପଡ଼ିଗଲା। ନାମ ସଂକୀର୍ତ୍ତନରେ ଗହ ଗହ ମୁଖରିତ ହେଉଥାଏ ଗଗନ ପବନ। କେତେବେଳେ ପଡ଼ଦାଣ୍ଡରେ କଡ଼ିକଡ଼ି ଲୋଟି ଯାଉଥାନ୍ତି ସେ ଯୁବା ସନ୍ନ୍ୟାସୀ, ତ କେତେବେଳେ ସମୁଦ୍ରର ନୀଳଚଳକୁ ତରଳ ଜଗନ୍ନାଥ ବୋଲି କହି ଜୁଆର ଭିତରକୁ ଖେପି ଯାଉଥାନ୍ତି ସେ, ଆଉ କେତେବେଳେ ବା ଚକ୍ରଧର ଚୌବାହାଙ୍କ ନିକଟରେ ଆଖି ଲୁହଧରି ବିଗଳିତ ହୋଇଯାଉଥାନ୍ତି ସେ। ବୈଷ୍ଣବପାଣୀଙ୍କ ରଚନାରୁ ଗାଇଛନ୍ତି ସୁଧା ମିଶ୍ର।

କାହିଁ କେତେ ଦୂରରେ ଥାଇ କଳାମାଣିକଙ୍କୁ ନିବେଦନ କରେ ଭକ୍ତ, ଆକୁଳ କଣ୍ଠରେ ପ୍ରାର୍ଥନା କରେ ଦୁଃଖ ଜଳଧିରୁ ଉଦ୍ଧାର ପାଇବା ପାଇଁ। ଯେଉଁ ପ୍ରଭୁ ଲକ୍ଷେ ଯୋଜନା ଦୂରରେ ଥାଇ ଗଜ ଉଦ୍ଧାରଣ କରିଥିଲେ, ଦ୍ରୌପଦୀର ଲଜ୍ଜା ନିବାରଣ କରିଥିଲେ, ହରିଣୀର ଦୁଃଖ ହରଣ କରିଥିଲେ, ସେ କ'ଣ ଭକ୍ତର ନିବେଦନ ପାଣି ଶୁଣି ଥୟ ଧରି ରହିପାରିବେ? ପୁରାତନ ରଚନାରୁ ଗାଇଛନ୍ତି ଅଶୋକ।

0: ଶେଷ ହେଲା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ନନ୍ଦିତା ଭଞ୍ଜ, ମହମ୍ମଦ ସିକନ୍ଦର ଆଲାମ, ଗୀତାରାଣୀ ଦାସ, ମନୋରଞ୍ଜନ ପୃଷ୍ଟି, ସୁଧା ମିଶ୍ର ଏବଂ ଅଶୋକ କୁମାର ପଡ଼। ଗୀତଗୁଡ଼ିକୁ ରଚନା କରିଥିଲେ ନରେନ୍ଦ୍ରନାଥ ଦାସ, ସାଲବେଗ, ପ୍ରଫୁଲ୍ଲ କୁମାର କର, ବୈଷ୍ଣବ ପାଣି ଏବଂ ପୁରାତନ ରଚନାରୁ।
1: ଆଲେଖ୍ୟ ଡକ୍ଟର ତୀର୍ଥାନନ୍ଦ ମିଶ୍ର, ଉପସ୍ଥାପନା ବିଜୟଲକ୍ଷ୍ମୀ ପତ୍ରୀ। ଆକାଶବାଣୀ କଟକ ଅନୁଚିନ୍ତା। ଉପସ୍ଥାପନା କରିଛନ୍ତି ରଜତ କରା।

ନୀଳାଚଳ ନାମରେ ପ୍ରସିଦ୍ଧ ଶ୍ରୀମନ୍ଦିରର ଦୁଇ ସ୍ତମ୍ଭ ସମସ୍ତ ଭକ୍ତିପ୍ରାଣ ନରନାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଗରୁଡ଼ ସ୍ତମ୍ଭ ଥାଏ ମନ୍ଦିରର ନାଟମନ୍ଦିର ଭିତରେ ଓ ଅରୁଣ ସ୍ତମ୍ଭ ସିଂହଦ୍ୱାର ସାମ୍ନାରେ ରହି ଭକ୍ତଜନଙ୍କ ଦିଗବାରଣ ସ୍ତମ୍ଭ ଭାବେ କାର୍ଯ୍ୟ କରୁଛନ୍ତି। ଏ ଦୁଇଟି ମଧ୍ୟରୁ ଗରୁଡ଼ ସ୍ତମ୍ଭ ବହୁକାଳରୁ ପ୍ରତିଷ୍ଠିତ ହୋଇଥିଲେ ହେଁ ଅରୁଣ ସ୍ତମ୍ଭ ସ୍ଥାପିତ ହୋଇଛି ମରହଟ୍ଟାମାନଙ୍କ ସମୟରେ। କୋଣାର୍କ ମନ୍ଦିର ଭାଙ୍ଗିଯିବା ପରେ ସେଠାରେ ଥିବା ବହୁ ମୂର୍ତ୍ତି ଭାଙ୍ଗି ଚୁର୍ମାର ହୋଇଗଲା। ପୂଜିତ ସୂର୍ଯ୍ୟମୂର୍ତ୍ତିଙ୍କୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ବେଢ଼ାର ଇନ୍ଦ୍ରଙ୍କ ଦେଉଳରେ ରଖାଗଲା। ଏହା ଇନ୍ଦ୍ରଙ୍କ ଦେଉଳ ବା ଏକ ବୌଦ୍ଧ ସ୍ତୂପର ବିରାଟକାୟ ବୁଦ୍ଧଙ୍କ ଧ୍ୟାନାସନ ମୂର୍ତ୍ତି ତାହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ସେହି ଧ୍ୟାନୀ ବୁଦ୍ଧ ମୂର୍ତ୍ତିଙ୍କ ଉପରେ କୋଣାର୍କର ସୂର୍ଯ୍ୟମୂର୍ତ୍ତିଙ୍କୁ ପ୍ରତିଷ୍ଠା କରାଗଲା। ସେତେବେଳେ ଭୋଇବଂଶର ତତ୍କାଳୀନ ରାଜାଙ୍କୁ ଦେବତାଙ୍କୁ ସ୍ଥାନାନ୍ତର କରିବା ପାଇଁ ମନା କରାଯାଉଥିଲା। ଦେବତାଙ୍କ ସ୍ଥାନାନ୍ତର ପରେ କ୍ଷେତ୍ର ଶ୍ରୀହୀନ ହୋଇଗଲା। ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ବିରାଟ ଅରୁଣ ସ୍ତମ୍ଭ ସେଠାରେ ଅନାବଶ୍ୟକ ମନେ ହେଲା। ଦେବତାଙ୍କ ପୂଜାପୀଠ ସାମ୍ନାରେ ଦେବତାଙ୍କର ବାହନ ସ୍ତମ୍ଭରେ ସ୍ଥାପିତ ହେବା ହିନ୍ଦୁ ଧର୍ମର ଏକ ପ୍ରତିଷ୍ଠିତ ପରମ୍ପରା। ଗଣେଶ ମନ୍ଦିରରେ ମୂଷିକ, ଶିବାଳୟରେ ବୃଷଭ, ଦେବୀ ସମ୍ମୁଖରେ ସିଂହ, ବିଷ୍ଣୁଙ୍କ ସମ୍ମୁଖରେ ଗରୁଡ଼, ସୂର୍ଯ୍ୟମନ୍ଦିର ସାମ୍ନାରେ ସୂର୍ଯ୍ୟଙ୍କ ବାହନ ବା ରଥର ସାରଥି ଅରୁଣ ହାତ ଯୋଡ଼ି ରହିଥିବା ସ୍ତମ୍ଭ ପ୍ରତିଷ୍ଠା କରାଗଲା। ମରହଟ୍ଟାମାନେ ପରିତ୍ୟକ୍ତ କ୍ଷେତ୍ରରୁ ପ୍ରସିଦ୍ଧ କ୍ଷେତ୍ରକୁ ଅଣାଇଲେ ଏହି ଅରୁଣ ସ୍ତମ୍ଭ। ଗୋଟିଏ ଯୁକ୍ତିରେ ଜଗନ୍ନାଥ ସୂର୍ଯ୍ୟ ସ୍ୱରୂପ ଓ ତାଙ୍କ ସାମ୍ନାରେ ଅରୁଣ ସ୍ତମ୍ଭ ରହିପାରିବ। ଅପୂର୍ବ କାରୁକାର୍ଯ୍ୟ ମଣ୍ଡିତ ଅରୁଣ ସ୍ତମ୍ଭ ଏବେ ଶ୍ରୀମନ୍ଦିର ପରିବେଷ୍ଟନୀର ଅଂଶବିଶେଷ ହୋଇଯାଇଛନ୍ତି। ଏବେ ଜଗନ୍ନାଥ ମନ୍ଦିର ନିର୍ମାଣ ବେଳେ ମନ୍ଦିର ଆଗରେ ଏହି ଅରୁଣ ସ୍ତମ୍ଭ ପ୍ରତିଷ୍ଠା ଅପରିହାର୍ଯ୍ୟ ବୋଲି ଭାବନା ଆସିଯାଉଛି। ଗରୁଣ ସ୍ତମ୍ଭ ବିଷ୍ଣୁ ମନ୍ଦିରର ଅପରିହାର୍ଯ୍ୟ ଅଙ୍ଗ। କେତେକ ମନ୍ଦିରରେ ଏହା ଭିତରେ ଥାଏ ଓ ଅନ୍ୟ କେତେକ ସ୍ଥାନରେ ବାହାରେ ମଧ୍ୟ ରହିଥାଏ। ଶ୍ରୀ ଜଗନ୍ନାଥ ବିଷ୍ଣୁ ମନ୍ଦିର ଭାବରେ ପ୍ରତିଷ୍ଠା ହେବା ପରେ ମୁଖଶାଳା ସାମ୍ନାରେ ଗରୁଡ଼ ସ୍ତମ୍ଭର ସ୍ଥାପନା କରାଯାଇଛି। ପରବର୍ତ୍ତୀ କାଳରେ ଭୋଗମଣ୍ଡପ ନିର୍ମାଣ କରାଗଲା ଓ ମୁଖଶାଳା ସହିତ ଏହାକୁ ଯୋଡ଼ି ଦିଆଗଲା। ଏହି ସ୍ଥାନକୁ ନାଟମନ୍ଦିର କୁହାଗଲା ଓ ଏଥିରେ ଚୂନରେ ତିଆରି ମୂର୍ତ୍ତିମାନ ଖଞ୍ଜାଗଲା। ଏହାଫଳରେ ଭୋଗମଣ୍ଡପର ରମଣୀୟ କାରୁକାର୍ଯ୍ୟ ଲୁଚିଗଲା। ଏହି ନାଟମନ୍ଦିରକୁ ଉଚ୍ଚା କରାଯିବାରୁ ଗରୁଡ଼ ସ୍ତମ୍ଭର ଉଚ୍ଚତା କମିଗଲା ଓ ତାହାକୁ ନାଟମନ୍ଦିରର ଉଚ୍ଚତା ଅନୁଯାୟୀ ନୂତନ ରୂପ ଦିଆଗଲା। ଏବେ ଗରୁଡ଼ ସ୍ତମ୍ଭର ମରାମତି ପାଇଁ ଖୋଳା ହେବା ପରେ ପ୍ରତ୍ନତତ୍ତ୍ୱବିତ୍ମାନେ ତାହାର ମୂଳରେ ବୌଦ୍ଧ ସ୍ତୂପର ଅଂଶବିଶେଷ ଦେଖିଥିବା ସମ୍ବାଦ ମିଳିଛି। ପ୍ରଥମେ ଶଙ୍କରାଚାର୍ଯ୍ୟ ଆସି ଏଇଠାରେ ଡେରା ପକାଇ ରହିଥିଲେ। ଗରୁଡ଼ ସ୍ତମ୍ଭର ପଥର କୌଣସି ପୁରାତନ ପ୍ରସ୍ତର ଯୁଗର ଏକ ବୃକ୍ଷର ପ୍ରସ୍ତର ଭାବେ ରୂପାନ୍ତରିତ ରୂପ ବୋଲି ମନେ ହୁଏ। ଏଭଳି ପ୍ରସ୍ତର ପାଟଣା ମ୍ୟୁଜିୟମରେ ଅଛି, ଯାହାକୁ ଫସିଲ କୁହାଯାଏ। ଶ୍ରୀ ଜଗନ୍ନାଥଙ୍କର ଭକ୍ତମାନଙ୍କ ପାଇଁ ଗରୁଡ଼ ମହାରାଜ ଗରୁଡ଼ ସ୍ତମ୍ଭ ଉପରେ ରହି ପ୍ରଭୁଙ୍କୁ ନିବେଦନ କରନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଭାବ ଫୁଟାଇ କହିଲେ, ଆଗେ କର ଯୋଡ଼ି ଜଣା ଉଛି ପକ୍ଷୀ ଧବ ଆର୍ତି ଜନ ଗୁହାରୀକୁ ଅବଧାନ ହେବ। ମଣିମା ଆର୍ତିଜନ ଦୁଃଖୀଜନ ଆଶ୍ରା କରି ଧାଇଁଛନ୍ତି, ତାଙ୍କୁ ଟିକେ ଅବଧାନ ହୁଅନ୍ତୁ, ଧ୍ୟାନ ଦିଅନ୍ତୁ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ରଜତ କର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ।

ଭଗବାନ କପିଳ ପୁଣି ଜନନୀଙ୍କୁ କହୁଛନ୍ତି, ତାମସ ଗୁଣରୁ ପଞ୍ଚତନ୍ମାତ୍ରର ସୃଷ୍ଟି ଆକାଶରୁ ଶବ୍ଦଜାତ ହୋଇ ଆତ୍ମାଲିଙ୍ଗକୁ ପ୍ରକାଶ କରେ, ସ୍ପର୍ଶରୁ ବାୟୁ ହୁଏ, ଜଳ ପବନ ତେଜ ଆଦିର ସ୍ୱରୂପକୁ ସୁନ୍ଦର ଭାବରେ ସେ ବୁଝେଇ ଦେଇଛନ୍ତି। ଯିଏ ଦେହ ଧର୍ମରେ ବଦ୍ଧ ହୋଇ ଅହଙ୍କାର ପ୍ରକାଶ କରେ, ସେ ନିତ୍ୟ ଦୁଃଖ ସୁଖ ଦେଇ ଭ୍ରମଣ କରେ।

ସ୍ପର୍ଶରୁ ବାୟୁ ହୁଏ। ଜଳ, ପବନ, ତେଜ ଆଦିର ସ୍ୱରୂପକୁ ସୁନ୍ଦର ଭାବରେ ସେ ବୁଝେଇ ଦେଇଛନ୍ତି। ଯିଏ ଦେହ ଧର୍ମରେ ବଦ୍ଧ ହେଇ ଅହଙ୍କାର ପ୍ରକାଶ କରେ, ସେ ନିତ୍ୟ ଦୁଃଖ ସୁଖ ଦେଇ ଭ୍ରମଣ କରେ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରିଫ ମକା ଡାଲି ଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବୃଷ୍ଟିପୁଷ୍ଟ ଉଚ୍ଚଜମିରେ ବିଭିନ୍ନ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ରାଶି ଇତ୍ୟାଦି ଫସଲ ଲଗାନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15x15 cm କିମ୍ବା 20x20 cm ବ୍ୟବଧାନରେ 4x6 cm ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରି ବିହନ ବ୍ୟବହାର କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ଗୋବର ଖତ ପ୍ରୟୋଗ କରନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ ଡିଏପି ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50x60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 cm ବ୍ୟବଧାନରେ 3 cm ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ପନିପରିବା ତଳିଘେରାକୁ

0: କପଡ଼ା ଦ୍ୱାରା ଘୋଡ଼ାଇ ରଖିଲେ ମଞ୍ଜିରୁ ଶୀଘ୍ର ଗଜା ହୋଇଥାଏ। ଛଅ ଧାଡ଼ି ଚିନାବାଦାମ ପରେ ଦୁଇଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତଃ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଆଖୁ ଫସଲରେ ଚାରିରୁ ପାଞ୍ଚଟି ଗଛ ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା ଜଳ ସଂଗ୍ରହ ପ୍ରକଳ୍ପଗୁଡ଼ିକୁ ମରାମତି କରନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନ ସୁବିଧା ଥିବା ଅଞ୍ଚଳକୁ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୁହିକ ତଳିଘେରା କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳୀ ମଝିରେ 30 ସେଣ୍ଟିମିଟର ଚଉଡ଼ା ନାଡ଼ି ଜଳସେଚନ ପାଇଁ ରଖନ୍ତୁ। ପଟାଳୀର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ିରେ 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ହରଡ଼ର ଉନ୍ନତ ଓ ସହଳ କିସମଗୁଡ଼ିକ ହେଉଛି BRG-5, PRG-176, PRG-235, VL ଅରହର, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସହଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ।
1: ଶୁଣିଲେ କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ଅନିୟମିତ ଋତୁସ୍ରାବ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
1: ସାଧାରଣ ଭାବରେ ସ୍ତ୍ରୀ ଲୋକମାନଙ୍କର ଋତୁସ୍ରାବ ମାସକୁ ଥରେ ଲେଖା ହୁଏ ଓ ପ୍ରତ୍ୟେକ ମାସରେ 3 ଦିନରୁ 7 ଦିନ ପର୍ଯ୍ୟନ୍ତ ଉପଯୁକ୍ତ ପରିମାଣରେ ରକ୍ତସ୍ରାବ ହୋଇଥାଏ, କିନ୍ତୁ ବେଳେବେଳେ ମାସିକ ଋତୁସ୍ରାବରେ ଏସବୁ ସଂକ୍ରାନ୍ତରେ ବ୍ୟତିକ୍ରମ ଦେଖାଯାଏ, ଯେପରିକି ଶୀଘ୍ର ଶୀଘ୍ର ବା ଡେରିରେ ଡେରିରେ ଋତୁସ୍ରାବ ହେବା, ଅଳ୍ପ ରକ୍ତସ୍ରାବ ହେବା, ଅତ୍ୟଧିକ ରକ୍ତସ୍ରାବ ହେବା, ଋତୁସ୍ରାବ ସମୟରେ ପେଟକୁ ଅସହ୍ୟ ଯନ୍ତ୍ରଣା ହେବା ଇତ୍ୟାଦି। ତେବେ ଶୀଘ୍ର ଶୀଘ୍ର

0: ଋତୁସ୍ରାବ ବିଷୟରେ ଆମକୁ ଏତିକି ଜାଣିବାକୁ ହେବ ଯେ ଏକ ମାସ ବା ତିରିଶ ଦିନ ପାଖାପାଖି ବ୍ୟବଧାନରେ ଋତୁସ୍ରାବ ନ ହୋଇ ତାଠାରୁ ଶୀଘ୍ର ଋତୁସ୍ରାବ ହୋଇଯିବା। ତେବେ ଠିକ ଏକ ମାସ ବ୍ୟବଧାନରେ ଋତୁସ୍ରାବ ନହେଲେ ମଧ୍ୟ ମାସ ପୁରିବାର ପୂର୍ବ ସାତ ଦିନ ମଧ୍ୟରେ ଯେଉଁଦିନ ବି ରକ୍ତସ୍ରାବ ହେଲେ ତାହା ଠିକ ବୋଲି ଧରାଯାଏ ଓ ଠିକ ମାସକୁ ମାସ ଋତୁସ୍ରାବ କରିବା ପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ମାସ ପୁରିବାର ସାତ ଦିନ ବା ଅତି ବେଶୀରେ ଦଶ ଦିନ ଆଗରୁ ଋତୁସ୍ରାବ ହୁଏ ତେବେ ସେଥିପାଇଁ ଡାକ୍ତର ପରାମର୍ଶ କରି ଚିକିତ୍ସା ହେବା ଦରକାର। କାରଣ ଏପରି ଶୀଘ୍ର ଶୀଘ୍ର ଋତୁସ୍ରାବ ହେବା ଦ୍ୱାରା ନାରୀଟି ଦେହରୁ ବେଶୀ ରକ୍ତହାନି ହୋଇଥାଏ ଓ ସେ ରକ୍ତହୀନତା ଜନିତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ। ସେହିପରି ପ୍ରତ୍ୟେକ ଥର ଋତୁସ୍ରାବରେ ଠିକଣା ପରିମାଣର ଓ ଠିକ୍ ଦିନ ଧରି ରକ୍ତସ୍ରାବ ନ ହୋଇ ଯଦି ଅଧିକ ପରିମାଣର ଓ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ ତେବେ ନାରୀଟି ଶୀଘ୍ର ରକ୍ତହୀନ ହୋଇପଡ଼େ। ଯଦି ବାରମ୍ବାର ଅର୍ଥାତ୍ ଦିନକୁ ଚାରି ପାଞ୍ଚ ଥରରୁ ଅଧିକ ଥର କପଡ଼ା ବା ପ୍ୟାଡ୍ ବଦଳାଇବାକୁ ପଡ଼େ ବା ମୁଣ୍ଡା ମୁଣ୍ଡା ହୋଇ ରକ୍ତସ୍ରାବ ହୁଏ ତାହାକୁ ଅଧିକ ରକ୍ତସ୍ରାବ ବୋଲି ଧରାଯାଏ। ସେହିପରି ଦିନକୁ ଠିକ୍ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି ସାତ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁସ୍ରାବ ସଂକ୍ରାନ୍ତରେ ଯେତେ ପ୍ରକାର ଅନିୟମିତତା ରହିଛି ସେଥିମଧ୍ୟରେ ଏହି ଅଧିକ ରକ୍ତସ୍ରାବ ହିଁ ବିଶେଷ ବିପଦଜନକ। କାରଣ ଏ ପ୍ରକାର ପରିସ୍ଥିତିରେ ରୋଗୀଟି ରକ୍ତହୀନତାର ଶିକାର ହୁଏ ଓ ଏହାର କାରଣ ନିରୂପଣ କରି ଶୀଘ୍ର ଉପଯୁକ୍ତ ଚିକିତ୍ସା ନ କଲେ ରୋଗୀର ଜୀବନ ବିପଦସଂକୁଳ ହୋଇପଡ଼େ। ସବୁଠାରୁ ଭୟର କାରଣ ହେଉଛି ଅଧିକ ରକ୍ତସ୍ରାବର କାରଣମାନଙ୍କ ମଧ୍ୟରୁ ଜରାୟୁ କର୍କଟ ରୋଗ ମଧ୍ୟ ଗୋଟିଏ କାରଣ, ଯାହାକୁ ଆରମ୍ଭ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଆଶୁ ଚିକିତ୍ସା କଲେ ଯାଇ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ, ନହେଲେ ଡେରି ହୋଇଗଲେ ଏ ରୋଗରୁ ଭଲ ହେବା ସମ୍ଭବ ହେବ ନାହିଁ। ଜରାୟୁ କର୍କଟ ବ୍ୟତୀତ ଅଧିକ ରକ୍ତସ୍ରାବ ପାଇଁ ଜରାୟୁରେ ଅର୍ବୁଦ ଏ ମଧ୍ୟ ଅନ୍ୟ ଏକ ପ୍ରଧାନ କାରଣ। ଅନେକ ସମୟରେ ରକ୍ତରେ ଥିବା ବିଭିନ୍ନ ପ୍ରକାରର ହରମୋନର ପରିମାଣରେ ବ୍ୟତିକ୍ରମ କାରଣରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇଥାଏ। ସେହିପରି ରକ୍ତଜନିତ ଦୋଷରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇପାରେ। ତେବେ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଯଥାଶୀଘ୍ର ସ୍ତ୍ରୀ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇ କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇ ନେବା ଉଚିତ। ବେଳେବେଳେ ମାସକୁ ମାସ ସ୍ୱାଭାବିକ ଋତୁସ୍ରାବ ହେଉଥିଲେ ମଧ୍ୟ ମଝିରେ ମଝିରେ ଅଳ୍ପ ଅଳ୍ପ ରକ୍ତସ୍ରାବ ହୋଇଥାଏ। ତେଣୁ ଏପରି ହେଲେ ଶୀଘ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇବାକୁ ହେବ। ବେଳେବେଳେ ମାସିକ ଋତୁସ୍ରାବ ମାସକୁ ମାସ ନ ହୋଇ ତିରିଶ ଦିନ ଠାରୁ ଅଧିକ ଦିନ ବ୍ୟବଧାନରେ ହୋଇଥାଏ। ତେବେ ମାସେ ଠାରୁ ଅଧିକ ଦଶ ଦିନ ମଧ୍ୟରେ ଯେଉଁଦିନ ବି ଋତୁସ୍ରାବ ହେଲେ ତାକୁ ଠିକ୍ ବୋଲି ଧରାଯାଏ ଓ ସେଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ଋତୁସ୍ରାବ ଦେଢ଼ ମାସରୁ ଅଧିକ ବ୍ୟବଧାନରେ ହେଉଥାଏ ତେବେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ କରିବା ଉଚିତ। ସାଧାରଣତଃ ତେରରୁ ଉଣେଇଶ ବର୍ଷ ବୟସର କିଶୋରୀ କନ୍ୟାମାନଙ୍କର ମାସିକ ଋତୁସ୍ରାବ ଡେରିରେ ଡେରିରେ ହୋଇଥାଏ। କିଶୋରୀ କନ୍ୟାଙ୍କ କ୍ଷେତ୍ରରେ ତିନି ମାସରୁ ଅଧିକ ବ୍ୟବଧାନରେ ଋତୁସ୍ରାବ ହେଲେ ଯାଇ ଡାକ୍ତର ପରାମର୍ଶ କରିବା ଉଚିତ, ନହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସାଧାରଣ ସ୍ୱାସ୍ଥ୍ୟର ଯତ୍ନ ନେଲେ ମାସିକ ଋତୁସ୍ରାବ ଆପେ ଆପେ ଠିକ୍ ବ୍ୟବଧାନରେ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଜଗତ। ରାତିର ଅନ୍ଧକାର ସହ ଦୂରେଇ ଯାଇଛି ଦେହର କ୍ଳାନ୍ତି ଆଉ ମନର ଅବସାଦ। ପ୍ରଭାତର ଆଗମନ ସହ ମନକୁ ଆସିଛି ପୁଣି କାମ କରିବାର ଆଗ୍ରହ। ମଣିଷ ତାର ଅଧୁରା କାମ ସବୁକୁ ପୂରା କରିବା ପାଇଁ ପ୍ରସ୍ତୁତ ହେବାର ବେଳ ଏହି ସକାଳ। ବିଭୁଙ୍କ ପାଦପଦ୍ମରେ ପ୍ରଣାମ ଜଣାଇ ସେ ଆରମ୍ଭ କରେ ତାର ଦିନଚର୍ଯ୍ୟା।

ନମସ୍କାର, ମୋ ନାଁ ଧନଶ୍ରୀ ମିଶ୍ର, ମୁଁ ଲେଖାଲେଖି କରେ। ଦିନର ପ୍ରଭାତ ମୁହୂର୍ତ୍ତଟି ଅତି ସୁନ୍ଦର, କାରଣ ଦିନର ଆରମ୍ଭ ହୁଏ ଆକାଶର ସୂର୍ଯ୍ୟଦେବଙ୍କ ଆଗମନରେ। କାଉର କା କା ରାବ ସାଙ୍ଗକୁ ପକ୍ଷୀମାନଙ୍କ କଳରବ ସୁପ୍ତ ପ୍ରାଣୀ ଜଗତକୁ ଜାଗ୍ରତ କରିଦିଏ। ଗଛପତ୍ର ନଦୀ ନାଳରେ ସୁନେଲି କିରଣ ପ୍ରାକୃତିକ ପରିବେଶକୁ ମନୋରମ କରିଦିଏ। ସମସ୍ତେ ଲାଗି ପଡ଼ନ୍ତି ନିଜ ନିଜ କର୍ମଜଞ୍ଜାଳରେ। ଛୋଟ ପିଲାମାନେ ବହି ବସ୍ତାନି ଧରି ବିଦ୍ୟାଳୟକୁ ଯିବା ପାଇଁ ବାହାରି ପଡ଼ନ୍ତି। ଆଉ କାହା ଘରେ ଗାଈ ଗୋରୁ ପଘା ବନ୍ଧନରୁ ମୁକ୍ତି ପାଇଁ ହମ୍ବାରଡି କରନ୍ତି। ଚଷା ପୁଅଟି ତରତରରେ ପଖାଳ କଂସାଏ ଖାଇଦେଇ କାନ୍ଧରେ ଲଙ୍ଗଳ ପକାଇ ବଳଦ ହଳକ ଧରି ଦୂର ବିଲକୁ ଯିବା ପାଇଁ ବାହାରି ପଡ଼େ। ଗୃହିଣୀମାନେ ଘରଦ୍ୱାର ପରିଷ୍କାରରେ ଲାଗି ପଡ଼ନ୍ତି। ଶଯ୍ୟାତ୍ୟାଗ କରି ବିଭୁଙ୍କ ସ୍ମରଣ କରୁ କରୁ ଚତୁଃପାର୍ଶ୍ୱର ଏହିସବୁ ଦୃଶ୍ୟ ମୋ ମନରେ ଅପୁରନ୍ତ ଆନନ୍ଦ ଭରିଦିଏ। ପିଲାବେଳୁ ବାପାଙ୍କ ପ୍ରେରଣା ପାଇ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ଦେଇଥାଏ। ସକାଳ ହେଲା ମାତ୍ରେ ଲେଖାଲେଖି ପଢାପଢି ଭଳି ଦିନର କାର୍ଯ୍ୟକ୍ରମ ପାଇଁ ମୁଁ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଛି।

0: ଦିନର ଏହି ଆରମ୍ଭ ବେଳରେ ମଣିଷ ଅନେକ କିଛି କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରେ। କାମ ସବୁକୁ ସଠିକ ଭାବରେ ସମ୍ପାଦନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରେ। ଜଗତ ସ୍ରଷ୍ଟାଙ୍କୁ ପ୍ରଣାମ ଜଣାଏ ସବୁ କାମ ନିର୍ବିଘ୍ନରେ ହୋଇଯିବା ପାଇଁ। ହଁ, ଏହି ପ୍ରଭାତ ତ କାମ ଆରମ୍ଭ କରିବାର ଦିବ୍ୟ ମୁହୂର୍ତ୍ତ। ଆଜି ପ୍ରଭାତରେ ଏ ସମ୍ପର୍କରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ।
1: ସକାଳ ହେଲେ ଦିନଟି ଆରମ୍ଭ ହୁଏ, ଆଉ ଏହି ସକାଳ ସମସ୍ତଙ୍କୁ ପବିତ୍ରତାରେ ଭରପୁର କରିଦେଇଥାଏ। ସକାଳୁ ଯେଉଁ କାମଟି ଆରମ୍ଭ ହୁଏ ତାହା ଶୁଭ ହୁଏ ଏବଂ ଭଲରେ ହୁଏ। ସକାଳେ ଲୋକଙ୍କର ମାନସିକତା ଖୁବ୍ ଥଣ୍ଡା ଥାଏ। ସକାଳେ ଯେଉଁ ସଂକଳ୍ପ ନିଆଯାଏ ସେ ସାରା ଦିନ ପାଇଁ, ସାରା ଜୀବନ ପାଇଁ ବହୁତ ଉପକାର କରେ। ଯେମିତି ବାୟୁମଣ୍ଡଳ, ପ୍ରକୃତି ଶାନ୍ତ ସରଳ ଥାନ୍ତି, ମଣିଷର ମନ ବି ସେମିତି ଶାନ୍ତ ଏବଂ ନିରୋଳା ଥାଏ ସକାଳ ସମୟରେ। ସକାଳେ ଯଦି ମଣିଷ କିଛି ପରିଶ୍ରମ କରେ, କିଛି କାମ କରେ, ଭଲ କାମ ଚିନ୍ତା କରେ, ତାହେଲେ ନିଶ୍ଚିତ ଭାବରେ ତାର ଫଳ ଆଗାମୀ ସମୟରେ ଭଲ ହେଇକି ମିଳେ ତାକୁ। ମଣିଷ ଭିତରେ ଯୋଉ କୁଗୁଣ ଆସୁଛି ତାକୁ ରୂପାନ୍ତରଣ କରି ଭଲ ଗୁଣରେ ପରିଣତ କରୁ। ମଣିଷ ଭିତରେ ଯଦି ଈର୍ଷା ଆସୁଛି ତାକୁ ଉପଯୋଗ କରି ତାକୁ ପ୍ରତିଯୋଗିତା ମନୋଭାବ ନଉ, ଅନ୍ୟମାନଙ୍କ ସହିତ ନିଜକୁ ପ୍ରତିଯୋଗୀ ସଜଉ। କାହାର କ୍ଷତି ନ କରିକି ପ୍ରତିଯୋଗିତା କରିବାର ଅର୍ଥ ହଉଛି ଜୀବନର ସଫଳତା। ପ୍ରତିଦ୍ୱନ୍ଦ୍ୱିତା ଆଉ ପ୍ରତିଯୋଗିତା ଦିଟା କଥା। ଜୀବନରେ ପ୍ରତିଯୋଗୀ ହଉ, ପ୍ରତିଦ୍ୱନ୍ଦ୍ୱୀ ନ ହଉ।

ଶ୍ରୋତା ବନ୍ଧୁ, ମଣିଷର ଜୀବନ କର୍ମମୟ। ଛୋଟଠୁ ବଡ଼ ସମସ୍ତେ ନିଜ ନିଜର କର୍ମରେ ବ୍ୟସ୍ତ। କିଏ ପାଠ ପଢ଼ିବାରେ ତ କିଏ ପଢ଼େଇବାରେ, କିଏ କାମ କରିବାରେ ତ ଆଉ କିଏ କରେଇବାରେ, ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ପାଇଁ, ରାଷ୍ଟ୍ର ପାଇଁ ଏମିତି ଅନେକ କାମ ରହିଛି ମଣିଷର। ସମୟକୁ ଠିକ୍ ଭାବରେ ବିନିଯୋଗ କରି ନିଜ ଉପରେ ଥିବା ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବା ହେଉଛି ଜଣେ ଦାୟିତ୍ୱବାନ ବ୍ୟକ୍ତିର କାର୍ଯ୍ୟଶୈଳୀ।

0: ଓ ଭାରତୀୟଙ୍କ ପାଇଁ କେବଳ ଏକ ସଙ୍ଗୀତ ନୁହେଁ, ଏ ହେଉଛି ଦେଶବାସୀଙ୍କର ସ୍ପନ୍ଦନ, ଏକ ପବିତ୍ର ମନ୍ତ୍ର। ସ୍ୱାଧୀନତା ଆନ୍ଦୋଳନ ବେଳେ ସବୁ ସଂଗ୍ରାମୀମାନଙ୍କ ପାଇଁ ବନ୍ଦେ ମାତରମ୍ ଥିଲା ଏକ ଜାଗରଣ, ଏକ ଦେଶାତ୍ମବୋଧ ପ୍ରେରଣାର ଧ୍ୱନି। ଆବାଳ ବୃଦ୍ଧ ବନିତା ସବୁ ଦେଶବାସୀଙ୍କ ପାଇଁ ଏ ସଙ୍ଗୀତ ହେଉଛି ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ପବିତ୍ର ଆବେଗ। ଏହି ସଙ୍ଗୀତକୁ ଆମ ଦେଶର ମହାନ କବି ଓ ଉପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ରଚନା କରିଥିଲେ 1875 ନଭେମ୍ବର ମାସ 7 ତାରିଖରେ। ଏବେ ଦେଶ ପାଳନ କରୁଛି ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବର୍ଷ ପୂର୍ତ୍ତି। ବନ୍ଦେ ମାତରମ୍ର ଅର୍ଥ ମା ମୁଁ ତୁମକୁ ପ୍ରଣାମ କରୁଛି। ଏହି ସଙ୍ଗୀତ 1882 ଆନନ୍ଦମଠ ଉପନ୍ୟାସରେ ସ୍ଥାନ ପାଇଥିଲା। 1896 ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ଗାନ କରିଥିଲେ। 1905 ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। ସ୍ୱାଧୀନତା ଆନ୍ଦୋଳନରେ ଏହା ଲୋକମାନଙ୍କ ମଧ୍ୟରେ ଦେଶଭକ୍ତି ଓ ଏକତାର ଜାଗରଣ ସୃଷ୍ଟି କଲା। 1950 ଜାନୁଆରୀ 24 ତାରିଖରେ ଏହାର ପ୍ରଥମ ଦୁଇପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ଗୀତରେ ଥିବା ସୁଜଳାମ ସୁଫଳାମ ମଳୟଜ ଶୀତଳାମ ଆମ ଦେଶର ପ୍ରାକୃତିକ ବୈଭବକୁ ବର୍ଣ୍ଣନା କରେ। ଏହି ସଙ୍ଗୀତ ଦେଶର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣରେ ଗଭୀର ପ୍ରଭାବ ପକାଏ। ଆଜି ମଧ୍ୟ ଏହି ଗୀତ ଦେଶର ଏକତା, ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି।
1: ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ସୂଚନା ଆପଣମାନେ ଦେଇପାରିବେ ଏହି କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମାରେ। ଏଥିସହିତ ଆପଣମାନଙ୍କ ଗାଁର କଥା, ଯେମିତିକି ଗାଁର ଅବସ୍ଥିତି, ଗାଁରେ ଥିବା ଧର୍ମାନୁଷ୍ଠାନ, ଗାଁରେ ପାଳିତ ହେଉଥିବା ପର୍ବପର୍ବାଣୀ, ଗାଁ ଆଖପାଖର ଦର୍ଶନୀୟ ସ୍ଥାନମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଲେଖି ଆମ ପାଖକୁ ପଠାନ୍ତୁ। ସେସବୁ ମଧ୍ୟ ସ୍ଥାନ ପାଇବ ଏହି କାର୍ଯ୍ୟକ୍ରମରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7531001।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। ଆଜି କଥିକାରେ ଶୁଣନ୍ତୁ ଆଲୋଚନା, ପରମ୍ପରା ସୁରକ୍ଷାରେ ଗଣମାଧ୍ୟମର ଭୂମିକା। ଆଲୋଚନା କରିଛନ୍ତି ନନ୍ଦକିଶୋର ସିଂ।
1: ମଣିଷ ଏକ ସାମାଜିକ ପ୍ରାଣୀ, ସମାଜରେ ପରସ୍ପର ସହଯୋଗ ଭିତ୍ତିକ ଜୀବନଚର୍ଯ୍ୟା ପାଇଁ ସେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ରୀତିନୀତି, ପ୍ରଥା, ପରମ୍ପରା ଗଠନ କରି ସୁଖରେ ବସବାସ କରିବା ପଥ ପରିଷ୍କାର କରିଥାଏ। ଏହି ପ୍ରଥା ବା ପରମ୍ପରାକୁ ଆମେ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିପାରିବା, ସୁସ୍ଥ ପରମ୍ପରା ଏବଂ ଅସୁସ୍ଥ ପରମ୍ପରା। ସୁସ୍ଥ ପରମ୍ପରା ସମାଜର ହିତ ସାଧକ ହୋଇଥିବା ବେଳେ ଅସୁସ୍ଥ ପରମ୍ପରା ବିଶେଷ କ୍ଷତିକାରକ। ଏହି ଅସୁସ୍ଥ ପରମ୍ପରାଗୁଡ଼ିକ ମୁଖ୍ୟତଃ ଅନ୍ଧବିଶ୍ୱାସ ଭିତ୍ତିଭୂମି ଉପରେ ତିଷ୍ଠି ରହିଥାଏ। ଏଣୁ ସୁସ୍ଥ ପରମ୍ପରାଗୁଡ଼ିକୁ ସମାଜ ରକ୍ଷା କରିବା ପାଇଁ ଯତ୍ନଶୀଳ ହେବା ବେଳେ ଅସୁସ୍ଥ ପରମ୍ପରା ତଥା ଅନ୍ଧବିଶ୍ୱାସକୁ ଦୂରେଇ ଦେବାର ଆବଶ୍ୟକତା ଉପଲବ୍ଧି କରାଯାଇଥାଏ। ଏହିସବୁ ପରମ୍ପରା ସମ୍ବନ୍ଧରେ ଏବଂ ସେଗୁଡ଼ିକ ସଂରକ୍ଷଣ ପାଇଁ ଟିକେ ଆସନ୍ତୁ ଚିନ୍ତା କରିବା। କହିବାକୁ ଗଲେ ଆମର ହିତକାରୀ ସାମାଜିକ ମୂଲ୍ୟବୋଧଗୁଡ଼ିକୁ ପରମ୍ପରା ହିଁ ସୁରକ୍ଷା ଦେଇଥାଏ। ବୋଧହୁଏ ଐତିହ୍ୟ ଓ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜକୁ ସଠିକ୍ ମାର୍ଗରେ ପରିଚାଳନା କରିବା। ଏଣୁ ଏହି ସୁସ୍ଥ ପରମ୍ପରାଗୁଡ଼ିକୁ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଉଜ୍ଜୀବିତ ରଖି ଭବିଷ୍ୟତ ବଂଶଧରଙ୍କୁ ସୁମାର୍ଗରେ ଚଳାଇବା ହେଉଛି ଆମର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ ସମ୍ପାଦନରେ ଆମ ସମାଜ ତଥା ଆମ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ।

0: ମଧ୍ୟରେ ପତ୍ରପତ୍ରିକା, ଆକାଶବାଣୀ, ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର ଆଦି ପ୍ରଧାନ। ଏହି ମାଧ୍ୟମଗୁଡ଼ିକ ସ୍ୱ କ୍ଷେତ୍ରରେ ସୁଚିନ୍ତିତ ଉପାୟ ଅବଲମ୍ବନ କରି ପରମ୍ପରାଗୁଡ଼ିକର ପ୍ରଭାବ ଜନମାନସରେ ପ୍ରତିଫଳିତ କରାଇବାର ସମର୍ଥ ହୋଇଥାଏ। ଆମର ସାମାଜିକ ଚଳଣି, ଆଚାର ବ୍ୟବହାର, ଓଷାବ୍ରତ, ପର୍ବପର୍ବାଣୀ ପାଳନ, ବନ୍ଧୁ ବ୍ୟବସାୟ, ଅତିଥି ସତ୍କାର ଆଦି ପ୍ରତିଟି କ୍ଷେତ୍ରରେ ଆମ ପରମ୍ପରାର ସୂଚନା ପ୍ରଦାନ କରିଥାଏ। ମଣିଷ ଆଦିମ ଯୁଗରୁ ଏଯାବତ୍ ପରମ୍ପରା ମଧ୍ୟ ସଭ୍ୟତା ରୂପାନ୍ତର ସଙ୍ଗେ ତାଳ ଦେଇ କାଳଚକ୍ରର ସଭ୍ୟତାର ବିକାଶ ସାଙ୍ଗକୁ ପରମ୍ପରାର ମଧ୍ୟ ସମୟ ଉପଯୋଗୀ ପରିବର୍ତ୍ତନ ହୋଇଆସୁଛି। ପରମ୍ପରାର ସଂରକ୍ଷଣ ସାଙ୍ଗକୁ ଏହାର ସାମାଜିକ ପ୍ରଭାବ ପ୍ରଦାନ କ୍ଷେତ୍ରରେ ସମ୍ଭାଦପତ୍ରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମ୍ଭାଦଗୁଡ଼ିକ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠାରେ ସହାୟକ ସେଗୁଡ଼ିକୁ ଉଲ୍ଲେଖନୀୟ ଭାବେ ପ୍ରକାଶ କରାଯିବା ଉଚିତ। ଅନ୍ୟପକ୍ଷରେ ଯେଉଁ ସମ୍ଭାଦଗୁଡ଼ିକ ଆମ ସମାଜର ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାର ସମ୍ଭାବନା ଥାଏ ସେଗୁଡ଼ିକୁ ପ୍ରୋତ୍ସାହିତ କରିବା ଆଦୌ ଉଚିତ ନୁହେଁ। ତେବେ ପର୍ବପର୍ବାଣୀ ପାଳନ ଯଥା ଧନୁଯାତ୍ରା, ଦୀପାବଳି, ଦୁର୍ଗାପୂଜା, ବୋଇତ ବନ୍ଦାଣ ଆଦିର ଉପଯୁକ୍ତ ପ୍ରଚାର ପ୍ରସାର ସାଙ୍ଗକୁ ପୂଜା କମିଟି, ଶୃଙ୍ଖଳା ରକ୍ଷା କମିଟି ମାଧ୍ୟମରେ ଭାଇଚାରା ବୃଦ୍ଧି, ସାମାଜିକ ସଦ୍ଭାବ ପ୍ରତିଷ୍ଠା ଆଦି ହୋଇଥାଏ। ଏସବୁ ସମ୍ଭାଦପତ୍ର ପ୍ରକାଶ କରି ତା'ର ଭୂମିକା ସୁଚାରୁ ରୂପେ ସମ୍ପାଦନ କରିଥାଏ। ସମ୍ଭାଦପତ୍ରର ଭୂମିକା ପରେ ମନକୁ ସ୍ୱତଃ ଆସେ ଆକାଶବାଣୀର ଭୂମିକା। ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠାର ସହାୟକ ହେବାର ଦାବି ରଖେ। ଏହାର କାର୍ଯ୍ୟଧାରା ମୁଖ୍ୟତଃ ସୂଚନା ପ୍ରଦାନ ଓ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହେଲେ ବି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମନରେ ଆମର ସମାଜ ପ୍ରତି କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଜାଗ୍ରତ କରାଇବାର ଲକ୍ଷ୍ୟ ରଖିଥାଏ। ଆଲୋଚନା, ନାଟକ, ସଙ୍ଗୀତ ରୂପକ, ଅପେରା ଆଦି କାର୍ଯ୍ୟକ୍ରମ ଆମ ଚଳଣି ଓ ପରମ୍ପରାର ବାର୍ତ୍ତା ବହନ କରେ ଓ ଶ୍ରୋତା ମହଲରେ ପହଞ୍ଚାଇବାର ଦାୟିତ୍ୱ ନେଇଥାଏ। ଭାଗବତ, ଧାରାବାହିକ କାର୍ଯ୍ୟକ୍ରମଗୁଡ଼ିକ ଏ ଦିଗରେ ସଫଳ ଭୂମିକା ତୁଲାଇ ଆସୁଛି। ବିଶିଷ୍ଟ ବ୍ୟକ୍ତି, ସ୍ୱାଧୀନତା ସଂଗ୍ରାମୀ, ସାଧୁ ସନ୍ଥ, କଳା ସଂସ୍କୃତିର ପ୍ରତିଭାଧରଗଣଙ୍କ ସହ ସାକ୍ଷାତକାର ଓ ଆଲୋଚନା ସମାଜର ଉନ୍ନତ ରୁଚିଶୀଳ ମନୋଭାବ ସୃଷ୍ଟିରେ ସହାୟକ ହୋଇଥାଏ। ଆକାଶବାଣୀ ପରି ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର ଆଦିର ଭୂମିକା ମଧ୍ୟ ଅତୀବ ଗୁରୁତ୍ୱପୂର୍ଣ୍ଣ। ବେତାର କେବଳ ଶ୍ରାବ୍ୟ ମାଧ୍ୟମ ହୋଇଥିବା ବେଳେ ଚଳଚ୍ଚିତ୍ର, ମଞ୍ଚ, ଦୂରଦର୍ଶନ ସାଙ୍ଗକୁ ସୋସିଆଲ ମିଡିଆ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମ ଭାବେ ଅଧିକ ଲୋକପ୍ରିୟ ତଥା ପ୍ରଭାବଶାଳୀ। ଏଣୁ ଏହି ମାଧ୍ୟମ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ସମାଜ ଉପରେ ଅଧିକ ପ୍ରଭାବ ପକାଇବାର ସକ୍ଷମ। ତେଣୁ ଏସବୁ ମାଧ୍ୟମରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକ ପ୍ରତି ଯଥେଷ୍ଟ ସାବଧାନତା ଆବଶ୍ୟକ। ମୋଟ ଉପରେ ଏସବୁ ମାଧ୍ୟମ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ଶସ୍ତା ମନୋରଞ୍ଜନଧର୍ମୀ ଓ ଯୌନ ଉଦ୍ଦୀପକ ସମ୍ବଳିତ ହେଲେ ଆମ ସାମାଜିକ ପ୍ରତିଷ୍ଠାର ଆଞ୍ଚ ଆଣିଥାଏ। ଯୁଗର ପରିବର୍ତ୍ତନ ଘଟୁଛି। ଇମେଲ, ଇଣ୍ଟରନେଟ୍ର ପରି ସାମାଜିକ ଗଣମାଧ୍ୟମ ଆଦିର ବହୁଳ ବ୍ୟବହାର ଘଟୁଛି। ଏଣୁ ଚାହିଁଲେ ଏସବୁ ମାଧ୍ୟମ ଆମ ପରମ୍ପରାକୁ ମାର୍ଜିତ ଓ ରୁଚିପୂର୍ଣ୍ଣ ସ୍ତରକୁ ନେଇଯାଇପାରନ୍ତି, କିନ୍ତୁ ଏହାର ଅପବ୍ୟବହାର ହେଲେ ଅପରିଣାମଦର୍ଶୀ କିଶୋର କିଶୋରୀ ଯୁବକ ଯୁବତୀ ଧ୍ୱଂସମାର୍ଗକୁ ଟାଣି ହୋଇଯିବାର ସମ୍ଭାବନା ଅଧିକ। ଆମର ଭାଗବତ ଟୁଙ୍ଗି, ଜାଗାଘର, ଜନ୍ତାଳ, ଆଖଡ଼ା ଆଦିର ପୁନରୁଦ୍ଧାର ଆବଶ୍ୟକ। ବାନପ୍ରସ୍ଥ ଏବେ ଜରାନିବାସକୁ, ସ୍ୱୟମ୍ବର ଏବେ ଚୁକ୍ତିଭିତ୍ତିକ ବିବାହରେ ରୂପାନ୍ତରିତ ହୋଇଛି। ଜନ୍ମଦିନର ପୋଡ଼ପିଠା, ବିରି ଚକୁଳି ଏବେ କେକ୍ କଟା, ବ୍ରେଡ୍ ବଟର, ଜାମ୍, ଜେଲିର ସ୍ଥାନ ନେଇଛି। ବିବାହ ପାଇଁ ବେଦି, ପୁରୋହିତ, ମନ୍ତ୍ରପାଠ ବଦଳରେ ରେଜିଷ୍ଟ୍ରେସନ ଅଫିସ୍ ଏବଂ ଓକିଲ ଜଜ୍ଙ୍କର ଆବଶ୍ୟକତା ପଡ଼ୁଛି। ଏଣୁ ଯୁଗ ରୁଚିଭିତ୍ତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ, ତଥାପି ଆମ ଗଣମାଧ୍ୟମ ଆମ ସମାଜର ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ସଦା ଜାଗ୍ରତ ରହୁ। ପାଶ୍ଚାତ୍ୟ ସଭ୍ୟତା, ଶିଳ୍ପ ବିପ୍ଳବ, ଯାନ୍ତ୍ରିକ ନବଜାଗରଣ ଆମ ସମାଜକୁ ଧ୍ୱଂସପଥକୁ ଟାଣି ନ ନେଉ, ଏଥିପ୍ରତି ସତର୍କତା ଜରୁରୀ।
1: ଆଜି କଥିକାରେ ଶୁଣିଲେ ଆଲୋଚନା, ପରମ୍ପରା ସୁରକ୍ଷାରେ ଗଣମାଧ୍ୟମର ଭୂମିକା। ଆଲୋଚନା କରିଥିଲେ ନନ୍ଦକିଶୋର ସିଂ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ଗୀତ ରଚନା ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରସନ୍ନଜିତ ସିଂ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଆହେ ଜଗନ୍ନାଥ ଚକାନୟନ, ନୀଳକନ୍ଦରରେ କଳାଶାନ୍ତ ତୁମ ପାଖେ ମୁଁ ପାତିଛି ହାତ, ମଙ୍ଗଳ ଅଟଇ ତୁମ ବିଧାନ।

ଶିଳ୍ପୀଥର ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ କଳାକାହ୍ନୁ ଯଶୋଦା ଧାନ ବ୍ରଜବାଳ ତୁହେ ନନ୍ଦନନ୍ଦନ କଦମ୍ବ ମୂଳିଆ ମୟୂର ଚୁଳିଆ ଗୋପୀଙ୍କ ବଲ୍ଲଭ ବଂଶୀବଦନ।

ରଥରେ କାଳିଆ ସୁନ୍ଦର ଦେଶ ମୁରୁକି ହସରେ ପରାଣ ତୋଷ ଟାହିଆ ହଲାଇ ଦାଣ୍ଡ ତୁଲକାଇ ହରସରେ ନନ୍ଦୀ ଘୋଷରେ ବସ। ଅଭୟ ସୂତାରଙ୍କ ରଚନାର ଶିଳ୍ପୀ ପ୍ରତିଭା ପ୍ରଧାନ।

ଶେଷ ହେଲା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ଗୀତ ରଚନା କରିଥିଲେ ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରସେନଜିତ ସିଂ, ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ସହଯୋଗିତା ସତ୍ୟସ୍ମିତା ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 মিটার ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର DTH ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଚିତ୍ତ ଜେନା ଏବଂ ମିନତୀ ରଥ। କଥାଚିତ୍ର ତ୍ରିନାଥ ମେଳା।

ପରବର୍ତ୍ତୀ ଗୀତ ପରିବାର କଥାଚିତ୍ରରୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ଏସ୍ ଜାନକୀ।

ଏଥର ଆସନ୍ତୁ ଶୁଣିବା ସାକ୍ଷୀ ଗୋପୀନାଥ କଥାଚିତ୍ରରେ ଏହି ଗୀତଟି, ଯାହାକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ଅନୁରାଧା।

ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅସମାନ୍ତି ଅପରାହ୍ନରେ ଏଥର ଆପଣମାନଙ୍କ ପାଇଁ ରଖିଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ କୁମାର ସାନୁଙ୍କ କଣ୍ଠରେ 1942 ଏ ଲଭ୍ ଷ୍ଟୋରିର ଏହି ଗୀତଟିଏ।

ପରବର୍ତ୍ତୀ ଗୀତ ନେଇଛୁ ରାମ ତେରି ଗଙ୍ଗା ମେଲି ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡକର।

0: କେତେ ଆଉ କରିବି, କାମ କରି କରି ତ ବୁଢ଼ୀ ହେଲିଣି, ଯେତେ କଲେ ବି ପୁଣି କାମ କର। ହଉ ଏମିତି କରୁଥାଏ, ବୟସ ତ ଆସିକି ଏତେ ହେଲାଣି, କରୁ କରୁ କେତେବେଳେ ଠକ ଠକ ହେଇଯିବି ଆଉ କଣ।
1: ଜୁଆରେ ଜୁଆରେ ଅପା,
0: କି ନିଧିଆ କିରେ,
1: ଇଏ ତମେ କଣ ଏତେ ଶୀଘ୍ର ଯିବ?
0: ଆଉ କଣ ଆଉ କେତେ କରିବି, ଘରେ କାମ, ବାହାରେ କାମ, ସେପଟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ କାମ, କେତେ ଆଉ କରିବି ରେ।
1: ହେଇଟି ଅପା, ଇଏ ତମେ ପରା ଚଷା ଘର ବୋହୁ।
0: ହଁ,
1: ଆ ସେଥିପାଇଁ କାମ ସବୁବେଳେ ବରଷକ ବାର ମାସ ଲାଗିବ।
0: ବୋହୁ କହିବା କଥା, ମା ତୁମେ ଯଦି ଏମିତି କାମ କରୁଥିବ ତୁମ ଗୋଡ ହାତ ଠିକ ଥିବ, ଆଉ ରୋଗ ବୈରାଗ ହବନି। ମୁଁ କହିଲି ଠିକ ଅଛି, ଏ ରୋଗ ନ ହବା ପାଇଁ ପରା ଯୋଗ କରୁଛି।
1: ଠିକ କଥା କହିଛ ଅପା, ଇଏ ତମର ଯେତିକି ବୟସ ହେଲାଣି ସବୁ ଟିକେ ଠିକ ଠାକ କାମ କରୁଥିବ, ତା ସହିତ ତମେ ତ ଜାଣିଛ ଆମେ ଚାଷୀବନ୍ଦୀ ଲୋକ, ବିଭିନ୍ନ ସମୟରେ ଆମର ବିଭିନ୍ନ କାର୍ଯ୍ୟକ୍ରମ ଚାଷରେ ହଉଛି।
0: ହଁ ହଉଛି,
1: ସେଇଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ, ସେ ମହିଳା ହଉ କିମ୍ବା ପୁରୁଷ ହଉ, ସମସ୍ତେ ଯଦି ମିଳିମିଶି କାମ କରିବେ ତାହେଲେ ଚାଷବାସ ଆଗକୁ ଆଗେଇ ପାରିବ।
0: ସେଇଥିପାଇଁ ତୋ ଭାଇନାଙ୍କ ସାଙ୍ଗରେ କଥା ହେଇ ସବୁବେଳେ କାମ ପଛକୁ ପଛ ଲଗେଇ ରଖିଛି। କଥାରେ ଅଛି, ଚାଷ ତରତର ବଣିଜ ମଠ, ଏଇ ବର୍ଷା ପାଣି ଲାଗିଗଲା ଯେ ଆମର କାମ ଆରମ୍ଭ ହେଇଗଲା।
1: ହଁ ଠିକ କଥା କହିଛ ଅପା, ହେଲେ ଅପା ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଷବାସରେ ଜଳ ସଂରକ୍ଷଣ।
0: ଏଇ ହେଇ ବର୍ଷା ଟିକେ ଟିକେ ହଉଛି, ଭଗବାନ କରନ୍ତୁ ଆଗକୁ ଟିକେ ଭଲ ବର୍ଷା ହଉ, ଆଉ ବର୍ଷା ଜଳକୁ ଆମେ ସଂରକ୍ଷଣ କରି ରଖିବା ପୁଣି ତିରଟ ସମୟ ପାଇଁ।
1: ହଁ ଅପା, ଇଏ ଆମେ ଯେତେବେଳେ ଚାଷୀବନ୍ଦୀ ଲୋକ ଚାଷବାସ କରୁଛେ ସେତେବେଳେ ଆମେ ଚେଷ୍ଟା କରିବା ଆମର ଯେତିକି ବର୍ଷା ହଉଛି ତାକୁ ଆମେ ଜମିରେ କେମିତି ସଂରକ୍ଷଣ କରି ରଖିପାରିବା।
0: ହଁ, କାହିଁକି ନା କେତେବେଳେ ବର୍ଷା ଟିକେ ନହେଲା ଦି ଚାରି ଦିନ ଧରିକି ସେ ବର୍ଷା ପାଣି ଯୋଉ ଥିବ ସେ ପୁଣି କାମରେ ଲାଗିବ।
1: ତାହେଲେ ଅପା କେମିତି କରିବା କହିଲ?
0: ଇଏ ଆମେ ଯୋଉ ବିଲ ଅଛି ତଳ ମୁଣ୍ଡିଆ କି ଗୋଟେ ଖାଲ କରିଦବା, ସେଥିରେ ଟିକେ ବଡ ଯୋଉ ପଲିଥିନ ଆସୁଛି ତାକୁ ବିଛେଇ ଦବା, ସିଏ ପାଣି ଯାଇକି ରହିଲେ ସେଠି ଯେତେବେଳେ ବର୍ଷା ପାଣି କମିଗଲା ସେଇ ପାଣିକି ଆମେ ଚାଷ କାର୍ଯ୍ୟରେ ଲଗେଇବାନି।
1: ତା ସହିତ ଆମର ଯେତେବେଳେ ବର୍ଷା ପାଣି ଅଧିକ ମଧ୍ୟ ହଉଛି ସେଇ ଖାଲକୁ ପାଣି ଗଡି ଯାଉଥିବ, ସେଇଠି ପାଣି ରହୁଥିବ, ଯେତେବେଳେ ଆମର ତିରଟ ସମୟ ହବ ସେଇ ସବୁ ପାଣିକୁ ଆଣିକି ଆମେ ଚାଷବାସରେ ଲଗେଇ ପାରିବା।
0: ତା ସହିତ ନିଧିଆ ଯୋଉ ଛାତ ଉପରେ ବର୍ଷା ପାଣି ବହି ଯାଉଛି ତାକୁ ବି ଗୋଟେ ଯୋଉ ବଡ ପାଇପ ଲଗେଇ ଦେଇଛି, ଆଉ ବଡ ବଡ ଡ୍ରମ ଥୁଆ ହେଇଛି ସେଥିରେ ବି ବର୍ଷା ଜଳ ରହୁଛି।
1: ହଁ, ଇଏ ସବୁ ପରେ ଦେଖିବା ଆମର ପାଣିର ବିନ୍ଦୁ ବିନ୍ଦୁ ଦରକାର, ସେଇଥିପାଇଁ ଆମେ ବିଭିନ୍ନ ସମୟରେ ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା। ଧାନ ଫସଲରେ ହଉ କିମ୍ବା ପନିପରିବା ଫସଲ ହଉ ଅତ୍ୟଧିକ ଜଳ ପ୍ରୟୋଗ କରିବାନି, ଯେତିକି ଆବଶ୍ୟକ ସେତିକି ପ୍ରୟୋଗ କରିବା।
0: ଯଦି ଆବଶ୍ୟକ ଅନୁସାରେ ଆମେ ପ୍ରୟୋଗ କରୁଥିବା ଆମ ପାଖରେ ଜଳ ସଂରକ୍ଷଣ ହେଇକି ଥିବ, ଆଉ ଜଳର ସୁବିନିଯୋଗ

0: ଉଠିବ ବୁନ୍ଦାଏ ବୁନ୍ଦାଏ ଗଛକୁ ଦେଇକି ପାଣି ଆମେ ପାଣି ରଖିବା
1: ଠିକ କଥା କହିଛ ଇଏ ବୁନ୍ଦା ଜଳସେଚନ ହଉ କିମ୍ବା ଆମର ସିଞ୍ଚନ ଜଳସେଚନ ପଦ୍ଧତି ହଉ କିମ୍ବା ଆମର ଗଛ ତଳେ ଜଳ ସଂରକ୍ଷଣ ପାଇଁ ଆମର ଯୋଉ ଆଚ୍ଛାଦନ ପ୍ରଣାଳୀ ହଉ ଇଏ ସବୁକୁ ଆମ ଚାଷୀ ଭାଇମାନେ ଯଦି ଅବଲମ୍ବନ କରିବେ ତାହେଲେ ଜଳ ସଂରକ୍ଷଣ ହେଇପାରିବ ମାଟିର ଉର୍ବରତା ବଜାୟ ରହିବ ଆଉ ଚାଷବାସ ବି ଭଲରେ ହେଇପାରିବ
0: ନିଧିଆ ପଦେ କଥା କହିଲ ଆମେମାନେ ରୋଷେଇ ଘରେ ଯୋଉ ପାଣି ହେଲା ଗାଧୁଆ ଘରେ ଯୋଉ ପାଣି ହେଲା ତାକୁ ନଷ୍ଟ ନ କରି ଆମେ ଯୋଉ ଛୋଟିଆ ଛୋଟିଆ ବଗିଚା ସବୁ କରିଛନ୍ତି ଘର ପଛପଟରେ କିଚେନ ଗାର୍ଡେନ କି ଛାତ ଉପରେ ହେଲା ଏଇଥିରେ ଏଇ ରୋଷେଇ ଘର ପାଣି କି ଗାଧୁଆ ଘର ପାଣି ତାକୁ ସବୁ ଆମେ ମଡେଇ ଚାଷ କରିପାରିବା ଯେମିତି ପାଣି ନଷ୍ଟ ନ ହୁଏ
1: ତା ମାନେ ଇଏ ତମେ କହିବା କଥା ହେଲା ଜଳର ସୁବ୍ୟବହାର ହବ ସୁବିନିଯୋଗ ହବ
0: ଜଳ ସଂରକ୍ଷଣ ହେଇକି ରହିବ
1: ହଉ ଅପା ଇଏ ଏତେ ସମୟ ତ କଥା ହେଲେଣି
0: ସନ୍ଧ୍ୟା ବେଳ ତ ବୈଠକ ଘରକୁ ଆସିଛ ମାନେ ଭଜନ ଟିକେ ଶୁଣିବା ତାପରେ କଥା ହବା
1: ହଉ ତାହେଲେ

0: ଭଜନ ଶୁଣିଲେ ଦୀପଦ ଭଲମନ୍ଦ କଥା ହେଲେ ପେଟ ପାଟଣାରେ ଭଲ ବିଷୟଟି ଅଛି।
1: ତାହେଲେ କହୁନା ଆଜି କଣ ଆଲୋଚନାର ବିଷୟ ଅଛି ଆଉ ମହାଶୟ କିଏ ଅଛନ୍ତି?
0: ଆସିଲା ବେଳେ ଯୋଉ ଉପରେ ଆମେ କଥା ହଉଥିଲେ ତାରି ଉପରେ ବିଷୟଟିଏ ଆଲୋଚନାର ବିଷୟ ହେଉଛି ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ। ମହାଶୟ ହେଉଛନ୍ତି ସୁଚିସ୍ମିତା ଦ୍ୱିବେଦୀ।
1: ତାହେଲେ ମହାଶୟଙ୍କ ସହିତ ତମେ ଭଲରେ କଥା ହୁଅ, ସବୁ ଟିକି ନିକି ପଚାର, ମୁଁ ଏଇଠି ଖାତା କଲମ ବାହାର କରି ଲେଖିବି ଆଉ।
0: ହଉ ତାହେଲେ।
2: ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯାନ୍ତ୍ରିକରଣ ବିଭାଗର ବୈଜ୍ଞାନିକ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ। ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ମ୍ୟାଡାମ।
2: ମ୍ୟାଡାମ, ଆଜି ଆମେ ଯୋଉ ବିଷୟ ରଖିଛେ ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ, ଏ ବିଷୟରେ ତ ଆମେ କଥା ହେବା, ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବୁ ଚାଷ କାର୍ଯ୍ୟ ଆମେ କରୁଛେ, ଏଇ ଚାଷ କାର୍ଯ୍ୟରେ ଜଳର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହିଛି ସେ ବିଷୟଟି ପରାମର୍ଶ ଦିଅନ୍ତୁ।
3: ଜଳ ହେଉଛି କୃଷିର ଗୋଟେ ଜୀବନରେଖା। ଜଳ ହିଁ ଜୀବନ ବୋଲି ଭାବନ୍ତି ସବୁବେଳେ। ଗୋଟେ ଫସଲର ବୃଦ୍ଧି ଓ ଫସଲର ଯଦି ଆମେ ପଶୁକ ଗ୍ରହଣ କଥା କହିବା, ଉତ୍ପାଦନ କଥା କହିବା, ସମ୍ପୂର୍ଣ୍ଣ ରୂପେ ଜଳ ଉପରେ ନିର୍ଭର। ବିନା ଜଳରେ ଗୋଟେ ଚାଷ କାର୍ଯ୍ୟ କରିବା ଅସମ୍ଭବ ହୋଇଥାଏ ଏବଂ ଜଳ ହେଉଛି ଗୋଟେ ଅସରନ୍ତି ଶକ୍ତିର ଭଣ୍ଡାର, ଯାହାକି ଯଦି ଆମେ ସଠିକ ବ୍ୟବହାର ନ କରିବା, ତାର ସଠିକ ସମୟରେ ହେଉ, ସଠିକ ମାତ୍ରାରେ କିମ୍ବା ସଠିକ ପରିମାଣରେ ସଠିକ ଜାଗାରେ ବ୍ୟବହାର ନ କରାଯାଏ, ତାହେଲେ ଏହା ମଧ୍ୟ ଦିନେ ନା ଦିନେ ଜଳ ସଙ୍କଟର ସମସ୍ୟା ମଧ୍ୟ ସମ୍ମୁଖୀନ ହେବାକୁ ପଡିବ। ତ ଏହି ପରିପ୍ରେକ୍ଷୀରେ ଆମକୁ ଜଳକୁ କୋଭଳି ଭାବରେ ସୁପରିଚାଳନା କରିପାରିବା ଏବଂ ଜଳର ସଠିକ ବିନିଯୋଗ କରିପାରିବା, ତାହା ବର୍ତ୍ତମାନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହାକି ଆମର ଚାଷୀ ଭାଇମାନେ ଭଲ ଭାବରେ ଜାଣିବା ଦରକାର କି ଦିନକୁ ଦିନ ଜଳର ସମସ୍ୟା ବଢ଼ିବାରେ ଲାଗିଛି।
2: ଆଜ୍ଞା।
3: ଏବଂ ଏହି ସମସ୍ୟାକୁ ଆମେ କିଭଳି ଭାବରେ ସମାଧାନ କରିବା ସେ ବିଷୟରେ ମଧ୍ୟ ଚାଷୀ ଭାଇମାନେ ଅବଗତ ହେବା ନିହାତି ଦରକାର।
2: ସାଧାରଣତଃ ବର୍ତ୍ତମାନ ଦେଖାଯାଉଛି ଆମ ସରକାର ବି ଆମ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି, ଏହି ବର୍ତ୍ତମାନ ସରକାରଙ୍କ ଏକ ଅଭିଯାନ କ୍ଷେତ ବଞ୍ଚା ଅଭିଯାନ ଚାଲିଛି, ଏଥିରେ ଜଳ ସଞ୍ଚୟ ଭୂମିକା କେମିତି ରହିଛି ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
3: ଦେଖନ୍ତୁ, ବର୍ତ୍ତମାନ ସରକାରଙ୍କର ଗୋଟେ ଅଭିନବ ଅଭିଯାନ କ୍ଷେତ ବଞ୍ଚା ଅଭିଯାନ ଦେଶବ୍ୟାପୀ ଚାଲିଛି, ଯାହାକି ଆମର ଚାଷୀ ଭାଇମାନଙ୍କର କ୍ଷେତକୁ କୋଭଳି ଭାବରେ ବଞ୍ଚେଇ ପାରିବେ, ଏଭଳି ଭାବରେ କ୍ଷେତର ଅବସ୍ଥା କ'ଣ ହେଇଛି ଯାହାକି ଆମେ ବଞ୍ଚେଇବା ପାଇଁ ମଧ୍ୟ ଗୋଟେ ସଚେତନତା କାର୍ଯ୍ୟକ୍ରମ ବର୍ତ୍ତମାନ ସରକାରଙ୍କର ଚାଲିଛି, ତାହା ହେଉଛି କ୍ଷେତ ବଞ୍ଚାଓ ଅଭିଯାନ, ଯାହାର ମୂଳ ଲକ୍ଷ୍ୟ ହେଉଛି କି ଆମେ ମାଟିର ସୁରକ୍ଷା ଦେବା, ମାଟିର ସ୍ୱାସ୍ଥ୍ୟ ରକ୍ଷା କରିବା, ସନ୍ତୁଳିତ ସାରର ବ୍ୟବହାର କରିବା ଏବଂ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ଯେଉଁ ରହୁଛି ତାକୁ ଆପଣେଇ ଚାଷୀ ଭାଇମାନେ କିଭଳି ଭାବରେ ଚାଷ କାର୍ଯ୍ୟକୁ ଆଗକୁ ଭଲ ଭାବରେ କରିପାରିବେ ତାର ମୂଳ ଉଦ୍ଦେଶ୍ୟ ନେଇକି ଏହି କ୍ଷେତ ବଞ୍ଚାଓ ଅଭିଯାନ ବର୍ତ୍ତମାନ ଚାଲିଛି।
2: ଆଜ୍ଞା।
3: ତ ଯଦି ମୁଁ କହିବି ଆମର ମାଟିର ସୁରକ୍ଷା ଦେବା, ନିହାତି ଭାବରେ ଚାଷ, ଆପଣଙ୍କର ମାଟି ବିନା ଚାଷ ଅସମ୍ଭବ, ତେଣୁ ମାଟିର ସୁରକ୍ଷା ଦେବା ପାଇଁ ହେଲେ ଆମେ ବିଭିନ୍ନ ପ୍ରକାରର ପଦ୍ଧତିକୁ ଅବଲମ୍ବନ କରିବେ ଚାଷୀ ଭାଇମାନେ, ଯେମିତିକି ଅଧିକ କେମିକାଲ ଫର୍ଟିଲାଇଜର ବା ଯେଉଁ ରାସାୟନିକ ସାର ରହୁଛି ତାର ବ୍ୟବହାରକୁ କମେଇ, ମୁଖ୍ୟତଃ ୟୁରିଆର ବ୍ୟବହାରକୁ କମେଇ ଆମର ମାଟିର ସ୍ୱାସ୍ଥ୍ୟକୁ ରକ୍ଷା କରାଯାଇପାରିବ, ତା ବଦଳରେ ସେମାନେ ସବୁଜ ସାର ଯେଉଁ ରହୁଛି ତାକୁ ମଧ୍ୟ ବ୍ୟବହାର କରି ମାଟିକୁ ରକ୍ଷା କରିପାରିବେ। ସେହିଭଳି ଭାବରେ ମୁଁ କହିଲି କି ଆମର ଜଳ ସଞ୍ଚୟ ଯେହେତୁ ଆଜିର ମୁଖ୍ୟ କାର୍ଯ୍ୟକ୍ରମ ରହିଛି, ଜଳ ସଞ୍ଚୟ ହେଉଛି ଏହାର ଏକ ମୁଖ୍ୟ ଉପାଦାନ କ୍ଷେତ ବଞ୍ଚା ଅଭିଯାନର, କାରଣ ଜଳ ସଞ୍ଚୟ ଆମେ କୋଉଭଳି ଭାବରେ କଲେ ଅଳ୍ପ ଜଳରେ ଅଧିକ ଜମିରେ ଚାଷବାସକୁ ଯାଇପାରିବ। ତେଣୁ ଅଳ୍ପ ଜଳ କହିବାକୁ ଗଲେ ଆମର ବିଭିନ୍ନ ପ୍ରକାର ତାର ପଦ୍ଧତି ରହିଛି, ଯେମିତିକି ଆପଣଙ୍କର ବର୍ଷା ଜଳର ସଞ୍ଚୟ କରିପାରିବେ, ଯେତେବେଳେ ଆମେ ଜାଣିଛନ୍ତି ଓଡ଼ିଶାରେ 1500 ମିଲିମିଟର ପର୍ଯ୍ୟନ୍ତ ବର୍ଷା ମିଳିଥାଏ, କିନ୍ତୁ ଏହି ବର୍ଷାର ଅନିୟମିତତା ଯୋଗୁଁ ଆମର ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ, ମାନେ ସଠିକ ସମୟରେ ଆମେ ବର୍ଷାର ପାଣି ପାଇନଥାନ୍ତି ଏବଂ ଯେତେବେଳେ ମିଳିଥାଏ ସେତେବେଳେ ଆମକୁ ଦରକାର ନଥାଏ। ତ ଏଇ ଯୋଉ ପରିସ୍ଥିତି ଥାଏ, ତ ତାକୁ କୋଉଭଳି ଭାବରେ ଆମେ କୋଉ ପଦ୍ଧତି ଅବଲମ୍ବନ କଲେ ଆମେ ସେଇ ବର୍ଷା ଜଳକୁ ପରବର୍ତ୍ତୀ ସମୟରେ ଚାଷ କାର୍ଯ୍ୟରେ ଲଗେଇ ପାରିବା, ତା ବିଷୟରେ ମଧ୍ୟ ଆମ ଚାଷୀ ଭାଇମାନେ ଜାଣିବା ନିହାତି ଆବଶ୍ୟକ। ବର୍ଷା ଜଳକୁ ଯଦି ଆମେ କ୍ଷେତ ପୋଖରୀ ହେଲା, ସାଧାରଣ ପୋଖରୀ ହେଲା, କିମ୍ବା ଆପଣଙ୍କର କ୍ଷେତ କୂଅ ହେଲା, ଏଇଭଳି ଭାବରେ କରିକି ଯଦି ବର୍ଷା ଜଳକୁ ରଖିପାରିଲେ ତାହେଲେ ପରବର୍ତ୍ତୀ ସମୟରେ ତାକୁ ବିଭିନ୍ନ ଚାଷ କାର୍ଯ୍ୟରେ ହେଉ କିମ୍ବା ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ତାକୁ ଲଗେଇ ପାରିବେ। ସେଇଭଳି ଭାବରେ

0: ଯାହା କୁହ ଅପା, ଇଏ ବୈଠକି ଘରେ ବସିଲେ ଆଉ ଟିକେ ଭଜନ କୀର୍ତ୍ତନ ଶୁଣିଲେ
1: କାମ କରିବା ପାଇଁ ଦେହରେ ବଳ ମାଡି ଆସିବ ଆଉ ମନ କର୍ଣ୍ଣ ପବିତ୍ର ହବ।
0: କିନ୍ତୁ କଥା ହଉଛି ଆମର ପେଟ ପାଟଣା।
1: ହଁ, ଆମେ ଚାଷୀ ବନ୍ଦୀ ଲୋକ।

0: ଆଉ ଗୋଟିଏ ହେଲା ଆମର ସୂକ୍ଷ୍ମ ଜଳସେଚନକୁ ଆପଣେଇବା।
1: ଆଜ୍ଞା,
0: ସୂକ୍ଷ୍ମ ଜଳସେଚନ କହିଲେ ଆମେ ଅଳ୍ପ ଜଳରେ ଅଧିକ ଜମିରେ ଚାଷକୁ କରିପାରିବା। ତାର ଦିଟା ପ୍ରଣାଳୀ ରହୁଛି, ଗୋଟେ ହେଉଛି ବୃନ୍ଦା ଜଳସେଚନ, ଆଉ ଗୋଟେ ହେଉଛି ଛିଞ୍ଚନ ଜଳସେଚନ। ତେବେ ବୁନ୍ଦା ଜଳସେଚନ କ'ଣ ନା, ଗଛକୁ ଆମେ ଯଦି ବୁନ୍ଦା ବୁନ୍ଦା ଆକାରରେ ପାଣି ଦେଉଛନ୍ତି, ଜଳସେଚନ କରୁଛନ୍ତି, ତାକୁ ଆମେ କହୁଛନ୍ତି ବୁନ୍ଦା ଜଳସେଚନ। ସେହିଭଳି ଭାବେ ଛିଞ୍ଚନ ଜଳସେଚନ ହେଲା ଅତି କୁହୁଡ଼ି ଭଳିଆ ଆମର ପାଣି ଯେମିତି ପଡ଼େ,
1: ସେଭଳିଆ
0: ଛିଞ୍ଚା ପାଣି ଦିଆଯାଏ, ଯେଉଁଥିରେ କି ଆମର ପାଣି ବହୁତ କମ୍ ଖର୍ଚ୍ଚ ହୁଏ। ଯଦି ଗୋଟେ ଚାଷୀ ଭାଇ ଆମର ଏଇ ବୁନ୍ଦା ଜଳସେଚନକୁ ଆପଣାନ୍ତି, ତାହେଲେ ଶତକଡ଼ା 40-60 ଭାଗ ଜଳ ସଞ୍ଚୟ କରିପାରିବେ। ତା ସହିତ ଏଇ ବୁନ୍ଦା ଜଳସେଚନ ପ୍ରତ୍ୟେକ ଫସଲ ପାଇଁ ଉପଯୋଗୀ, ଆପଣଙ୍କର ପନିପରିବା ଚାଷଠୁ ଆରମ୍ଭ କରି ତୈଳବୀଜ ଫସଲଠୁ ଆରମ୍ଭ କରି ସବୁ ଫସଲ ପର୍ଯ୍ୟାୟରେ ଆମର ବୁନ୍ଦା ଜଳସେଚନ କରିବେ। କାରଣ ଏଥିରେ କେବଳ ଗୋଟିଏ ସରୁ ପାଇପ ଯୋଗେ ଗୋଟେ ବୁନ୍ଦା ବୁନ୍ଦା ଗୋଟେ ଗଛକୁ ଯେତିକି ଆବଶ୍ୟକ, ଚାଷୀ ଭାଇମାନେ ସାଧାରଣତଃ ମଡ଼ା ପାଣି ଦେଇଥାନ୍ତି, ଯୋଉ ପନିପରିବା ଚାଷ କରନ୍ତୁ ଯେକୌଣସି ଫସଲକୁ ଯାଉଛନ୍ତି ସେମାନେ ମଡ଼ା ପାଣି ଦେଉଛନ୍ତି, ଯୋଉଟାକି ଆମର ଗୋଟେ ଫସଲ ଯେତିକି ଆବଶ୍ୟକ କରେ ସେ ସେତିକି ଗ୍ରହଣ କରେ।
1: କିନ୍ତୁ କିଛି ଚାଷୀ ଭାଇ ଏକୁ ଆପଣେଇଲେଣି ଯେ ବୁନ୍ଦା ଜଳସେଚନ କି ସିଞ୍ଚନ ଜଳସେଚନ କରି ସେମାନେ ବି ଚାଷ କାର୍ଯ୍ୟ କରୁଛନ୍ତି।
0: ହଁ, ସେଇଟା ବି କିଛି ଚାଷୀ ଭାଇ ନାହିଁ, ମୁଁ ବର୍ତ୍ତମାନ କହିବି, ବର୍ତ୍ତମାନ ସମସ୍ତେ ଚାଷୀ ଭାଇ ତାକୁ ଆପଣେଇବା ଦରକାର, କାରଣ ଜଳର ସଙ୍କଟ ନିହାତି ଭାବରେ ଆଗକୁ ସମ୍ମୁଖୀନ ହେବାର ଅଛି। ତେଣୁ ସେହି ପରିସ୍ଥିତିରେ ଆମେ ଏଇ ସୂକ୍ଷ୍ମ ଜଳସେଚନକୁ ଯଦି ନ ଆପଣେଇବା ତାହେଲେ ବହୁତ ମାତ୍ରାରେ ଆମ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ। ତା ସହିତ ଆଉ ଗୋଟେ ବି ପ୍ରଣାଳୀ ଯଦି ଆମେ କ୍ଷେତ ବଞ୍ଚାରେ କହିବା, ଗୋଟେ ଛାଦୀକରଣ ବ୍ୟବସ୍ଥା ରହିଛି ଯେଉଁ ଚାଷୀ ଭାଇମାନେ କରନ୍ତି, ଗଛ ମୂଳରେ ଜଳୀୟ ଅଂଶଟାକୁ ବଜାୟ ରଖିବେ, ଥଣ୍ଡା ରଖିବେ ଏବଂ ଅଳ୍ପ ପାଣି ଦେବାକୁ ପଡିବ ଗଛ, ତ ତାକୁ ଆମେ ଛାଦୀକରଣ କୁହନ୍ତି। ସେଇଟା ଦି ପ୍ରକାରର ହେଇଥାଏ, ଗୋଟେ ଯୋଉଟା ଚାଷୀ ଭାଇମାନେ କରନ୍ତି ଗଛ ମୂଳରେ ପତ୍ର ହେଲା କିମ୍ବା ପାଳ ହେଲା ନଡ଼ା ହେଲା ତାକୁ ଗଛ ମୂଳକୁ ଘୋଡ଼େଇକି ରଖନ୍ତି, ଯୋଉଦ୍ୱାରା କି ଆମକୁ ପାଣି ଦେବାର ଅବଧିଟା କମିଯାଏ, ତେଣୁ ଆମକୁ ସେଇଠି ମଧ୍ୟ ଆମେ ଜଳସଞ୍ଚୟକୁ କରିପାରିଲେ। ଫସଲକୁ ମଧ୍ୟ ଆମକୁ ଚେଞ୍ଜ କରିବାକୁ ପଡିବ, ଯୋଉଟା କୁହାଯାଏ ଫସଲ ବିବିଧିକରଣ, କ୍ରପ ଡାଇଭରସିଫିକେସନ, ମାନେ ଯୋଉ ଫସଲ ଗୁଡିକ ଆପଣଙ୍କର କମ୍ ପାଣି ଆବଶ୍ୟକ କରୁଛି ତା ଉପରେ ବେଶୀ ଗୁରୁତ୍ୱ ଦିଅନ୍ତୁ। ଯେମିତିକି ଆପଣଙ୍କର ମକା ଫସଲ ହେଲା, ମାଣ୍ଡିଆ ଜାତୀୟ ଫସଲ ହେଲା, କିଛି ପନିପରିବା ଫସଲ ଏବଂ କମ୍ ଅବଧି ବାଲା ଫସଲ, 3 ମାସିଆ ହଉ, ଏଇଭଳିଆ ଫସଲକୁ ଆମେ ଯଦି ନିଅନ୍ତି ତାହେଲେ ମଧ୍ୟ ଆମେ ପାଣିର ଉପରେ ଯୋଉ ନିର୍ଭରଶୀଳତା ଏତେ ରହୁଛି ସେଟା ଯାହାହେଲେ ବି କିଛି କିଛି ଅଳ୍ପ ପାଣିରେ ଆମେ ଚାଷକୁ ଯାଇପାରିବା। ଏଭଳି ଭାବରେ ବହୁତ ଜିନିଷ ରହିଛି। ଆଉ ଗୋଟେ ପ୍ରଣାଳୀ ବି ରହିଛି ଆପଣଙ୍କର ରିଜ୍ ଫର ମେଥଡ, ମାନେ ହୁଡ଼ା ଆଉ ସିଆର ମେଥଡ କରାଯାଏ, ଯୋଉଟାକି ଚାଷୀ ଭାଇମାନଙ୍କ ପାଇଁ ଗୋଟେ ନୂଆ ମେଥଡ ହବ। ସେଥିରେ କ'ଣ କରାଯିବ ନା, ଆପଣଙ୍କର ଜମିରେ ହୁଡ଼ା ଏବଂ ସିଆର କରିବେ, ସିଆରରେ ପାଣି ରହିବ ଆପଣଙ୍କର, ହୁଡ଼ାରେ ଆପଣଙ୍କର ପନିପରିବା ଫସଲ ହଉ, ଫୁଲ ଜାତୀୟ ଫସଲ ହଉ, ଯେକୌଣସି ଫସଲ ଆମେ କରିବା ଏବଂ ସିଆରେ ପାଣି ରହିବା ଫଳରେ ସେଠି ଆପଣଙ୍କର ଆଜଲା ଚାଷକୁ ଯାଇପାରିବେ। ତା ସହିତ ଆପଣ ଛୋଟ ଛୋଟ ମାଛ ଯୋଉ ଇଣ୍ଡିଜିନସ୍ ଫିସ୍ ରହୁଛି ତାକୁ ମଧ୍ୟ ଯାଇପାରିବେ। ତ ଏଭଳି ଭାବରେ ଆମେ ମାଟିକୁ ସଂରକ୍ଷଣ କରିପାରିଲେ ଜଳକୁ ମଧ୍ୟ ସଂରକ୍ଷଣ କରିବା, ଯୋଉଟାକି ଆମର ବର୍ତ୍ତମାନ ଯୋଉ କ୍ଷେତ ବଞ୍ଚା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହୁଛି। ସେଇଭଳି ଭାବରେ ମୁଁ ଗୋଟେ କହିଲି ଏହାର ଆଉ ଗୋଟେ ଉଦ୍ଦେଶ୍ୟ ରହୁଛି କି ଆପଣଙ୍କର କେଉଁଭଳି ଭାବରେ ଆଧୁନିକ ଜ୍ଞାନକୌଶଳକୁ ଆପଣେଇବେ। ଆଧୁନିକ ଜ୍ଞାନକୌଶଳ କହିଲେ ଆମର ଚାଷୀ ଭାଇମାନେ ଆମେ ପାଣିକୁ ଆମେ କମ୍ ବ୍ୟବହାର କରିବା ପାଇଁ କହିଲେ ବର୍ତ୍ତମାନ ସେମାନେ ଯୋଉ ସ୍ପ୍ରେଇଂ କରୁଛନ୍ତି, ସେମାନେ ନର୍ମାଲ ସ୍ପ୍ରେୟର ବ୍ୟବହାର କରିକି କରୁଛନ୍ତି, ଯଦି ସେଇ ଜାଗାରେ ଡ୍ରୋନ୍ ସ୍ପ୍ରେୟରକୁ ଯାଆନ୍ତି ସେଥିରେ ବହୁତ କମ୍ ମାତ୍ରାରେ ପାଣିରେ ସେମାନଙ୍କର ସାରକୁ ସେମାନେ ଜମିରେ ପ୍ରୟୋଗ କରିପାରିବେ। ଯୋଉଟା 200 ଲିଟର ପାଣି ବ୍ୟବହାର କରୁଥିଲେ ସେଟା ମାତ୍ର 10 ଲିଟର ପାଣିରେ ବ୍ୟବହାର କରି ଗୋଟେ ଏକର ଜମିକୁ ଅତି ସହଜରେ କମ୍ ସମୟ ମଧ୍ୟରେ ମଧ୍ୟ ସାରକୁ ପ୍ରୟୋଗ କରିପାରିବେ
1: ଡ୍ରୋନ୍ ସାହାଯ୍ୟରେ।
0: ସେହିଭଳି ଭାବରେ ଯୋଉମାନେ ମୁଗ ବିରି ଫସଲକୁ ଯାଉଛନ୍ତି, ପୁରା ଜମିକୁ ଚାଷ ନ କରିକି ବିନା ଚାଷରେ ଯୋଉଟାକୁ ଜିରୋ ଟିଲେଜ୍ ବୋଲି କୁହାଯାଏ, ଯୋଉଥିରେ କି ଆମର ଜଳୀୟ ଅଂଶଟା ବଜାୟ ରହିବ, ଚାଷ କରିଦେବା ଦ୍ୱାରା ମାଟି ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସେ, ସେତେବେଳେ ଜଳୀୟ ଅଂଶ ଧୀରେ ଧୀରେ କମିଯାଏ। ସେହି ସମୟରେ ଆମେ କହୁଥାଉ କି ଆମର ମୁଗ ବିରି ଫସଲ କିମ୍ବା ଯେକୌଣସି ଡାଲି ଜାତୀୟ ଫସଲକୁ ଯାଉଛନ୍ତି, ଚାଷ ନ କରିକି ବିନା ଚାଷରେ ଜିରୋ ଟିଲେଜ୍ରେ ତାକୁ ମଧ୍ୟ ଆମେ ମୁଗ ବିରିକୁ ଧାଡ଼ିରେ ବୁଣିପାରିବା ମେସିନ୍ ସାହାଯ୍ୟରେ।
1: ଆଉ ଗୋଟେ କଥା ଚାଷୀ ଭାଇମାନେ ଜାଣିବା ପାଇଁ ଇଚ୍ଛା କରୁଥିବେ, ଜଳ ସଞ୍ଚୟ କରିବାର ବିଭିନ୍ନ ପଦ୍ଧତି ଗୁଡିକ କ'ଣ କ'ଣ ରହିଛି, ଯୋଉଟାକି ଚାଷୀ ଭାଇ ନିହାତି ଜାଣିବା ଦରକାର?
0: ୟା ପୂର୍ବରୁ ମୁଁ ଯେମିତି କ୍ଷେତ ବଞ୍ଚା ଅଭିଯାନରେ ଯେମିତି ବିଭିନ୍ନ ପଦ୍ଧତି କଥା କହିଲି, ସେଇ ସୂକ୍ଷ୍ମ ଜଳସେଚନ ହେଲା, ଆପଣଙ୍କର ରିଜ୍ ଫର ମେଥଡ ହେଲା, ଫସଲର ବିବିଧି

0: କରଣ ହେଲା କିମ୍ବା ବର୍ତ୍ତମାନ ଚାଷୀ ଭାଇମାନେ ବୁଣାଧାନକୁ ଯାଉଛନ୍ତି, ଆମେ ଯଦି ମେସିନ୍ ସାହାଯ୍ୟରେ ସେମାନେ ବୁଣାଧାନକୁ ଯାଆନ୍ତି ତାହେଲେ ମଧ୍ୟ ଅଳ୍ପ ପାଣିରେ ତାଙ୍କର ଧାନ ଫସଲ ମଧ୍ୟ କରିପାରିବେ ଏବଂ ମାଟିର ମଧ୍ୟ ସୁରକ୍ଷା ସେଭଳି ଭାବରେ ହୋଇପାରିଥାଏ। ତା ସହିତ ଛାଦୀକରଣ ପଦ୍ଧତି ଯୋଉ ରହିଲା, ଛାଦୀକରଣରେ ଗୋଟେ ରହିଛି ଆମର ବାୟୋଡିଗ୍ରେଡେବୁଲ ମଲ୍ଚ ଗୋଟେ ଆସୁଛି, ଯାହାକି ଆପଣଙ୍କର ମାଟିର ସୁରକ୍ଷା ଦେବ ଏବଂ ଜଳୀୟ ଅଂଶକୁ ସଂରକ୍ଷଣ କରି ରଖିବାରେ ଖୁବ୍ ସହାୟକ ହୋଇଥାଏ। ସାଧାରଣତଃ ପ୍ଲାଷ୍ଟିକ ମଲ୍ଚିଂ ସାହାଯ୍ୟରେ ମଧ୍ୟ ଚାଷୀ ଭାଇମାନେ ଛାଦୀକରଣ କରୁଛନ୍ତି, କିନ୍ତୁ ବାୟୋଡିଗ୍ରେଡେବୁଲ କହିବାର ଉଦ୍ଦେଶ୍ୟ ସେ ଯୋଉ ପଲିଥିନରେ ସେମାନେ ଛାଦୀକରଣ କରିବେ ସେଇଟା କିଛି ଦିନ ପରେ ଯେତେବେଳେ ଗୋଟେ ଫସଲ ଅମଳ ହୋଇସାରିଲା ପରେ ସେଟା ମାଟି ସହିତ ମିଶି ଯାଇଥାଏ ଏବଂ ମିଶିବା ଦ୍ୱାରା ମାଟିର କୌଣସି ଗୁଣବତ୍ତାରେ ହ୍ରାସ ହୋଇନଥାଏ। କେବଳ ଆମର ଯୋଉ ପଲିଥିନର ବ୍ୟବହାର କମେଇବା ପାଇଁ ଯୋଉ ବର୍ତ୍ତମାନ ମଧ୍ୟ ଆହ୍ୱାନ କରାଯାଉଛି, ସେହି ପରିପ୍ରେକ୍ଷୀରେ ଏଇ ଯୋଉ ବାୟୋଡିଗ୍ରେଡେବୁଲ ମଲ୍ଚିଂ ଜରି ଯଦି ସାଧାରଣ ଚାଷୀ ଭାଇମାନେ ବ୍ୟବହାର କରନ୍ତି ତାହେଲେ ତାଙ୍କର ଫସଲର ଯୋଉ ଜଳୀୟ ଅଂଶକୁ ବା ଜଳସେଚନର ଅବଧିକୁ କମେଇବା ସହିତ ମାଟିର ମଧ୍ୟ ସୁରକ୍ଷା ଦେଇପାରିବେ ଏବଂ ଜଳ ସଞ୍ଚୟ ମଧ୍ୟ ହୋଇପାରିବ। ତା ସହିତ ଏଇ ଯୋଉ ଛାଦୀକରଣ କଥା ମୁଁ କହୁଛି ତାହାର ବିଭିନ୍ନ ପ୍ରକାର ମୋଟେଇର ଆସୁଛି। ଆମର ପନିପରିବା ଫସଲ ପାଇଁ 30 ମାଇକ୍ରୋନ ବ୍ୟବହାର କରିପାରିବେ ବାୟୋଡିଗ୍ରେଡେବୁଲ ମଲ୍ଚ। ସେଇଭଳି ଭାବରେ ଆପଣଙ୍କର ଯଦି ବର୍ଷିକିଆ ଗଛ ଯୋଉଗୁଡା ରହୁଛି, ଆମର ସଜନା ହେଲା, ଭଣ୍ଡା ହେଲା କିମ୍ବା ଆମ୍ବ ଗଛ ହେଲା, ଏଇ ଯୋଉ ଅର୍ଚାର୍ଡ କ୍ରପ ଯେତେ ଗୁଡାକ ରହୁଛି ସେଗୁଡାକ ପାଇଁ 50-100 ମାଇକ୍ରୋନ ବ୍ୟବହାର କଲେ ତା ମୂଳଟା ଯୋଉ ଛାଦୀକରଣ ଆମେ କରିବା ସେଟା ବର୍ଷ ପର୍ଯ୍ୟନ୍ତ ପଲିଥିନଟା କିଛି ନଷ୍ଟ ହୋଇନଥାଏ ଏବଂ ଜଳୀୟ ଅଂଶ ବହୁତ ଭଲ ଭାବରେ ବଜାୟ ରୁହେ ଗଛ ମୂଳରେ ଏବଂ ଅନାବନା ଘାସକୁ ଆସିବାକୁ ନ ଦେଇଥାଏ ଏବଂ ଗଛର ବୃଦ୍ଧି ମଧ୍ୟ ଭଲ ଭାବରେ ହୋଇଥାଏ।
1: ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଜଳ ସଞ୍ଚୟ କରିବାର ଲାଭ କ'ଣ ରହିବ, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
0: ମୁଁ ପ୍ରଥମରୁ କହିଥିଲି ଯେମିତି ଆମେ ବହୁମାତ୍ରାରେ ବର୍ଷା ପ୍ରାୟ 1500 ମିଲିମିଟର ପର୍ଯ୍ୟନ୍ତ ବର୍ଷା ପାଉଛନ୍ତି, ଯୋଉଟାକି ଅଲଗା ରାଜ୍ୟଠୁ ବହୁତ ଖୁବ୍ ଅଧିକ, କିନ୍ତୁ ଯେହେତୁ ତାର ଅନିୟମିତତା ରହୁଛି ତେଣୁ ଆମର ଫସଲକୁ ଯେତେବେଳେ ଜଳ ଦରକାର କରୁଛି ସେତେବେଳେ ଆମେ ସଠିକ୍ ମାତ୍ରାରେ ପାଇପାରୁ ନାହାନ୍ତି, ତେଣୁ ଆମ ଫସଲର ବୃଦ୍ଧି ହେବାରେ ବହୁତ ବାଧାପ୍ରାପ୍ତ ହେଉଛି ଏବଂ ଯାହାକି ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରୁଛି। ତେବେ ଏହି ପରିପ୍ରେକ୍ଷୀରେ ବର୍ଷା ଜଳକୁ ଆପଣ କୂଅ କରନ୍ତୁ କିମ୍ବା ଯୋଉ ପଣ୍ଡ ଲାଇନିଂ ମଧ୍ୟ ଆସୁଛି ଗୋଟେ ଗାତ କରିକି ତା ଦେହରେ ପଲିଥିନ ପକେଇକିରି ମଧ୍ୟ ସେ ପାଣିକୁ ଆମେ ସଂଗ୍ରହ କରିପାରିବା, ଛାତର ଜଳକୁ ମଧ୍ୟ ଆମେ ସଂଗ୍ରହ କରି ଘରେ ମାନଙ୍କରେ ରଖିପାରିବା ଯାହାକି ଆମ ଘରର ବିଭିନ୍ନ କାମରେ ଲାଗିପାରିବ। କୂଅ ପୋଖରୀ ହେଲା, ଫାର୍ମ ପଣ୍ଡ ଯୋଉ କୁହାଯାଉଛି, କ୍ଷେତ ପୋଖରୀ ହେଲା, ତାକୁ ଆମର ଚାଷ କାର୍ଯ୍ୟରେ ଲଗେଇବା ସହିତ ଆମର ପଶୁପାଳନ ହେଲା, ମାଛ ଚାଷ ହେଲା, ଏଇଭଳିଆ ଆନୁଷଙ୍ଗିକ କୃଷି କାର୍ଯ୍ୟରେ ମଧ୍ୟ ସେ ଜଳକୁ ବ୍ୟବହାର କରାଯାଇପାରିବ। ତା ସହିତ ଆମର ଦେଖନ୍ତୁ ଭୂଗର୍ଭ ଯୋଉ ଜଳ, ଗ୍ରାଉଣ୍ଡ ୱାଟର ଯୋଉଟା ଆମେ କହୁଛନ୍ତି, ସେଟା ଧୀରେ ଧୀରେ ତାର ଜଳ ସ୍ତର ତଳକୁ ଖସି ଯାଉଛି, ତ ସେ ଆମେ ଯେତେବେଳେ ପାଣିକୁ ଗୋଟେ ଜାଗାରେ ସଞ୍ଚୟ କରି କଲେକ୍ସନ କରି ରଖୁଛନ୍ତି ସେ ପାଣି ରହିବା ଦ୍ୱାରା ଭୂଗର୍ଭ ତଳ ଜଳକୁ ମଧ୍ୟ ଆମେ ପୁନଃଭରଣ କରିପାରୁଛନ୍ତି, ଯାହାଦ୍ୱାରା କି ଆମେ ଭୂଗର୍ଭ ପାଣିକୁ ଯେତିକି ନିର୍ଭରଶୀଳତା ରହୁଛି ତାକୁ ଆମେ କମେଇ ପାରିବା ଏବଂ ଧୀରେ ଧୀରେ ଯୋଉ ଜଳସ୍ତର ତଳକୁ ଖସି ଯାଉଛି ତାକୁ ମଧ୍ୟ ଆମେ ରିଚାର୍ଜ କରିପାରିବା।
1: ସାଧାରଣତଃ ଏଇ ବର୍ଷା ଜଳ ସଞ୍ଚୟ କରିବାର ମାଧ୍ୟମ ଗୁଡ଼ିକ କ'ଣ, ଯୋଉ କଥା ଟିକେ ପୂର୍ବରୁ କହିଲେ କି ମୋ ପୋଖରୀ ହେଲା କି ଆମେ ବୁନ୍ଦା ଜଳସେଚନ, ଏହା ଚାଷ କାର୍ଯ୍ୟ ପାଇଁ କେତେ ଉପଯୋଗୀ?
0: ନିହାତି ଭାବରେ ଦେଖନ୍ତୁ, ଆମେ ଆମର ରାଜ୍ୟରେ ବର୍ତ୍ତମାନ ଧାନ ଚାଷ କହିଲେ ଆମର ହେଉଛି ଗୋଟେ ମୁଖ୍ୟ ଫସଲ। ଚାଷୀ ଭାଇମାନେ ଜାଣିଥିବେ ଗୋଟେ କେଜି ଧାନ ଅମଳ କରିବା ପାଇଁ 3000 ଲିଟର ପାଣି ଆବଶ୍ୟକ ହୋଇଥାଏ। ଯେ ଆମେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ଅମଳ କରୁଛନ୍ତି ତା ପାଇଁ କେତେ ପାଣି ଦରକାର ପଡୁଛି, ତ ଏଇସବୁକୁ ଯଦି ଆମେ ଧାନ ଚାଷକୁ ଯଦି ଆମେ କରୁଛନ୍ତି ତା ପାଇଁ ବହୁତ ପାଣି ଆବଶ୍ୟକ ହେଉଛି, ତ ସେଥିପାଇଁ ଆମେ ବର୍ତ୍ତମାନ ଦେଖାଗଲାଣି ଯୋଉ ଫସଲ ଗୁଡ଼ିକ କମ୍ ପାଣି ଆବଶ୍ୟକ କରୁଛି ସେଇ ଫସଲ ଗୁଡ଼ିକୁ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି କି ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର କୁହନ୍ତୁ କିମ୍ବା ଜିଲ୍ଲାସ୍ତରୀୟ ଯୋଉ କାର୍ଯ୍ୟାଳୟ ଗୁଡ଼ିକ ରହୁଛି, ଏଗ୍ରିକଲଚର ଡିପାର୍ଟମେଣ୍ଟ ରହୁଛି, ସେମାନଙ୍କ ତରଫରୁ ମଧ୍ୟ ଚାଷୀ ଭାଇମାନଙ୍କ ପାଇଁ ସବୁବେଳେ ସଚେତନତା କାର୍ଯ୍ୟକ୍ରମ ରହୁଛି କୋଉଭଳି ଭାବରେ ଆପଣ ଅଣଧାନ ବା ଧାନ ବିନା ଅଲଗା ଫସଲକୁ ଯାଆନ୍ତୁ, ଯୋଉଦ୍ୱାରା କି ଆମେ କମ୍ ପାଣିରେ ଗୋଟେ ଫସଲକୁ ଅମଳ କରିପାରିବା ଏବଂ ଗୋଟେ ଚାଷୀ ସେଥିରେ ଲାଭବାନ ମଧ୍ୟ ହୋଇପାରିବ, ଯୋଉଟାକି ଆମର ମୁଖ୍ୟ ଉଦ୍ଦେଶ୍ୟ ଗୋଟେ ଚାଷୀ ତା ଚାଷର କିଛି ଲାଭ ପାଉ। ସେହି ପରିପ୍ରେକ୍ଷୀରେ ଆମର

0: ମାଣ୍ଡିଆ ହଉ କିମ୍ବା ମକା ଚାଷକୁ ଯାଆନ୍ତୁ, ପନିପରିବା ଚାଷ ଗୁଡିକ ରହୁ, ଯୋଉଟା ଆମେ ତିନି ମାସ ଭିତରେ ଅମଳ
1: ପାଇଯାଉଛନ୍ତି,
0: ଅଳ୍ପ ଅବଧି ଥିବା ଭିତରେ ସେଗୁଡାକରୁ ମଧ୍ୟ ଆମେ ଅମଳ ପାଇଯାଉଛନ୍ତି। ତ ସେଇଭଳିଆ ଫସଲକୁ ଯଦି ଚାଷୀ ଭାଇମାନେ କରନ୍ତି ତାହେଲେ ମଧ୍ୟ ଜଳର ସୁବିନିଯୋଗ ସେମାନେ କରିପାରିବେ। ଏବଂ ଗୋଟେ କଥା ହେଲା, ସଠିକ୍ ସମୟରେ ପାଣିକୁ ଦିଅନ୍ତୁ, ଅଧିକ ପରିମାଣରେ ପାଣି ଯୋଗେଇକି ଗୋଟେ ଗଛକୁ ଯେତିକି ଦରକାର ଆମର ଦବାର ଅଛି ତାଠୁ ଯଦି ଆମେ ଅଧିକା ଦେଲେ ସିଏ ଗ୍ରହଣ କରିନଥାଏ, ତା କ'ଣ କରେ, ଅନାବନା ଘାସକୁ ଜନ୍ମ ଦିଏ, ଯାହାଫଳରେ ଆପଣଙ୍କ ଯୋଉ ମୁଖ୍ୟ ଫସଲ ଥାଏ ତାର ଅଭିବୃଦ୍ଧି ହ୍ରାସ ହୁଏ। ଏବଂ ଯାହା ଯେତିକି ଅମଳ ପାଇବା କଥା ଗୋଟେ ମେନ୍ ଫସଲରୁ ଆମେ ସେଥିରୁ କମ୍ ଅମଳ ପାଇଥାନ୍ତି। ତେଣୁ ଯୋଉ ପରାମର୍ଶ ଦିଆଯାଉଛି ଚାଷୀ ଭାଇମାନଙ୍କୁ ତାକୁ ଯୋଉ ବୈଜ୍ଞାନିକ ପ୍ରଣାଳୀରେ ଅବଲମ୍ବନ କରିକି ଆପଣ ଚାଷ କାର୍ଯ୍ୟ କରନ୍ତୁ, ଯଦି ଚାଷୀ ଭାଇମାନେ ତାକୁ ଆପଣାନ୍ତି ନିହାତି ଭାବରେ ଲାଭବାନ ହେଇପାରିବେ।
1: ଯୋଉ ସିଞ୍ଚନ ଜଳସେଚନ କରିବେ କି ବୁନ୍ଦା ଜଳସେଚନ କରିବେ, ଯୋଉ ଆମର ପାଇପ ହେଲା କି କିଛି ଯୋଉ କୃଷି ଯାନ୍ତ୍ରିକ ହେଲା, ଯୋଉ ଆମର ଡ୍ରୋନ୍ ସାହାଯ୍ୟରେ ହେଲା, ତାପରେ କିଛି ରିହାତି ରହିଛି କି ସରକାରଙ୍କର ଯୋଉଟାକି ଚାଷୀ ଭାଇମାନେ ଆଣିପାରିବେ ଅତି ସହଜରେ, ସେମାନେ ଚାଷ କାର୍ଯ୍ୟରେ ବ୍ୟବହାର କରିପାରିବେ ଆଉ ଜଳର ଠିକ୍ ରୂପେ ସେମାନେ ବ୍ୟବହାର କରିପାରିବେ?
0: ଚାଷୀ ଭାଇମାନଙ୍କୁ ଆମେ ଯଦି କିଛି ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ବୈଜ୍ଞାନିକ ମାନେ ପରାମର୍ଶ ଦେଉଛନ୍ତି, ନିହାତି ଭାବେ ସରକାରଙ୍କର ବି ତା ଭିତରେ ବହୁତ ପ୍ରୋତ୍ସାହନ ରହୁଛି କି କେଉଁଭଳି ଭାବରେ ଚାଷୀ ଭାଇମାନେ ଏଇ ଯୋଉ ନୂଆ ନୂଆ ପଦ୍ଧତିକୁ ଯଦି ସେମାନେ ଆପଣାଉଛନ୍ତି କେଉଁଭଳି ଭାବରେ ତାଙ୍କୁ ଆହୁରି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ରିହାତି ବ୍ୟବସ୍ଥା ରହିଛି। ଆମେ ଯେମିତି ଜଳସଞ୍ଚୟ ବିଷୟରେ ଆମର ବୁନ୍ଦା ଜଳସେଚନ ହଉ କିମ୍ବା ଛିଞ୍ଚନ ଜଳସେଚନ ହଉ ଛାଦୀକରଣ ହଉ ଏସବୁ ବିଷୟରେ ଯେତେବେଳେ ଆଲୋଚନା କରୁଛନ୍ତି, ବୁନ୍ଦା ଜଳସେଚନ ପାଇଁ କି ସୂକ୍ଷ୍ମ ଜଳସେଚନ ପାଇଁ ଚାଷୀ ଭାଇମାନଙ୍କ ପାଇଁ ନର୍ମାଲ ଯୋଉମାନେ ସାଧାରଣ ବର୍ଗର ଅଛନ୍ତି ଶତକଡ଼ା 50% ପର୍ଯ୍ୟନ୍ତ ତାଙ୍କ ପାଇଁ ରିହାତିର ବ୍ୟବସ୍ଥା ହେଉଛି, ପାଇପ ଉପରେ ହେଲା, ସ୍ପ୍ରିଙ୍କ୍ଲର ଗୁଡ଼ିକ ଉପରେ ହେଲା, ତା ସହିତ ଫିଲ୍ଟର ଲାଗେ ସେଥିରେ, ଫିଲ୍ଟର ଉପରେ ବିଭିନ୍ନ ଯୋଉ ମେନ୍ ଉପାଦାନ ଗୁଡ଼ିକ ରହୁଛି ତାରି ଉପରେ ଶତକଡ଼ା 50% ପର୍ଯ୍ୟନ୍ତ ଆମର ସାଧାରଣ ବର୍ଗ ଚାଷୀ ଭାଇମାନଙ୍କ ପାଇଁ ରିହାତି ରହୁଛି। ସେହିଭଳି ଭାବରେ ଯୋଉମାନେ SHG ମେମ୍ବର ବା ସ୍ୱୟଂ ସହାୟକ ଗୋଷ୍ଠୀ ରହୁଛନ୍ତି ସେମାନଙ୍କ ପାଇଁ ଶତକଡ଼ା 75% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ମଧ୍ୟ ସରକାରଙ୍କର ଅଛି। ତେବେ ସରକାର ଆମେ ଯେତିକି କୃଷି ସିଞ୍ଚାଇ ଯୋଜନା ମଧ୍ୟ ସରକାରଙ୍କର ଗୋଟେ ଅଛି ଯେଉଁଥିରେ କି ସୂକ୍ଷ୍ମ ଜଳସେଚନ ପାଇଁ ବିଭିନ୍ନ ପ୍ରକାର ରିହାତିର ଯୋଉ ପ୍ରୟୋଜନ ଗୁଡ଼ାକ ରହିଛି। ତା ଛଡ଼ା ଆପଣଙ୍କୁ କହିଲି ମୁଁ ଗୋଟିଏ ଡ୍ରୋନ୍ ଉପରେ ମଧ୍ୟ କହିଥିଲି, ଯେଉଁଟା ନୂଆ ଜ୍ଞାନ କୌଶଳ ନେଇକି ଜଣେ ଚାଷୀ ଭାଇ ତାର ଆପଣେଇବା ପାଇଁ, ତ ସେଥିରେ ମଧ୍ୟ ଶତକଡ଼ା 50% ପର୍ଯ୍ୟନ୍ତ ସାଧାରଣ ବର୍ଗ ଚାଷୀ ଭାଇମାନଙ୍କ ପାଇଁ ରିହାତିର ବ୍ୟବସ୍ଥା ରହିଛି। ଏବଂ ତା ପରବର୍ତ୍ତୀ ସମୟରେ ଗୋଟେ ଡ୍ରୋନ୍ର ଦାମ ଯଦି 8 ଲକ୍ଷ 10 ଲକ୍ଷ ମଧ୍ୟ ହୋଇଥାଏ, ଯୋଉ ଅଧା ଆମାଉଣ୍ଟରେ ସେମାନେ ପାଇଲେ ରିହାତି ଏବଂ ଆଉ ଯୋଉ ପଇସା ତକ ରହିଲା ତାଙ୍କୁ ଦେବା ପାଇଁ ତାହା ମଧ୍ୟ ବ୍ୟାଙ୍କ ତରଫରୁ EMIର ବ୍ୟବସ୍ଥା ମଧ୍ୟ ରହିଛି। ଏଭଳି ଭାବରେ ଯୋଉ ଯନ୍ତ୍ରଗୁଡ଼ିକ ସେମାନେ ଜଳ ସଞ୍ଚୟ ପାଇଁ ହେଲା ମୃତ୍ତିକା ସଞ୍ଚୟ ପାଇଁ ହେଲା ବ୍ୟବହାର କରିବେ ଚାଷୀ ଭାଇମାନେ, ସେଇ ସିଡ୍ରିଲ କୁହନ୍ତୁ, ଆପଣଙ୍କର ଡ୍ରୋନ୍ କୁହନ୍ତୁ, ଆପଣଙ୍କର ମେକାନିକାଲ DSR ପାଇଁ କୁହନ୍ତୁ, ପ୍ରତ୍ୟେକ ମେସିନ୍ ପାଇଁ ସରକାରଙ୍କର ରିହାତି ବ୍ୟବସ୍ଥା ରହିଛି ଚାଷୀ ଭାଇମାନଙ୍କ ପାଇଁ। ଏବଂ ତାକୁ ଯଦି ଚାଷୀ ଭାଇମାନେ ଆପଣେଇବେ ତାକୁ ଗ୍ରହଣ କରିବେ ତାହେଲେ ନିହାତି ଭାବରେ ଜଳସଞ୍ଚୟ ଏବଂ ମୃତ୍ତିକା ସଞ୍ଚୟ ଉଭୟକୁ ବହୁତ ସହଜରେ କରାଯାଇପାରିବ।
1: ଡକ୍ଟର ଦ୍ୱିବେଦୀ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଏତେ ସମୟ ଧରି ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ସୁବିନିଯୋଗ ବିଷୟଟିକୁ ଅତି ସୁନ୍ଦର ଭାବରେ ଆମର ଚାଷୀମାନଙ୍କୁ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ନିଧିଆ, ମନକୁ ପାଇଲାଟି?
2: ହଁ ପା, ଇଏ ମହାଶୟ ତ ଆମର ଏ ସମ୍ପର୍କରେ ସଠିକ ଭାବରେ ବୁଝେଇ କହିଲେ ଆଉ।
1: ମୁଁ ବି ଯାହା ମୋର ବୁଝିବାର ଥିଲା ବୁଝିଦେଇଛି, ଆମର ଶ୍ରୋତା ଭାଇ ଭଉଣୀ ମାନେ ବି ବୁଝିଛନ୍ତି। ଆଉ ଯଦି ସେମାନେ ଜଳର ଠିକ ସୁବିନିଯୋଗ କରିବେ ଚାଷ କାର୍ଯ୍ୟ ପାଇଁ ଆଉ ଜଳ ସଂରକ୍ଷଣ କରିବେ ତାହେଲେ ଆଗାମୀ ତିରୋଟ ସମୟରେ ହଇରାଣ ହରକତ ହେବେନି।
2: ହଁ, କାହିଁକି ନା ଆମର ପରିବେଶ ହଉ ପ୍ରକୃତି ହଉ ଏ ଉପରେ ଆମର ଲଗାମ ନାହିଁ, କେତେବେଳେ କିଛି ବି ହେଇପାରେ, ସେଥିପାଇଁ ଆମେ ଆଗୁଆ ପ୍ରସ୍ତୁତି ହେଇକି ଥିବା।
1: ହେଲେ ନିଧିଆ, ମହାଶୟଙ୍କୁ ଆମ ବୈଠକ ଘର ତରଫରୁ ଆଉ ଥରେ ଧନ୍ୟବାଦ।
2: ହଁ ହଁ ହଁ,
1: ହେଲେ ବେଳ ଆସି ଏତେ ହେଲାଣି, ସମୟ ଇସାରା ଦେଲାଣି ଆମେ ଯିବା ପାଇଁ।
2: ହେଲେ ଇଏ ପାଣିପାଗଟା ଶୁଣିବାନି?
1: ହଁ ହଁ, ପାଣିପାଗ ଶୁଣିବା, ଉଠିକି ଯିବା।
2: ହଉ ତାହେଲେ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନିବେଦିତାଙ୍କ କଣ୍ଠରେ।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ 308.6 ମିଟର ତଥା 975 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ପ୍ରସାରଣ ସେବା ଏବଂ ଆମର ଲାଇଭ୍ ଷ୍ଟ୍ରିମିଂ ଆପ୍ ନ୍ୟୁଜ୍

ସ୍ୱପାସ୍ତରୀ କିଲୋହର୍ଟ୍ସ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ପ୍ରସାରଣ ସେବା ଏବଂ ଆମର ଲାଇଭ୍ ଷ୍ଟ୍ରିମିଂ ଆପ୍ ନ୍ୟୁଜ୍ ଅନ୍ ଏୟାର୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଦେଶଭକ୍ତି ଗୀତ, ଏହାକୁ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ, ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ୍ ଗ୍ରୁପ୍ର ଶିଳ୍ପୀମାନେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅନିୟମିତ ଋତୁସ୍ରାବ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
1: ସାଧାରଣ ଭାବରେ ସ୍ତ୍ରୀ ଲୋକମାନଙ୍କର ଋତୁସ୍ରାବ ମାସକୁ ଥରେ ଲେଖାଏଁ ହୁଏ ଓ ପ୍ରତ୍ୟେକ ମାସରେ 3 ଦିନରୁ 7 ଦିନ ପର୍ଯ୍ୟନ୍ତ ଉପଯୁକ୍ତ ପରିମାଣରେ ରକ୍ତସ୍ରାବ ହୋଇଥାଏ, କିନ୍ତୁ ବେଳେବେଳେ ମାସିକ ଋତୁସ୍ରାବରେ ଏସବୁ ସଂକ୍ରାନ୍ତରେ ବ୍ୟତିକ୍ରମ ଦେଖାଯାଏ, ଯେପରିକି ଶୀଘ୍ର ଶୀଘ୍ର ବା ଡେରିରେ ଡେରିରେ ଋତୁସ୍ରାବ ହେବା, ଅଳ୍ପ ରକ୍ତସ୍ରାବ ହେବା, ଅତ୍ୟଧିକ ରକ୍ତସ୍ରାବ ହେବା, ଋତୁସ୍ରାବ ସମୟରେ ପେଟକୁ ଅସହ୍ୟ ଯନ୍ତ୍ରଣା ହେବା ଇତ୍ୟାଦି। ତେବେ ଶୀଘ୍ର ଶୀଘ୍ର ଋତୁସ୍ରାବ ବିଷୟରେ ଆମକୁ ଏତିକି ଜାଣିବାକୁ ହେବ ଯେ 1 ମାସ ବା 30 ଦିନ ପାଖାପାଖି ବ୍ୟବଧାନରେ ଋତୁସ୍ରାବ ନ ହୋଇ ତାଠାରୁ ଶୀଘ୍ର ଋତୁସ୍ରାବ ହୋଇଯିବା। ତେବେ ଠିକ 1 ମାସ ବ୍ୟବଧାନରେ ଋତୁସ୍ରାବ ନ ହେଲେ ମଧ୍ୟ ମାସ ପୂରିବାର ପୂର୍ବ 7 ଦିନ ମଧ୍ୟରେ ଯେଉଁଦିନ ବି ରକ୍ତସ୍ରାବ ହେଲେ ତାହା ଠିକ୍ ବୋଲି ଧରାଯାଏ ଓ ଠିକ୍ ମାସକୁ ମାସ ଋତୁସ୍ରାବ କରିବା ପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ମାସ ପୂରିବାର 7 ଦିନ ବା ଅତି ବେଶୀରେ 10 ଦିନ ଆଗରୁ ଋତୁସ୍ରାବ ହୁଏ ତେବେ ସେଥିପାଇଁ ଡାକ୍ତର ପରାମର୍ଶ କରି ଚିକିତ୍ସା ହେବା ଦରକାର, କାରଣ ଏପରି ଶୀଘ୍ର ଶୀଘ୍ର ଋତୁସ୍ରାବ ହେବା ଦ୍ୱାରା ନାରୀଟି ଦେହରୁ ବେଶୀ ରକ୍ତହାନି ହୋଇଥାଏ ଓ ସେ ରକ୍ତହୀନତା ଜନିତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ। ସେହିପରି ପ୍ରତ୍ୟେକ ଥର ଋତୁସ୍ରାବରେ ଠିକଣା ପରିମାଣର ଓ ଠିକ୍ ଦିନ ଧରି ରକ୍ତସ୍ରାବ ନ ହୋଇ ଯଦି ଅଧିକ ପରିମାଣର ଓ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ ତେବେ ନାରୀଟି ଶୀଘ୍ର ରକ୍ତହୀନ ହୋଇପଡ଼େ। ଯଦି ବାରମ୍ବାର ଅର୍ଥାତ୍ ଦିନକୁ 4-5 ଥରରୁ ଅଧିକ

0: ଥର କପଡ଼ା ବା ପ୍ୟାଡ୍ ବଦଳାଇବାକୁ ପଡ଼େ ବା ମୁଣ୍ଡା ମୁଣ୍ଡା ହୋଇ ରକ୍ତସ୍ରାବ ହୁଏ ତାହାକୁ ଅଧିକ ରକ୍ତସ୍ରାବ ବୋଲି ଧରାଯାଏ। ସେହିପରି ଦିନକୁ ଠିକ୍ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି ସାତ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁସ୍ରାବ ସଂକ୍ରାନ୍ତରେ ଯେତେ ପ୍ରକାର ଅନିୟମିତତା ରହିଛି ସେଥିମଧ୍ୟରେ ଏହି ଅଧିକ ରକ୍ତସ୍ରାବ ହିଁ ବିଶେଷ ବିପଦଜନକ, କାରଣ ଏ ପ୍ରକାର ପରିସ୍ଥିତିରେ ରୋଗୀଟି ରକ୍ତହୀନତାର ଶିକାର ହୁଏ ଓ ଏହାର କାରଣ ନିରୂପଣ କରି ଶୀଘ୍ର ଉପଯୁକ୍ତ ଚିକିତ୍ସା ନ କଲେ ରୋଗୀର ଜୀବନ ବିପଦସଂକୁଳ ହୋଇପଡ଼େ। ସବୁଠାରୁ ଭୟର କାରଣ ହେଉଛି ଅଧିକ ରକ୍ତସ୍ରାବର କାରଣମାନଙ୍କ ମଧ୍ୟରୁ ଜରାଇ କର୍କଟ ରୋଗ ମଧ୍ୟ ଗୋଟିଏ କାରଣ, ଯାହାକୁ ଆରମ୍ଭ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଆଶୁ ଚିକିତ୍ସା କଲେ ଯାଇ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ, ନହେଲେ ଡେରି ହୋଇଗଲେ ଏ ରୋଗରୁ ଭଲ ହେବା ସମ୍ଭବ ହେବ ନାହିଁ। ଜରାଇ କର୍କଟ ବ୍ୟତୀତ ଅଧିକ ରକ୍ତସ୍ରାବ ପାଇଁ ଜରାୟୁରେ ଅର୍ବୁଦ ଏ ମଧ୍ୟ ଅନ୍ୟ ଏକ ପ୍ରଧାନ କାରଣ। ଅନେକ ସମୟରେ ରକ୍ତରେ ଥିବା ବିଭିନ୍ନ ପ୍ରକାରର ହରମୋନର ପରିମାଣରେ ବ୍ୟତିକ୍ରମ କାରଣରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇଥାଏ। ସେହିପରି ରକ୍ତଜନିତ ଦୋଷରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇପାରେ। ତେବେ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଯଥାଶୀଘ୍ର ସ୍ତ୍ରୀ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇ କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇ ନେବା ଉଚିତ। ବେଳେବେଳେ ମାସକୁ ମାସ ସ୍ୱାଭାବିକ ଋତୁସ୍ରାବ ହେଉଥିଲେ ମଧ୍ୟ ମଝିରେ ମଝିରେ ଅଳ୍ପ ଅଳ୍ପ ରକ୍ତସ୍ରାବ ହୋଇଥାଏ, ତେଣୁ ଏପରି ହେଲେ ଶୀଘ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇବାକୁ ହେବ। ବେଳେବେଳେ ମାସିକ ଋତୁସ୍ରାବ ମାସକୁ ମାସ ନ ହୋଇ 30 ଦିନ ଠାରୁ ଅଧିକ ଦିନ ବ୍ୟବଧାନରେ ହୋଇଥାଏ। ତେବେ ମାସେଠାରୁ ଅଧିକ 10 ଦିନ ମଧ୍ୟରେ ଯେଉଁଦିନ ବି ଋତୁସ୍ରାବ ହେଲେ ତାକୁ ଠିକ୍ ବୋଲି ଧରାଯାଏ ଓ ସେଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ଋତୁସ୍ରାବ 1.5 ମାସରୁ ଅଧିକ ବ୍ୟବଧାନରେ ହେଉଥାଏ ତେବେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ କରିବା ଉଚିତ। ସାଧାରଣତଃ 13-19 ବର୍ଷ ବୟସର କିଶୋରୀ କନ୍ୟାମାନଙ୍କର ମାସିକ ଋତୁସ୍ରାବ ଡେରିରେ ଡେରିରେ ହୋଇଥାଏ। କିଶୋରୀ କନ୍ୟାଙ୍କ କ୍ଷେତ୍ରରେ 3 ମାସରୁ ଅଧିକ ବ୍ୟବଧାନରେ ଋତୁସ୍ରାବ ହେଲେ ଯାଇ ଡାକ୍ତର ପରାମର୍ଶ କରିବା ଉଚିତ, ନହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସାଧାରଣ ସ୍ୱାସ୍ଥ୍ୟର ଯତ୍ନ ନେଲେ ମାସିକ ଋତୁସ୍ରାବ ଆପେ ଆପେ ଠିକ୍ ବ୍ୟବଧାନରେ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ରାତିର ଅନ୍ଧକାର ଅପସରି ଗଲାଣି, ସକାଳର କୋମଳ ପରଶରେ ବିମୋହିତ ସମଗ୍ର ଜଗତ। ରାତିର ଅନ୍ଧକାର ସହ ଦୂରେଇ ଯାଇଛି ଦେହର କ୍ଳାନ୍ତି ଆଉ ମନର ଅବସାଦ। ପ୍ରଭାତର ଆଗମନ ସହ ମନକୁ ଆସିଛି ପୁଣି କାମ କରିବାର ଆଗ୍ରହ। ମଣିଷ ତାର ଅଧୁରା କାମ ସବୁକୁ ପୂରା କରିବା ପାଇଁ ପ୍ରସ୍ତୁତ ହେବାର ବେଳ ଏହି ସକାଳ। ବିଭୁଙ୍କ ପାଦପଦ୍ମରେ ପ୍ରଣାମ ଜଣାଇ ସେ ଆରମ୍ଭ କରେ ତାର ଦିନଚର୍ଯ୍ୟା।

ନମସ୍କାର, ମୋ ନାଁ ଧନଶ୍ରୀ ମିଶ୍ର, ମୁଁ ଲେଖାଲେଖି କରେ। ଦିନର ପ୍ରଭାତ ମୁହୂର୍ତ୍ତଟି ଅତି ସୁନ୍ଦର, କାରଣ ଦିନର ଆରମ୍ଭ ହୁଏ ଆକାଶର ସୂର୍ଯ୍ୟଦେବଙ୍କ ଆଗମନରେ। କାଉର କା କା ରାବ ସାଙ୍ଗକୁ ପକ୍ଷୀମାନଙ୍କ କଳରବ ସୁପ୍ତ ପ୍ରାଣୀ ଜଗତକୁ ଜାଗ୍ରତ କରିଦିଏ। ଗଛପତ୍ର,